ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56:25 ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ 9 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 30 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାନଦୀ ସମ୍ବଲପୁର 101 MHz ଯୋଗେ ଏବଂ ନ୍ୟୁଜ୍ ଓନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ମହାମାନବ ପ୍ଲାଟୋ କହିଛନ୍ତି, ତିନି ପ୍ରକାରର ମଣିଷ ଅଛନ୍ତି, ଜ୍ଞାନର ପ୍ରେମୀ, ସମ୍ମାନର ପ୍ରେମୀ ଏବଂ ଲାଭର ପ୍ରେମୀ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଶିଳ୍ପୀ ଶୁଭଲକ୍ଷ୍ମୀ ଷଡ଼ଙ୍ଗୀ ଗୀତ ରଚନା ଶ୍ରୀବତ୍ସ ସାହୁ।

ଏଠି ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନା କାର୍ଯ୍ୟକ୍ରମର ଶିଳ୍ପୀମାନେ ଥିଲେ ବି ବୁଦ୍ଧପ୍ରସାଦ ରାଓ ଏବଂ ଦୀପଶିଖା ମିଶ୍ର, ସସ୍ମିତା ସାହୁ, ଶୁଭଲକ୍ଷ୍ମୀ ଷଡ଼ଙ୍ଗୀ, ପଲ୍ଲବୀ ନନ୍ଦ ଏବଂ କ୍ଷମାନିଧି ବାଦୀ। ଗୀତଗୁଡ଼ିକୁ ରଚନା କରିଥିଲେ ପ୍ରଭାକର ପାଣିଗ୍ରାହୀ, ବନମାଳୀ, ଶ୍ରୀବତ୍ସ ସାହୁ, ଚିତ୍ତରଞ୍ଜନ ନାୟକ ଏବଂ ନରେନ୍ଦ୍ର କୁମାର ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀମାନଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଏବଂ ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇ ଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ସୋଦାମଣି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଭାବନା। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

କିଛି ବର୍ଷ ତଳେ ଉତ୍ତର ଭାରତର ଏକ ସହରକୁ ଯାଇଥାଏ, ଦେଶର ଏକ ପୁରୁଣା ନାମଜାଦା ସହର। ଅସଂଖ୍ୟ ଜନଗହଳି, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ, ସବୁଆଡ଼େ ମୁଣ୍ଡ ମାଳମାଳ। ଆଖପାଖ ଅଞ୍ଚଳରେ ବୁଲାବୁଲି କରିବା ପାଇଁ ରିକ୍ସା ଅଟୋରିକ୍ସାର ଅଭାବ ନାହିଁ। ହେଲେ ଏମିତି ଲାଗିଲା ରାସ୍ତାଘାଟରେ ନିୟମ କାନୁନ କିଛି ନାହିଁ, ସମସ୍ତେ ଆଜାଦ। ରିକ୍ସାରେ ବସିଥାଏ, ଦ୍ରୁତ ଗତିରେ ଚାଲିଥାଏ, ଚାରିଛକରେ ମଧ୍ୟ ତାର ବେଗ କମୁନଥାଏ। ସାମ୍ନାପଟରୁ ଦ୍ରୁତ ଗତିରେ ଟ୍ରକ୍ ମାଡ଼ି ଆସୁଥାଏ। ଭାବିଲି ରିକ୍ସାକୁ ବାଡ଼େଇଦେବ, ବିକଳରେ ଡେଇଁ ପଡ଼ିଲି। ହେଲେ ଯିଏ ଯାହା ମାର୍ଗରେ ଦ୍ରୁତ ଗତିରେ ଚାଲିଗଲେ, କାହାରି ବେଗ କମ୍ ହେଲା ନାହିଁ। ଚାରିଛକ ଡେଇଁଲା ପରେ ରିକ୍ସାବାଲା ଡାକିଲା, କାହିଁକି ଓହ୍ଲେଇ ପଡ଼ିଲେ ବାବୁ, ଆସନ୍ତୁ। ପୁଣି ମୁଁ ରିକ୍ସାକୁ ଚଢ଼ିଲି। ସହରରେ ମୋର ଦୁଇ ତିନି ଦିନ ରହଣି ଭିତରେ ଏମିତି ମୋତେ ଡରି ଡରି ରହିବାକୁ ପଡ଼ିଲା। ଭାବିଲି ଏ ତ ବଡ଼ ସହର, ଆମ ଅଞ୍ଚଳର ଛୋଟ ଛୋଟ ସହର ବି କିଛି କମ୍ ନୁହେଁ। ଘରୁ ବାହାରିବା ମାତ୍ରେ ବିପଦ। ଅନେକ ବର୍ଷ ତଳେ ଏକ ଇଂରାଜୀ କବିତା ପଢ଼ିଥିଲି, କବିତାଟି ଥିଲା ଦୀର୍ଘ। କବିତା ପାଇଁ କବିଙ୍କୁ କେହି କେହି ନୈରାଶ୍ୟବାଦୀ ବୋଲି କହିଥାନ୍ତି। ବର୍ତ୍ତମାନର ସମାଜକୁ ଦେଖି ସେ ହତୋତ୍ସାହ ହୋଇପଡ଼ିଛନ୍ତି। ଯୁଆଡ଼େ ଦେଖିଲେ ଅସଂଖ୍ୟ ଜନଗହଳି, ଲୋକ ଭିଡ଼, ଆଉ ଏ ଭିଡ଼ ମଧ୍ୟରେ ମଣିଷ ତାର ପରିଚୟ ହଜେଇ ବସିଛି। ସେ କ'ଣ କରୁଛି ନିଜେ ଜାଣିପାରୁନାହିଁ। କବି ପୁରୁଣା କାଳର ଏକ ରାଜ୍ୟ ସହିତ ବର୍ତ୍ତମାନକୁ ତୁଳନା କରିଛନ୍ତି। ପ୍ରକୃତରେ ବର୍ତ୍ତମାନର ପରିସ୍ଥିତି ଯାହା, ଯେକୌଣସି ଚିନ୍ତାଶୀଳ ବ୍ୟକ୍ତି ଅଡ଼ୁଆରେ ପଡ଼ିଯିବ। ଆମ ଏ ଅଞ୍ଚଳର ସହରମାନଙ୍କରେ ଜନସଂଖ୍ୟା ଏତେଟା ବଢ଼ିନାହିଁ, କିନ୍ତୁ ଯାହା ବି ଜନସଂଖ୍ୟା ବଢ଼ିଛି ସେଇଥିରେ ପରିସ୍ଥିତି ଅସମ୍ଭାଳ। ଆମ ପାଖରେ ବାଇକ୍ ଅଛି, କାର୍ ଅଛି, ଆମେ ଭାବୁଛୁ ଯେଉଁ ବେଗରେ ଘରୁ ବାହାରିବା ସେଇ ବେଗରେ ହିଁ ଘରେ ପହଞ୍ଚିଯିବା। ଆମେ ସ୍ୱାଧୀନ, ଆମ ସ୍ୱାଧୀନତାରେ ରୋକ ଲଗାଇବା ପାଇଁ କେହି ନାହାନ୍ତି। ଚାରିଛକରେ ଟ୍ରାଫିକ୍ ପୋଲିସ ରହିଛି, ସେ କିଏ ଆମକୁ ହୁଇସିଲ୍ ମାରି ଅଟକାଇବା ପାଇଁ? ଗାଡ଼ି ଆମରି, ବେଗ ଆମରି। କୃଷି ପ୍ରଧାନ ଆମ ଦେଶରେ ଟ୍ରାକ୍ଟର ତିଆରି କରାଯାଇଛି ଚାଷ କାର୍ଯ୍ୟରେ ସହାୟକ ହେବା ପାଇଁ। ସହରାଞ୍ଚଳରେ ମାଲ ପରିବହନ ମଧ୍ୟ ଚାଲିଛି, ଠିକ୍ କଥା। କିନ୍ତୁ ଟ୍ରାକ୍ଟର ଚାଳକମାନେ ଗାଡ଼ି ଚଳାଉଛନ୍ତି ନା ଟ୍ରାକ୍ଟର ରେସ୍ରେ ଭାଗ ନେବା ପାଇଁ ପ୍ରାକ୍ଟିସ୍ କରୁଛନ୍ତି? ବୋଧହୁଏ କୌଣସି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଥିବ ଆଗକୁ କାର୍ ରେସ୍ ଭଳି ଟ୍ରାକ୍ଟର ରେସ୍ର ମଧ୍ୟ ଆୟୋଜନ କରାଯିବ। ବସ୍ କଥା ନ କହିବା ଭଲ, ପୁରା ରାସ୍ତାଟା ତ ସେମାନଙ୍କର। ଯେହେତୁ ଯାତ୍ରୀମାନେ ଚଢ଼ୁଛନ୍ତି, ଓହ୍ଲାଉଛନ୍ତି, ରାସ୍ତା ମଝିରେ ବି ବସ୍ ଅଟକା ଯାଇପାରେ। ଆଗରୁ ପଛରୁ ଆସୁଥିବା ଲୋକ ଯାନବାହନ ଆଡ଼ଜଷ୍ଟ କରିବେନି? ସନ୍ଧ୍ୟାରେ ବଜାର ଅଞ୍ଚଳରେ ଜନଗହଳି, କିନ୍ତୁ ହେଭି ଟ୍ରାଫିକ୍ ଯିବା ପାଇଁ ମନା ନାହିଁ। କେବେ ଓଭରବ୍ରିଜ୍ ହେବ, ବାଇପାସ୍ ହେବ, ଦେଖାଯିବ। ସେସବୁ ହେଲେ ବର୍ତ୍ତମାନର ଅସୁବିଧା ସମ୍ପୂର୍ଣ୍ଣ ଦୂରେଇଯିବ। ଆମେ ଆଶା ବାନ୍ଧି ବସିଛୁ, କ୍ଷତି କ'ଣ? ଚାତକ ବି ତ ବର୍ଷାକୁ ଅନେଇଥାଏ। ଆଉ ଏକ ଖୁସିର ଖବର, ଦିନକୁ ଦିନ ପୃଥିବୀରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଜନବହୁଳ ରାଷ୍ଟ୍ର ଭାରତ ଆନ୍ତର୍ଜାତୀୟ ଖେଳମାନଙ୍କରେ ପଦକ ତାଲିକାରେ ସର୍ବନିମ୍ନ ସ୍ଥାନରେ ରହୁଥିବା ବେଳେ କିଛି ବାଇକ୍ ଆରୋହୀ ସହରର ରାସ୍ତାଘାଟରେ ପ୍ରାକ୍ଟିସ୍ ଚଳାଇଛନ୍ତି। ଏମାନଙ୍କ ସର୍ପିଳ ଓ ଦ୍ରୁତ ବାଇକ୍ ଚାଳନା ନିଶ୍ଚିତ ଭାବରେ ଦେଶର ସମ୍ମାନକୁ ବଢ଼ାଇବ। ପରିସ୍ଥିତି ଯାହା, କବି ବଞ୍ଚିଥିଲେ ଆଉ ଏକ କବିତା ଲେଖିଥାନ୍ତେ, ଆଉ ପ୍ରଭୁ ଯୀଶୁ ଥିଲେ ତ କହିଥାନ୍ତେ, ହେ ପ୍ରଭୁ ଏମାନଙ୍କୁ କ୍ଷମା କରନ୍ତୁ, ଏମାନେ ନିଜେ ଜାଣନ୍ତିନି ଏମାନେ କ'ଣ କରୁଛନ୍ତି।

ଶୁଣିଲେ ଅତିବଳି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 427ତମ ଭାଗ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଗଲାକାଲ ମହାପୁରମାନେ 108 ଗରିଆ ସୁବାସିତ ପାଇନ୍ଥି ଗାଧିକରି ଜ୍ୱରେ ପଡ଼ିଛନ୍। ଆଇସାନୁ ଶ୍ରୀମନ୍ଦିର ଅଣସର ପିଣ୍ଡିନ ମହାପୁରମାନଙ୍କର ଗୁପ୍ତ ସେବା ଚାଲବା। ସେଆଡ଼େ ବ୍ରହ୍ମଗିରିର ଶ୍ରୀ ଅଲାରନାଥ ପୀଠନ ଅଣସର ଦର୍ଶନ ମୂଲ ହେବା। 13 ଦିନ ଧରିକିରି ମହାପ୍ରଭୁ ଚତୁର୍ଭୁଜ ନାରାୟଣ ରୂପତୀ ଭକ୍ତମାନଙ୍କୁ ଦର୍ଶନ ଦେବେ। ଇ ବାବଦେ ଆମର ପୁରୀ ସମ୍ବାଦଦାତାଙ୍କ ରିପୋର୍ଟ।
1: ଗତକାଲି ମହାପ୍ରଭୁଙ୍କୁ ମାନେ ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡିତ ହୋଇଛନ୍ତି ଏବଂ ଗତକାଲି ଗୋଟିପହଣ୍ଡିରେ ବିଜେ କରାଇବା ପରେ ଅନବସର ପିଣ୍ଡିରେ ମହାପ୍ରଭୁମାନଙ୍କର ଜ୍ୱର ଜନିତ ଉପଶମ ନେଇ ଦୈତାପତି ସେବକମାନେ କାର୍ଯ୍ୟରେ ଲାଗିଛନ୍ତି। ତେବେ ଆଜିଠାରୁ ଶ୍ରୀମନ୍ଦିରରେ ପଟିଦିଅ ପୂଜିତ ହେବେ। ସେପଟେ ଆଜିଠାରୁ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରତିବଦଳରେ ଅଲାରନାଥଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ଯୋଉ ବିଶ୍ୱାସ ରହିଛି, ସେଇ ବିଶ୍ୱାସ ଆଧାରରେ ଅଲାରନାଥଙ୍କ ନିକଟରେ ଭକ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଇବା 4 ଆଉ 5 ତାରିଖ ଓଡ଼ିଶା ଗସ୍ତଥି ଆସୁଛନ୍। ଆଇବା 4 ତାରିଖ ସେ ବରଗଡ଼ଠାରେ 1750 କୋଟି ଟଙ୍କା ଖର୍ଚ୍ଚାଥି ତିଆରି ଇଥାନଲ ପ୍ଲାଣ୍ଟ ଲୋକାର୍ପଣ କରିବାର ସହିତ ଗୋଟିଏ ସାଧାରଣ ସଭାଥି ଉଦ୍ବୋଧନ ଦେବେ। 5 ତାରିଖ ଦିନ ସମ୍ବଲପୁରଠାରେ ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ କରିବେ। ତାରୁତୁରୁ ଗୋଟିଏ ଦଳୀୟ ସାଧାରଣ ସଭାଥି ବିଲ୍ ସେ ଯୋଗ ଦେବେ ବୋଲି ଜଣାପଡ଼ିଛି। ତାଙ୍କରି ଗସ୍ତ ସମିଆତି ହେବାରକେ ଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ପତି ମନମୋହନ ସାମଲ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସହିତ ରାଜ୍ୟର ବହୁତ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ତରଫରୁ କୁହାଯାଇଛି। ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ହୋଇଥିବା ବାଙ୍କୀ ପ୍ରଗତି ପରିଷଦର 6 ନମ୍ବର ବାର୍ଷିକ ସମ୍ମିଳନୀଥି ଯୋଗ ଦେଇକରି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ସାମାଜିକ ଏକତା, ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ଆଉ ଗୋଷ୍ଠୀ ବିକାଶ ପରିଷଦର ଭୂମିକାକେ ପ୍ରଶଂସା କରିଛନ୍। ଏ ଅବସରରେ ଭିନ୍ ଭିନ୍ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବା ସହିତ ସ୍କରଣିକା ଓ ବହି ଉନ୍କୋଚିତ ହୋଇଛି। ସରକାରୀ ଆପ୍ ଜରିଏ ଯା ଆସ୍ ଆଉ ନାଗରିକ ସୁରକ୍ଷା ସେବା ଯୋଗାବାର୍ଥୀ ଓଡ଼ିଶା ଦେଶର ପହିଲା ରାଜ୍ୟ ହୋଇଛି। ଓଡ଼ିଶା ଯାତ୍ରୀ ଆପ୍ଥି ଗୋଟିଏ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ସାମିଲ କରାଯାଇକରି ଇତାକେ ଦେଶର ପହିଲା ସରକାରୀ ସମନ୍ୱିତ ସୁରକ୍ଷା ଆଉ ଯା ଆସ୍ ପ୍ଲାଟଫର୍ମ ଭାବେ ତିଆରି କରାଯାଇଛି। ନୂଆ ମଡ୍ୟୁଲ୍କେ ଓଡ଼ିଶା ପୁଲିସ୍ ଆଉ ଜାତୀୟ ଜରୁରୀକାଳୀନ ସେବା 112 ସାଙ୍ଗେ ଯୋଡ଼ାଯାଇଛି, ଯେଉଁଥିଲାଗି ଜରୁରୀକାଳୀନ ପରିସ୍ଥିତି ଉପଭୋକ୍ତାମାନେ ରିଏଲ୍ ଟାଇମ୍ ଲୋକେସନ୍ ଆଧାରିତ ଆଲର୍ଟ ଜରିଏ ସାଙ୍ଗେ ସାଙ୍ଗ ପ୍ରଶାସନିକ ସାହାଯ୍ୟ ପାଇପାରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍, ନାଗରିକ ସୁରକ୍ଷା ସରକାରଙ୍କ ସବୁନୁ ବଡ଼ ପ୍ରାଥମିକତା ଆଏ ଆଉ ପ୍ରଯୁକ୍ତି ବିଦ୍ୟା ଜରିଏ ସେବାକେ ଆଉ ସହଜ କରାଯିବା। ଆଇବା ଦିନେ ଇତାକେ ଦେଶର ପହିଲା ସରକାରୀ ସୁପର ଆପ୍ ବନାଯିବାରକେ ସରକାର ଲକ୍ଷ୍ୟ ରଖିଛନ୍। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ବାବଦେ ଲୋକୁ ଜନାବାର ଲକ୍ଷ୍ୟଥି ଫି ବଛର ଆଜିର୍ ଦିନକେ ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ ଭାବେ ପାଳନ କରାଯାଉଛି। 2010 ଜୁନ୍ ମାସ 30 ତାରିଖ ପହିଲା ସାମାଜିକ ଗଣମାଧ୍ୟମ ଦିବସ ପାଳନ କରାଯାଇଥିଲା। ଏହାଦେ ପୃଥିବୀର 58% ନୁ ଅଧିକା ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବାର ବେଳେ ଭାରତର 47% ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବାର ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଗଲାକାଲ ହାଇଟେକ୍ ସର୍ଭେଥି ଜମି ରେକର୍ଡ ପରିଚାଳନା କାମର ଅଗ୍ରଗତି ବାବଦେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ରାଜ୍ୟ ସରକାରଙ୍କ ଭୂମି ଅଭିଲେଖ ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଆଉ ଅତିରିକ୍ତ ଶାସନ ସଚିବ ଅମୀୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ବୀର ମହାରାଜପୁର ଆଉ ଉଲୁଣ୍ଡା ତହସିଲର ରେକର୍ଡ ପରିଚାଳନାର ଅଗ୍ରଗତି ଆଉ କ୍ଷେତ୍ରୀୟ ସମସ୍ୟାର ସମାଧାନ ଉପରେ ଆଲୋଚନା ହୋଇଥିଲା। ଦୁଇ ରାଜ୍ୟସ୍ତରୀୟ ଅଧିକାରୀ ଆଜି ସକାଳବେଳା ତର୍ଭା, ସୋନପୁର, ବିନ୍କା ଓ ରାମପୁର ତହସିଲର କାମର ସମୀକ୍ଷା କରିବେ। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ତରଫରୁ କୃଷକ ବଜାରନ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମଟି ଯୋଗ ଦେଇକରି ମେକ୍ ଇନ୍ ବୌଦ୍ଧ ମେକ୍ ଫର୍ ଓଡ଼ିଶା ଆହ୍ୱାନକେ ସଫଲ କରିକରି ଜିଲ୍ଲାକେ ଗୋଟିଏ ସମ୍ଭାବନା ଥିବାର ଶିଳ୍ପକେନ୍ଦ୍ର ବନାବା ଲାଗି ପ୍ରଶାସନର ପୂରା ସହଯୋଗ ରହିଛି ବୋଲି କହିଛନ୍। ଜୁଆନ ପିଢ଼ିକେ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା, ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟମ ଆଉ ମୁଖ୍ୟମନ୍ତ୍ରୀ ଏସ୍ଆର୍ଆଇଏଲ୍ ବାଗିର ଯୋଜନାର ସୁଯୋଗ ନେଇକରି ସ୍ୱାବଲମ୍ବୀ ହେବାରକେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମଟି ଜିଲ୍ଲାର ଭିନ୍ ଭିନ୍ ଜାଗାରୁ 100 ଅଧିକା ଉଦ୍ୟୋଗୀ, ଷ୍ଟାର୍ଟଅପ୍ ପ୍ରତିନିଧି, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଆଉ ସମ୍ଭାବ୍ୟ ନିବେଶକମାନେ ଯୋଗ ଦେଇଥିଲେ। ପାଣିପାଗ, ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ମୌସୁମୀର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କ ସହିତ ରାଜ୍ୟର 23 ଜିଲ୍ଲାନ ଆଜି ଧୁକାଗଡ଼ି ବିଜୁଳି ମାରବାର ସହିତ ଜବର ପବନ ହେବାର ସମ୍ଭାବନା ରହିଛି। ଏତାର ସହିତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଉ ଗଜପତି ଜିଲ୍ଲାନ ଧୁକାଗଡ଼ି ସାଙ୍ଗେ ଜବର ବର୍ଷା ହେବ ବୋଲି କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ଚର୍ମ ରୋଗ ଏବଂ ଆୟୁର୍ବେଦ ଉପଚାର। ଏ ସମ୍ପର୍କରେ କହିବେ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର। ସମ୍ବଳବାଣୀ ସକାଳ 7:35 ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ। ସକାଳ 7:55 ସୋମ ସମିତିର କାର୍ଯ୍ୟକ୍ରମ ଶିଳ୍ପୀ କମଳାକାନ୍ତ ରଣା। ସକାଳ 8:30 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଶିଳ୍ପୀ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ, ଫକୀରମୋହନ ପଟ୍ଟନାୟକ ଏବଂ ବିଭୂତିଭୂଷଣ ପଟ୍ଟନାୟକ। ସକାଳ 8:45 ସୋମସୁନ୍ଦର କାର୍ଯ୍ୟକ୍ରମ ଶିଳ୍ପୀ ଆଶୀର୍ବାଦ ମହାନ୍ତି। ଦିନ 11:05 ଶୁଣିପାରିବେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା। ଶିଳ୍ପୀମାନେ ଅନନ୍ତ କୁମାର ସାହୁ, ରୋହିତ କୁମାର ଗଡ଼ତିଆ, ବୀରେନ୍ଦ୍ର ନାଥ ନାଗ ଏବଂ ମୋହନ ସେଠ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଦିନ 11:30 ଏବଂ ବାତାୟନ ଦିନ 12:00। ଦିନ 12:30 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିପାରିବେ। ଦିନ 1:05 ପ୍ରଚାର କରିବେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶିଳ୍ପୀ ଚନ୍ଦ୍ରଭାନୁ ଭୋଇ ଏବଂ ପାର୍ବତୀ ଜେନା। ଦିନ 1:20 ଶୁଣିପାରିବେ ଘର ସଂସାର କାର୍ଯ୍ୟକ୍ରମରେ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସଖେଇ। ଆଜିର ବିଷୟ ରହିଛି ସୁଖୀ ପରିବାର ଆମ ହାତରେ। ଦିନ 2:45 ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଦିନ 3:00 ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମକାପପୁ ଝକାଝକା। କାର୍ଯ୍ୟକ୍ରମ ଉପସ୍ଥାପନା ସନ୍ତୋଷ ମିଙ୍ଗ। ଦିନ 3:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 4:02 ଶୁଣିବେ ନାଟକ କମ୍ପାନୀ ଦାୟୀ ନୁହେଁ, ରଚନା ଗୋପାଳ ଚନ୍ଦ୍ର ପଟ୍ଟନାୟକ, ପ୍ରଯୋଜନା କିଶୋର ମହାନ୍ତି। ସନ୍ଧ୍ୟା 5:02 ଶୁଣିପାରିବେ ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମ। ଆଜିର ବିଷୟ ରହିଛି ଗାନ୍ଧିଜୀଙ୍କ ଅର୍ଥନୈତିକ ଚିନ୍ତାଧାରା। ଏ ସମ୍ପର୍କରେ କହିବେ ହେମନ୍ତ କୁମାର ମହାପାତ୍ର। ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ ସନ୍ଧ୍ୟା 5:15। ସନ୍ଧ୍ୟା 5:30 ଶୁଣିପାରିବେ ଯୌବଣୀ କାର୍ଯ୍ୟକ୍ରମରେ ସନ୍ଧାନ। ଏଥିରେ ଶୁଣିବେ ଗ୍ରହାଣୁ ମାନବ ଜାତି ପାଇଁ ବିପଦ କି ସୁଯୋଗ। ଏ ସମ୍ପର୍କରେ କହିବେ ଓଙ୍କାର ପ୍ରସାଦ ବରାଇ। ସନ୍ଧ୍ୟା 6:10 କିଶୋର ସଂସାର କାର୍ଯ୍ୟକ୍ରମ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ଓ 5 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ବିଜେପି ରାଜ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଏହି ସୂଚନା ଦେଇଛନ୍ତି। ଜୁଲାଇ 4 ତାରିଖରେ ମନ୍ତ୍ରୀ ଶ୍ରୀ ଶାହା ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ବରଗଡ଼ ଗସ୍ତ କରି 1,750 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇଥାନଲ ପ୍ଲାଣ୍ଟର ଲୋକାର୍ପଣ କରିବେ। ସେଠାରେ ଶ୍ରୀ ଶାହା ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ 5 ତାରିଖରେ ଶ୍ରୀ ଶାହା ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦଳୀୟ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିରିଟ୍ ଓ ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ ପ୍ରୟାସ ମାଧ୍ୟମରେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ଯାତ୍ରୀ ଆପ୍ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ ସାମିଲ କରାଯାଇଛି। ଫଳରେ ଏହା ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ନୂତନ ଭାବେ ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲକୁ ଓଡ଼ିଶା ପୋଲିସ ଏବଂ ଜାତୀୟ ଜରୁରୀକାଳୀନ ସେବା 112 ସହିତ ସମନ୍ୱିତ କରାଯାଇଛି। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନେ ରିଅଲ ଟାଇମ୍ ଲୋକେସନ ଆଧାରିତ ସତର୍କତା ମାଧ୍ୟମରେ ତୁରନ୍ତ ପ୍ରଶାସନିକ ସହାୟତା ପାଇପାରିବେ। ଭୁବନେଶ୍ୱର ଲୋକସେବା ଭବନରେ ପରିସଂଖ୍ୟାନ ଦିବସ ଅବସରରେ ଦକ୍ଷ ଜନସେବା ପ୍ରଦାନକାରୀ ପ୍ରଶାସନିକ ତଥ୍ୟ ସଦୁପଯୋଗ ଶୀର୍ଷକ ଏକ କର୍ମଶାଳା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ସମସ୍ତ ବିଭାଗର ପରିସଂଖ୍ୟାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ସିଂ ବିଭିନ୍ନ ନୂତନ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ଜମି ରେକର୍ଡ ଓ ଅଭିଲେଖ ପରିଚାଳନା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଭୂମି ଅଭିଲେଖ ଓ ସର୍ଭେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ରେକର୍ଡ ପରିଚାଳନା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନ ଉପରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟ ପରିଚାଳନା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା, ନିରପେକ୍ଷତା ଓ ସମୟବଦ୍ଧ ଭାବେ ଲୋକମାନଙ୍କ ଦାବି ଓ ଆପତ୍ତିଗୁଡ଼ିକର ସମାଧାନ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲାର ମା' ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ 1,22,00,000 ଟଙ୍କା ମିଳିଛି। ଏଥିସହ ହୁଣ୍ଡିରୁ 32 ଗ୍ରାମ ସୁନା ଓ 1,300 କିଲୋ ରୂପା ସଂଗ୍ରହ ହୋଇଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବଳୟ ମଧ୍ୟରେ 9 ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବର୍ଷା ହେବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଜାରି ରହିଛି। ଗତକାଲି ନୂଆପଡ଼ାଠାରେ ଦିନର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣନ୍ତୁ ଚର୍ମ ରୋଗର ଆୟୁର୍ବେଦ ଉପଚାର ସମ୍ପର୍କରେ କହୁଛନ୍ତି ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର।
2: ଚର୍ମ ହେଉଛି ଶରୀରର ଗୋଟେ ଦର୍ପଣ। ଶରୀର ଭିତରେ ଯାହା କିଛି ହୁଏ ତାହା ଚର୍ମ ଦ୍ୱାରା ଆମକୁ ଦେଖାଯାଏ। ଦେହରେ ବିଭିନ୍ନ ପ୍ରକାର ରୋଗ ହେଲେ ତାହା ଚର୍ମ ମାଧ୍ୟମରେ ଆମକୁ ପରିପ୍ରକାଶ କରିଥାଏ। ତେଣୁ ଦେହର ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ହିଁ ଚର୍ମର ସ୍ୱାସ୍ଥ୍ୟ ନିର୍ଭର କରେ। ଆୟୁର୍ବେଦ ମତରେ ଚର୍ମ ରୋଗ ପ୍ରାୟତଃ ରକ୍ତ ଦୋଷରୁ ହୋଇଥାଏ। ଯଦି ରକ୍ତ ଦୋଷ ହେଲା ତେବେ ବିଭିନ୍ନ ପ୍ରକାର ଆମର ରୋଗ ହେବ, ଯେମିତି ଆମେ ସୋରିଆସିସ୍ ଏକ୍ଜିମା ହୋଇଥାଏ, ଏବଂ ଆମର ଯୁବାନ ପୀଡ଼ିକା ବିଭିନ୍ନ ପ୍ରକାର ପୀଡ଼କା ଦେହରେ ହୋଇଥାଏ। ଏବଂ ତାହାକୁ ଠିକ କରିବାର ସବୁଠୁ ଠିକ ଉପାୟ ହେଉଛି ଆମେ ରକ୍ତକୁ ପରିଷ୍କାର ରଖିବା। ରକ୍ତ କାହିଁକି ଦୂଷିତ ହୁଏ? ଅଧିକ ଆମେ କଟୁ ତିକ୍ତ ଜିନିଷ ଖାଇବା ଦ୍ୱାରା ଯେମିତି ଯାହା ପିତ୍ତକୁ ଦୂଷିତ କରିଥାଏ, ସେହି ପିତ୍ତ ଦୋଷ ଯୋଗୁଁ ହିଁ ରକ୍ତ ଦୋଷ ହୋଇଥାଏ। ତେଣୁ ପ୍ରାୟତଃ ତେଲ ମସଲା ଜିନିଷ ଆମେ ଏଭଏଡ୍ କରିବା। ଏବଂ ଚର୍ମ ରୋଗ ପାଇଁ ବିଭିନ୍ନ ପ୍ରକାର ଆୟୁର୍ବେଦୀୟ ଔଷଧ ରହିଛି, ଏକକ ଔଷଧ ରହିଛି, ଯାହାକୁ ଆମେ ନିୟମିତ ବ୍ୟବହାର କଲେ ଚର୍ମ ରୋଗରୁ ଆମେ ମୁକ୍ତି ପାଇପାରିବା। ଯେମିତିକି ଆପଣ ଗୁଡ଼ୁଚିକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଆମେ ଚର୍ମ ରୋଗରୁ ଉପଶମ ପାଇବା। ଗୁଡ଼ୁଚିର ସୋରସ, ଗୁଡ଼ୁଚିର ପାଣି ଔଷଧ ଆସେ, ଗୁଡ଼ୁଚିର ବଟିକା ଆସେ, ତାକୁ ଆମେ ଗୁଡ଼ୁଚି ଘନବଟି ଆସେ, ସେସବୁ ଆମେ ନିୟମିତ ଭାବରେ ନେଇପାରିବା। ତା ଛଡ଼ା ଆଉ ଗୋଟିଏ ଜିନିଷ ହେଉଛି ହଳଦୀ। ହଳଦୀ ଆମେ ଯଦି ନିୟମିତ ଭାବରେ ଆମ ଜୀବନରେ ସାମିଲ କରିବା ତେବେ ବିଭିନ୍ନ ପ୍ରକାର ଏଲର୍ଜି ଜନିତ ସ୍କିନ୍ ଡିଜିଜ୍, ଯାହାକୁ ଆମେ ଶୀତପିତ ବୋଲି ଆୟୁର୍ବେଦରେ କହିଥାଉ, ସେ ଏଲର୍ଜି ଯେଉଁ ଚକ୍ତା ଚକ୍ତା ହୋଇଯାଏ ଦେହରେ, ତାଠୁ ରକ୍ଷା କରିବାର ବେଶ ସବୁଠୁ ବଢ଼ିଆ ଉପାୟ ହେଉଛି ଆମର ହେଉଛି ହଳଦୀ। ହଳଦୀକୁ ଆପଣ କ୍ଷୀର ସାଙ୍ଗରେ ନେଇପାରିବେ ପ୍ରତ୍ୟେକ ଦିନ, ଯାହାକୁ ଗୋଲ୍ଡେନ୍ ମିଲ୍କ କହନ୍ତି, କିମ୍ବା ହଳଦୀକୁ ଆମର ନିୟମିତ ଭାବରେ ଆପଣ ପାଣି ସହିତ ବି ଦୁଇଥର ଦିନକୁ ନେଇପାରିବେ। ତା ଛଡ଼ା ବିଭିନ୍ନ ପ୍ରକାର ଔଷଧ ରହିଛି ଆୟୁର୍ବେଦରେ, ତାହା ନିୟମିତ ସେବନ କଲେ ଆପଣଙ୍କୁ ଚର୍ମ ରୋଗରୁ ମୁକ୍ତି ମିଳିବ। ସାରିବାଦ୍ୟାସବ, ଏଇଟା ଗୋଟେ ବହୁତ ବଢ଼ିଆ ଔଷଧ, ଯାହାକି ଆପଣଙ୍କ ରକ୍ତ ଦୋଷରୁ ଆମକୁ ରକ୍ଷା କରେ। ଛୋଟରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାହା ନେଇପାରିବେ। ତା ଛଡ଼ା ଆମର ମହାମଞ୍ଜିଷ୍ଟାଦ୍ୟାରିଷ୍ଟ ଆସେ, ତାହା ମଧ୍ୟ ବହୁତ ଥଣ୍ଡା ଏବଂ ତାହା ଦେହର ରକ୍ତକୁ ତାହା ପରିଷ୍କାର କରିଥାଏ। ବିଭିନ୍ନ ପ୍ରକାର ସୋରିଆସିସ୍ରେ ତାକୁ ଦିଆଯାଏ। ତା ଛଡ଼ା ଖାଦିରାରିଷ୍ଟ, ତାକୁ ମଧ୍ୟ ଆମେ ନିୟମିତ ଭାବରେ ବ୍ୟବହାର କରିପାରିବା। ତା ଛଡ଼ା ଆମର ଆରୋଗ୍ୟ ବର୍ଦ୍ଧିନୀ ବୋଲି ଗୋଟେ ବଟିକା ଅଛି, ତାହା ଆୟୁର୍ବେଦରେ ଗୋଟେ ଶ୍ରେଷ୍ଠ ଔଷଧ ଚର୍ମ ରୋଗ ପାଇଁ। ବିଭିନ୍ନ ପ୍ରକାର ଚର୍ମ ରୋଗ ଯେଉଁଠି ଆମର ଯୁବାନ ପୀଡ଼ିକା ବା ପିମ୍ପଲ୍ସ ହେଉଛି, ସେଇଥିରେ ଆମେ ଆରୋଗ୍ୟ ବର୍ଦ୍ଧିନୀର ବ୍ୟବହାର କରିପାରିବା। ବହୁତ ଗୁଡ଼ିଏ ଔଷଧ ଅଛି ଆୟୁର୍ବେଦରେ, ଯାହା ଆମେ ଆୟୁର୍ବେଦୀୟ ଚିକିତ୍ସକମାନଙ୍କ ପରାମର୍ଶରେ ଆମେ ଗ୍ରହଣ କରିପାରିବା। ଯେମିତି ସୋରିଆସିସ୍ ପାଇଁ ଆୟୁର୍ବେଦରେ ଭଲ ଔଷଧ ଗୁଡ଼ିଏ ଅଛି, ତାହା ଲଗେଇବା ପାଇଁ ମଧ୍ୟ ଅଛି, ଯାହାଦ୍ୱାରା କି ଯେଉଁ ସୋରିଆସିସ୍ରେ ଯେଉଁ ସ୍କିନ୍ ଡ୍ରାଏ ହୋଇଯାଏ ତାହା ଭଲ ହୁଏ। ତା ଛଡ଼ା କିନ୍ତୁ ଆମକୁ ଖାଦ୍ୟପେୟରେ ଯଦି ଆମେ ଠିକ୍ ରଖିବା ତେବେ ଚର୍ମ ରୋଗରୁ ଆରୋଗ୍ୟଟା ସହଜ ହୋଇଥାଏ। ଖାଦ୍ୟପେୟରେ କ'ଣ ନିୟମିତ ଆମେ ଖାଇବା, କିନ୍ତୁ ଖାଇବାରେ ଆମେ ନିଶ୍ଚିତ ଭାବରେ କମ୍ ଖାଇବା, ସୁପାଚ୍ୟ ଆହାର ଖାଇବା, ଲଘୁ ଆହାର ଖାଇବା, ଖାଦ୍ୟରେ ମୁଗ ଡାଲି ଭାତ ଏଇଭଳିଆ ଲଘୁ ଜିନିଷ ବ୍ୟବହାର କରିବା, ପିଷ୍ଟାନ୍ନ ବା ପିଠା ମିଠା ଏସବୁ ଏଭଏଡ଼ କରିବା, ବେଶୀ ତେଲ ମସଲା ଜିନିଷ ଏଭଏଡ଼ କରିବା, ଏବଂ ନିୟମିତ ଭାବରେ ଶୋଇବା। ଖାଦ୍ୟ, ନିଦ୍ରା ଏବଂ ଆନନ୍ଦ, ଏ ତିନିଟା ଯଦି ଠିକ୍ ରହିବ ତେବେ ଆମର ସମଗ୍ର ଶରୀର ଠିକ୍ ରହିବ, ତା ସହିତ ଆମର ଚର୍ମ ମଧ୍ୟ ଠିକ୍ ରହିବ। ଆୟୁର୍ବେଦ ଅନୁସାରେ ବିଭିନ୍ନ ପ୍ରକାର ତୈଳ ଅଛି, ମହାମରିଚାଦି ତୈଳ, ଗୁଡ଼ୁଚାଦି ତୈଳ, ଯାହା ଦେହରେ ଅଭ୍ୟଙ୍ଗ କରିକରି ଆମେ ଦେହର ଚର୍ମ ରୋଗରୁ ରକ୍ଷା ପାଇପାରିବା। ତା ଛଡ଼ା ଆୟୁର୍ବେଦରେ ପଞ୍ଚକର୍ମର ବିଭିନ୍ନ ଉପାୟ ଅଛି। ଆମେ ଜାଣିଛୁ ଦେହକୁ ସୁସ୍ଥ କରିବା ପାଇଁ, ଦେହରୁ ଦୋଷଗୁଡ଼ିକୁ ନିର୍ହରଣ କରିବା ପାଇଁ ପଞ୍ଚକର୍ମର ବ୍ୟବସ୍ଥା ଅଛି। ପଞ୍ଚକର୍ମରେ ବବନ, ବିରେଚନ ଏବଂ ରକ୍ତମୋକ୍ଷଣ, ଏ ତିନୋଟି ଯାକ ପ୍ରକ୍ରିୟା ଚର୍ମ ରୋଗରୁ ରକ୍ଷା ପାଇବା ଗୋଟେ ଅଭିନବ ଉପାୟ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିଲେ ଚର୍ମ ରୋଗର ଆୟୁର୍ବେଦ ଉପଚାର ସମ୍ପର୍କରେ କହୁଥିଲେ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ। ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ପରାସ୍ତ କଲା ବ୍ରାଜିଲ। ଦେଶବ୍ୟାପୀ ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଏହା କାର୍ଯ୍ୟକାରୀ ହେବ। ସରକାରୀ କ୍ଷେତ୍ର ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ମାଧ୍ୟମରେ ମୋଟର ସ୍ପିରିଟ୍ ଏବଂ ହାଇସ୍ପିଡ୍ ଡିଜେଲ ବିତରଣ ଉପରୁ ଏହି ନିୟାମକ ପଦକ୍ଷେପ ପ୍ରତ୍ୟାହାର ହେବ। ପେଟ୍ରୋଲିୟମ ଉତ୍ପାଦର ଯୋଗାଣ ସ୍ଥିତି ସମୀକ୍ଷା କରିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ସହିତ ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ଅସ୍ଥାୟୀ ନିୟାମକ ବ୍ୟବସ୍ଥା ଦେଶବ୍ୟାପୀ ପ୍ରଚଳନ କରାଯାଇଥିଲା। ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତିରେ ଦେଶବ୍ୟାପୀ ଅସ୍ଥାୟୀ ଭାବେ ହାଇସ୍ପିଡ୍ ଡିଜେଲ ବିକ୍ରୟର ସର୍ବାଧିକ ସମୟସୀମା ସ୍ଥିର କରାଯାଇଥିଲା। ଗତ 12 ତାରିଖରୁ ଏହି ଅସ୍ଥାୟୀ ନିୟାମକ ପଦକ୍ଷେପ କାର୍ଯ୍ୟକାରୀ ହୋଇଥିଲା। ଏହାଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ଏବଂ ଶିଳ୍ପ ସଂସ୍ଥାଗତ ତଥା ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ପ୍ରତିଦିନ ଗ୍ରାହକ କିମ୍ବା ଯାନ ପିଛା 200 ଲିଟର ହାଇସ୍ପିଡ୍ ଡିଜେଲ ବିକ୍ରୟ ସୀମା ଧାର୍ଯ୍ୟ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ବିଜୟନଗରମ୍ରେ ଆଜି କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଆସନ୍ତାକାଲି ଅନନ୍ତପୁରମୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଆଇନର ଶାସନ କ୍ଷମତା ଉପଯୋଗକୁ ଶୃଙ୍ଖଳାବଦ୍ଧ କରିଥାଏ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ସ୍ୱିଡେନ୍ର ଷ୍ଟକହୋମ୍ଠାରେ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ ଆସିଷ୍ଟାନ୍ସ ଆଇଡିଇଏ ସମ୍ମିଳନୀକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି। ସେ କହିଛନ୍ତି ଆଇନର ଶାସନ ଏକ କଲ୍ୟାଣକାରୀ ଯୋଜନା କିମ୍ବା ଆର୍ଥିକ ନୀତି ନୁହେଁ, ବରଂ ନାଗରିକଙ୍କୁ ସ୍ୱଚ୍ଛାଚାରିତାର ସୁରକ୍ଷା ପ୍ରଦାନ କରିଥାଏ। ଆଇନର ଶାସନ ସୁରକ୍ଷା ଭାରତ ଏବଂ ସ୍ୱିଡେନ୍ର ଅଭିଜ୍ଞତା ଶୀର୍ଷକ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତାଙ୍କ ସମ୍ବୋଧନରେ ବ୍ୟକ୍ତିଗତ ସ୍ୱାଧୀନତା ନେଇ ସୁରକ୍ଷା, ଆଇନର ଶାସନ, ନ୍ୟାୟିକ ସ୍ୱାଧୀନତା ଏବଂ ସାମ୍ବିଧାନିକ ଗଣତନ୍ତ୍ର ପ୍ରକ୍ରିୟା ଉପରେ ଆଲୋକପାତ କରିଛନ୍ତି। ନ୍ୟାୟିକ ବ୍ୟବସ୍ଥା କୋର୍ଟଗୁଡ଼ିକ ଉପରେ ନ୍ୟସ୍ତ କରାଯାଇଥିବା ଏକ ସାମ୍ବିଧାନିକ କର୍ତ୍ତବ୍ୟ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଭାରତୀୟ ଆଇନଗତ ଚେତନାର ମୂଳତତ୍ତ୍ୱକୁ ଧର୍ମର ପ୍ରାଚୀନ ପରମ୍ପରା ସହ ସଂଶ୍ଳିଷ୍ଟ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ନ୍ୟାୟିକ ସ୍ୱାଧୀନତା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆସନ୍ତା 2 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଲ୍ର ଚିଠା ପ୍ରସ୍ତାବ ଉପସ୍ଥାପନ କରାଯିବ। ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ମଡେଲକୁ ଅନୁସରଣ କରି ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିବାହ ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ ସମେତ ମୋଟ 9 ପ୍ରସଙ୍ଗ ଉପରେ ଏହି କମିଟି ସମୀକ୍ଷା କରିବା ସହ 4 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବ। ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏକକ ନାଗରିକ ସଂହିତା ପ୍ରସ୍ତୁତ କରିବେ। ଅନୁସୂଚିତ ଜନଜାତି, କୁର୍ମୀ ଏବଂ ପ୍ରାଚୀନ ଜନଜାତି ସମ୍ପ୍ରଦାୟକୁ ଏହି ଆଇନର ପରିସର ମଧ୍ୟକୁ ନ ଆଣିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ସୂଚନା ଦେଇଛନ୍ତି। ଆଫଗାନିସ୍ତାନର ଆବାସିକ ଅଞ୍ଚଳ ଉପରେ ପାକିସ୍ତାନର ବିମାନ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ପାକିସ୍ତାନର ଏଭଳି ଆକ୍ରମଣ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ, ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଏହା ବିପଦ ସୃଷ୍ଟି କରିଛି ବୋଲି ମନ୍ତ୍ରଣାଳୟ କହିଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ଭାରତ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛି। ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ କ୍ଷତ୍ରିୟ ଅଖଣ୍ଡତା ପ୍ରତି ଭାରତ ସର୍ବଦା ସମର୍ଥନ ପ୍ରଦାନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ପାକିସ୍ତାନର ଏହି ଆକ୍ରମଣରେ ମହିଳା ଏବଂ ଶିଶୁଙ୍କୁ ମିଶାଇ 36 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 163 ଜଣ ଆହତ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାତାରର ରାଜଧାନୀ ଦୋହାଠାରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଆଜି ପୁଣି ଆଲୋଚନା ବୈଠକ ଆରମ୍ଭ ହେବ। ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସାମୁଦ୍ରିକ ପରିବହନ ବ୍ୟବସ୍ଥା ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି ଆଶା କରାଯାଉଛି। ବିଶ୍ୱର ପ୍ରାୟ 20% ଅଶୋଧିତ ତୈଳ ଏହି ଜଳପଥ ଦେଇ ପରିବହନ କରାଯାଇଥାଏ। ଆମେରିକା ଏବଂ ଇରାନ୍ ମଧ୍ୟରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ସାନି ସଂଘର୍ଷ

0: ପରିସ୍ଥିତିରେ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି, ଫଳରେ ଏହି ଜଳପଥକୁ ସାର୍ବଜନୀନ କରିବା ପ୍ରୟାସ ଆଗକୁ ବଢ଼ିପାରିନାହିଁ। ଆମେରିକା ଏବଂ ଇରାନ୍ର ପ୍ରତିନିଧିମଣ୍ଡଳୀ ଏକ ଅସ୍ଥାୟୀ ଯୁଦ୍ଧବିରତି ପାଇଁ ସହମତ ହୋଇଥିବା ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ ଯୁଦ୍ଧ ସମାପ୍ତି ନେଇ ଉଭୟଙ୍କ ପକ୍ଷରେ ହୋଇଥିବା ବୁଝାମଣା ପତ୍ର ସଠିକ୍ ଭାବେ କାର୍ଯ୍ୟକାରିତାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପୁନଃ ସଂଘର୍ଷ ଆରମ୍ଭ ହୋଇଥିଲା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖଠାରୁ ଆରମ୍ଭ ହେବ। ବିଭିନ୍ନ ପର୍ଯ୍ୟାୟରେ 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି। ଶ୍ରଦ୍ଧାଳୁଙ୍କର ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ସରକାର ସୁରକ୍ଷା ପ୍ରଦାନକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ମଧ୍ୟରେ ଆନ୍ତଃ ସମନ୍ୱୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିଛନ୍ତି। ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଜାମ୍ମୁ କାଶ୍ମୀରରେ ପହଞ୍ଚୁଛନ୍ତି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥ, ତୀର୍ଥଯାତ୍ରୀ ରହୁଥିବା କ୍ୟାମ୍ପ ଏବଂ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ଥିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରମାନ ସ୍ଥାପନ କରାଯାଇଛି। ଜାମ୍ମୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 600ରୁ ଅଧିକ ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି କ୍ୟାମେରା ମୁତୟନ କରାଯାଇଛି। ଇତିମଧ୍ୟରେ ଜାମ୍ମୁ କାଶ୍ମୀର ପୁଲିସର ସ୍ୱତନ୍ତ୍ର ଅପରେସନ ଗ୍ରୁପ୍ ଏବଂ ଜାତୀୟ ସୁରକ୍ଷା ବାହିନୀ ଏନ୍ଏସ୍ଜି ଗତକାଲି ଜାମ୍ମୁର ଐତିହାସିକ ରଘୁନାଥ ମନ୍ଦିର ପରିସରରେ ଏକ ମିଳିତ ଆତଙ୍କବାଦ ନିରୋଧୀ ମକ୍ ଡ୍ରିଲ୍ କରିଥିଲେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜିଠାରୁ ଉତ୍ତର ପୂର୍ବାଞ୍ଚଳକୁ 2 ଦିନିଆ ଗସ୍ତରେ ଯିବେ। ଆସାମରେ ସାମ୍ପ୍ରତିକ ବନ୍ୟାଜନିତ ପରିସ୍ଥିତି ପ୍ରଭାବ ନେଇ ଗୁଆହାଟୀଠାରେ ଶ୍ରୀ ଚୌହାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ବନ୍ୟା ପରବର୍ତ୍ତୀ ପ୍ରଭାବ, ରିଲିଫ୍ ଯୋଗାଣ ସ୍ଥିତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ଚୌହାନ ଆସନ୍ତାକାଲି ଅରୁଣାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ସେଠାରେ ପ୍ରଭାବିତ ଗ୍ରାମ, କୃଷିକ୍ଷେତ୍ର ଆଦିର ଆକାଶମାର୍ଗରୁ ସର୍ଭେ କରିବା ସହ ରିଲିଫ୍ ଶିବିର ସ୍ଥିତି ନେଇ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ବନ୍ୟା ପରିସ୍ଥିତି ତଥା ଅନ୍ୟାନ୍ୟ ପଦକ୍ଷେପ ନେଇ ମନ୍ତ୍ରୀ ଶ୍ରୀ ଚୌହାନ ଉଭୟ ରାଜ୍ୟର ବିଭାଗୀୟ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ତଥା ଅଂଶୀଦାରଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଫସଲ କ୍ଷୟକ୍ଷତି ଆକଳନ, ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ, ଫସଲ ବୀମା, ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପୁନଃନିର୍ମାଣ ଆଦି ପ୍ରସଙ୍ଗରେ ଶ୍ରୀ ଚୌହାନ ଆଲୋଚନା କରିବାର ସମ୍ଭାବନା ରହିଛି। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧା ମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ବ୍ରାଜିଲ୍ ପରାସ୍ତ କରିଛି। ଆମେରିକାର ଟେକ୍ସାସ୍ଥିତ ହୋଷ୍ଟନ୍ ଷ୍ଟାଡିୟମ୍ଠାରେ ରାଉଣ୍ଡ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ବ୍ରାଜିଲ୍ ଆଇଭରି କୋଷ୍ଟ କିମ୍ବା ନରୱେ ସହ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ଗ୍ରୁପ୍ 32 ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ୍ ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ଜାରି ରହିଛି। ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମଧ୍ୟାନ୍ତର ସୁଦ୍ଧା ପାରାଗୁଏ 1-0 ଗୋଲ୍ରେ ଆଗୁଆ ରହିଥିଲା। ରାଉଣ୍ଡ 16 ପର୍ଯ୍ୟାୟରେ କାନାଡ଼ା ପ୍ରଥମ ଦଳ ଭାବେ ଉନ୍ନୀତ ହୋଇଛି। ଦକ୍ଷିଣ ଆଫ୍ରିକାକୁ 1-0 ଗୋଲ୍ରେ ପରାସ୍ତ କରି କାନାଡ଼ା ଏହି ସଫଳତା ପାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ୍ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ। ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ପରାସ୍ତ କଲା ବ୍ରାଜିଲ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବ୍ସାଇଟ୍ ଏବଂ news.air ଆପ୍ରେ ଲଗ୍ଇନ୍ କରିପାରିବେ।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଚାଷୀ ଭାଇ ଭଉଣୀମାନେ, ଫି ଦିନିଆ ତୁନ୍ ତରକାରୀ ଭିତରେ ଛତି ତୁନ୍ ଗୋଟିଏ ଏନ୍ତା ତୁନ୍ ଏ ଯେନ୍ଟା ଖାଇବାର୍ ଲାଗି ମନ ଟକ ଟକ ହେଇଯାଏସି। ହେଥିର୍ଲାଗି ଚାଷୀ ଭାଇ ଭଉଣ ଛତି ଚାଷ କରିବାର୍ ଲାଗି ଜହ ଆଗ୍କେ ଆସୁଛନ୍। ଛତି ଚାଷଟା କମ୍ ଖର୍ଚ୍ଚା, କମ୍ ମେହନତ,

0: ଘରେ ଥାଇକରି ବି କରିହଉଥିବାର୍ ଲାଗି ଇ ଚାଷ୍କେ ସଭେ ଅପନଉଥିବାର୍ ଦେଖ୍ବାର୍କେ ମିଲୁଛେ। ଛତି ଚାଷ୍ ଭିତରେ ଧିଙ୍ଗିରି ଛତି ଆଉ ପୁଆଲ ଛତିର ଚାହିଦାଟା ବଜାରେ ଜହ ଥିବାର୍ ଲାଗି ଇ ଦୁଇ ପ୍ରକାର ଛତି କେନ୍ଥେଇ ଚାଷ୍ କର୍ମା ସେ ବାବଦେ ଚାଷୀ ଭାଇ ଭଉଣୀମାନେ ଜାନି ରଖ୍ବାର୍ ଚାହିଁ। ପହେଲା ଆସୁନ୍ ଧିଙ୍ଗିରି ଛତି କେନ୍ଥେଇ ଚାଷ୍ କରସନ୍ ସେ ବାବଦେ ଜାନ୍ମା। ଆମର୍ ରାଜ୍ୟ ଧିଙ୍ଗିରି ଛତି ଜହ କରି ନଭେମ୍ବର ମାସନୁ ଫେବୃଆରୀ ମାସ ଭିତରେ ଲଗାହେସି। ହେଥିର୍ ଲାଗି ଇ ପ୍ରକାର ଛତି ଚାଷ୍ କର୍ବାର୍ ଲାଗି ଯେନ୍ମାନେ ମନ୍ କରିଛନ୍ ଏଭୁ ସଜବତର ହୋଇଯିବାର୍ କଥା। ଇ ଚାଷ୍ଟା ଜହ ଶୀତ୍ ହେଲା ସମିହାତି ଚାଷ୍ କରାହେସି। ପାହାଡ଼ିଆ ଅଞ୍ଚଲମାନ୍କେ ଜୁନ୍ ମାସରୁ ମାର୍ଚ୍ଚ ମାସ ଭିତରେ ବି ଇ ଧିଙ୍ଗିରି ଛତିକେ ଚାଷ୍ କରି ବନ୍ବା। ଇ ଛତିର୍ ଲାଗି ଉଖୁମ୍ଟା 30 ଡିଗ୍ରୀ ସେଲସିୟସ୍ ରହିବାର୍ ଚାହିଁ। ଆମେ ଯେନ୍ଠାନେ ଇ ଛତିକେ ଚାଷ୍ କରୁଛୁଁ ସେଠାନେ ଶକରା 65 ଭାଗ ନଡ଼ାର ଉଦାପନ ରହିବାର କଥା, ଆଉ ପବନ ଆନାଜାନା ସାଙ୍ଗେ ଉକିଆ ପଡ଼ୁଥିବାର ଚାହିଁ। ଏଥିର୍ଲାଗି ଜୁହ୍ନା ପରା ମୂଲିଆ ନଡ଼ା 4 ବିଡ଼ା ଯାକ ଦରକାର ହେସି। ଇ 4 ବିଡ଼ା ନଡ଼ାର ଲାଗି 200 ଗ୍ରାମ ମଞ୍ଜି ଲାଗ୍ସି, ତାର୍ ସାଙ୍ଗେ 250 ଗ୍ରାମ ଗହମ, 80 ସେଣ୍ଟିମିଟର ଲମ୍ବା ଆଉ 40 ସେଣ୍ଟିମିଟର ଉଷାର ଜରି ଲାଗ୍ସି। ପହେଲା ନଡ଼ାନୁ କୁଟକୁଟି ନଡ଼ାକେ ବାହାର କରିଦଉନ୍, ତେହେରୁ ଜହସେ ଜହ 7 ସେଣ୍ଟିମିଟର କରି ଖଣ ଖଣ କରି କାଟି ସଫା କରିଦଉନ୍। ସେ ନଡ଼ାକେ 10-12 ଘଣ୍ଟାର ଲାଗି ପାନି ବୁତରେଇ ସାରିଲା ଉତାରୁ ୱାଇନ୍ ପ୍ୟାନ୍ଥି ଧୋଇ ପକଉନ୍। ଇତାରୁ ଉତାରୁ ତାହାକେ 0.5 ଘଣ୍ଟା ଲାଗି ସିଝେଇ ପକଉନ୍। ତେହେରୁ 10 ଲିଟର ପାନି 75 ଗ୍ରାମ କାର୍ବେଣ୍ଡୋଜିମ୍ ନେହତ ବାବିଷ୍ଟିନ୍ ଆର୍ 10 ମିଲିଗ୍ରାମ ଫର୍ମାଲିନ୍ ମିଶେଇକରି ନଡ଼ାକେ 15 ଘଣ୍ଟା ଯାଏ ବୁତରେଇ କରି ବିଶୋଧନ କରି ପକଉନ୍। ଇତାରୁ ଉତାରୁ ସଫା ସମାନ ଜାଗାଥି ନେହତ ଜରି ସିଡ଼୍ର ଛାଏଁତି 2-3 ଘଣ୍ଟା ଉଷାର କରି ପକେଇଦଉନ୍। ଏନ୍ତା କଲେ ନଡ଼ାଥି ଯେନ୍ ପାଏନ୍ ଥିବା ସେଟା ନିଝରି ଯିବା। ନଡ଼ାକେ ଯଦି ଚିପା ସେଟା ଉଦା ଲାଗୁଥିବା ଆର୍ ହାତେ ପାଏନ୍ ନାଇଁ ଲାଗୁଥିବା ବେଲେ ଜାନିଯିବେ ଯେ ନଡ଼ାଥି ଛତି ଲଗାବାର୍ ଲାଗି ବତର ହୋଇଯାଇଛେ। ଇତାରୁ ତାରୁ ଗହମ୍କେ ୱାଇନ୍ କରି ସିଝେଇ ପକଉନ୍। ଭାତ୍ ଫୁଟ୍ଲା ବତରିଆ ନାଇଁ ଫୁଟାବେ। ସିଝେଇ ସାରିଲା ଉତାରୁ ଗହମ୍ନୁ ପାଏନ୍ ଛାଡ଼ବାର୍ ଯାଏ ଶୁଖେଇ ଦଉନ୍। ଆଗରୁ ଆନିକରି ରଖିଥିବାର୍ ବୁତଲର୍ ଛତି ମୁଜିକେ ବାହାର କରି ତାହାକେ 4 ଭାଗ କରି ପକଉନ୍ ଆର୍ ନଡ଼ାକେ 5 ଭାଗ କରୁନ୍। ସିଝାଲା ଗହମ୍କେ 4 ଭାଗ କରି ପକଉନ୍। ଇତାରୁ ତାରୁ ଜରି ମୁନାର ଗୁଟେ ମୁଡ଼ିକେ ବାନ୍ଧି ପକଉନ୍। ମୁନାତି ଗୁଟେ ଭାଗ ନଡ଼ା 5-7 ସେଣ୍ଟିମିଟର ମୁଟାତି ପୁରେଇ କରି ଥାକ୍ ଥାକ୍ କରି ଟିକେ ଦବେଇ ଦଉନ୍। ତେହେରୁ ରଖିଥିବାର୍ ମଞ୍ଜି ଭିତରୁ ଗୁଟେ ଭାଗ ମଞ୍ଜିକେ ନଡ଼ା ଉପରେ ଗୋଲ୍ କରି ବୁନେଇ ଦଉନ୍। ତାରୁ ତାରୁ ଗୁଟେ ଭାଗ ଗହମ୍କେ ପକଉନ୍। ଏନ୍ତା କରି 4 ଥାକ୍ କରି ଭାଗ ଭାଗ କରୁନ୍। ଏନ୍ତା କଲା ପରେ ନଡ଼ା ଦେଇକରି ମୁନାର ମୁହଁକେ ବାନ୍ଧି ପକଉନ୍। ଜରିକେ ବାନ୍ଧ୍ଲା ଉତାରୁ ସେଥି 10-15ଟା କଣା କରି ପକଉନ୍। ତେହେରୁ ଏନ୍ତାଠାନେ ସେ ଜରି ମୁନାକେ ରଖୁନ୍ ଯେନ୍ଠାନେ ଭଲ ଭାବେ ପବନ ଆନାଜାନା କରିପାରୁଥିବା। 2 ହପ୍ତାହ ଭିତରେ ସେ ମୁନା ଉପରେ ପରା ଫିମ୍ପି ପୁରା ଲାଗିଯାଇଥିସି। ଇତାରୁତୁରୁ ଜରି ମୁନାର ତଲର ପଟିକେ କାଟିକରି ଧୀରେ ଧୀରେ ଫୁଟିଥିବାର ପିଣ୍ଡୁ ଲାଗେ ବାହାର କରି ଆଣି ପକନ୍। ତାର ଆର ଦିନୁ ଦିନକ 2-3 ଥର ସେ ପିଣ୍ଡଲ ଉପରେ ପାଏନ୍ ଝିଟୁନ୍। ଏନ୍ତା କଲେ ଗୁଟେ ହପ୍ତାହ ଉତାରୁ ଛତି କୋଡ଼ ବାହାରି ଯାଏସି। ଆର ହପ୍ତାହ ଭିତରେ ଛତି ତା ଲାଗି ଯାଏସି। ଧିଙ୍ଗିରି ଛତିର ଗୁଟେ ବେର୍ନୁ 1.5 କେଜି ଯାକ ଛତି ବାହାରି ପାର୍ବା। ଧ୍ୟାନ ରଖିବେ ଛତି ଅମଲ କରବାର 12 ଘଣ୍ଟା ଆଗରୁ ବେଡ଼୍ଥି ପାଏନ୍ ଝିଟିବାର୍କେ ପଡ଼୍ସି। ଧିଙ୍ଗିରି ଛତି ଚାଷ୍ ଲାଗି ବେଡ଼୍ ପିଛା 15 ଟଙ୍କା ଖର୍ଚ୍ଚ ହେସି, ହେଲେ ଗୁଟେ ବେର୍ନୁ 300 ଟଙ୍କା ଯାକ ଆଦାୟ ମିଲ୍ସି। କେଜେ ଶୁଖ୍ଲା ନଡ଼ାନୁ 1.5 କେଜି ଯାକ ଛତି ମିଲିପାର୍ବା। ଯଦି ଛତି ଘରେ ଶକରା 85% ଯାକ ଉଦାପନ୍କେ ରଖାଯାଇ ପାର୍ବା ବଏଲେ ସେଲିୟମ୍ ପିଣ୍ଡୁଲାତି ପାଏନ୍ ଅଂଶ ରହିପାର୍ବା ଆଉ ଛତି 60 ଦିନ କେଁ ଯେ 3 ମାସ ଯାକ ଫୁଟିପାର୍ବା। ପୁଆଲ ଛତି ଆମର ରାଜ୍ୟ ଜହ କରି ଖରା ସମିଆତି ପୁଆଲ ଛତି ଚାଷ୍ କରାଯାଇପାର୍ବା। ପୁଆଲ ଛତି ମାର୍ଚ୍ଚ ମାସର ଅଧାନୁ ଅକ୍ଟୋବର ମାସ ଅଧା ଯାକ କରାଯାଏସି। ପୁଆଲ ଛତି ଚାଷ୍ ଲାଗି ସୂର୍ଯ୍ୟକିରଣ ନାଇଁ ପଡ଼ୁଥିବାର ଝରକା ଥିଲା ଘର ଦରକାର, ହେଲେ ଘରକେ ପବନ ଆନାଜାନା ସାଙ୍ଗେ ଉକିଆ ପଡ଼ୁଥିବାର ଚାହିଁ। ଇ ଛତିର୍ ଲାଗି ଭାଡ଼ିନୁ ପଡ଼ିଥିବାର ନଡ଼ା ପୁଆଲ ଦରକାର। ଏଥିର୍ଲାଗି 250 ଗ୍ରାମ ବୁଟ ନେହତ ରାହାଡ଼ି ଗୁଣ ଦରକାର ହେସି। ଏଥିର୍ଲାଗି ବୁତଲେ ଛତି ମଞ୍ଜି ପ୍ରୟୋଗ କର୍ବାର୍କେ ପଡ଼୍ସି। ନଡ଼ାକେ ଜହସେ ଜହ 16 ଘଣ୍ଟା ଯାକ ପାନି ବୁତରେ ନେବେ। ବାଉଁଶ ନେହତ କାଠେ 3 ଫୁଟିଆ ଲମ୍ ଆଉ ଉଷାରର ଗୁଟେ ଗୁଟେ ଭାଡ଼ି ବନାବେ। ଫି ଭାଡ଼ି 3-4 ଥାକ କରି ନଡ଼ା ଆର୍ 3 ଥାକ କରି ମଞ୍ଜି ଆର୍ ବୁଟ ନେହତ ରାହାଡ଼ି ଗୁଣ ମିଶେଇକରି ପକାବାର୍ ଲାଗି ହେସି। ଏନ୍ତା କଲେ ଜହସେ ଜହ 15 ଦିନ ପରେ ଛତି ଫୁଟ୍ବାର୍ ଆରମ୍ଭ କରିନେସି। ଗୁଟେ ଭାଡ଼ିନୁ ଆମେ 3 କେଜି ଯାଏ ଛତି ଅମଲ କରିପାର୍ମା।
1: ଶୁଣିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ପ୍ରାତଃ ସୂଚନା।

0: ବର୍ଷ ସହ ନୂଆ ଉତ୍ସାହ, ନୂଆ ବିଶ୍ୱାସ ଓ ନୂଆ ସ୍ୱପ୍ନର ସବୁଜିମାକୁ ସ୍ୱାଗତ କରି ଆରମ୍ଭ କରିବା ଏହି ସପ୍ତାହର କାର୍ଯ୍ୟକ୍ରମ ସମ୍ବଳ ବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଉପସ୍ଥାପନରେ ମୁଁ ବିରୂପାକ୍ଷ ପ୍ରଧାନ। ଓଡ଼ିଶା ସରକାରଙ୍କ ଶ୍ରମ ଓ ସଂସ୍ଥାନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ମିଳିତ ସହଯୋଗରେ ଜୁନ୍ ମାସର 23 ତାରିଖରେ ସମ୍ବଲପୁରଠାରେ ଶିଶୁ ଓ କିଶୋର ଶ୍ରମିକ ନିଷେଧ ଆଇନ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦର, ଆୟୋଗର ସଦସ୍ୟା ଚନ୍ଦନା ଦାସ, ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ ସତ୍ରଜିତ ସାହୁ, ସହକାରୀ ଶ୍ରମ ଅଧିକାରୀ ପୁଷ୍ପା ମିଞ୍ଜଙ୍କ ସମେତ ସିଡବ୍ଲ୍ୟୁସି, ଡିସିପିୟୁ, ଚାଇଲ୍ଡ ଲାଇନ୍ ଏବଂ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ଶିଶୁଶ୍ରମ ମୁକ୍ତ ଓଡ଼ିଶା ଅଭିଯାନକୁ ସଫଳ କରିବାକୁ ହେଲେ ପ୍ରଥମେ ସମ୍ବଲପୁରକୁ ଶିଶୁଶ୍ରମ ମୁକ୍ତ ଜିଲ୍ଲା ଭାବେ ଗଢ଼ିବାକୁ ହେବ ବୋଲି କହି ଆହ୍ୱାନ ଦେଇ କହିଥିଲେ,
1: ଶିଶୁଶ୍ରମ ନିରାକରଣ ଅଭିଯାନ ଯାହାକି ଆମେ କେଉଁଝରରେ ତାର ଲଞ୍ଚିଂ ହେଇଥିଲା ମାନ୍ୟବର ଶ୍ରମ ମନ୍ତ୍ରୀଙ୍କର ଉପସ୍ଥିତିରେ, ତାହା ଆମେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ କର୍ମଶାଳା ଆୟୋଜିତ କରୁଛୁ। ଏଇ ଯୋଉ ଶିଶୁ ଶ୍ରମ ଭଳି ଗୋଟେ ଅପରାଧିକ ପ୍ରକୃତି ଯୋଉ ଅଛି, ପିଲାମାନଙ୍କୁ ବିଭିନ୍ନ ପ୍ରକାର କାମରେ ନିୟୋଜିତ କରିବା, ତାଦ୍ୱାରା ସେମାନଙ୍କର ଶିକ୍ଷା ଏବଂ ସାମଗ୍ରିକ ବିକାଶରେ ଗୋଟେ ବହୁତ ବଡ ବାଧାପ୍ରାପ୍ତ ହଉଛି, ତେଣୁ ତାକୁ ଆମେ କିଭଳି ଭାବରେ ସମ୍ପୂର୍ଣ୍ଣ ଭାବରେ ତାକୁ ଆମେ ନିରାକରଣ କରିପାରିବା, ତା ପାଇଁ ଆମର କେବଳ ଯେ ସେମାନଙ୍କୁ ରେସ୍କ୍ୟୁ କରିବା ତାହା ନୁହେଁ, ତା ସହିତ ତାଙ୍କୁ କିଭଳି ଭାବରେ ଆମେ ରିଇଣ୍ଟିଗ୍ରେସନ କରାଇପାରିବା, ରିହାବିଲିଟେସନ ତାକୁ ଦେଇପାରିବା, ତା ଉପରେ ମଧ୍ୟ କାମ କରିବାକୁ ପଡିବ। ତେଣୁ ଏଥିରେ ଗୋଟିଏ ଡିପାର୍ଟମେଣ୍ଟ ସବୁକିଛି କରିପାରିବ ନାହିଁ, ସମସ୍ତ ଡିପାର୍ଟମେଣ୍ଟର ଗୋଟେ ମିଳିତ ପ୍ରୟାସରେ ଆମେ ନିଶ୍ଚୟ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା କରିବାରେ ଆମର ଗୋଟିଏ ବହୁତ ମାନେ ଆମେ କରାଇପାରିବା, ଏବଂ ସମ୍ବଲପୁରକୁ ଶିଶୁ ଶ୍ରମ ମୁକ୍ତ ସମ୍ବଲପୁର ଭାବରେ ଗଢି ତୋଳିବା ପାଇଁ ଆଜି ଏଠାରେ ଗୋଟେ ୱାର୍କସପ୍ ହେଇଛି ଜିଲ୍ଲାପାଳଙ୍କ ସହିତ, ଡିଏଲ୍ଏସ୍ଏ ସେକ୍ରେଟେରୀ ଏବଂ ସିଡିଓ ଏବଂ ଆମର ଏଡିଏମ୍ ସମସ୍ତଙ୍କର ଉପସ୍ଥିତିରେ ଏବଂ ଜଏଣ୍ଟ ଲେବର କମିଶନରଙ୍କର ଉପସ୍ଥିତିରେ ଆଜି ଏହି କାର୍ଯ୍ୟକ୍ରମ ହଉଛି। ମୋ ସହିତ ମୋର ଆୟୋଗରୁ ଆମର ସଦସ୍ୟା ଚନ୍ଦନା ଦାସ ମହୋଦୟ ମଧ୍ୟ ଆସିଛନ୍ତି, ତେଣୁ ଆମେ ଅଲଓଭର ଓଡ଼ିଶାରେ ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ଏହି କାର୍ଯ୍ୟକ୍ରମ ପ୍ରଦାନ କରୁଛୁ।
0: ରିସୋର୍ସ ପର୍ସନ ସରୋଜ କୁମାର ବାରିକ ଶିଶୁ ଶ୍ରମ ନିଷେଧ ଆଇନ 1986 ଏବଂ ଏନ୍ସିଏଲ୍ପି ସ୍ପେଶାଲ ଟ୍ରେନିଂ ସେଣ୍ଟର କାର୍ଯ୍ୟକାରିତା ଉପରେ ବୈଷୟିକ ଉପସ୍ଥାପନା ରଖିଥିଲେ।
2: ଯଦି ଆମେ ଆଡୋଲେସେଣ୍ଟକୁ କାମ କରିବାର ଗୋଟେ ସ୍କୋପ୍ ଦିଆହେଲା ଆଫ୍ଟର ଆମେଣ୍ଡମେଣ୍ଟ, ଯଦି 14 ରୁ 18 ବର୍ଷର ପିଲା କାମ କରିବେ ତାହେଲେ 6 ଘଣ୍ଟାରୁ ଅଧିକ ସେମାନେ କାମ କରିପାରିବେ ନାହିଁ ଗୋଟେ ଦିନ ଭିତରେ, ତାପରେ ଗୋଟେ ଘଣ୍ଟା ରେଷ୍ଟ ରହିବ ଆଉ 3 ଘଣ୍ଟାରୁ ଅଧିକ କଣ୍ଟିନ୍ୟୁସଲି କାମ ସେମାନେ କରିପାରିବେ ନାହିଁ। ରାତିରେ କାମ କରିବାର ସମ୍ପୂର୍ଣ୍ଣ ବ୍ୟାନ୍ କରାହେଇଛି, ନିଷିଦ୍ଧ ଅଛି। 7ଟାରୁ ମାନେ ରାତି 7ଟାରୁ ସକାଳ 8ଟା ପିଲାଙ୍କୁ କାମରେ ନିୟୋଜିତ କରାଯାଇ ପାରିବ ନାହିଁ, ଆଉ ସପ୍ତାହକୁ ଗୋଟେ ଦିନ ନିହାତି ଭାବରେ ତାକୁ ରେଷ୍ଟ ଦିଆହବ। ଓଭର ଟାଇମ୍ର କୌଣସି ପ୍ରୋଭିଜନ ନାହିଁ ଡ୍ୟୁଟି କରିବା ପରେ ପିଲା କ୍ଷେତ୍ରରେ, ଆଡମିସନ୍ କ୍ଷେତ୍ରରେ। ଆଉ ଏମ୍ପ୍ଲୟ ଯଦି ଲିଗାଲି ସେ ଏମ୍ପ୍ଲୟ କରୁଛି ୱିଥ୍ ପ୍ରୋଟେକ୍ଟିଭ୍ ମେଜର୍ସ ନେଇକି, ତାହାର ପାଖରେ ଗୋଟେ ରେଜିଷ୍ଟର୍ ଥିବ, ପ୍ରପର୍ ଆଟେଣ୍ଡାନ୍ସ ସେ ମେଣ୍ଟେନ୍ କରୁଥିବ, ପିଲା କେଉଁ ସମୟରେ ଆସିଲା, କେଉଁ ସମୟରେ ଗଲା, କେତେ ଘଣ୍ଟା କାମ କରୁଛି, କି କାମ କରୁଛି, ସେଇଟା ସବୁ ମେଣ୍ଟେନ୍ ହେଇକି ଥିବ। ତାପରେ ରୁଲ୍ 9ରେ ଆମେ ଯୋଉ ୱେଲ୍ଫେୟାର୍ ଫଣ୍ଡ କହୁଛୁ ଜିଲ୍ଲାରେ ରହିବା କଥା, ପ୍ରତ୍ୟେକ ପିଲା ପ୍ରତି ରେସ୍କ୍ୟୁ ପିଲା ପାଇଁ 20,000 ଗୋଟେ ସପୋର୍ଟ ରହିବ। ରେସ୍କ୍ୟୁ ଇମିଡିଏଟ୍ଲି ହେବାର ଅଛି, ଯେଉଁଥିରେ ପୋଲିସ ଲେବର ଅଫିସର ଜଏଣ୍ଟଲି ଅପରେସନ୍ କରିବେ। ଚାଇଲ୍ଡ ୱେଲ୍ଫେୟାର କମିଟିର ଗୋଟେ ପ୍ରମୁଖ ଭୂମିକା ରହୁଛି କି 24 ଘଣ୍ଟା ଭିତରେ ସେ ପିଲାକୁ ପ୍ରଡ୍ୟୁସ୍ କରାହେବ ଚାଇଲ୍ଡ ୱେଲ୍ଫେୟାର କମିଟି ପାଖରେ, ଆଉ ଯାହା ବି ରିହାବିଲିଟେସନ୍ ମେଜର୍ସ ଦରକାର ସିଡବ୍ଲ୍ୟୁସି ଅର୍ଡର୍ କରିବେ ଆଉ ସେମାନେ ସେଠାରେ କାର୍ଯ୍ୟକାରୀ କରାହେବ। ତାପରେ କହିସାରିଛି ୱେଲ୍ଫେୟାର ଫଣ୍ଡ କଲେକ୍ଟର ତାଙ୍କ କଷ୍ଟଡିଆଲ ରହିବେ, ଗୋଟେ ଡିଷ୍ଟ୍ରିକ୍ଟ ରହିବ ଫଣ୍ଡ, ତା ସହିତ ପେନାଲ୍ଟି ଯିଏ ବି ଏମ୍ପ୍ଲୟର ଅଛନ୍ତି, ଯିଏ ବି ଏମ୍ପ୍ଲୟର ଯିଏ ପିଲାକୁ କାମରେ ଲଗେଇଥିବେ ତାକୁ ତାକୁ ଏଗେନ୍ଷ୍ଟରେ ପେନାଲ୍ଟି ଦିଆହେବ। 20,000 ରୁ 50,000 ତାକୁ ପେନାଲ୍ଟି ପଡ଼ିବ, ଯୋଉ ପଇସାଟି ସେ ପିଲାର ରିହାବିଲିଟେସନରେ ୟୁଜ୍ କରାହେବ।
0: କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ନେଇ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦର ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଙ୍କର ପ୍ରତିକ୍ରିୟା ଦେଇ କହିଥିଲେ,
3: କର୍ମଶାଳା ହେଉଛି ତ ବିଶେଷ କରିକି ଚାଇଲ୍ଡ ଲେବର ବିଷୟରେ
1: কোন কারণে পিলামানে চাইল্ড লেবর কো টার্ন আপ হচ্ছে তাকে কেমিতে আমি সমাধান করিবা আর আইন র কোন প্রাবধান রয়েছে যদি ব্যক্তি যে কোন ব্যক্তি যদি পিলামানন কো শ্রমিক হিসাব রে নিযুক্ত করিব তো তাকে উপরে যে আইনগত যে অনুষ্ঠান মাদ্রাস কার্যস্থান নিয়া যাব তো তার

0: ଇଣ୍ଟେଲିଜେନ୍ସ କୋନ କୋନ ଅଛି ୟା ବିଷୟରେ ସମସ୍ତଙ୍କୁ ସଚେତନତା କରିବା ପାଇଁ ଆଜିର କର୍ମଶାଳା ଅଛି। ଆମର ଡବ୍ଲ୍ୟୁସିଡି ଡିପାର୍ଟମେଣ୍ଟ ହଉ, ହେଲ୍ଥ ଡିପାର୍ଟମେଣ୍ଟ ର ହଉ, ଆମର ଯୋଉ ଡିଏଲ୍ଏସ୍ଏ ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସେସ ଅଥରିଟିରେ ଯୋଉ ଅଛନ୍ତି ସେମାନେ ହଉ, ପୁଲିସ ବିଭାଗର ସବୁ କର୍ମଚାରୀ ଏଠି ଯୋଗ ଦେଇଛନ୍ତି। ଆମେ ଯଦି ଦେଖିବା ତ ଆମର ରେଗୁଲାର ଏନ୍ଫୋର୍ସମେଣ୍ଟ ମଧ୍ୟ ହଉଛି, 15ଟା କେସେସ୍ ଆମେ ଗତ ବର୍ଷ ଆଇଡେଣ୍ଟିଫାଇ କରିଥିଲୁ ଔର ତାଙ୍କ ଉପରେ ସେ ଅନୁସାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆହଉଛି। ତ ଆମର ଯୋଉ ସିଡବ୍ଲ୍ୟୁସି ଅଛି ସେ ସାମ୍ନାରେ ପ୍ରଡ୍ୟୁସ୍ କରାଯାଉଛି, ସେ ପିଲାମାନଙ୍କ ପରବର୍ତ୍ତୀ ମୁହୂର୍ତ୍ତରେ ରିହାବିଲିଟେସନ୍ ମଧ୍ୟ କରାଯାଉଛି। ସବୁ ଜାଗାରେ ଆମର ଭିଲେଜ୍ ଲେଭେଲ୍ ଚାଇଲ୍ଡ ପ୍ରୋଟେକ୍ସନ୍ କମିଟି ଫର୍ମେସନ୍ ହେଇଯାଇଛି, ତାଙ୍କ ମାଧ୍ୟମରେ ଇନଫର୍ମେସନ୍ ମଧ୍ୟ ଆସୁଛି, ତାକୁ ଅର୍ ଆକ୍ଟିଭେଟ୍ କରିବା ପାଇଁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
1: ଭୀମସାର ବୁର୍ଲାଠାରେ ନିଶାମୁକ୍ତ ଭାରତ ଅଭିଯାନ କ୍ରମରେ ଜୁନ୍ ମାସର 25 ତାରିଖରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମକୁ ଇଣ୍ଡିଆନ୍ ପବ୍ଲିକ୍ ହେଲ୍ଥ ଆସୋସିଏସନ୍ ଓଡ଼ିଶା ଶାଖା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସମ୍ବଲପୁର ତରଫରୁ ଆୟୋଜନ କରାଯାଇଥିଲା। ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ୍ ପବ୍ଲିକ୍ ହେଲ୍ଥ ଆସୋସିଏସନ୍ ଓଡ଼ିଶାର ସାଧାରଣ ସମ୍ପାଦକ ଡକ୍ଟର ସଞ୍ଜୀବ କୁମାର ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟ ଅବୈଧ ବ୍ୟବହାର ଓ ଚୋରାଚାଳାଣ ଏବଂ ନିଶା ବ୍ୟବହାରର କୁପ୍ରଭାବ ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଡାକ୍ତର ରଞ୍ଜନ କୋଜୁର, ଡାକ୍ତର ଦୀପକ ପଲ, ଡାକ୍ତର ସିପନ ନାୟକ ପରିଚାଳନା କରିଥିଲେ। ସେହିପରି ବ୍ରହ୍ମକୁମାରୀ ସମ୍ବଲପୁର ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ପାଇଁ ସଚେତନତାମୂଳକ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ଏକ ଦସ୍ତଖତ ଅଭିଯାନ ସହ ନିଶାଠାରୁ ନିଜେ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ନିଶାମୁକ୍ତ କରିବା ଦିଗରେ କାମ କରିବାକୁ ସଂକଳ୍ପ କରାଯାଇଥିଲା।
2: सर्वशक्तिमान परमपिता परमात्मा की संतान सदा विजयी आत्मा यह प्रतिज्ञा करता हूं कि मैं किसी भी परिस्थिति में किसी भी अभाव में किसी भी प्रभाव में किसी के भी कहने पर कभी भी नशे का किसी भी प्रकार के मादक पदार्थ का सेवन नहीं करूंगा। मेरा भारत व्यसन मुक्त भारत, मेरा घर व्यसन मुक्त घर, मेरा परिवार व्यसन मुक्त परिवार, मेरा जीवन सदा व्यसन मुक्त जीवन।
1: 15ତମ ରାଜ୍ୟସ୍ତରୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ସମ୍ବଲପୁର ଜିଲ୍ଲାର ପ୍ରତିଯୋଗୀ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଏବଂ ଉତ୍କଳ କରାଟେ ସ୍କୁଲର ମିଳିତ ଆନୁକୂଲ୍ୟରେ ଜୁନ୍ ମାସର 18 ତାରିଖରୁ 21 ତାରିଖ ଯାଏଁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁର ଭିଏସ୍ଏସ୍ ସୁଟିଂ ଏକାଡେମୀର 11 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଅର୍ଦ୍ଧେନ୍ଦୁ ପାଢ଼ୀ, ଅଭିପ୍ସା ନାୟକ, ସମ୍ପୂର୍ଣ୍ଣା କର, ଶ୍ରୀୟାଶ୍ରୀ ପ୍ରଧାନ, ଆଦିଦେବ ସାହୁ ପଦକ ଜିଣିଥିବା ବେଳେ ମୋଟ 9 ଜଣ ରାଜ୍ୟ ଟିମ୍ ପାଇଁ ମନୋନୀତ ହୋଇଛନ୍ତି। ଏହି ସଫଳତା ପାଇଁ ଭିଏସ୍ଏସ୍ ସୁଟିଂ ଏକାଡେମୀ ପକ୍ଷରୁ ସମ୍ବଲପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସଫଳ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଏକାଡେମୀର ସଭାପତି କର୍ଣ୍ଣେଲ ପ୍ରଭାତ ପଣ୍ଡା, କାର୍ଯ୍ୟନିର୍ବାହୀ ସଦସ୍ୟ ମାନସ ରଥ, ଶ୍ରୀକାନ୍ତ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ସଭାପତି କର୍ଣ୍ଣେଲ ପ୍ରଭାତ ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ,
3: ଆମେ 10-12ଟା କେ ଷ୍ଟେଟ୍ କେ ପଠାମୁ, ଆମେ ଷ୍ଟେଟ୍ କେ ପଠାଲୁ। ଷ୍ଟେଟ୍ରେ 18, 19, 20, 21ରେ ଥିଲେ ଆଉ ସେନୁ 5ଟା ଏଚିଭର୍ସ ଅଛନ୍, ସେ ଭିତରୁ ବି ପାଳିବ ବି ଗୋଟେ ଅଛନ୍, 3ଟା ସିଲଭର ଆଉ ଯୋଡ଼େ ବ୍ରଞ୍ଜ, ଆଉ ପ୍ଲସ୍ ତାର ସାଙ୍ଗେ ପାର୍ଟିସିପେଣ୍ଟ ଏଟ୍ ଦ ହାଏଷ୍ଟ ଲେଭେଲ ଯୋଡ଼େ, ତ 7 ଜଣ ଏଚିଭ୍ କରିଛନ୍, ତାଙ୍କୁ ଫେଲିସିଟେଟ୍ କରାହେଲା। ଏମାନେ ଜୋନାଲରେ ଫେର୍ ଯିବେ 4-5 ଜଣ ସିଓର, ଆଉ ଫେର୍ ନ୍ୟାସନାଲରେ ଯିବେ। ଆଉ ଏଥର ଆମେ ଏମ୍ କରିଛୁ ନ୍ୟାସନାଲରୁ କେନ୍ତା କରି ଏସିଆଡ଼ରେ ଆଟଲିଷ୍ଟ ଜଣେ ଯିବା, ଆଟଲିଷ୍ଟ ୟା କମନୱେଲ୍ଥରେ କେମିତିକି ଯାଇପାରମୁ, କିନ୍ତୁ ମୁଁ ଜାଣିଛେ ସେଥିଲାଗି ବହୁତ ପ୍ରୟାସ ଦରକାର, ସେଥିଲାଗି ବହୁତ ଫ୍ୟାସିଲିଟି ଦରକାର, ଆଉ ସେଟା ବି ଆମେ କରମୁ ଆଉ ହେଇଯିବା। କିଛି ଆମକୁ ଏନ୍ତା ନାଇନ କି ନାଇଁ ହୁଏ ବୋଲି କିଛି ଏନ୍ତା ଡର ନାଇଁ।
1: ପ୍ରତିଯୋଗୀ ଅଭିପ୍ସା ନାୟକ ତାଙ୍କ ପ୍ରତିକ୍ରିୟା ରଖି କହିଥିଲେ,
4: ଭିଏସ୍ଏସ୍ ସୁଟିଂ ଏକାଡେମୀ ସମ୍ବଲପୁର

0: ଶୋଭାଯାତ୍ରାରେ ଆଖଡ଼ା, ସମରକଳା କୌଶଳ ଆଦି ପ୍ରଦର୍ଶନ କରାଯାଇଥିଲା। ତେବେ ତାଜିଆ ଶୋଭାଯାତ୍ରାରେ ବିଶେଷତ୍ୱ ହେଉଛି ସହରର ମୁଦିପଡ଼ାର ହିନ୍ଦୁ ପଢ଼ିଆରୀ ପରିବାର ପକ୍ଷରୁ ବାହାରୁଥିବା ତାଜିଆ, ଯାହାକି ହିନ୍ଦୁ ମୁସଲିମ ଭାଇଚାରାର ନିଦର୍ଶନ ସୃଷ୍ଟି କରିଆସିଛି। ପରମ୍ପରା ସମ୍ପର୍କରେ ରାଜେନ୍ଦ୍ର ପଢ଼ିଆରୀ ସୂଚନା ଦେଇ କହନ୍ତି,
1: ହଁ, ଆମର ଗୋଟେ ଅଜାଟେ ଯାଇଥିଲେ, ଆଉ ସେନୁ ଯୋଡ଼େ ବାବା ଆସିଥିଲେ, ସେମାନେ ନାଜି ବାବା ଆଉ ସେମାନେ ମସ୍ତାନ ବାବା। ସେମାନେ କିଛି ବର୍ଷ ଆମର ଘରେ ରହିଲେ, 17-18 ବର୍ଷ ରହିଲେ, ଆଉ ସେମାନେ ସେ ରାଜାନୁ ଗୋଟେ ଅନୁମତି ନେଇକରି ଗୋଟେ ଯୋଡ଼େ ତାଜିଆ ବାହାର କଲେ, ଯୋଡ଼େ ତାଜିଆରୁ ବାହାର କଲେ କେହି ଗୋଟେ ବଡ଼ ବିହାରକେ ଦିଆହେଲା 82 ବର୍ଷର ପଛେ, ସେଟା ଇମାମକେ ଦିଆହେଲା, ଏଇଟା ହୋସେନକେ ରଖାହେଲା। ପ୍ରଶାସନ ଆମେ ଆଜ୍ଞା ମୋଦିପଡ଼ାରୁ ବାହାର କରିକି ମନକୁ ଯେନ୍ ଆମର ଇମାମ ବରା ଅଛି ସେନ ବାହାର କରିକି ମୋଦିପଡ଼ା ଛଅ ଛଅ ରହିଛି ଗେଟି ରୋଡ଼, ପଟାପଡ଼ା ହେଇକି ମୋଦିପଡ଼ା ଛଅ ଗେଟି ରୋଡ଼।
0: ମୁସଲିମ ସମ୍ପ୍ରଦାୟର ଶ୍ରଦ୍ଧାଳୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ,
2: ଏଇଟା ମୁଦିପଡ଼ା ଅଞ୍ଚଳରେ ଦେଖୁଛି 1664 ମସିହାରେ ବାହାରୁଛେ ଯୋଧପୁରରେ ବାହାର କରୁଥିଲେ, ଯେ ବାବା ହେଇଥିଲେ ମୁଦିପଡ଼ାରେ, ତାଙ୍କ ନାଁ ଥିଲେ ନାଜିର ବାବା, ମସ୍ତାନ ବାବା। ସେମାନେ ଏଇଟା ବାହାର କରୁଥିଲେ, ତାଙ୍କ ପରିବାର ପରିବାରକୁ ଦେଇକି ଗଲେ, ମାନେ ସେମାନେ କିଛି ଖରାପ ଶେଷ ହେଇଗଲେ, ମକା ହେଇଥିଲେ, ତ ଧରିକି ଯାଇଥିଲେ ବାବା ଯୋଡ଼େକି, ଯୋଡ଼େ ନାଜିର ବାବା, ମସ୍ତାନ ବାବା ଯୋଡ଼େ ହେଇଥିଲେ, ଯୋଡ଼େ ହେଇ ରହିଲେ, ତାଙ୍କ ଭଡ଼ା କରିକି ନେଲେ, ଜାଗା ଜାଗା ଘିରିଲେ, ମାନେ ତାପରେ ଏଇ ଯୋଉ ମାନେ ପରିବାର ତାଙ୍କ ସାଙ୍ଗରେ ଥିଲେ, ତାପରେ ମାନେ ତାଜିଆ ଗୋଟେ ବାହାର କଲେ, ତାପରେ ସେ ଖରାପ ହେଲା ପରେ ତାଙ୍କୁ ଦାୟିତ୍ୱ ଦେଖିକି ଗଲେ, ଆମର ପରେ ତୁମେ କରବ କରି ମାନେ କରବ, ମାନେ ସେମିତି କହୁଥିଲେ, ଦୁଡ଼ିଆ ପୂଜା ହେବା, ମାନେ ପକାଇ ତାଜିଆ ଯେନ୍ଟା ଅଛେ, ତାଜିଆ ଯେନ୍ଟା ଅଛେ ଗୁମଟା ଲାଲ ହେବା, ମାନେ ସବୁ ତାଜିଆର ମାନେ ଆଜି ହେଲା ଲାଲ, କାଲି ହଳଦିଆ, କାଲି ମାନେ ଶାଗୁଆ।

0: ଏନ୍ତା ହେବା ଲେକିନ୍ ମୁଦିପଡ଼ା ଯେନ୍ ତାଜା ଅଛେ ଯେନ୍ ତାଜା ମୁଦିପଡ଼ା ବାହାରବା ହେଟା ଗୁମଟ ଲାଲ ଥିବା ତା କେବେ ଚେଞ୍ଜ ନେଇପାରେ ତାଙ୍କୁ ନିୟମ କାନୁନ କହିଲେ ସେ ଡୁଡ଼ି ବାବା ଥିଲେ ଯେ ମାନେ ଇଟା ନଡ଼ିଆ ଯେନ୍ତା ଅଛେ ନଡ଼ିଆ ହିଁ ପୂଜା ହେବା ଆମର ଇଏ ମୁଦିପଡ଼ା ଯେନ୍ତା ଅଛେ ସେମାନେ ନିୟମ କାନୁନ କହିଲେ ଭାଇ ଆମର ଭାଇ ଠିଆ ହିନ୍ଦୁ ଭାଇ ଠିଆ ହେଇଛନ୍ତି ଇ ବନାବାର ଲୋକ ବି ଲୋକ ଅଛେ ହିନ୍ଦୁ ଲୋକଟା ପାର୍କ ବାଲା ବି ହିନ୍ଦୁ ଲୋକଟା ଖାଲି ଯେ ପୂଜା କରି ଆସି ଏ ଗୋଟେ ମୁସଲିମ ଲୋକଟେ ଅଛେ
1: ମୋର ବାପା ପହିଲା କରୁଥିଲେ ମୋର ବାପାର ବାପା ଏଇଟା ଆମର ପିଢ଼ି ଚାଲିଛି ଏଟା କରବାରଟା ଏଇଟା ପୂଜାରୀ କାମଟା ଚାଲିଛି ଏଇଟା ପୁରା ଆଜି ଦିନର କାମ ପଡ଼ିଲେ ଫାତିଆ ଫାତିଆ ସବୁ ଆସି ପୁରା ଦିନ ସୁବର ଯିବା ଏଟା ଗୋଲ ବଜାର ଏମାନଙ୍କୁ ଯେତିକି ତାଜିଆ ବୋଲି ସବୁ ନୁହଁ ଏଟା ସବୁ ମିଳିବ ହେତ ରିଟର୍ନ ଆସିକି ଫେର ରାତି ବେଳେ ଆଉ ଥରେ ଫାତିଆ ତାପରେ ଫେର ଯିବା ଯେନ୍ ଆମର ଯେନ୍ ଆମେ କହୁଛୁ ନଦୀ ଯାଇକିରି ଥଣ୍ଡା ଏଇଟା ହେସି ଏଥିନୁ ଆସିକିରି ପହଲା ଫାତିଆଟା ହେସି ଏଇଟା ଯାଇକିରି ତାର ଏଥିରେ ପୂଜା ହେସି ତାପରେ ଏଇଟା ମାନେ ଯାଇସନ୍ ସବୁ ଯେତିକି ଇନୁ ଯେତିକି ଜନ ମାଟି ନେଇଛନ୍ ଏମାନଙ୍କୁ ଯେତିକି ଜନ ରାଜାନୁ ଯେନ୍ ମାନେ ପରମିଶନ ନେଇଥିଲେ ଏଗଲା ଏମାନଙ୍କ ନୁ ଯେତିକି ମାଗିକରି ଯେତିକି ଜନ ନେଇଛନ୍ ସବୁ ନୁ ଯାଇକିରି ଭେଟ ହେସି ଏଥର ଗୋଟେ ବଡ଼ ଭାଇ ଅଛି ଯେନ୍ ବଡ଼ି ବଜାର ଯାହାକି କହସନ୍ ଏଟା ଇନୁ ବାହାରସୁନ୍ ଏମାନଙ୍କର ଲାଗି ଟାକସୁନ୍ ସେମାନେ ଆଇଲେ ଫେର ସାଙ୍ଗେ ଏଟା ଆମେ ଦୁଇ ଭାଇ ଫେର ସାଙ୍ଗେ ଯାଇସନ୍ ଗୋଲ ବଜାର
2: ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଗୁରୁ ଭଗବାନ ସାହୁଙ୍କ 95ତମ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଥିଲା ବରଗଡ଼ ବିଜୁ ପଟ୍ଟନାୟକ ଟାଉନହଲ୍ଠାରେ ଜୁନ୍ ମାସର 28 ତାରିଖରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ପୌରପାଳିକା ଅଧ୍ୟକ୍ଷା କଳ୍ପନା ମାଝି ଏବଂ ମୁଖ୍ୟ ବକ୍ତା ଭାବେ କବି ତଥା ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀନାରାୟଣ ହୋତା ଯୋଗଦେଇ ଗୁରୁ ଭଗବାନ ସାହୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏ ଅବସରରେ ବିଶିଷ୍ଟ ସଞ୍ଚାର ଗାୟକ ବାହକ ଅଲେଖ ସାହୁ ଓ ଦଣ୍ଡ ନୃତ୍ୟଗୁରୁ ବିଶ୍ୱମ୍ବର ସାଣ୍ଢଙ୍କୁ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ କାର୍ଯ୍ୟ କରିଆସୁଥିବା ବିଭିନ୍ନ ଅନୁଷ୍ଠାନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ କାର୍ଯ୍ୟକ୍ରମରେ କବୟିତ୍ରୀ ଜୀବେଶ୍ୱରୀ ପଟେଲଙ୍କ କବିତା ପୁସ୍ତକ ଅକ୍ଷର ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପରେ ପରେ ଗୁରୁ ଭଗବାନ ସାହୁଙ୍କ ଉପରେ କବିତା ପାଠ ଆସର ହୋଇଥିଲା। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଏ ସପ୍ତାହର କାର୍ଯ୍ୟକ୍ରମ ସମ୍ବଳବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ସୁଭେନ୍ଦ୍ର କୁମାର ସାହୁ ଏବଂ ଉପସ୍ଥାପନାରେ ଥିଲି ମୁଁ ବିରୂପାକ୍ଷ ପ୍ରଧାନ। ନମସ୍କାର।

ଶୁଣୁଥିଲେ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଳବାଣୀ। କାର୍ଯ୍ୟକ୍ରମ ଉପସ୍ଥାପନା ବିରୂପାକ୍ଷ ପ୍ରଧାନ, ପ୍ରଯୋଜନା ସନ୍ତୋଷ ବିଂ, ତଥ୍ୟ ସଂଗ୍ରହ ତଥା ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେବ୍ 317.5 meter ତଥା 945 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମହାନଦୀ ସମ୍ବଲପୁର 1.1 MHz ଯୋଗେ ଏବଂ ନ୍ୟୁଜ୍ ଓନ୍ ଏୟାର ମୋବାଇଲ୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତଟିଏ, ଶିଳ୍ପୀ କମଳକାନ୍ତ ରଣା, ଗୀତ ରଚନା ନାରାୟଣ ଶତପଥୀ।

ସୁଗମ ସଙ୍ଗୀତଟି ଶୁଣିଲେ ଶିଳ୍ପୀ କମଳକାନ୍ତ ରଣା। ଗୀତଟିକୁ ରଚନା କରିଥିଲେ ନାରାୟଣ ଶତପଥୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ମନେ ପକାଇ ଦେଉଛୁ ଆଜି ଦିନ 11:05 ଶୁଣିପାରିବେ ସମ୍ବଲପୁର ଗୀତର କାର୍ଯ୍ୟକ୍ରମ ବଜାରରେ ବଜାବାଲା। ଏଥିରେ ଶିଳ୍ପୀମାନେ ଅନନ୍ତ କୁମାର ସାହୁ, ରୋହିତ କୁମାର ଗୋର୍ତିଆ, ବୀରେନ୍ଦ୍ରନାଥ ନାଗ ଏବଂ ମୋହନ ସେଠ। ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଦିନ 11:30 ଏବଂ ବାତାୟନ ଶୁଣିପାରିବେ ଦିନ 12:00। ଦିନ 12:30 ଶୁଣିପାରିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ସମ୍ବଲପୁର ଗୀତର କାର୍ଯ୍ୟକ୍ରମ ଶିଳ୍ପୀ ଚନ୍ଦ୍ରଭାନୁ ଭୋଇ ଏବଂ ପାର୍ବତୀ ଜେନା। ଦିନ 1:20 ଘର ସଂସାର କାର୍ଯ୍ୟକ୍ରମ ଶୁଣିପାରିବେ। ଏଥିରେ ଶୁଣିବେ ଲାଇଫ୍ ଓନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀ। ବିଷୟ ରହିଛି ସୁଖୀ ପରିବାର ଆମ ହାତରେ। ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 2:45। ଦିନ 3:00 ଶୁଣିପାରିବେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମକାପପୁ ଝକାଝକା। କାର୍ଯ୍ୟକ୍ରମ ଉପସ୍ଥାପନ ତଥା ପ୍ରଯୋଜନା ସନ୍ତୋଷ ପିଙ୍କ। ଦିନ 3:30 ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଏ ଥିଲା ଆଜି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ମଧ୍ୟରେ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ବଢେ ଝୁରି ଲାଗିଛି ବାବୁ ସୁଗୁରୁ। ନାଇଁ ବାବା, ଆରେ ଜଲ୍ଲା ଲାଲଟିନ ଗୁଟେ ବାହାରିଲା, ଜଲ୍ଲା ଲାଲଟିନ ଗୁଟେ ବାହାରିଲା, କାବା ହେଇଯିବ।

ଶେଷ ହେଲା ସମ୍ବଲପୁର ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସହିତ ଶିଳ୍ପୀ ଆଶୀର୍ବାଦ ମହାନ୍ତି। କାର୍ଯ୍ୟକ୍ରମ ପ୍ରଥମ ଗୀତରେ ଶୁଣନ୍ତୁ ଗୀତ ରଚନା ଦୁର୍ଗା ମାଧବ ପଣ୍ଡା।

କେତେ ସୁଗମ ସଙ୍ଗୀତ ଶୁଣିଲେ ଶିଳ୍ପୀ ଆଶୀର୍ବାଦ ମହାନ୍ତି। ଗୀତଗୁଡ଼ିକୁ ରଚନା କରିଥିଲେ ଦୁର୍ଗାମାଧବ ପଣ୍ଡା। ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ତବ୍ଲାରେ ଆଦିତ୍ୟ ଘୋଷ, ଢୋଲକରେ ଉମେଶ ଦଳାଇ, ବଂଶୀରେ ବଂଶୀଧର ସାହୁ, ବେହେଲାରେ ଗୌରାଙ୍ଗ ମଲ୍ଲିକ ଏବଂ କିବୋର୍ଡରେ ଶାନ୍ତନୁ ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ୟଙ୍ଗିସ୍ତାନ, ଶିଳ୍ପୀ ଅରିଜିତ ସିଂ, ଗୀତ ରଚନା କୈସର ମୁନିର, ସଙ୍ଗୀତ ଜିତ୍ ଗାଙ୍ଗୁଲି।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ଏଜେଣ୍ଟ ବିନୋଦ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅରିଜିତ ସିଂ ଏବଂ ଶ୍ରେୟା ଘୋଷାଲ, ସଙ୍ଗୀତ ପ୍ରୀତମ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଆଶିକି ଟୁ, ଶିଳ୍ପୀ ଅରିଜିତ ସିଂ, ଗୀତ ଏବଂ ସଙ୍ଗୀତ ମିଥୁନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ମର୍ଡର୍ ଟୁ। ଅରିଜିତ ସିଂଙ୍କ ସହିତ କଣ୍ଠଦାନ କରିଛନ୍ତି ମହମ୍ମଦ ଇରଫାନ। ଗୀତ ରଚନା ସୟଦ କାଦରୀ, ସଙ୍ଗୀତ ମିଥୁନ।

କେତୋଟି ହିନ୍ଦୀ କଥାଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଲଭ୍ ଆଜକାଲ। ଗୀତଟି ପାଇଁ ଖଣ୍ଡଦାନ କରିଛନ୍ତି ରାହତ ଫତେ ଅଲ୍ଲୀ ଖାନ୍ ଏବଂ ପ୍ରୀତମ। ଗୀତ ରଚନା ଇରଶାଦ କାମିଲ, ସଙ୍ଗୀତ ପ୍ରୀତମ।

କେତୋଟି ହିନ୍ଦୀ କଥା ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ରେଡ଼ି। ଗୀତରେ ପାଇଁ କଣ୍ଠଦାନ କରିଛନ୍ତି ତୁଳସୀ କୁମାର ଏବଂ କେକେ। ଗୀତ ରଚନା ନୀଲେଶ ମିଶ୍ର, ସଙ୍ଗୀତ ପ୍ରୀତମ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ବର୍ଫି, ଶିଳ୍ପୀ ଅଜରିତ ସିଂ, ଗୀତ ରଚନା ସୟଦ କାଦରୀ, ସଙ୍ଗୀତ ପ୍ରୀତମ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, କଥାଚିତ୍ର ରୟରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ତା ସଙ୍ଗୀତ ପରିଚାଳନା ଅଙ୍କିତ ତିୱାରୀ, ଗୀତ ରଚନା ଅଭିନ୍ଦ୍ର କୁମାର ଉପାଧ୍ୟାୟ।

ଶୋଇନୁକି ବାବା? ଅବେ ବାପାଙ୍କ କଥା ମନେ ପକାଉଛୁ ନା? ତୁ ଚାକିରି ପାଇଛୁ ଜାଣି ତୋ ବାପା ବହୁତ ଖୁସି ହେଉଥିବେ। ତୁ ବି ତୋ ବାପାଙ୍କ ଭଳିଆ ମନ ଦେଇ ବିଶ୍ୱସ୍ତ ଭାବରେ କାମ କରିବୁ, ତାଙ୍କଠୁ ବି ଆହୁରି ବେଶୀ ନାଁ କରିବୁ। ହେ ଭଗବାନ, ମୋ ପୁଅକୁ ସବୁ ବିପଦରୁ ରକ୍ଷା କରିବୁ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ।

ଏହାଚିନି ଶୁଣୁନ୍ କାର୍ଯ୍ୟକ୍ରମର ଫେର ଗୋଟେ ଗୀତ କଥାଚିତ୍ର ଛାତିରେ ଲେଖିଛି ତୋରିନା। ଗୀତଟାକେ ଗାଇଛନ୍ ଶ୍ରୀଚରଣ, ଗୀତଟାକେ ଲେଖିଛନ୍ ବସନ୍ତ ରାଜ ସାମଲ, ଆଉ ସଙ୍ଗୀତ ସଜେଇଛନ୍ ମଳୟ ମିଶ୍ର।

କାର୍ଯ୍ୟକ୍ରମ ଶେଷ ଗୀତ କଥାଚିତ୍ର ହେଉଛି କ୍ରିମିନାଲ। ଗୀତଟାକେ ଗାଇଛନ୍ତି ଶିବା ଓ ପାମେଲା ଜେନ। ଗୀତଟାକେ ଲେଖିଛନ୍ତି ନିର୍ମଲ ନାୟକ। ସଙ୍ଗୀତ ସଜେଇଛନ୍ତି ଦୀପକ କୁମାର।

ଇଦରପରେ ବିଶାଲ ମିଶ୍ର ଆର୍ ତୁଲସୀ କୁମାରଙ୍କର କଣ୍ଠନୁ ଶୁଣୁନି ଗୀତଟା। ସଙ୍ଗୀତ ଦେଇଛନ୍ ବିଶାଲ ମିଶ୍ର, ଗୀତ ଲେଖିଛନ୍ ମନୋଜ ମୁଣ୍ଟାସିର।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241

0: 6 1 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663 241 0961। ସୂଚନାଟି ଏତିକିରେ ଶେଷ ହେଲା।
1: ଇହାଦେ କଣ୍ଠଶିଳ୍ପୀ ସୋନୁ ନିଗମ ଆର୍ ପଲକ ମୁଛାଲ, ଗୀତିକାର ଜାଭେଦ ଅଖ୍ତାର ଆର୍ ମନୋଜ ମୁଣ୍ଟାସିର, ସଙ୍ଗୀତ ଅନ୍ୟ ମଲ୍ଲିକ ଆର୍ ମିଥୁନ।

ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ଆପଣମାନେ ଆଜିକା ବର୍ଡର ଟୁ ସିନେମାର ଗୀତମାନଙ୍କେ ଶୁଣୁଛନ୍। ଏହାଦେ ଶୁଣୁନି ଗୀତଟା ଗାଇଛନ୍ ସୋନୁ ନିଗମ, ଗୀତ ଲେଖିଛନ୍ ମନୋଜ ମୁଣ୍ଟାସିର।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଇହାଦେ କଣ୍ଠଶିଳ୍ପୀ ରୋହିତ କୁମାର ଗର୍ତିଆ, ଗୀତ ଲେଖିଛନ୍ ଗଣେଶରାମ ସେଠ।

ଆପଣମାନେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଚକ୍ରଧର ମେହରଙ୍କର ଲେଖାନୁ ସୁନୁନି ଗୀତଟା ଗାଇଛନ୍ ବୀରେନ୍ଦ୍ରନାଥ ନାଗ।

ଇନୁ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା। ଗୀତମାନଙ୍କେ ଗାଇଥିଲେ ଅନନ୍ତ କୁମାର ସାହୁ, ରୋହିତ କୁମାର ଗର୍ତିଆ, ବୀରେନ୍ଦ୍ର ନାଥ ନାଗ ଆର୍ ମୋହନ ସେଠ। ଗୀତମାନଙ୍କେ ଲେଖିଥିଲେ ଅରକ୍ଷିତ ଧରୁଆ, ହରିହର ପୋଢ଼, ଗଣେଶରାମ ସେଠ, ଚକ୍ରଧର ମେହେର ଆର୍ ପୁରାତନ ରଚନାନୁ। ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ଆପଣମାନଙ୍କ ଲାଗି ଇହାଦେ କ୍ରିସ୍ ସିନେମାରୀ ଗୀତଟା ନାସିର ଫରାଜଙ୍କର ଲେଖାନୁ ଗାଇଛନ୍ ଉଦିତ ନାରାୟଣ ଆର୍ ଶ୍ରେୟା ଘୋଷାଲ। ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଇହାଦେ ସିନେମା ଜିସିମ୍ର ଇ ଗୀତଟା ଶୁଣୁନ୍। ଏମ୍ଏମ୍ କ୍ରିମକର ସଙ୍ଗୀତ ନିର୍ଦ୍ଦେଶନାନୁ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ, ଗୀତ ଲେଖିଛନ୍ ନୀଲେଶ ମିଶ୍ର।

ମାନସିକ ସ୍ୱାସ୍ଥ୍ୟକେ ଠିକ୍ ରଖବାର୍ ଲାଗି ନିଶା ସେବନରୁ ଦୂରେ ରହୁନ୍। ଯୋଗ ପ୍ରାଣାୟାମ ଶାରୀରିକ ଶ୍ରମ କରବାର୍ କଥା, ଭଲ ନିଦ ଯେନ୍ତା ହେବା ଧ୍ୟାନ ଦେବାର୍ କଥା, ବଗିଚା କାମ, ବହି ପଢ଼ା, ଗୀତ ଶୁଣବାର୍ ଅଭ୍ୟାସ, ବୁଲାବୁଲି କରବାର୍ ଅଭ୍ୟାସ ସବୁ ମାନସିକ ରୋଗନୁ ରକ୍ଷା କରିଥିସି। ଦୁସ୍ର ରୋଗ ଲାଗି ଯେନ୍ତା ଡାକ୍ତରୀ ପରାମର୍ଶ ଦରକାର, ହେନ୍ତା ମାନସିକ ରୋଗର ଲାଗି ଭିଲ୍ ଲାଜ ନାଇଁ କରି ଡାକ୍ତରଙ୍କର ପରାମର୍ଶ ନେଲେ ଇଟା ଠିକ୍ ହୋଇପାରସି। ସିନେମା ଧଡ଼କ ଟୁର ଇ ଗୀତଟା ଶୁଣନ୍। କଣ୍ଠ ଦେଇଛନ୍ ଶ୍ରେୟା ଘୋଷାଲ ଆର୍ ଜୁବିନ ନୌତିଆଲ, ଗୀତିକାର ରଶ୍ମି ବିରାଗ, ସଙ୍ଗୀତକାର ଜାଭେଦ ମହସିନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଶ୍ରୋତା ବନ୍ଧୁ, ସମୟର ସ୍ଥିତିକୁ ଗୁରୁତ୍ୱ ଦେଇ ଅନୁଭୂତିରୁ ମିଳୁଥିବା ଶିକ୍ଷାଗୁଡ଼ିକୁ ଆଲୋକପାତ କରିବା ପାଇଁ ଆମେ ସମୟର ଚଲାପଥରେ ପ୍ରତ୍ୟେକଟି ଦିନକୁ ଆଗ୍ରହର ସହିତ ପାଳନ କରିଥାନ୍ତି। ସେହି ପାଳନଗୁଡ଼ିକ ମଧ୍ୟରେ ଆଜି ହେଉଛି ଇଣ୍ଟରନ୍ୟାସନାଲ ଆଷ୍ଟ୍ରଏଡ୍ ଡେ ବା ଆନ୍ତର୍ଜାତୀୟ ଗ୍ରହଣ ଦିବସ। ଏ ସମ୍ପର୍କରେ ଆଗକୁ କଥା ହେବା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଦେବଦାସ କଥାଚିତ୍ରର ଗାଇଛନ୍ତି ଉଦିତ ନାରାୟଣ ଏବଂ ଶ୍ରେୟ ଘୋଷାଲ। ଗୀତ ରଚନା ନୁସରତ ୱାଡ୍ର। ସଙ୍ଗୀତ ନିର୍ଦ୍ଦେଶନା ଇସ୍ମାଇଲ ଦରବାର।

0: ପ୍ରତିବର୍ଷ ଜୁନ୍ ମାସ 30 ତାରିଖରେ ଆନ୍ତର୍ଜାତୀୟ ଗ୍ରହଣ ଦିବସ ପାଳନ କରାଯାଇଥାଏ। ଗ୍ରହଣ ପ୍ରଭାବର ବିପଦ ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ପୃଥିବୀକୁ ସମ୍ଭାବ୍ୟ ବିପର୍ଯ୍ୟୟକାରୀ ପୃଥିବୀ ନିକଟବର୍ତ୍ତୀ ବସ୍ତୁଠାରୁ ରକ୍ଷା କରିବା ପାଇଁ ଆବଶ୍ୟକ ବୈଜ୍ଞାନିକ ପ୍ରଯୁକ୍ତିବିଦ୍ୟା ଏବଂ ବିଶ୍ୱ ସଙ୍କଟ ପରିଚାଳନା ପ୍ରୟାସକୁ ଆଲୋକପାତ କରିବା ପାଇଁ ଆନ୍ତର୍ଜାତୀୟ ଗ୍ରହଣ ଦିବସ ପାଳନ କରାଯାଇଥାଏ। ପରବର୍ତ୍ତୀ ଗୀତଟିର କଥାଚିତ୍ର ପୁଷ୍ପା 2 ରକିବ ଆଲମଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ।
1: पत्थर है वो मुझे रोक टोक कहते हैं लोग।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଏଥର ଜିସମ୍ ଟୁ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଆର୍କୁ ପ୍ରଭୁ ମୁଖାର୍ଜୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି କେକେ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ଆର୍କୋ ପ୍ରଭୁ ମୁଖାର୍ଜୀ ଏବଂ ମୋନିସ୍ ମାଖିଜା।

ବୈଜ୍ଞାନିକମାନଙ୍କ ଦ୍ୱାରା ପରିଚାଳିତ ଏବଂ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯାଇଥିବା ଆନ୍ତର୍ଜାତୀୟ ଗ୍ରହଣ ଦିବସର ବାର୍ଷିକ ପାଳନ ଅନେକ ମୁଖ୍ୟ ଉଦ୍ଦେଶ୍ୟ ଉପରେ ଧ୍ୟାନ ଦେଇଥାଏ। ଆଜିପରି ଦିନଟି ଗ୍ରହ ପ୍ରତିରକ୍ଷାକୁ ପ୍ରୋତ୍ସାହିତ କରେ। ଏହି ଦିବସ ଆନ୍ତର୍ଜାତୀୟ ସହଯୋଗ ଏବଂ ଆମ ଗ୍ରହ ସହିତ ଧକ୍କା ଦେବା ପୂର୍ବରୁ ମହାକାଶ ପଦାର୍ଥଗୁଡ଼ିକୁ ଚିହ୍ନଟ, ଟ୍ରାକ୍ ଏବଂ ସମ୍ଭାବ୍ୟ ଭାବରେ ପ୍ରତିହତ କରିବା ପାଇଁ ଆବଶ୍ୟକ ହେଉଥିବା ପ୍ରଯୁକ୍ତି ବିଦ୍ୟାକୁ ଆଲୋକପାତ କରିଥାଏ। ଆପଣମାନଙ୍କ ପାଇଁ ଏଥର ବର୍ଫି କଥାଚିତ୍ରର ଏହି ଗୀତଟି ଗାଇଛନ୍ତି ଶ୍ରେୟା ଘୋଷାଲ, ଗୀତିକାର ସ୍ୱାନନ୍ଦ କିର୍କିରେ, ସଙ୍ଗୀତ ପ୍ରୀତମ। ଏହି ଗୀତଟିକୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ନିଖିଲ ପଲ ଜର୍ଜ।

ମହାକାଶ ଶିକ୍ଷା ବିଶ୍ୱସ୍ତରୀୟ ବୈଜ୍ଞାନିକ ଅଧ୍ୟୟନକୁ ଉତ୍ସାହିତ କରିଥାଏ। ଜନସାଧାରଣଙ୍କୁ ଆମ ସୌରମଣ୍ଡଳର ଉତ୍ପତ୍ତି ଏବଂ ବିଭିନ୍ନ ମହାକାଶୀୟ ପିଣ୍ଡ ମଧ୍ୟରେ ପାର୍ଥକ୍ୟ ବିଷୟରେ ଶିକ୍ଷା ଦିଏ। ବିଶ୍ୱସ୍ତରୀୟ ସଙ୍କଟ ପ୍ରସ୍ତୁତି ଜନସାଧାରଣଙ୍କୁ ସମନ୍ୱିତ ସଙ୍କଟ ଯୋଗାଯୋଗ କାର୍ଯ୍ୟ ବିଷୟରେ ସୂଚନା ଦେବାରେ ସାହାଯ୍ୟ କରେ, ଯାହା ସରକାର ଏବଂ ମହାକାଶ ଏଜେନ୍ସିଗୁଡ଼ିକ ପ୍ରକୃତ ବିପଦକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାନ୍ତି ଏବଂ ଏହାକୁ ଏକ ବିଶେଷ କାର୍ଯ୍ୟ ଭାବରେ ଗ୍ରହଣ କରିଥାନ୍ତି। କାର୍ଯ୍ୟକ୍ରମର ଶେଷ ଗୀତଟି ଇନ୍ତେହା କଥାଚିତ୍ରର ପ୍ରବୀଣ ଭରଦ୍ୱାଜଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ, ସଙ୍ଗୀତ ନିର୍ଦ୍ଦେଶନା ଅନ୍ନୁ ମଲ୍ଲିକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଚନ୍ଦ୍ରଭାନୁ ଭୋଇ ଏବଂ ପାର୍ବତୀ ଜେନା, ଗୀତିକାର ପରଶୁରାମ ଶତପଥୀ।

ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ଚନ୍ଦ୍ରଭାନୁ ଭୋଇ ଏବଂ ପାର୍ବତୀ ଜେନା। ଗୀତଗୁଡ଼ିକୁ ରଚନା କରିଥିଲେ ପର୍ଶୁରାମ ଶତପଥୀ।

0: ଆରମ୍ଭ କରୁଛୁ ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀ। ଆଜିର ବିଷୟବସ୍ତୁଟି ରହିଛି ସୁଖୀ ପରିବାର ଆମ ହାତରେ। ଉପସ୍ଥାପନାରେ ମୁଁ କଳ୍ପଲତା କାନୁନଙ୍କ, ବୈଷୟିକ ସହଯୋଗିତା ସୁଜୟ କୁମାର ପ୍ରାମାଣିକ ଏବଂ ଅଜୟ କୁମାର ସାହୁ। ଏହି କାର୍ଯ୍ୟକ୍ରମରେ ଆମ ସହିତ ଯୋଗାଯୋଗ କରିବାର ନମ୍ବରଟି ପ୍ରଥମେ କହି ରଖୁଛି। ନମ୍ବରଟି ହେଲା 0663241240 ଏବଂ ଅନ୍ୟଟି ହେଲା 0663241231। ଆକାଶବାଣୀ ସମ୍ବଲପୁର ହେଲୋ ସଖୀ କାର୍ଯ୍ୟକ୍ରମ।
1: ନମସ୍କାର।
0: ନମସ୍କାର ଭାଇ, କିଏ କହୁଥିଲେ? ଆଜ୍ଞା ଭାଇ, ଆମେ ସମସ୍ତେ ଭଲ ଅଛୁ ଈଶ୍ୱରଙ୍କ କୃପାରୁ। ଆଜ୍ଞା, ଆଜିର ବିଷୟବସ୍ତୁଟି ରହିଛି ସୁଖୀ ପରିବାର ଆମ ହାତରେ। ତାହେଲେ ଏଇ ବିଷୟରେ ଆପଣ କଣ କହିବେ? ସୁଖୀ ପରିବାର ଆମ ହାତରେ, ସୁଖୀ ପରିବାର ଆମ ହାତରେ। ଆଜ୍ଞା, ଏ ବିଷୟରେ ଆପଣ କଣ ମତ ଦେବେ? ଆଚ୍ଛା, ବୁଝିପାରୁନାହାନ୍ତି। ସୁଖୀ ପରିବାର ଆମ ହାତରେ,
1: ସୁଖୀ ପରିବାର ଆମ ହାତରେ।
0: ଆଜ୍ଞା, ଏ ବିଷୟରେ ଆପଣ କଣ କହିବେ?
1: ଦେଖନ୍ତୁ, ସୁଖୀ ପରିବାର ଆମ ହାତରେ ତା ସତ କଥା। ଗୋଟେ ପରିବାର ଯଦି ସୁଖୀ ରହିବ, ତା ତ ଗୋଟେ ମଣିଷ ସମାଜ ବି ସୁଖୀରେ ରହିପାରିବ। ଆଉ ଗୋଟେ ପରିବାର ଯଦି ଦୁଃଖ, ତ ଗୋଟେ ମଣିଷ ସମାଜ ବି ହେଇପାରିବ। ସେଥିପାଇଁ ଯଦି ଗୋଟେ ପରିବାର ଯଦି ଏକ ମେଢ଼ରେ ଥିବେ, ଏକ ମେଢ଼ରେ ଯଦି ବସବାନ ଥିବ, କି ଏକ ମେଢ଼ରେ ଯଦି ଗୋଟେ ଜାଗାରେ ଥିବେ, ତାର ଗୋଟେ ସୁଖ ଶାନ୍ତି ନିହାତି ଭାବରେ ମିଳିପାରିବ। ଆଉ ଯଦି ଯେକୌଣସି ପରିବାର କି ଯେକୌଣସି ଜିନିଷ ଅଟୋମେଟିକ ଝଡ଼ ଝଞ୍ଜାଳ ସୃଷ୍ଟି ହଉଥିବ, ତାର କେମିତି ଗୋଟେ ଲାଭ ଦେବ? ସେଥିପାଇଁ କଥାରେ ଅଛି, ନିଜ ପରିବାର ନିଜ ହାତରେ। ଯଦି ଆମ ପରିବାର ଯଦି ଆମ ହାତରେ ଯଦି ସଜାଡ଼ି ଦେବା, କି ଆମର ପରିବାର ଆମ ହାତରେ ଯଦି ଆମ ଚାକିରି ଯଦି ଫୋପାଡ଼ି ଦେବା, ତାହେଲେ କେମିତି ଚାଲିପାରିବା? ସେଥିପାଇଁ ଆମେ ଏ ମଣିଷ ଗୋଟେ ପରିବାର ଗଠନ କରୁଛି, ଏଇ ମଣିଷ ଗୋଟେଟା। ଯଦି ଗୋଟେ ପରିବାର ଯଦି ଥରେ ଭାଙ୍ଗିଯାଏ, ତାର ଦ୍ୱିତୀୟ ଥର ଯୋଡ଼ିବା ପାଇଁ ବାସା, ଯଦି ଯୋଡ଼ି ହେବା ତ 100% ଯୋଡ଼ି ହେବ ନାହିଁ, କେବଳ 50% ହଉ କି 60% ଯୋଡ଼ି ହେବ। କିନ୍ତୁ ଗୋଟେ ପରିବାର ଯଦି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏକ ଭାବରେ ଅଛି, ଗୋଟେ କଣ୍ଠିନ ଶ୍ରମ ଭାବରେ ଅଛି, ତାହେଲେ ନିହାତି ଭାବରେ ସବୁ ଚାବି କାଟି ବୋଲି ପାରିବ। ତାହେଲେ ଅଟୋମେଟିକ ଯଦି ଝଡ଼ ଝଞ୍ଜାଳ ଯେକୌଣସି ଏଇଟା ଆସିଲା, ତାହେଲେ ତ ମୋଟେ ଚୁଟାରେ ଚଲେଇ ହେବ ନା। ସେଥିପାଇଁ ଯେତେ ବି ଝଡ଼ ଝଞ୍ଜାଳ ଆସୁ, ଯେତେ ବି ଦୁଃଖ ଆସୁ, ସେଟା ଖାତି ନକ ଯଦି ଆଗକୁ ଯଦି ବ୍ରେକ ଯାଇଥିବା, ତା ନିହାତି ଆଉ ଗୋଟେ ସଫଳତା ଚାବି କାଠି ମିଳିପାରିବ। ଆଉ ଯଦି ସେ ଏଇଟା କଲା, ମୁଁ ନ କଲି, ମୁଁ ଏଇଟା କଲି, ସେ ନ କଲା, ବୋଲେ କେମିତି ଚଳିପାରିବା? ସେଥିପାଇଁ ଆମେ କେମିତି ଗୋଟେ ପରିବାର ଖୁସିରେ ରହିପାରିବ? କେତେ ଯେମିତି ଯେତେ ଦୁଃଖ ଆସିଲେ ବି ଆମେ ଭାବିବା ସୁଖକୁ ଭାବିବା, ଆଉ ଯେତେ ସୁଖ ଆସିଲେ ଆମେ ସୁଖ ଭାବିବା ବୋଲି ଆମେ ଚଳିବା, ତାହେଲେ ନିହାତି ଭାବରେ ଚଳିପାରିବା। ଆଉ ଯଦି ଯେକୌଣସି ଯଦି କଥାରେ ହଉ କି ଯେକୌଣସି ଜିନିଷ ଯଦି ହାର ମାନିଦେବା, ତାହେଲେ ପରିବାର ମାଟି ହେଇଯିବ। ସେଥିପାଇଁ ଆମେ ଯେ ପର୍ଯ୍ୟନ୍ତ ଆମେ ଆଗକୁ ନ ପଡିବା, ସେ ପର୍ଯ୍ୟନ୍ତ ଗୋଟେ ପରିବାରଟା ବି ବଢିବା ପାଇଁ ଅସମ୍ଭବ କଥା। ସେଥିପାଇଁ ଆମେ ଆଗକୁ ବଢିତେ ଯାଇଥିବା, ତାର କଥା ଏ କାନରେ ଶୁଣିକି ସେ କାନ କରିଦେବ, କି ସେ କାନରେ ଶୁଣି ଏ କାନ କରିଦେବା, ସେଟା

0: ଧନ୍ୟବାଦ ଭାଇ, ଆପଣ ଆଜି ଏତେ ସୁନ୍ଦର ସବୁ କଥା କହିଲେ। ସୁଖ ଦୁଃଖକୁ ଆମେ ଏକାଠି କରିକି ଚାଲିବା। ଧନ୍ୟବାଦ ଆପଣ ଫୋନ କରିଥିବାରୁ। ଆକାଶବାଣୀ ସମ୍ବଲପୁର ହେଲୋ ସଖୀ କାର୍ଯ୍ୟକ୍ରମ କି କହୁଥିଲେ? ଗୀତା ଭଉଣୀ, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ଖୁବ୍ ସମ୍ମାନ ଏବଂ ଆଦରର ସହିତ ସ୍ୱାଗତ ଜଣାଉଛି। ଆଜିର ବିଷୟବସ୍ତୁଟି ରହିଛି ସୁଖୀ ପରିବାର ଆମ ହାତରେ। ଆପଣ ଏ ସମ୍ପର୍କରେ କଣ କହିବେ?
1: ଏ ସମ୍ପର୍କରେ ଆମ ପରିବାରର ସୁଖଟା ଆମ ହାତରେ ନିଶ୍ଚୟ ନିର୍ଭର କରୁଛି। ପ୍ରଥମେ ପରିବାର ପ୍ରତି ଆମର ଧ୍ୟାନ ଦେବା କଥା, ଯେମିତିକି ପରିବାରର ମୁଖ୍ୟ ଯୋଉମାନେ ଅଛନ୍ତି ସେମାନଙ୍କ ଭିତରେ କୋପରେସନ ରହିବା ଉଚିତ। ପିତା ମାତା ବା ଗୁରୁଜନ ଯେଉଁମାନେ ଅଛନ୍ତି ତାଙ୍କ ଭିତରେ ଉତ୍ତମ ଆଚରଣ ବ୍ୟବହାର ରହିଲେ ପିଲାମାନେ ତାହାକୁ ଶିଖିବେ ବା ଅନୁସରଣ କରିବେ। ଆଉ ଗୋଟେ କଥା ଯେ ଅନୁଶାସନ, ପିଲାଦିନୁ ସରଳ ଅନୁଶାସନ ମଧ୍ୟରେ ପିଲାମାନଙ୍କୁ ରଖିବା କଥା, ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ଏବଂ ସେ ଦିଗରେ ଧ୍ୟାନ ଦେବା ମଧ୍ୟ ପରିବାରର ମୁଖ୍ୟମାନଙ୍କର କର୍ତ୍ତବ୍ୟ। ଆଜିକାଲି ହେଉଥିବା ବିଭିନ୍ନ ଯୋଉ ନିଶା ଦ୍ରବ୍ୟ କୁପ୍ରଭାବ ଇତ୍ୟାଦି ବିଷୟରେ ପିଲାମାନଙ୍କୁ ଶିକ୍ଷା ଦେବା କଥା। ପରିବାର ମଧ୍ୟରେ ପରସ୍ପରକୁ ସ୍ନେହ ଶ୍ରଦ୍ଧା ସହଯୋଗ ସାହାଯ୍ୟ ପାଇଁ ମଧ୍ୟ ଶିକ୍ଷା ଦେବା ଉଚିତ। ଉତ୍ତମ ସାଙ୍ଗ ଚୟନ କରିବା, ସରଳ ଜୀବନଯାପନ ପ୍ରଣାଳୀ ଅବଲମ୍ବନ କରିବା, ଏସବୁ ମଧ୍ୟ ପରିବାରରେ ପିଲାମାନଙ୍କୁ ବା ସମସ୍ତଙ୍କୁ ଶିକ୍ଷା ଦେଲେ ପରିବାର ସଠିକ ଭାବରେ ବା ସୁନ୍ଦର ଭାବରେ ଚାଲିପାରିବ। ପିତାମାତାଙ୍କର କର୍ତ୍ତବ୍ୟ ଠିକ ଭାବରେ କରିବା ଏବଂ ନିଜର ପିଲାମାନଙ୍କୁ ଉଚିତ ମାର୍ଗ ଦର୍ଶନ କରିବା ଭବିଷ୍ୟତରେ ସେମାନଙ୍କୁ ଅତ୍ୟନ୍ତ ସୁଖମୟ କରିବ ଏବଂ ସୁନ୍ଦର ସଂସାର ଆମର ଚାଲିବ।
0: ଧନ୍ୟବାଦ ଭଉଣୀ, ଆପଣ ଆଜି ଏଇ ସୁନ୍ଦର କଥାଗୁଡ଼ିକ ସବୁ କହିଲେ। ଆଉ ଏ କଥା ଆମର ଶ୍ରୋତା ଭାଇ ଭଉଣୀମାନେ ଶୁଣିଥିବେ ଏବଂ ବହୁତ ଭଲ ଲାଗିଥିବ ବୋଲି ଆଶା। ତାହେଲେ ଆପଣ କେମିତି ଅଛନ୍ତି? ଆପଣଙ୍କ ପରିବାର ଆପଣ ସବୁ ଭଲ ଅଛନ୍ତି ନା?
1: ହଁ, ପରିବାର ତ ନିଶ୍ଚୟ ଭଲ ରହୁଛି। ତେଣୁ ପରିବାର ଭିତରେ ସବୁବେଳେ ମୁଖ୍ୟଟା ହେଲା ତମର ସୁପରିଚାଳନା।
0: ଆଜ୍ଞା,
1: ଗାଇଡାନ୍ସ, ଉତ୍ତମ ଗାଇଡାନ୍ସ ପିଲାମାନଙ୍କୁ କରିବା ହେଉଛି ପରିବାରର ଅତି ମୁଖ୍ୟ କାମ ସେଇଟା। ଆଉ ଶିକ୍ଷା, ଶିକ୍ଷାଟା ହେଲା ନିହାତି ଜରୁରୀ। ଯେମିତି ଶିକ୍ଷାଟା ଠିକ ଭାବରେ ପିଲାମାନଙ୍କୁ ପରିଚାଳିତ କରିବ ସେଥିପ୍ରତି ଧ୍ୟାନ ଦେବା କଥା।
0: ଧନ୍ୟବାଦ ଭଉଣୀ, ଆପଣଙ୍କୁ କାର୍ଯ୍ୟକ୍ରମ ତରଫରୁ ଅଶେଷ ଧନ୍ୟବାଦ ଜଣାଉଛି। ଆକାଶବାଣୀ ସମ୍ବଲପୁର ହେଲୋ ସଖୀ କାର୍ଯ୍ୟକ୍ରମ।
2: ହେଲୋ ନାନୀ, ନମସ୍କାର।
0: ନମସ୍କାର ଭଉଣୀ, କିଏ କହୁଥିଲେ? ସ୍ୱର୍ଣ୍ଣପ୍ରଭା ଭଉଣୀ, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ଖୁବ୍ ଆଦରର ସହିତ ସ୍ୱାଗତ ଜଣାଉଛି। ଆଜିର ବିଷୟବସ୍ତୁଟି ରହିଛି ସୁଖୀ ପରିବାର ଆମ ହାତରେ। ଆପଣ କଣ କହିବେ ଏ ବିଷୟରେ?
2: କହିବି ନାନୀ କି ଆଜିର ଯୋଉ ପ୍ରସଙ୍ଗ ଅଛି ସେଇଟା ସମସ୍ତେ ବୁଝିବା ଦରକାର କି ସୁଖୀ ପରିବାର ନିଜ ହାତରେ। ତ ସୁଖୀ ପରିବାର ଆମେ କେମିତି ରହିବା ସେଟା ବହୁତ ଦିଗ ଅଛି ସୁଖୀ ପରିବାର। ପ୍ରଥମେ ତ ଆମେ ଛୋଟ ପରିବାର ସୁଖୀ ପରିବାର ବୋଲି ଆମେ ଜାଣିଛୁ ଶୁଣିଛୁ। ତ ପ୍ରଥମେ ଛୋଟ ପରିବାର କହିଲେ ଆଗରୁ ତ ସେମିତି ଆମେ ଦୁଇ ଆମର ଯଦି ଛୋଟ ପରିବାର ହଉଥିଲା ଏବେ ବି ହଉଛି, କିନ୍ତୁ ଛୋଟ ପରିବାର ଭିତରେ ଆମେ ଯଦି ଆମେ ପରିବାର ନିୟନ୍ତ୍ରଣ ବି ଯଦି ସମସ୍ତଙ୍କର ଅଧିକାର ନ କରିକି ଗୋଟିଏ ଯୋଡ଼େ ଆମେ ଯେମିତି ଆମେ ବି ଆମର ବି ସେଇଟା ବି କରିବା ଉଚିତ କି ଯଦି ବି ସେଇଟା ଆମର ଦୁଇଟା ସନ୍ତାନ ହେଲେ ବି ସେମାନଙ୍କୁ ଆମେ କେମିତି ସୁଖୀ ପରିବାର ରହିପାରିବା କି ପରିବାରରେ ତ ସମସ୍ତେ ରହିବା ନିଶ୍ଚିତ। ଶାଶୁ ଶ୍ୱଶୁର ଦିଅର ନଣନ୍ଦ ସମସ୍ତେ ତ ରହନ୍ତି ଦାଦା ମାମା, ତ ସେ ସୁଖୀ ପରିବାର ଆମେ କେମିତି ଗଢିବା ଗୋଟେ ଗୃହିଣୀର ଦାୟିତ୍ୱ ସେଇଟା କି ସେ ଯେତେବେଳେ ସନ୍ତାନ ମାନଙ୍କୁ ଯେତେବେଳେ ହଉଛନ୍ତି ତାଙ୍କୁ ଛୋଟବେଳରୁ ଶିକ୍ଷା ଦୀକ୍ଷା ସଂସ୍କାର ଦେବା କଥା କି ସେମାନେ ଭବିଷ୍ୟତରେ ଭଲ ମଣିଷଟେ ହେଇପାରିବେ। ଆମର ଗୋଟିଏ ଥାଉ କି ସନ୍ତାନ ଦୁଇଟି ଥାଉ କି ତିନୋଟି ଥାଉ ମଧ୍ୟ ସେମାନଙ୍କୁ ଆମେ ଭଲ ଭାବେ ଗଢି ତୋଳିବା ଯେମିତି ଭବିଷ୍ୟତରେ ସେମାନେ ଭଲ ମଣିଷ ହେଇ

0: ପରିବାର କହିଲେ ଆମ ପରିବାରରେ ସମସ୍ତେ ରହୁଛୁ, ତ ସମସ୍ତଙ୍କ ଭିତରେ ଆମ ସ୍ନେହ ମମତା ଆନ୍ତରିକତା ରହିବା କଥା, ନାନୀ ପରସ୍ପର ମଧ୍ୟରେ ବୁଝାମଣା ବୁଝାମଣା ରହିବା କଥା। ଯୋଉ କଥା ହେଲେ ବି ସମସ୍ତେ ସେଇଟା ସମାଧାନ କେମିତି କରିବା, ଗୋଟେ ଯଦି ସମସ୍ୟା ଅଛି ତ ତାର ସମାଧାନ ବି ଅଛି, ତ ସମସ୍ତେ ମିଶିକରି ସେ ସମସ୍ୟାଟାକୁ କେମିତି ସମାଧାନ କରିବା, ସମସ୍ତେ ମିଶିକି ବିଚାର କରି କରି ସେଇଟାକୁ ଆମେ ସମାଧାନ କରିପାରିବା। ବଡ଼ ଗୁରୁଜନ ମାନେ ଯୋଉ ଅଛନ୍ତି ତାଙ୍କର ଆମେ ମତାମତ ନେଇପାରିବା, ତାଙ୍କୁ ବୁଝିପାରିବା, ତ ସେଇଟା ବି ଆମ ସୁଖୀ ପରିବାର ଆମେ ହେଇପାରିବା। ତାପରେ ସମସ୍ତେ ସମସ୍ତଙ୍କ ପ୍ରତି ଯୋଉ ଅଛି ଆମର ସ୍ନେହ ମମତା ତ ରହିଛି। ତାପରେ ବେଳେ ବେଳେ ଝଗଡା ବି ବାହାରେ ପରିବାରରେ, ଯେତେବେଳେ ସମସ୍ତେ ଅଛନ୍ତି ନିଶ୍ଚିତ କେତେବେଳେ ଗଳି କଜିଆ ବି ବାହାରେ, ତ ସେଟା ବି ଆମେ ଯଦି ପରସ୍ପର ମଧ୍ୟରେ ଆମ ନିଜ ନିଜ ଭିତରେ ସେ କଳି କଜିଆକୁ ଆମେ ସମାପ୍ତ କରିପାରିବା। ଜଣେ ଯଦି ବେଶୀ କହୁଛି ତ ଆଉ ଅନ୍ୟ ଜଣେ ଚୁପ୍ ରହିଯିବା ସେ ସମୟରେ, ଆଉ ରାଗ ହିଂସା ତ ଅଛି ସମସ୍ତଙ୍କ ଭିତରେ ଅଛି, କିନ୍ତୁ ସେ ସବୁକୁ ଆମେ ଗୋଟେ ପରିବାର ଆମ ନିଜର ଦାୟିତ୍ୱ ବୋଲି ଭାବିକି ସେଇଟାକୁ ମଧ୍ୟ ଆମେ ଯେତେବେଳେ ରାଗ ହେଲା ହେଲା, ଆଉ ଯେତେବେଳେ ଯେତେବେଳେ ହେଲା ସେତେବେଳେ ଭୁଲି ଯିବା ସେ ରାଗ ହିଂସାକୁ, ପୁଣି ସମସ୍ତେ ମିଶିକରି ଏମିତି ଚଳିବା। ତାପରେ ସମସ୍ତେ ସମସ୍ତଙ୍କର ବିପଦ ଆପଦରେ ସହଯୋଗରେ ହାତ ବଢେଇବା, ଆଉ ତାପରେ ଯେତେ ଆପଦ ବିପଦ ହଉ ସମସ୍ତେ ଯଦି ଆମେ ଗୋଟିଏ ଏକାଠି ହେଇଯିବା ସହଯୋଗରେ ହାତ ବଢେଇବା, ତ ସେ ଆମ ଦୁଃଖ ବି ଆମକୁ କିଛି ବାଜିବ ନାହିଁ, ଦୁଃଖ ଆସିଲେ ସୁଖ ଆସିବ। ତ ଏମିତି ସମସ୍ତେ ଆମ କଥାରେ ଅଛି, ଆମ କବିଙ୍କର ବି ଅଛି କି ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯଦି ଥାଏ ନିରନ୍ତର, ତ ନିଶ୍ଚିତ ଆମ ଘରକୁ ବି ଆମେ ବୈକୁଣ୍ଠ କରିପାରିବା, ପରସ୍ପରର ସୁଖ ଶାନ୍ତି ଆମର ସନ୍ତୋଷ। ଆଉ ଗୋଟେ ବଡ କଥା ହେଲା ନାନୀ, ଆମର ସନ୍ତୋଷ, ଆମେ ଯଦି ପ୍ରତ୍ୟେକ କଥାରେ ସନ୍ତୋଷ ହେଇପାରିବା କି ଆମର ନାଇଁ ଆମେ ଯାହା ଚଳୁଛୁ ଠିକ ଅଛି, ଆମର ଯାହା ଆୟ ଅଛି ଠିକ ଅଛି, ଆମେ ଅଧିକ କିଛି ଆଶା କରିବା ନାହିଁ, ତ ସେମିତି ଆମ ସନ୍ତୋଷ ବି ଶାନ୍ତି ବୋଲିବା ଜିନିଷଟା ବି ବଡ଼, ତ ଆମେ ଯଦି ଶାନ୍ତିରେ ସନ୍ତୋଷରେ ରହିବା ତ ନିଶ୍ଚିତ ଆମେ ଗୋଟେ ସୁଖୀ ପରିବାର ହେଇପାରିବା। ଆଉ ଗୋଟେ ପରିବାରରେ ଆମେ ସମସ୍ତେ ନିଶ୍ଚିତ ଶାନ୍ତିରେ ବି ରହିପାରିବା ନାନୀ।
1: ଧନ୍ୟବାଦ ଭଉଣୀ, ଆପଣ ଏତେ ସୁନ୍ଦର କଥା କହିଲେ। ଆମେ ପରିବାର ଭିତରେ ଏକତାର ମନୋଭାବ, ଆଉ ପରସ୍ପର ଭିତରେ ସ୍ନେହ ଶ୍ରଦ୍ଧା ଆନ୍ତରିକତା, ଆଉ ପରସ୍ପର ଭିତରେ ଉତ୍ତମ ବୁଝାମଣା, ଏହା ହେଉଛି ଗୋଟିଏ ସୁଖୀ ପରିବାର ପାଇଁ ଏକାନ୍ତ ଜରୁରୀ। ଧନ୍ୟବାଦ ଭଉଣୀ, ଆପଣ ଫୋନ୍ କଲେ, ଏତେ ସୁନ୍ଦର ସୁନ୍ଦର କଥା କହିଲେ, ସେଥିପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ନମସ୍କାର। ଆକାଶବାଣୀ ସମ୍ବଲପୁର, ହେଲୋ ସଖୀ କାର୍ଯ୍ୟକ୍ରମ। ନମସ୍କାର, କିଏ କହୁଥିଲେ? ଗରିବ କନ୍ନ ଭାଇ, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ଆଜିର ବିଷୟବସ୍ତୁଟି ରହିଛି ସୁଖୀ ପରିବାର ଆମ ହାତରେ, ଆପଣ କଣ କହିବେ ଏ ବିଷୟରେ? ଆଜ୍ଞା, ମାନେ ଆମେ ପରସ୍ପର ଭିତରେ ଶ୍ରଦ୍ଧା ସ୍ନେହ ଆନ୍ତରିକତାର ସହିତ ରହିବା କଥା। ଆଜ୍ଞା, ଧନ୍ୟବାଦ ଭାଇ, ଆପଣ କାର୍ଯ୍ୟକ୍ରମକୁ ଫୋନ୍ କଲେ ଏବଂ ଯୋଗାଯୋଗ କଲେ ଏହି କାର୍ଯ୍ୟକ୍ରମରେ, ସେଥିପାଇଁ ଅଶେଷ ଧନ୍ୟବାଦ ଜଣାଉଛି। ଜୁହାର। ଶ୍ରୋତା ବନ୍ଧୁ ଏବଂ ଆମର ପ୍ରିୟ ବାନ୍ଧବୀମାନେ, ଆକାଶବାଣୀ ସମ୍ବଲପୁର, ହେଲୋ ସଖୀ କାର୍ଯ୍ୟକ୍ରମ।
2: ନମସ୍କାର।
1: ସୁପ୍ରଭା ଭଉଣୀ, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ଖୁବ୍ ସ୍ନେହର ସହିତ ଏବଂ ସମ୍ମାନର ସହିତ ସ୍ୱାଗତ ଜଣାଉଛି। ଆଜିର ବିଷୟବସ୍ତୁଟି ରହିଛି ସୁଖୀ ପରିବାର ଆମ ହାତରେ, ଆପଣ କଣ କହିବେ ଏ ବିଷୟରେ?
2: ଆଜିର ଟପିକ ତ ମ୍ୟାଡମ ବହୁତ ସୁନ୍ଦର ଟପିକ।
1: ଧନ୍ୟବାଦ ଭଉଣୀ,
2: ସମସ୍ତଙ୍କ ଏ ବିଷୟରେ ଡିସ୍କସନ କରିବା କଥା।
1: ଆଜ୍ଞା,
2: କିନ୍ତୁ ଏଇଟା ବହୁତ ଗୋଟେ ବିସ୍ତାରିତ ଟପିକ।
1: ଆଜ୍ଞା,
2: 2 ମିନିଟ ଭିତରେ କଥା ଲାଗି ଫୋନରେ କଥା ଲାଗି ତ କିଛି କହିହବନି, କିନ୍ତୁ ଏଇଟା ବହୁତ ଗୋଟେ ଇମ୍ପୋର୍ଟାଣ୍ଟ ବି ଆଉ ବହୁତ ବଡ ଟପିକ।
1: ଆଜ୍ଞା,
2: ଆମର ତ କଥାରେ ଅଛି ସମାନ ଅଟେ ଆହା ସେଇ ଘର,

0: ଆମର ସମାଜରେ ଯୋଉ ଏତେ ଅଶାନ୍ତି ବୃଦ୍ଧି ପାଉଛି, ଏତେ ହିଂସା ବୃଦ୍ଧି ପାଉଛି,
1: ଆଜ୍ଞା,
0: ଭାବୁଛି ତାର ମେନ୍ କାରଣ ହେଉଛି ଆମର ପରିବାର।
1: ଆଜ୍ଞା,
0: କାରଣ ଏବେ ସମସ୍ତେ ଗୋଟେ ପରିବାର, ଆଜିକାଲି ତ ନ୍ୟୁକ୍ଲିୟର ପରିବାର ହେଇଗଲାଣି,
1: ଆଜ୍ଞା,
0: ଆଉ ସେଥିରେ ସମସ୍ତେ ଯେ ଯାହା ନିଜ ନିଜ ବାଟରେ, ସମସ୍ତେ ମା ବି ଗଲା ଚାକିରି କରି, ବାପା ବି ଗଲା ଚାକିରି କରି, ଅଜା ଆଈ ସାଙ୍ଗରେ ରହୁନାହାନ୍ତି, ଛୁଆ ପିଲା ମାନେ ବି ପ୍ରାୟତଃ ଏକଲା ହେଇଯାଉଛି।
1: ଆଜ୍ଞା ଆଜ୍ଞା,
0: ତ ଘରେ ସେ ସଂସ୍କାର ତ ତାଙ୍କୁ ମିଳୁନି।
1: ଆଜ୍ଞା,
0: ଏଥିରେ ସବୁଠୁ ମୂଳ କଥା ହେଲା ଘରର ବର୍ତ୍ତମାନ ସଦସ୍ୟ ହଉ, ପୁଅ ବୋହୂ ହଉ, ସମସ୍ତେ କେମିତି ପରସ୍ପରର ମନ ବୁଝି ଚଳିବା, ସେଇଟା ପାରିବାରିକ ସୁଖର ଗୋଟେ ମୂଳ କଥା ହଉଛି।
1: ଆଜ୍ଞା,
0: ଆଉ ସେଇଟା ଯଦି ନହେଲା, ସେ ଛୁଆମାନେ ଯଦି ଘରେ ଶାନ୍ତି ନ ପାଇଲେ କି ଘରେ ତାଙ୍କୁ କେହି ବୁଝି ନ ପାରିଲେ, ସେମାନେ ବାହାରକୁ ଯିବେ, ବାହାରେ ଖୋଜିବାକୁ ଚେଷ୍ଟା କରିବେ ଅନ୍ୟ ଉପାୟରେ। ସେଇଭଳି ସ୍ୱାମୀ ଯଦି ଘରେ ଶାନ୍ତି ନ ପାଇଲା, ତାକୁ କେହି ଯଦି ବୁଝି ନ ପାରିଲେ, ତାହେଲେ ସେ ମଧ୍ୟ ବାହାରେ ସେଇ ଜିନିଷଟା ଖୋଜିବା।
1: ଆଜ୍ଞା,
0: ତ ମେନ୍ ଜିନିଷ ହଉଛି ଆମେ ସମସ୍ତେ ପରିବାରରେ ଯେତେ ଜଣ ଅଛନ୍ତି, ସମସ୍ତେ ସମସ୍ତଙ୍କର କୋଅର୍ଡିନେସନ୍ ଠିକରେ ରହିବା କଥା।
1: ଆଜ୍ଞା,
0: ସେଇଟା ହେଲେ ହିଁ ପାରିବାରିକ ଶାନ୍ତିଟା ରହିପାରିବ। ଏଇଟା କିଛି ଜଣଙ୍କ କଥା ନୁହେଁ, ଖାଲି ଯେ ବୋଉଟା କରିବ କି ଶାଶୁଟା କରିବ, କାହାରି ଜଣଙ୍କ ଦ୍ୱାରା ଏଇଟା ସମ୍ଭବ ନୁହେଁ। ଏଇଟା ଗୋଟେ ମିଳିତ ପ୍ରୟାସ,
1: ଆଜ୍ଞା,
0: ସମସ୍ତେ ମିଶିକି ହିଁ ଯେମିତି ଗଢିବା କଥା ପରିବାରଟା, ସମସ୍ତେ ମିଳିମିଶିକି ହିଁ ପରସ୍ପରକୁ ବୁଝିବା କଥା, ସେଇଥିରେ ହିଁ ପାରିବାରିକ ଶାନ୍ତିଟା ବେଶୀ ମିଳିଥାଏ।
1: ଆଜ୍ଞା, ଏକତାର ମନୋଭାବ ରହିବା କଥା, ପରସ୍ପରକୁ ଆମେ ସମସ୍ତେ ବୁଝିବା କଥା, ତାପରେ ମା
0: ଘରେ
1: ମାନେ
0: ଯଦି ଅଶାନ୍ତି ହେଇଥିବ, ସେ ବାହାରକୁ ଗଲା,
1: ଆଜ୍ଞା,
0: ଯଦି ବାହାରକୁ ଗଲା ସେ ବାହାରେ ପଢିପାରିବନି, ସ୍ୱାମୀଟା ଅଶାନ୍ତି ଯଦି ଗଲା ବାହାରେ ଅଫିସରେ କାମ କରିବନି, ସ୍ତ୍ରୀଟା ବି ସେମିତି ଯଦି ଘରେ ଅଶାନ୍ତି ହେଇକିରି ବାହାରକୁ ଗଲା, ସେ ସେଠି ନିଜ କର୍ମକ୍ଷେତ୍ରରେ କାମ କରିପାରିବନି।
1: ଆଜ୍ଞା,
0: ଘରର ଶାନ୍ତିଟା ହଉଛି ସବୁଠୁ ବେଶୀ ଇମ୍ପୋର୍ଟାଣ୍ଟ ଜିନିଷ।
1: ଆଜ୍ଞା, ଶାନ୍ତି ପାଇଲେ ହିଁ ଆମେ କିଛି କାମ କରିପାରିବା, ଆଉ ସେଇ ଶାନ୍ତି ଆମକୁ ନିଜ ପରିବାରରୁ ହିଁ ମିଳିବା କଥା। ଆଜ୍ଞା ଆଜ୍ଞା, ଧନ୍ୟବାଦ ଭଉଣୀ। ଆଜ୍ଞା ଧନ୍ୟବାଦ ଭଉଣୀ, ଆପଣ ଏତେ ସୁନ୍ଦର ସୁନ୍ଦର କଥା ସବୁ କହିଲେ। ଆଜ୍ଞା, କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ଅନେକ ରଙ୍ଗ ଏ ଜୀବନର, ଜୀବନ ଆରମ୍ଭ ହୁଏ ହେଲେ ପଥ ସମୟ ସୁଅରେ ଅଙ୍କା ବଙ୍କା ନଈଟିଏ ପରି ଆଗକୁ ବଢ଼ି ଚାଲେ। ତାର ଗତିପଥ କିପରି ତାହା ସମୟ କହିଥାଏ। ତଥାପି ସମସ୍ତ ଅନୁଭୂତି ଏବଂ ସମସ୍ତ ପରିସ୍ଥିତିକୁ ପାଥେୟ କରି ସମୟର ଚକ ସହିତ ଆମେ ଆଗେଇ ଚାଲୁ, ଆଗକୁ ଆଗକୁ ପୂର୍ଣ୍ଣଚ୍ଛେଦ ପର୍ଯ୍ୟନ୍ତ।

0: ତରଫରୁ ଅଶେଷ ଧନ୍ୟବାଦ ଜଣାଉଛି ସେଥିପାଇଁ।
1: ଆଜ୍ଞା, ଏ ତମର ଷ୍ଟେସନ କେ କେନ୍ତା କଲେ ଦେଖି ଯାଇବା?
0: ଆଜ୍ଞା
1: ତମର ସମ୍ବଲପୁର ଷ୍ଟେସନ, ରେଡ଼ିଓ ଷ୍ଟେସନ କେନ୍ତା କଲେ ଦେଖି ହେବା ବୋଲି।
0: ହଁ, ଆପଣ ଆସନ୍ତୁ, ସମ୍ବଲପୁର ଷ୍ଟେସନ ଦେଖିପାରିବେ।
1: ହଁ ଯେ, କାଣା ଲାଗ୍ସି? ଆଧାର କାର୍ଡ କାଣା ଲାଗ୍ବା? ଡକୁମେଣ୍ଟ ପତର
0: କିଛି ନାହିଁ, ଆପଣ ଆସନ୍ତୁ, ଆମର କାର୍ଯ୍ୟକ୍ରମ ମୁଖ୍ୟ ଅଛନ୍ତି, ସେମାନଙ୍କୁ କହିବେ, ଆପଣ ଦେଖିପାରିବେ, କିଛି ଅସୁବିଧା ନାହିଁ।
1: ଷ୍ଟେସନ କେନ୍ତା ନେଉଛି? କଚେରୀ ରୋଡ଼।
0: ଆଜ୍ଞା ଆଜ୍ଞା। ଆକାଶବାଣୀ ସମ୍ବଲପୁର, ହେଲୋ ସଖୀ କାର୍ଯ୍ୟକ୍ରମ।
2: ନମସ୍ତେ,
0: ନମସ୍ତେ ସାର୍, କିଏ କହୁଥିଲେ?
2: ମୁଁ ଏଟା ବିଜେପୁର ପାଖରେ ଭୈରବପୁର ଗାଁରେ ଜୟଦେବ ରାୟ ଡଙ୍କନା କହୁଥିଲେ।
0: ଧନ୍ୟବାଦ ଭାଇ, ଆପଣ ଫୋନ କରିଛନ୍ତି, ଆପଣଙ୍କୁ କାର୍ଯ୍ୟକ୍ରମକୁ ଅଶେଷ ସ୍ୱାଗତ ଜଣାଉଛି। ଆଜିର ବିଷୟବସ୍ତୁଟି ରହିଛି ସୁଖୀ ପରିବାର ଆମ ହାତରେ, ଆପଣ ଏ ସମ୍ପର୍କରେ କ'ଣ କହିବେ?
2: ପ୍ରକୃତିରେ ଦେଖିବାର ଗଲେ ସୁଖୀ ପରିବାର କହିବାଟା ଗୋଟେ ପ୍ରଶ୍ନ ବୋଲି ଲାଗୁଛି। ଏହାନି ତ ପ୍ରାୟ ସବୁ ଘର ଦ୍ୱାର ବେମାର ସେମାର ରୋଗ ବ୍ୟାଧି ଚାପି ହେଉଛି ମ୍ୟାଡମ।
0: ଆଜ୍ଞା, ଜୀବନ ତ ସେମିତି ସୁଖ ଦୁଃଖ ଲାଗିଛି, ତଥାପି ଆମେ ଚେଷ୍ଟା କରିବା କେମିତି ଖୁସିରେ ରହିବା, ପରସ୍ପରକୁ ବୁଝିବା, ଆଉ କ'ଣ କହିବେ ଆପଣ ଏ ବିଷୟରେ, କେମିତି କ'ଣ କରିବା ଆମେ ଖୁସିରେ ରହିବା?
2: ସବୁ ମାନେ ନିଜ ଭିତରେ ଆତ୍ମସମାଧାନରେ ଚାଲିଛେ, ସବୁ ମାନେ ସରେଣ୍ଡର ମାଇଣ୍ଡେଡ୍ ହେଇକିରି ଚଲବାର୍ ଲାଗି ପଡ଼ିଛେ।
0: ଆଜ୍ଞା, ଧନ୍ୟବାଦ ଭାଇ, ଆପଣ ଏଇ କାର୍ଯ୍ୟକ୍ରମକୁ ଫୋନ କଲେ, କାର୍ଯ୍ୟକ୍ରମରେ ଯୋଗ ଦେଲେ, ସେଥିପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ନମସ୍କାର।

ସ୍ନେହ ପ୍ରେମ ଆନ୍ତରିକତା ବିନା ସମ୍ପର୍କ ସମ୍ପର୍କ ନୁହେଁ, ଘର ଘର ନୁହେଁ, ପରିବାର ତ ଦୂରର କଥା, ଜୀବନ ଜୀବନ ପରି ଲାଗେନି, ସତ କହିଲି ନା? ତେଣୁ ପ୍ରେମପୂର୍ଣ୍ଣ କର୍ତ୍ତବ୍ୟ ଯଦି ଗୋଟିଏ ପରିବାର ଭିତରେ ସୁଦୃଢ଼ ଥାଏ, ତେବେ ସେଇ ଘର ବା ସେଇ ପରିବାର ସ୍ୱର୍ଗ ପରି ମନେ ହୁଏ। ପରସ୍ପର ପ୍ରତି ସ୍ନେହ, ସହାନୁଭୂତି, ଆନ୍ତରିକତା, ବିଶ୍ୱାସ, ଏସବୁ ଗୋଟିଏ ଜୀବନର ଅନ୍ୟ ଜୀବନ ପ୍ରତି ଜୀବନ ପରି ଜୀବନ ଜିଇଁବାର ବିଶିଷ୍ଟ କଳା। ଏସବୁ ପରେ ରହିଛି ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟର ଆବଶ୍ୟକତା। ସବୁବେଳେ ଯେ ଜୀବନରେ ସୁଖ ରହିଥିବ ତାହା ନିର୍ଦ୍ଦିଷ୍ଟ ନୁହେଁ, ତଥାପି ସେହି ସ୍ଥିତିରେ ଧୈର୍ଯ୍ୟକୁ ଆପଣାର କରି ସକାରାତ୍ମକ ମନୋଭାବ ନେଇ ଆମେ ଯଦି ସେଗୁଡ଼ିକୁ ସାମ୍ନା କରିବା, ତେବେ ତାହା ବି ଖୁସିରେ ପରିଣତ ହୋଇପାରିବ।

ସବୁବେଳେ ଜୀବନରେ ସୁଖ ନଥାଏ, ସବୁବେଳେ ଜୀବନରେ ଦୁଃଖ ନଥାଏ। ତଥାପି ସୁଖ ଦୁଃଖକୁ ସମାନ ଭାବେ ଆମେ ଆଗକୁ ଗତି କରୁ। ଏକତା ପରିବାରର ମୂଳମନ୍ତ୍ର। ଘର ପରିବାର ମଧ୍ୟରେ ଯଦି ଆମର ମନ ମିଶିଛି, ତେବେ କୌଣସି ଦୁଃଖ ଆମକୁ ସ୍ପର୍ଶ କରିବନି। ତାପରେ ଆମେ ପ୍ରତ୍ୟେକ ଭଲ ଗୁଣକୁ ଆପଣେଇ ପ୍ରଥମେ ନିଜକୁ ସଂସ୍କାରୀ କରି ଯଦି ନିଜକୁ ସଂଶୋଧନ କରିପାରିବା, ତାହେଲେ ଆମକୁ ଅନୁସରଣ କରିବ ଆମ ପରିବାର। ଆଉ ଗୋଟିଏ ସଂସ୍କାରୀ ପରିବାରରୁ ଗୋଟିଏ ସଂସ୍କାରୀ ସମାଜ ମଧ୍ୟ ସୃଷ୍ଟି ହୋଇପାରିବ। ହସ ଖୁସି, ସୁଖ ଦୁଃଖ, ମିଳନ ବିଚ୍ଛେଦ, କେତେ ଯନ୍ତ୍ରଣା, କେବେ ଆନନ୍ଦ, କେବେ ଉତ୍ସବ, ଏସବୁର ସମାହାର ଭିତରେ ଆଗକୁ ଲେଖା ହୋଇଚାଲେ ପ୍ରତ୍ୟେକଟି ଜୀବନର କାହାଣୀ। ଏଇ ରହସ୍ୟମୟ କାହାଣୀ ଭିତରେ ନିଜ ନିଜ ଭୂମିକାରେ ନିଖୁଣ ଅଭିନୟ କରି ଜୀବନକୁ ପୂର୍ଣ୍ଣାଙ୍ଗ ରୂପ ଦେବା ହେଲା ଆମର ପ୍ରକୃତ ଧର୍ମ। କାରଣ ଆମରି ନାଁର ନାଉରି ଆମେ। ଅନେକାଂଶରେ ଆମେ ଜୀବନକୁ ଯେମିତି ଚଲେଇବା, ସେମିତି ରୂପ ନେଇ ଆମରି କର୍ମର ରଙ୍ଗତୁଳିରେ ସଜେଇ ହେବା।

0: ବୋଲି ଶ୍ରୋତା ଭାଇ ଭଉଣୀମାନେ, ଆପଣଙ୍କ ଘର ପରିବାର ପାଇଁ ଈଶ୍ୱରଙ୍କ ନିକଟରେ ସର୍ବମଙ୍ଗଳ କାମନା କରି ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀକୁ ଏଇଠି ରଖୁଛି। ଉପସ୍ଥାପନାରେ ମୁଁ କଳ୍ପଲତା କାନନଙ୍କୁ, ବୈଷୟିକ ସହଯୋଗିତା ସୁଜୟ କୁମାର ପ୍ରାମାଣିକ ଏବଂ ଅଜୟ କୁମାର ସାହୁ। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ। ରିଲେ କରି ଶୁଣାଇବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ପରେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ କୃଷିକ୍ଷେତ୍ରର ଉନ୍ନତି ଅପରିହାର୍ଯ୍ୟ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଗ୍ରୀସ୍ ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା ୟୁପିଆଇ ଆଧାରିତ ଅର୍ଥ ଦେଣନେଣ ସେବା। ଭାରତ ପକ୍ଷରୁ ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ। ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟର ନିନ୍ଦା ଏବଂ ପାରାଗୁଏଠାରୁ 4-3 ପେନାଲ୍ଟି ଗୋଲ୍ରେ ପରାସ୍ତ ହୋଇ ଫିଫା ବିଶ୍ୱକପ୍ରୁ ବାଦ୍ ପଡ଼ିଲା ଜର୍ମାନୀ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷିକ୍ଷେତ୍ରର ବିକାଶ ବିନା ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ ନାହିଁ। ହରିୟାଣାର ହିସାରରେ ଆୟୋଜିତ କ୍ଷେତ ବଚାଓ ଅଭିଯାନର ସମାପନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ସରକାର ଏକ ମୋବାଇଲ୍ ଆପ୍ ବିକଶିତ କରୁଛନ୍ତି ଯାହା ମାଟି ସମ୍ପର୍କିତ ସୂଚନା ଏବଂ ମାଟିକୁ କେତେ ପରିମାଣର ସାର ଆବଶ୍ୟକ ସେ ବିଷୟରେ ତଥ୍ୟ ପ୍ରଦାନ କରିବ। ଜମିରେ ସନ୍ତୁଳନ ରକ୍ଷା କରି ସାର ଓ କୀଟନାଶକ ବ୍ୟବହାର କରିବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ମାଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି। ସେ ଚାଷୀମାନଙ୍କୁ ଅର୍ଗାନିକ୍ ଫାର୍ମିଂ ପ୍ରଥା ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତ ନୀତି। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ। ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5ଟି ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧିକୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭାରତୀୟ ସେନା ଜାତୀୟ ସୁରକ୍ଷା ସମ୍ପର୍କିତ ସମସ୍ତ କାର୍ଯ୍ୟ ସ୍ୱଷ୍ଟ ଲକ୍ଷ୍ୟ ଓ ଦାୟିତ୍ୱର ସହିତ ନିର୍ବାହ କରିଥାଏ ବୋଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ସେନା ମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି, 4 ଦଶକରୁ ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା। ସ୍ଥଳସେନା, ନୌସେନା ଓ ବାୟୁସେନା ଉତ୍ତମ ସମନ୍ୱୟ, ପରସ୍କର ବିଶ୍ୱାସ ଓ ଏକତ୍ର ଦୃଷ୍ଟିକୋଣ ସହିତ କାର୍ଯ୍ୟ କରିଆସୁଛନ୍ତି। ଜେନେରାଲ ଦ୍ୱିବେଦୀଙ୍କ ପରେ ନୂତନ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ 2028 ମସିହା ଅଗଷ୍ଟ ମାସ 31 ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିଡ୍, ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମଥର ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭମେଣ୍ଟ

0: ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ମୋଟ 4600 ଜଣ ଛାତ୍ରଛାତ୍ରୀ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ଯୁକ୍ତ 2 ପରୀକ୍ଷା ଖାତାର ପୁନଃ ଯାଞ୍ଚ ଆବେଦନ ଅବଧିକୁ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା' ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପବନ ପୂଜା ପାଉଛନ୍ତି। ପଟ୍ଟିଦିଅଙ୍କ ସହ ଖଟ ଉପରେ ଦୋଳଗୋବିନ୍ଦ, ରାମ, ନୃସିଂହ, ଭୂଦେବୀ, ଶ୍ରୀଦେବୀ, ମଦନମୋହନ, ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜା କରାଯାଉଛି। ମଙ୍ଗଳ ଆଳତୀଠାରୁ ଆରମ୍ଭ କରି ସମସ୍ତ ପୂଜାବିଧି ସମ୍ପନ୍ନ କରାଯିବା ସହ ମହାପ୍ରସାଦ ଲାଗି କରାଯିବ। ଗତକାଲି ଚତୁର୍ଥା ମୂର୍ତ୍ତିଙ୍କୁ ଗୋଟିପହଣ୍ଡିରେ ସ୍ନାନବେଦୀରୁ ଅଣସର ଗ୍ରହକୁ ବିଜେ କରାଯାଇଥିଲା। ପହଣ୍ଡି ଶେଷ ହେବା ପରେ ସୁବର୍ଣ୍ଣ ଚିତା ଓ ରାହୁରେଖା ଓଲାଗି ହୋଇଥିଲା। ଜ୍ୱର ପୀଡ଼ାର ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା ଦଶମୂଳ ମହୌଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଭୋର 4ଟାରୁ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳ ଆଳତୀ, ଗୋପାଳ ବଲ୍ଲଭ ନୀତି ଶେଷ ହେବା ପରେ ସକାଳ 6ଟାରୁ ଅପରାହ୍ନ 2 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିପାରିବେ। ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଦିନ 2ଟାରୁ ରାତି 10 ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଗୁପ୍ତ ସେବା ନୀତି ସମ୍ପର୍କରେ ଶ୍ରୀମନ୍ଦିର ସଂସ୍କୃତି ଗବେଷକ ଶରତ ମହାନ୍ତି ଆକାଶବାଣୀକୁ କହିଛନ୍ତି,
1: ତେଣୁ ଆଜି ହେଉଛି ଅନବସର ଗୃହର ପ୍ରଥମ ଦିବସ। 15 ଦିନ ବ୍ୟାପୀ ମହାପ୍ରଭୁ ଜ୍ୱରାକ୍ରାନ୍ତ ହୋଇକରି ଭକ୍ତ ଏବଂ ସର୍ବସାଧାରଣଙ୍କୁ ଦର୍ଶନ ବଞ୍ଚିତ ରଖିବେ। ତେଣୁ ଆଜି କେବଳ ଗୋପନୀୟ ସେବା, ଯେଉଁଟାକି ଅଙ୍ଗଲାଗି ସେବକ ବା ଦୈତାପତି ସେବକମାନେ, ପତି ମହାପାତ୍ର, ଏମାନେ ହିଁ କେବଳ ଅଣସର ତାଟି ଭିତରକୁ ପ୍ରବେଶ ଅଧିକାର ରହିଛି। ତେଣୁ ମହାପ୍ରଭୁଙ୍କର ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହେବ।
0: ଅନ୍ୟପକ୍ଷରେ ତିନି ରଥର ପ୍ରଭା ସଂଯୋଗ ପାଇଁ ବେଦୀ ପଛଭାଗ 14 ନାହକରେ ଗୋଟିଏ ଲେଖାଏଁ ଧୂଳିଦଣ୍ଡା ଲଗାଯାଇଛି। ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ସୋସିଆଲ ମିଡିଆ ଦିବସ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମକୁ ବିଶ୍ୱ ଯୋଗାଯୋଗ କ୍ଷେତ୍ରରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ୍ 30 ତାରିଖ ତଥା ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଆସନ୍ତୁ ଶୁଣିବା ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ସମୟରେ ମଣିଷର ଜୀବନଶୈଳୀ, ଶିକ୍ଷା, ସମ୍ବାଦ, ବ୍ୟବସାୟ, ମନୋରଞ୍ଜନ ଏବଂ ସାମାଜିକ ସଂଯୋଗର ମାଧ୍ୟମ ପାଲଟିଛି। ସୂଚନାର ଦ୍ରୁତ ଆଦାନ ପ୍ରଦାନ ସହିତ ଜନସାଧାରଣଙ୍କ ମଧ୍ୟରେ ଦୂରତା ହ୍ରାସ ପାଇଛି। 2010 ଆମେରିକାର ପ୍ରସିଦ୍ଧ ପ୍ରଯୁକ୍ତି ୱେବ୍ସାଇଟ୍ ମାସିଭଲ୍ ଏହି ଦିବସ ପାଳନର ଆରମ୍ଭ କରିଥିଲେ। ସାମାଜିକ ଗଣମାଧ୍ୟମ ଜରିଆରେ ବିଶ୍ୱବ୍ୟାପୀ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧିବା, ଚିନ୍ତାଧାରାର ଆଦାନ ପ୍ରଦାନ ଏବଂ ସକାରାତ୍ମକ ପରିବର୍ତ୍ତନକୁ ପ୍ରୋହାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିପଦ ସମୟରେ ଉଦ୍ଧାର କାର୍ଯ୍ୟ, ରକ୍ତଦାନ ଅଭିଯାନ, ସାମାଜିକ ସହାୟତା, ସରକାରୀ ସୂଚନାର ପ୍ରସାର ଏବଂ ବ୍ୟବସାୟର ଅଭିବୃଦ୍ଧି କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଭୂମିକା ଅତୁଳନୀୟ। ବର୍ତ୍ତମାନ ସମୟରେ ଅନେକ ଯୁବପିଢ଼ି ସାମାଜିକ ଗଣମାଧ୍ୟମରୁ ରୋଜଗାର କରିବା ସହ ନିଜକୁ ସଫଳ ଉଦ୍ୟୋଗୀ କରିପାରିଛନ୍ତି। କଣ୍ଟେଣ୍ଟ କ୍ରିଏଟର, ରିଲ୍ସ ଏବଂ ଅନେକ ବ୍ୟବସାୟ ଏହା ଜରିଆରେ ସଫଳତା ହାସଲ କରୁଛି। ସାମାଜିକ ଗଣମାଧ୍ୟମର ସକାରାତ୍ମକ ଦିଗ ସହିତ ଅନେକଗୁଡ଼ିଏ ପ୍ରତିବନ୍ଧକ ମଧ୍ୟ ରହିଛି। ମିଥ୍ୟା ଖବର ପ୍ରଘଟ, ସାଇବର ଠକେଇ, ଗୋପନୀୟତାର ଉଲ୍ଲଂଘନ ଏବଂ ଅତ୍ୟଧିକ ବ୍ୟବହାର ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ବର୍ତ୍ତମାନ ବିଶ୍ୱର 5.79 ବିଲିୟନ୍ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ସମୀକ୍ଷକ ଜାନକିସ୍ ବଡ଼ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି,
3: ଛୋଟ ଛୋଟ ପିଲାମାନଙ୍କଠାରୁ ଏହିସବୁ ଦୂରେଇ ରହିବେ, ଯେତେଲାଗି ଯୋଉ ମୋବାଇଲ ମାନିଆ ଠାରୁ ବା ଆପଣଙ୍କର କମ୍ପ୍ୟୁଟରରେ ବସିକି ସେମାନେ ବିଭିନ୍ନ ପ୍ରକାରର ସାମାଜିକ ଗଣମାଧ୍ୟମରେ ଦେଖୁଛନ୍ତି, ସେଥିରୁ ଯେମିତି ଦୂରେଇବେ। ଯୋଉମାନେ ସବୁ ବୟସ୍କ, ଯୋଉମାନଙ୍କୁ ବୁଦ୍ଧିଶୁଦ୍ଧି ହେଲାଣି, ପାଠଶାଠ ପଢିଛନ୍ତି, ସେମାନେ ଏଇ ଯୋଉ ସାମାଜିକ ଗଣମାଧ୍ୟମରୁ ବାଛି ବାଛି ତାଙ୍କର ବନ୍ଧୁତ୍ୱ ଗ୍ରହଣ କରିବେ ଏବଂ ସେମାନଙ୍କ ଠାରୁ ବାସ୍ତବରେ ପରସ୍ପର ସହିତ ଆଲୋଚନା ପର୍ଯ୍ୟାଲୋଚନା କରିବା ପାଇଁ ଏକ ସୁଯୋଗ ଭାବରେ ଗ୍ରହଣ କରିବେ, ସେଭଳି କରିବାର ଆବଶ୍ୟକତା ଅଛି।
2: ସାମାଜିକ ଗଣମାଧ୍ୟମ ହେଉଛି ଶକ୍ତିଶାଳୀ ସଂଯୋଗର ମାଧ୍ୟମ। ଏହାର ଦାୟିତ୍ୱଶୀଳ ଏବଂ ସକାରାତ୍ମକ ବ୍ୟବହାର ଏକ ସୁରକ୍ଷିତ ଓ ସଚେତନ ଡିଜିଟାଲ ସମାଜ ଗଠନରେ ସହାୟକ ହୋଇପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀୟା।
0: କେନ୍ଦ୍ର ସରକାରଙ୍କ 12 ବର୍ଷ, ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ା ଜିଲ୍ଲା ବିଷମକଟକଠାରେ ବୁଦ୍ଧିଜୀବୀ ସମ୍ମିଳନୀ

0: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଓ କଟକର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ଶୁକ୍ରବାର ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ରହିବ, ପ୍ରବଳ ବର୍ଷା ଏବଂ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ହାଲକାରୁ ମଧ୍ୟମ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ଆଉ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ ଆଉ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
0: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତ ନୀତି। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର ଜିନ୍ଦଗୀ ନା ମିଲେ।

ଗୀତ ହବାରା ର ଏଇ ଗୀତଟି ଗାଇଛନ୍ତି ଫାରହାନ ଅଖତର, ହ୍ରିତିକ ରୋଶନ ଏବଂ ଅଭୟ ଦେଓଲ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ପରବର୍ତ୍ତୀ ଗୀତଟିର କଥାଚିତ୍ର ସ୍ଲମ୍ଡଗ୍ ମିଲିୟନେରୀ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ଇଲା ଅରୁନ୍, ଗୀତିକାର ରକିବ ଆଲମ, ସଙ୍ଗୀତ ଏ ଆର୍ ରେହମାନ।

0: କାର୍ଯ୍ୟକ୍ରମର ଶେଷ ଗୀତଟି ପୁଷ୍ପା ଟୁ କଥାଚିତ୍ରର ରକିବ ଆଲମଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ମିକା ସିଂ ଏବଂ ନକାଶ ଅଜିଜ୍, ସଙ୍ଗୀତ ନିର୍ଦ୍ଦେଶନା ଦେବୀଶ୍ରୀ ପ୍ରସାଦ।
1: पुष्पा पुष्पा पुष्पा पुष्पा पुष्पा पुष्पा पुष्पा पुष्पा पुष्पा पुष्पा पुष्पा पुष्पा पुष्पा पुष्पा पुष्पा पुष्पा।

0: ତ ବହୁତ ଗୁଡ଼ିଏ ରେଷ୍ଟ୍ରିକ୍ସନ୍ ରାଜା ଫିର୍ ବି ରେଷ୍ଟ୍ରିକ୍ସନ୍ ନୁ କେବେ ବି ଆମେ ଉପର ଏତ୍କି ଏଲର୍ଟ ରାଜ କାଁ ଆମେ ଟିମ୍ ମନ ଏତ୍କି ଏଲର୍ଟ ଇ କାଁ ଯେ କାଁ କେବେ ବି ଆମେ ଉପର ତାନେ କ୍ରାଉଡ୍ ଡିଷ୍ଟର୍ବେନ୍ସ ମାନଲା କାମ୍ବୁର ନା ତାମ କାମ ଚାର ନା ନେମା କାମ ଆଗେ ମୌକା ଜିଚାର କାଁ ଏ ଗାଡ଼ି ବନ କେବେ ଆଗେ ସିଓ ସେ ଗାଡ଼ି ବନ ଏକଲା ରୋକା ଗେ ଚେଷ୍ଟା ମାନଲା କାମ୍ବୁର ହେତ୍କି ଆକ୍ଟିଭ୍ ରାଜ କି ଫାୟରିଂ ଅଣ୍ଟା କାମ ଆଗେ ଲେଖାଁ ତାମେ ସାହସ ବି ମାମନ ଯା ତା ଜାମା ବନ୍ଧୁ ଗୁଟାନେ ଅନୁରୋଧ କାମନ ଯେ ନେ ବି କୁଣା ଗୁଠା ନାମା ବି ଆର୍ମି ନୁ ଆତଲାର ଜାମାର ଟିକେ ଟିକେ ତାନେ ହେନେ ଲଟର ନାମେ କୁଣା ବନ କେବେ ବି ବଦନାମ ମାମା କାମା ନାମେ ଇ କୁଣା ସମାଜ କିଷାନ ସମାଜ ମିର୍ଦ୍ଧା କୁଡ଼ା ମାଟିଆ ନାମ ନିଜର ଜୀବନ ମାଟି ଗେ ଲାଗାନ ଚେଷ୍ଟା କାମତ ଆଉ ବି ଆଲାର ଯେତକି ଭାଇ ବନ୍ଧୁ ମେନାନାର ଆର୍ ବି ଇ ଅଲ୍ ଇଣ୍ଡିଆ ରେଡ଼ିଓ ଗେ ହାନି ନୁ ନେନ୍ ଜାମାରେ ନିବେଦନ କାମାଲାନ ନିମ୍ ଦେଶ ଲାଗିନ କାଲା ଦେଶ ଲାଗିନ କଥ ହେଲେ ଯାଇକିରି ନାମେ ଭାଷା ବ ସଂସ୍କୃତି ବଦ ନାମେ ଇଦାଦି ବାଛର ଖାଲି ନାମ ଇଆ ହିଆ ଖାଲି ଅଲଗା ଚାକିରି କାମଚିକି ମାରିଲା ଆର୍ମି ନୁ ବି କାଲା ତବ ଯାଇକିରି ଆଲାର ତାନେ ଆହର ଯେ ନାମେ କିଷାନ କୁଣା ଗୁଠିଆର ମିର୍ଦ୍ଧା ଗୁଠିଆର ଚାହେ ନାମେ ଜାତିକେ ଆଉ ଟିକେ ନାମେ ମାନନ ପଠାନକୋଟ ତୁ ଟିକେ ଆମ୍ବକାନ ଯେ ଆଜ୍ଞା ଗୁଠିଆର ପଠାନକୋଟ ନୁ ଯେତେବେଳେ ତାନେ ନେ ରାଜକାନ ପୋଷ୍ଟିଂ ହୁସାନ ବି କ୍ୟୁଆରଟି ନୁ ରାଜକାନ 28/12/2015 ନୁ ଏନ୍ ସେଣ୍ଟର ଗେ ପେନ୍ସନ୍ ପିରିୟଡ୍ ଗେ ଲାଗନ୍ ଏଙ୍ଗା ବୁଲାବା ବଙ୍ଗାବାର୍ଚା କିନ୍ତୁ ଦେନ୍ ବାର୍ଚକାନ୍ ଆଉ ହୁନ୍ତିନ 31/12/2015 ନୁ ଆଉ ଅଣ୍ଟା ତାନେ ଘଟଣା ମାଞ୍ଜିକିଚା ଦୁଇ ଦିନ ପରେ ଏୟାରବେସ୍ ତାନେ ପଠାନକୋଟ ଏୟାରବେସ୍ ନୁ ହାନି ହାମଲା ମାଞ୍ଜିକିଚା ଯେନ୍ଟାକି ନେନ୍ ଏନ୍ ପହିଲେ ତିନି ଦେନ୍ କ୍ୟୁଆର ଟିମ୍ ରାଜକାନ କ୍ୟୁଆର ଟି ରାତେ ରାତେ ନେନ୍ ତେଙ୍କା ଯେ ହେମେ ଟିମ୍ ନୁ ଯେ ନେମ୍ ଜବ୍ ତକ୍ ରନ୍ ତବ ତକ୍ ହେ ଟିମ୍ ଗେ ତାନେ ଟିକେ ବି ଉଣା ମାମାନି ନେନ୍ ଦୁଇ ଦିନ ବୁଙ୍କାନ କରିକାନ ତବ ତାନେ ହୁସେନ ଏୟାରବେସ୍ ନୁ ହାମଲା ମାଞ୍ଜା ତ ଏନେନ୍ ବଡ଼ାଇ ମାରିଲା କାମୁନ ଭଗବାନକେ ଆଶୀର୍ବାଦ ଦୁ ନାମେ ନାମେ ଧର୍ମେ ବେଲାସୁ ଆଶୀର୍ବାଦ ଦୁ ସୂର୍ଯ୍ୟଦେବାସେ ଆଶୀର୍ବାଦ ଦୁ ତାମେ ନେନ୍ ଏକା ବି କେନ୍ ନାଲ୍କୁ କାମାଲକାନ ନେନ୍ ଗୁଲମାର ସେକ୍ଟରରୁ ରାଜକାନ ଧର୍ମେ ବେଲାସେନ୍ ସବୁବା କେନ୍ ତାନେ ପ୍ରାର୍ଥନା କାମାଲକାନ ଏମେ ନେନ୍ ଏକା ସାଙ୍ଗ ରହିଲା ନେମେ ବି ଚାହେ ଏଙ୍ଗେ ଟିମ୍ ବି ଚାହେ ଏମେ ଯେତ୍କି ଆଲା ରାତ୍ର ଇନ୍ଦିରି ମା ମାନନା ତ ଇନେ ବହୁତ ଗୁଡ଼େ ରାଜା ଆଉ ଅଣ୍ଟା ନେ ଫାଷ୍ଟ ଫାୟାରିଂ କାମ କାଚାର ଗୁଲମାର ନୁ ଆସି ଆସି ନାମେ କୁଣା ତାଙ୍କ ନାମେ ବି ତେଙ୍ଗା ଚାଲାନ୍ ଆଜ ଫାଷ୍ଟ ଷ୍ଟାର୍ଟ କାମ କାଚାସ ଦୀପକ କିଷାନ ବୁଲିକିରି ନାମେ ଲୟକରା ଚାହସ ଦାସ ତାଙ୍କ ପାଦାଗି ନାମେ ସୋର ମାରିଲାବାରୁ ଆଜ ଫାଷ୍ଟ ଫାୟାରିଂ କାମ କାଚାସ ପାକିସ୍ତାନ ମିଆ ହୁନ୍ତିନ ଯାଇକିରି ଆରମ୍ଭ ମାଞ୍ଜା ଏମେ ଏତ୍କି ଜୋର ଫାୟାରିଂ ମାଞ୍ଜିକି ଚାହୁଁ ନେ ତେଙ୍ଗା କେ ମଦ କାଞ୍ଜି କାଞ୍ଜିକାନ ବନ୍ଧୁକୁ ଠିଆର ଇ ନେଇକିରି ଏଙ୍ଗେ ଆର୍ମି ଜୀବନ ଆରମ୍ଭ କାଞ୍ଜ କାଞ୍ଜିକାନ ଆଉ ଆକୁନ ଚାର ଭାଟି ନ ସେଟେଲ ମାଞ୍ଜିକାନ ଆଠ ପାଟି କାମିକିରି ଆରାମସେ ବଢ଼ିଆସେ ରାଲାନ
1: ନିଶ୍ଚିତ ଭାବେ ନାମ କୁଣହାତ ନାମ ହାଜୁନ୍ତା ହାଦୁତ ନାମେ ହାଜୁଗେ ଲାଗାନ ନାମ ଜିଆ ଚିଆଗେ ଲାଗାନ ଭି ନାମ ତିଆର ତଲଦାତ ନାମ ଖାଲି ନାଲ୍କୁ ନାମଦାତ ହାଜୁ ଚାଡ଼ଦାତ ଆରୁ ଇ ଚାଷବାସ କାମଦାତ ହେତ୍କି ମାନଲି ନାମ ଦେଶର ଲାଗାନ ଭି ଲଢ଼ଦାତ ନାମ ଲଢୁଆ ଜାତିତ ଭି ନାମେ ହାଦୁଗେ ଲାଗାନ ନାମେ ମାନେ ଦେଶ ଗେ ଲାଗାନ ନାମେ ସମାଜ ଗେ ଲାଗାନ ନାମ ଜିଆ ଚିଆଗେ ଲାଗାନ ଭି ତିଆର ମାନଦାତ ଆଉ ଆ କଥାବନ ନିମ୍ ନିମେ ଜିଆନୁ ଘଟା ବାଚକାଦାର ନିମ୍ ବିଭିନ୍ନ ଭିନ୍ନ ଜାଗାକେ କେରକାଦାର ଆରୁ ନାମେ ଦେଶ ଗେ ଲାଗାନ ଦେଶ ଏକାନିକିରି ସୁରକ୍ଷିତ ର ଦେଶ ତା ନାମେ ଆଲାର ଏକାନିକିରି ଠିକ ହିସାବ ନୁ ରର ଆଜ୍ଞା ଲେଖାନ ନିମେ ଯେନ୍ ପରିଶ୍ରମ ରାଚା ନିଶ୍ଚିତ ଭାବେ ନାମେ ସମ୍ପ୍ରଦାୟର ନାମେ ଇଦାନ ୟାଦ ଇୟର ବାର୍ନା ପିଢ଼ିକେ ଲାଗାନ ଆରୁ ନିମ୍ ହେଉଟା ବଢ଼େଇଟି କଥା ତେଙ୍କାର ଯେ ନାମେ କୁଣା ସମ୍ପ୍ରଦାୟର ତାର ଯେନ୍ କୁକୁ ଗୁଠିଆର ବାରାନାର ଜୁଆନ ଜୁଆନ କୁକୁ ଗୁଠିଆର ବାରାନାର ଆରି ଭିନ୍ ଭିନ୍ ଚାକିରି ସାଙ୍ଗେ ଇ ଯେନ୍ ମିଲିଟରୀ ଚାକିରି ଆଥିଲି ଆଜ୍ଞା ଅଣ୍ଟା ମହତ୍ଵ ଆଥିଲି ଆପଣ ବି ବୁଝିନା କଥା ଆରୁ ଯେହେତୁ ନାମ ପରିଶ୍ରମୀ ଆଲାତ କୁଣା ସମ୍ପ୍ରଦାୟର ଗେ ଆଲାତ ପରିଶ୍ରମୀ ଆରୁ ତାକତଦାର ବି ଆରୁ ନାମେ ମନୋବଳ ବି ବହୁତ ମାନେ ତାକତଦାର ରହି ନାମ କେବେ ବି ପଜଘୁଚା ମାଲଚି ଦାତ ତେଙ୍ଗନାର ଆଲାତ ଯେ ଆଦିବାସୀ କୁଣାର ଯେତେ ସରଳ ନିଷ୍କପଟ ବାନାର ନାମ ଯେତ୍କି ସରଳ ହେତ୍କି ରାଗି ଭି ହେତ୍କି ତାକତଦାର ଭି ଆର୍ ନାମେ ମନ ଯଦି ଏକାବନ ଭାବଚତ ଆଦାନ କାମତ ହିଁ କାମତ ତା ଇବୁଡ଼ାର ନେଖେ କ୍ଷତିମା କାମନାରେ କିନ୍ତୁ ନାମେ କୁଣା ସମ୍ପ୍ରଦାୟର ଗେ ମିଆ କା ନାମେ ଦେଶ ଗେ ଆଲାର ଗେ ମିଆ ଯଦି ନେ ଯଦି ହେନେ ନୁକସାନ ମାନେ କାମ ଗେ ଲାଗେ ଚେଷ୍ଟା କାମ ରହିଲେ ଆର୍ଗେ ଜବାବ ଚିଆଗେ ଲାଗାନ ବି ତାକତ ଇନାର ନାମେ କୁଣା ସମ୍ପ୍ରଦାୟର ଗେ ଇ ଚହା ଗୁଠିଆର ଆଏ କାମଲା ଆଉ ଆ କଥା ନିମ୍ କାମସ୍କାଦାର ହେଲେ ଅଣ୍ଟା କଥା ନିମେସ୍ତି ଫିର୍ ଆହାଗେ ଲେଗାମ ନେମ୍ ଚାହୁଁ ଯେ ନିମ୍ ପାଦାନୁ ଜନ ମଞ୍ଚକାର ପାଦାନ୍ତା ମାନେ ଯେନ୍ ଅନ୍ନା ମୋହନାନ୍ତି ବଡ଼କା ମଞ୍ଚକାର ତାରପରେ ଭିନ୍ ଭିନ୍ ଜାଗାକେ ନିମ୍ କେରକାଦାର ବିହାର କେରକାଦାର ଆସାମ କେରକାଦାର ୟା ନିମ୍ ଉତ୍ତରପ୍ରଦେଶ କେରକାଦାର ଜାମ୍ମୁ କାଶ୍ମୀର କେରକାଦାର ଭିନ୍ ଭିନ୍ ଜାଗାନୁ କେରକାଦାର ଆରୁ ଜାଗା ଚେଞ୍ଜ ମାଞ୍ଜିକି ଯେ ତାଙ୍ଗେ ସାଙ୍ଗେ ସାଙ୍ଗେ ଯେନ୍ ଆମେ ଭିନ୍ ଭିନ୍ ଜାଗାନୁ ଆସନ୍ ଯେ ବରଫ ଖାତରା ଲିଆ ୟା ଯେ ଗରମ ତ ଇନ୍ନେ ଆଉ ଭିନ୍ ଭିନ୍ ଆହ୍ଲାର ଗେଲ ସାଙ୍ଗନ ଭି ନିମ୍ ରାଜକାଦାର ତା ହୁ ବକେନ୍ ନିମା ଏକାନେ ଲଗାଲିଆ କାଏ ଯେ ନେନ୍ ଆଡ଼ପାନୁ ରାଜକାନ ପାଦ

0: କ୍ରାଉଡ଼ କେସିସ୍ ତ କିନ୍ସାସା ବୋଲି ଅଣ୍ଟା ଥିଲେ ତାଙ୍କେ ଚାହାନୁ ଆ କିନ୍ସେସା ଷ୍ଟେସନ୍ରୁ ଅତା ବାଚାର ଆଉ ହୁସ୍ତାନ ଅଣ୍ଟା କିନ୍ସାସା ଚାହାନୁ ଅଣ୍ଟା ବହୁତ ବଢ଼ିଆ ଅଣ୍ଟା ନାମେ ଇଣ୍ଡିଆନୁ ଏକାସନ ହେଲେ ଆସେ ନାଲାନୁ କା ସାଇଡ଼୍ନୁ କି ମାନୁ ଚାହାନୁ ନେମ୍ ଏକ କାମା ଚାଲାର କିନ୍ତୁ ହୁସାନ ତାନେ ଏକ କାମାକେ ଦୁଇ କାମାକେ ମାଚିନାର ସାଫ ସୁତୁରା ତାନେ ବହୁତ ମହତ୍ତ୍ୱ ଯଦି ପୁଲିସ ଏରିଆ କରା ଯଦି ଏକ କାମ ହେଲା ଫାଇନ୍ ଲାଗା ବର୍ଚ୍ଚ ତାନେ ଯେତିକି ତମେ ହିସାବ ବି ଦେଉଥିଲେ ଟ୍ରାଫିକ ରୁଲ୍କେ ବହୁତ ବଢ଼ିଆ ଥିଲେ ଦୁଇ ନମ୍ବର ହୁସ୍ତିନ ଏତିକି ଆମେ କାଙ୍ଗୋ କି ଅଚାର କାଙ୍ଗୋ ନୁ ତାନେ ବଢ଼ିଆ ହୁସାନ ଜାମାତିନ ଆମେ ୱାର୍ଲ୍ଡ ତି ବେଶୀ ତାନେ ହୁସାନ ସୁନା ଆଉ ନାମେ ହାନି ଦ୍ରବ୍ୟ ଆଥିଲି ଯେମେ ନାମେ ଯେନ୍ତା ଇଆ ଆଥିଲି ନାମ ୱେଷ୍ଟର୍ଣ୍ଣ ଓଡ଼ିଶାନୁ ଯେନ୍ତା ଆଥିଲି ସୁନା ରୂପା କୋଇଲା ଯେନ୍ତା ଆଥିଲି ହୁନେ ହୁସାନ ବହୁତ ତାନେ ସୁନା ଆଥିଲି ପ୍ରାକୃତିକ ସମ୍ପଦ ଭରପୁର ଆଥିଲି ତା ପୁରା କିଆ ଗରମ ମାନାଲି ଏତିକି ଗରମ ମାନେ ଯେ ଲାଭା ମାନିକିରି ପୁରା ତାନେ ପାର୍ତାକେ ଉର୍ଖାଲି ଆର୍ ଲାଭାବନ ତାନେ ଉର୍ଖାଲି ଆର୍ ଲାଭାତିନ ଆଲାର୍ଟକେ ଏସ୍କେ ବଚାବାକେ ଲାଗନ୍ ତାନେ ଏମ୍ ଗୁଠିଆ ଥିଲା ଆଉ ହୁତି ତାନେ ହୁସ୍ତା ଆଲାର ଏତିକି ଗରିବ ଥିଲାନ୍ ହେସୁ ତିହାଲ ବି କାମା ବାଲିଆର ଚାଷ କାମା ବାଲିଆର ନେ ମେ ଯାଇକିରି ଏମେ ପଲଟନ ଯାଇକିରି ହୁସାନ ହେସୁ ଚାଷ କାମାକେ ଶିଖାବା ଚିକାନାର ଅଣ୍ଟା ୟୁନିଭର୍ସିଟି ବି ଅଣ୍ଟା କାମ ଚାର ଚାର ପଢ଼ା ଲିଖର ବାଲିକି ପରିବର୍ତ୍ତନ ମାନେ ବୋଲି ତମେ ସେନ୍ତା ସାଇକେଲ ନେ ମାଲା କାଙ୍କୁକେ ସାଇକେଲ ଦୁଇ ଚକିଆଗେ ତାନେ ଟିଭି ଗୁଟେ ନୁ ଗୁଗଲ ନୁ ମାର୍କୁନ୍ ବାର ଦୁ ହୁ ସାଇକେଲ ଚଲାବାନାର ଆଉ ଅନା ମହାଗେ କାଦଲି ବନ୍ ତାନେ ଠେସନାର ଆଉ ହୁଦାନ ସୁଖାବାନାର ଆଉ ହୁଦାନ ତାନେ ପାଛିଲି ନାମେ ହାନି ଲେଖା ନା ଇନ୍ଦିର ବାଦାନ ସୁଜି ଲେଖା ପାଛିଲି କାମନାର ଆଉ ଆମନୁ ଗଡ଼ିକିରି ଗରମ କାମିକିରି ମୋହନାର
1: ତ ହନ୍ନେ ଅଣ୍ଟା ରାଜିକେ ନିମି କେରକାର ଆରୁ ଆସନ ଇଓ ମାସ ରାଜ କାଚକାର
0: ଆସନ ଛଅ ମାସ ରାଜ କାମଚିକ ଆଜ୍ଞା
1: ଆସ୍ତା ଆଲାର୍ଗି କାନେ କଥାବାର୍ତ୍ତା ଏକା ନେତା
0: ଆମେ କଥାବାର୍ତ୍ତା ବଢ଼ିଆ ନାମେ ଆଦିବାସୀ ଲେଖାରିନ ତମେ ନାମେ ବର୍ଣ୍ଣତା ବ୍ଲାକ ରାନର ତାନେ କାଳିଆ ହିରାନର ମୋର ହିରାନର କିନ୍ତୁ ତାନେ ତମେ କଥାବାର୍ତ୍ତା ଭଲ କିନ୍ତୁ ତମେ ଏତିକି ତାନେ ଆଟ୍ରାକ୍ଟିଂ ଆଥିଲି ଯେ ଯଦି ମାନେ ନାମେ ଇସ୍ତା ଆଦିବାସୀ ନାମ ବି ହୁନେ ମିଶ୍ରଦା ଚୁଦା ଟିକେ ଟିକେ ଯଦି ତମେ ଏକା ଜିନିଷ ଠାନର ଚର ହେଲା ତାନେ କାମର ହି କାମର ତା ହୁଦ୍ଗେ ଲାଗନ୍ ତମେ ଟିକେ ତାନେ ଆକ୍ରୋଶ ବେଶୀ ଆଥିଲି ତମେ ଦେଶ ତିନେ ଭଲ ଭଲ ବେଚାନାର ଖେଳାଡ଼ି ତାନେ ବାସ୍କେଟବଲ୍ ଖେଳାଡ଼ି ଚେ ଏଥଲେଟିକ୍ ତା ହୁସ୍ତିନ ବି ଚୁନାବ କାମିକିରି ଆମେରିକା ବଡ଼କା ବଡ଼କା ଦେଶ ହୁଆ କାଲି ନାମେ ଦେଶ ତିନ ବି ହୁଆ ଲିଆ ହୁନେ ଇଞ୍ଜିନିୟର ଗୁଠିଆରେ ତାନେ ବୈଜ୍ଞାନିକ ଗୁଠିଆରେ ସାଇଣ୍ଟିଷ୍ଟ ଗୁଠିଆରେ
1: ଠିକ ଠିକ ଠିକ ତା ନିମେ ବି ଅଣ୍ଟା ବଡ଼ଟେ ଏକ୍ସପିରିଏନ୍ସ ଆସିଲି ମାନେ ଫରେନ୍ କି ମାନେ ବିଦେଶ କି ବି କେକାର ଆରୁ ନିମେ ଚାକିରି ଜୀବନ ଫିରକିରିକାଦାର ଆଉ ବଢ଼ିଟି କଥା ମଞ୍ଜା ଯେ ଏତିକି ଚାକିରି କାମଚାର ହେଲେ ବି ନାମେ କୁଣାର୍କେ ଯେନ୍ ଭାଷା ସାହିତ୍ୟ ସଂସ୍କୃତି ଆତ୍ଲି ଆନୁ ହିଁ ନିମ୍ ସାମିଲ ମାନାଲଦାର ଆଉ ନାମେ ଆଲାର ଯେନ୍ତାକିରି ଫେର୍ ନାମେ ଆଗ୍ଲିଗେ କର ଆ କଥାନ୍ ବି ନିମ୍ ତେଙ୍ଗାଲଦାର ତା ଯା ହୋଇ ନା ବର୍ଷକାର ଆରୁ ନିମେ ନିଜର ଜିଆନ୍ତା ଯେନ୍ ଏକ୍ସପିରିଏନ୍ସ ଆତିଲି ଯେ ମିଲିଟେରୀ ବଦ ଏକା ନେଦୁ ଆଉ ଆନୁ କେରକୁନ୍ ନାମେ ଏନ୍ଦିର ଫାଇଦା ଆତିଲି ନାମ ଯେତେର ତା ଅନାଲନାର ମହାନାର ଆର୍ ଯେତେର ଇନେ ସାଂସାରିକ ଜୀବନଯାପନ କାମାଲାର କିନ୍ତୁ ବାଢ଼ିଟି ଅବଦାନ ଯେ ନାମ ନିଜର ଦେଶକେ ଲଗାନ୍ ନିଜର ମାଟିକେ ଲଗାନ୍ ନାମ ସବୁବେଳେ ଯେନ୍ ତିଆର ମାନିକିରି ଆତଲଦାତ ଆଦତ ବଢ଼େଇଟି ଜିନିଷ ଆଦାର ନିମ୍ କାମଚକାଦାର ଆରୁ ନିମେ ଅଣ୍ଟା ବଢ଼େଇଟି କଥା ଏମା ବି ଭଲ ଲାଗିଆ ଯେ ନାମ ଯାହା ବି ମାନନା ମିଲିଟେରୀ ନାଲଖୁବନ କାମନା କଥା ବୋଲିକିରି ନିମଟା ଯେନ୍ ଆହ୍ୱାନ ଚିଆଦାର ଆଦାର ଆମେ କୁଣା ସମ୍ପ୍ରଦାୟରେ ଯେନ୍ ଜୌହାର ଆତନାର ତା ନିଶ୍ଚେ ହେଜର ଭାବର ଆଦାର ନାମ ଆଶା କାମ ଆରୁ ତମେ ପାଡ଼ା ପାଟକିନୁ କା ତମେ ପଦ୍ଦାନୁ ଚାହାନୁ ଯେତିକି ବି ଆତନାର ଜୌହାର ଗୁଠି ଆବଡ଼ାରି ବି ଇ କଥାନ୍ ତେଙ୍ଗର ତାକି ତାମ ହିଁ ଇନୁ ସାମିଲ ମାନାଙ୍ଗର ଆରୁ ନାମ ଯେତେ କଠା ହେଇକିରି ଅଣ୍ଟା ହେଇକିରି ଯଦି ଚାଲର ଥିଲେ ନାମ ନାମେ ଭାଷା ସାହିତ୍ୟ ସଂସ୍କୃତି ବନିମ ଯେନ୍ତା ତେଙ୍କାର ଆଗ୍ଲି ହୁଆଙ୍ଗତ ଆରୁ ନାମ ମଜବୁତ ହେଇକିରି ଇ ଦେଶକେ ଲାଗନ୍ ସେବା ବି କାମାଙ୍ଗତ ଆରୁ ନାମ ଖାଣ୍ଟି କୁଣାତ ବୋଲିକିରି ନାମ ଗର୍ବିତ ବି ମାନାଙ୍ଗତ
0: ଗର୍ବିତ ବି ମାନ
1: ଧନ୍ୟବାଦ ଇନା ନିମ ବାଜକାର ଦୀପଦ
0: ଜୟ ଧାର୍ମେ କୁଣାର
1: ଜୟ ଧାର୍ମେ
0: ଜୁହାର ଆଜ୍ଞା
1: ଜୁହାର ଜୁହାର ଜୁହାର
2: ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ।
3: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ

0: ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC କୋଡ୍ SBIN00059 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086705257 IFSC କୋଡ୍ SBIN00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଭାରତର ଏହି ଗୀତଟି। ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ନକାଶ ଅଜିଜ। ଗୀତ ରଚନା ଇର୍ଷାଦ କାମିଲ। ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଏବଂ ଶେଖର।

ପରବର୍ତ୍ତୀ ଗୀତଟିର କଥାଚିତ୍ର ରବନେ ବନାନ୍ଦି ଯୋଡ଼ି ଜୟଦୀପ ସାହାନୀଙ୍କ ଗୀତରଚନାରୁ କଣ୍ଠଶିଳ୍ପୀ ସୋନୁ ନିଗମ ସଙ୍ଗୀତ ନିର୍ଦ୍ଦେଶନା ସଲିମ ସୁଲେମନ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN 00000

0: 59 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086170525 7। ଆଇଏଫ୍ଏସ୍ସି କୋଡ଼ SBIN 00000059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା, କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଏଥର ବିରାସତ କଥାଚିତ୍ରର ଏହି ଗୀତଟି ଗୀତିକାର ଜାଭେଦ ଅଖତାର, ସଙ୍ଗୀତ ଅନ୍ନୁ ମଲ୍ଲିକ, କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଚିତ୍ରା।

କାର୍ଯ୍ୟକ୍ରମର ଶେଷ ଗୀତଟି ୟାରିଆ କଥାଚିତ୍ରର କଣ୍ଠଦାନ କରିଛନ୍ତି ହନି ସିଂ ଏବଂ ନେହା କକ୍କର। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ହନି ସିଂ।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ଅପରାହ୍ନ 4 ବାଜିବାକୁ ଯାଉଛି। ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣନ୍ତୁ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ପେଟ୍ରୋଲ ଆଉ ଡିଜେଲ ବିକ୍ରି ଆଉ ବାଣ୍ଟବାକେ ନେଇକରି ଅସ୍ଥାୟୀ ନିୟମର ପଦକ୍ଷେପକେ ପ୍ରତ୍ୟାହାର କଲେ ସରକାର। କାତାରର ରାଜଧାନୀ ଦୋହାଠାନେ ଆଇଷ୍ଟାନୁ ଫେରଘାଏ ମୂଲ ହେଲା ଆମେରିକା ଆଉ ଇରାନ ଭିତରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆଇବା 3 ନୁ ହେବା ମୂଲ। ସୁରକ୍ଷିତ ଯାତ୍ରାକେ ସୁନିଶ୍ଚିତ କରବାର୍ ଲାଗି ନିଆଯାଉଛେ ବ୍ୟାପକ ପଦକ୍ଷେପ। ଭାରତ ତରଫୁ ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କ ଲାଗି ତୁର୍ତ୍ତି କରାଗଲା ମାନବିକ ସହାୟତା କାମ। ଓଡ଼ିଶା ଗସ୍ତୀ ଆଇବା 4 ଆଉ 5 ଦିନ ଆସୁଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ବରଗଡ଼ଠାରେ 1750 କୋଟି ଟଙ୍କା ଖର୍ଚ୍ଚାତି ତିଆରି ହୋଇଥିବାର ଇଥାନଲ ପ୍ଲାଣ୍ଟକେ କରିବେ ଲୋକାର୍ପଣ। ରବିଧାନ ଠୁଲ କରବାର ସମୟକେ ଆଇବା ଶୁକ୍ରବାର ତକ୍ ବଢ଼ାଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିର ଆଷ୍ଟାନୁ ମୂଲ ହେଲା ମହାପୁରୁମାନଙ୍କର ଅଣସର ଗୁପ୍ତନୀତି। ସିଆଡ଼େ ବ୍ରହ୍ମଗିରିର

0: ପ୍ରଭୁ ଅଲାରନାଥଙ୍କର ପୀଠରେ ଆଷ୍ଟାନୁ ମୁଲ୍ ହେଇଛେ ଦର୍ଶନ। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ବାବଦେ ଲୋକକୁ ଜନାବାର ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଇନ୍ଷ୍ଟାଣ୍ଟ ଆଉ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଅନୁଷ୍ଠିତ ହେବା ଆଇବା 3 ତାରିଖ। ସରକାରୀ ଆପ୍ ଜରିଏ ଯା ଆସ୍ ଆଉ ନାଗରିକ ସୁରକ୍ଷା ସେବା ଯୋଗାବାର୍ଥୀ ଓଡ଼ିଶା ହେଇଛି ଦେଶର ପହିଲା ରାଜ୍ୟ। ଭୁବନେଶ୍ୱର ଲୋକସେବା ଭବନର ପରିସଂଖ୍ୟାନ ଦିବସ ଅବସରରେ ଦକ୍ଷ ଜନସେବା ପ୍ରଦାନକାରୀ ପ୍ରଶାସନିକ ତଥ୍ୟ ସଦୁପଯୋଗ ଶୀର୍ଷକ ଗୋଟିଏ କର୍ମଶାଳା ହୋଇଛେ ମୂଲ। ସୁବର୍ଣ୍ଣପୁର ଜିଲ୍ଲାନ ଚାଲିଥିବା ଜମି ରେକର୍ଡ ଆଉ ଅଭିଲେଖ ପରିଚାଳନା କାମର ଅଗ୍ରଗତି ବାବଦେ ଅନୁଷ୍ଠିତ ହୋଇଯାଇଛି ସମୀକ୍ଷା ବୈଠକ। ପାରାଗୁଏଠାନୁ 4-3 ପେନାଲ୍ଟି ଗୋଲ୍ରେ ହାରିକରି ଫିଫା ବିଶ୍ୱକପ୍ନୁ ବାଦ୍ ପଡ଼ିଲା ଜର୍ମାନୀ। ଆଉର୍ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କ ସହିତ ରାଜ୍ୟର 23 ଜିଲ୍ଲାନ ଆଜି ଧୁକାଗଡ଼ି ସହିତ ବିଜୁଳି ମାରିକରି ଜବର ପବନ ହେବା ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଏଚ୍ଏନ୍ଏଲ୍ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ାର 5 ବଜେ।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ କମ୍ପାନୀ ଦାୟୀ ନୁହେଁ। ରଚନା ଗୋପାଳଚନ୍ଦ୍ର ପଟ୍ଟନାୟକ। ପ୍ରଯୋଜନା କିଶୋର ମହାନ୍ତି। ସହଯୋଗିତା ବସନ୍ତ ମହାନ୍ତି। ଶୁଣନ୍ତୁ ନାଟକ କମ୍ପାନୀ ଦାୟୀ ନୁହେଁ।

0: ଲୋକେ ମତେ ଥଟ୍ଟା କରିବେ, କହିବେ ଦେଖ ୟାର ପାଦରେ ଯାଦୁ ସାଲୁ ବାଲୁ, ଇଏ ପୁଣି ପାଉଁଜି ପିନ୍ଧି ବାଜା ବଜାଉଛି, ମତେ ଲାଜ ଲାଗିବନି।
1: କିଏ କିଏ ଥଟ୍ଟା କରିବ ମ, କିଏ ଥଟ୍ଟା କରିବ, କେହି କହିପାରିବେ ନାହିଁ ବୁଝିଲ। କିଏ ପାଦରେ ଯାଦୁ ହେଲା ବୋଲି କଣ ପାଉଁଜ ପିନ୍ଧିବାକୁ ମନା? ଆପଣ ପିନ୍ଧନ୍ତୁ, ଯଦି କିଏ ଥଟ୍ଟା କଲା ନା ମୁଁ ତା କଥା ବୁଝିବି, ମୁଁ ବୁଝିବି, ମୁଁ ବି ବକ୍ସିଂ ଫକ୍ସିଂ ଜାଣିଛି ମ।
0: ବହୁତ ଧନ୍ୟବାଦ, ମୁଁ ଏଥର ନିଶ୍ଚୟ ପିନ୍ଧିବି, ଦେଖିବା କିଏ ଥଟ୍ଟା କରୁଛି।
1: କଥାଟା କଣ କି ମାନେ ମାନେ ମାନେ ଆପଣଙ୍କୁ ଗୋଟେ ଭାରି ଭଲ ଲାଗିଯାଇଛି ତ, ଇଏ ଶିଲା ଦେବୀ ପାଉଁଜଟା ଭଲ ଲାଗିଲା ତ?
0: ଭଲ ଲାଗିଲା, ଭାରି ଭଲ ଲାଗିଲା, ଇଟ୍ ଇଜ୍ ଲଭଲି। ତେବେ ଏଥିରେ ଯଦି ପାଞ୍ଚଟା ଘଣ୍ଟି ଲାଗିଥାନ୍ତା ନା, ଆହୁରି ସୁନ୍ଦର ବାଜୁଥାନ୍ତା।
1: ବ୍ୟୁଟିଫୁଲ ବ୍ୟୁଟିଫୁଲ।
0: ହେଲେ କଣ ହବ, ମନଟା ତ ସବୁବେଳେ ସେଇ ଯାଦୁରେ।
1: ମାର୍ଗୁଲିସ ଯାଦୁକୁ ସୁନ୍ଦରୀ ସ୍ତ୍ରୀ ମାନଙ୍କ ପାଦରେ ଘାଟେ ହାତରେ କାଛୁଟା ହେଇଗଲେ କଣ ସେ ଅସୁନ୍ଦର ହେଇଗଲେ? ନୋ, ସୁନ୍ଦରୀ ସୁନ୍ଦରୀ ସବୁବେଳେ ସୁନ୍ଦରୀ, ଯାଦୁ ଓ ନ ଯାଦୁ ଆପଣ ପିନ୍ଧନ୍ତୁ।
0: ନାରୀ ବାବୁ ଆପଣ ସତରେ ଭାରି ରୋମାଣ୍ଟିକ, ବାହା ହେଲା ପରେ ସ୍ତ୍ରୀଙ୍କୁ ସେମିତି ଘଣ୍ଟି ଲଗା ପାଉଁଜ କିଣିଦେବେ ଯେ ସେ ତାକୁ ପିନ୍ଧି ଋଣୁ ଝୁଣୁ ଶବ୍ଦ କରୁଥିବେ, ଆପଣ ଦୂର ଦୂର ହେଇ ଖାଲି କମ୍ପି ଉଠୁଥିବେ। କିନ୍ତୁ ନାରୁ ବାବୁ, ଆପଣ ବେଳେବେଳେ ଝରକା ବାଟ ଅନ୍ଧାର କେମିତି ଛକି ଛକି ଅନଉଛନ୍ତି କାହିଁକି? ଆପଣଙ୍କର ଅନ୍ଧାର ଗୁଡୁଗୁଡି କି ଡର ଅଛି କି?
1: ଅନ୍ଧାର ଗୁଡୁଗୁଡି ସିଏ ପୁଣି କିଏ?
0: ମଲା ଅନ୍ଧାର ଗୁଡୁଗୁଡି କିଏ ଆପଣ ଜାଣିନାହାନ୍ତି? ମୋ ବୋଉ ତା ନାଁ କହି ଆମକୁ ପିଲାଦିନେ ଭାରି ଡରଉଥିଲା, ସେ କୁଆଡେ ଅନ୍ଧାର ଭିତରେ ଲୁଚି ଥାଏ, ସୁବିଧା ଦେଖି ହୁଟ୍ କି ଘର ଭିତରକୁ ପଶି ଆସେ। ଆପଣ ନିଶ୍ଚୟ ତାକୁ ଡରୁଛନ୍ତି ଆଉ?
1: ମୁଁ କାହାରିକି ଡରେ ନାହିଁ ମ, ମୁଁ ବକ୍ସିଂ ଫକ୍ସିଂ ଜାଣେ ଟି, ମୁଁ କାହାକୁ ଡରେ ନାହିଁ, ଗୋଟାଏ ମୁଥରେ ତା ମୁହଁଟାକୁ ଏକଦମ ଫ୍ଲାଟ କରିଦେବି।
0: ତାର କଣ ମୁହଁ ଥାଏ, ସେ ପୁରା ଗୋଟେ ଗୁଡୁଗୁଡି। ଆପଣ ବରଂ ବେଶୀ ଅନ୍ଧାର ହବା ଆଗରୁ ପଳାନ୍ତୁ, ନହେଲେ ଯଦି ସେ ଆପଣଙ୍କୁ ଦେଖିଦେଲା ନା?
1: ଦେଖୁ ଦେଖୁ, ମୁଁ ବି ତାକୁ ଦେଖିଦେବି।
0: ହଉ ତାହେଲେ ଯାଆନ୍ତୁ, ନମସ୍କାର।
1: ନମସ୍କାର, ଯାଉଛି।
0: ହଁ ନମସ୍କାର। ନାରୁ ବାବୁ, ନାରୁ ବାବୁ
1: କଣ
0: ଆଣିଦେବେ ନା ପ୍ଲିଜ?
1: ନିଶ୍ଚୟ ଆଣିଦେବି, ଏଇ ଘଣ୍ଟି ଲଗା ପାଉଁଜ ତ ନିଶ୍ଚୟ କାଲି ଆଣିଦେବି।
0: ଘଣ୍ଟି ଲଗା ପାଉଁଜ ନୁହେଁ, ଯାଦୁର ମଲମ ମନେ ରହିବ ତ? ଯାଦୁର ମଲମ
1: ଇଏ ଖୋଲକି ମାର୍କା ତ? ହଁ ମନେ ରହିବ,
0: ରହିଲି।
2: ଶଙ୍ଖ ବାବୁ
1: ସାର୍,
2: ନାରୁ ବାବୁ
1: ସାର୍,
2: ସବୁ ଠିକ ଚାଲିଛି? Everything is okay.
1: ସବୁ ଠିକ ଚାଲିଛି। Everything is okay sir।
2: ପାଦ ମାନେ
1: ଜବତରେ ଅଛନ୍ତି sir।
2: Good। ସେମିତି ହୁସିଆର ଥିବେ, ପ୍ରେମଟା ଗୋଟେ ଭାରି ଗୋଳମାଳିଆ ଜିନିଷ, ଥରେ ପଙ୍କରେ ପଶିଗଲେ ନା ଏକଦମ ନଟର ପଟର ହେଇଯିବେ, ଗୋଟେ ପାଦ ତା ଭିତରୁ କାଢିଲେ ତ ଆର ପାଦଟା ପଶିଯିବ। ଓକେ
1: ସାର୍,
2: ଆଉ ଯଦି ବାହା ହବାକୁ ମନ କଲେ ତେବେ ସିଧା ଚାଲିଯିବେ, ବାହା ହେଇପଡ଼ିବ।
1: କୋଉଠିକି ଚାଲିଯିବୁ ସାର୍?
2: ଯୋଉଠିକି ଚାଲିଯିବେ ସେଇଠିକି ଚାଲିଯିବେ। ଓକେ
1: ସାର୍, ଚାଲିଲି ଚାହାଟା ସାର୍
2: ଖାଉ।
1: ଇଏ ଶଙ୍ଖ ବାବୁ ସାର୍ ତ ଗଲେ, ମୁଁ ବି
3: ଯିବେ କୁଆଡକୁ?
1: ଏଇ ଯୁଆଡକୁ ସିଆଡକୁ। ଇଏ ଶଙ୍ଖ ବାବୁ, ଶୁଣିଲି ଆପଣ କୁଆଡେ ଲମ୍ବ ଦାଢି ପାଇଁ କୋଉ ଛେଳିଆ ପାଖକୁ ଯାଇଥିଲେ?
3: ମୁଁ ତ ଶୁଣିଲି ଫଟା ଜାମା ପାଇଁ ଆପଣ କୁଆଡେ କୋଉ ରଦି ମାଲ ଦୋକାନକୁ ଯାଇଥିଲେ।
1: ଇଏ କଣ ବୁଝିଲେ ନା ଶଙ୍ଖ ବାବୁ, ବୃଦ୍ଧ ନନ୍ଦ ବାବାଙ୍କର ଭାରି ସନ୍ଦେହ ଯେ ଶିଷ୍ୟ ମାନଙ୍କୁ ନ ଜକିଲେ ସେ ବିଚରା ମାନେ ସେ ଝିଅଟାର ପ୍ରେମ ପଙ୍କରେ ଟୁପ୍ କିନି ଗଳି ପଡିବେ। ଅଥଚ ସେ ଝିଅଟା ସାଙ୍ଗରେ ମୁଁ ଆଜି ଯାଏ ଭଲ କରି ପଦେ କଥା ବି ହେଇନାହିଁ।
3: କଥା କଥା କଣ କହୁଛନ୍ତି ମ, ବୁଝିଲେ ମୋ ଆଡକୁ ତ ସିଏ କେତେ ଥର ହମ ହମ ହେଇ ଆସିଲାଣି, ହେଲେ ମୁଁ ମୁହଁ ବୁଲେଇ ଦେଇ ଚାଲି ଯାଉଛି।
1: ଜାଣିଲେ ଥରେ ପରା ଖବର ନେଇକି ସିଏ ଆମ ଅଫିସରେ ଯାଇକି ହାଜର, ମୁଁ ଯେମିତି ଦେଖି ଦେଇଛି ଖଚିକି ତ ପାର ବୁଝୁନାହାନ୍ତି। ଏମିତିକା ବାଜେ ଝିଅଟା ମୋର ଚିହ୍ନା ବୋଲି ଜାଣିଲେ ଅଫିସ ବାଲା ମତେ କଣ କହିବେ କହିଲେ? ହେଇଟି ସେଇଟା ଦେହରୁ କୁଆଡେ ପଚା ଗନ୍ଧ ଗୁରା ବାହାରୁଛି,
3: ଦେହରେ ଘା ଫାବତେ ହେଇଥବ ବୁଝିଲ, ଆଠ ଦଶ ଦିନ ହବ ସେ ଗାଧୋଉ ନାହିଁ ନା କଣ
1: କୁଆଡେ ଶସ୍ତା ବୋଲି ବାସି ମାଛ ଗୁଡା କେଡେ ଖାଉଛି
3: ନାରୁ ବାବୁ ଆଉ ଗୋଟେ କଥା ଜାଣିଛ
1: କଣ
3: ସେଟା କୁଆଡେ ହରଦମ ବିଡି ଟାଣୁଛି ଘଡ ଘଡ କରିକି ଘୁଙ୍ଗୁଡି ବି ମାରୁଛି କୁଆଡେ
1: ଏଇଟାକୁ କିଏ ପ୍ରେମ କରିବ କହିବ
3: ଠିକ କଥା ତଥାପି ହୁସିଆର ଥିବେ
1: ଆପଣ ବି
3: ବୁଝିଲେ ନାରୁ ବାବୁ ପାଗଳ ଏକଦମ ପାଗଳ
1: ପାଗଳ ଓ ସୁଗାଳ।

0: ଶଙ୍ଖବାବୁ, ଫିଲ୍ମ ର ନାଁ ଟା ଶୁଣି ମୋର ଗୋଟେ କବିତା ମନେ ପଡିଯାଉଛି, କହିବି? ଜହ୍ନ ହାତରେ ଦେଇଛି ତୁମକୁ ମୁଁ ଏ ପ୍ରେମ ପତର, ଏ ଜହ୍ନ ଯେବେ ଉଇଁବ ତୁମ ଆକାଶରେ, ପ୍ରିୟା ଗୋ ପ୍ରିୟା ଗୋ, ଦେବ ନିଶ୍ଚେ ତା ହାତରେ ଚିଠିର ଖଣ୍ଡିଏ ଉତ୍ତର। କିନ୍ତୁ ଶଙ୍ଖ ବାବୁ, ଏ କବିତାଟା ମନେ ପଡିଗଲେ ମୋ ମନ ଦୁଃଖରେ ଭରି ଯାଉଛି।
1: କାହିଁକି ଶିଲା ଦେବୀ,
0: ଛାଡ଼ନ୍ତୁ, କଣ ଲାଭ ସେ କଥା?
1: ନାଇଁ ନାଇଁ, କୁହନ୍ତୁ କୁହନ୍ତୁ, ପ୍ଲିଜ କୁହନ୍ତୁ ନା, କହୁନାହାନ୍ତି।
0: ଭାରି ସ୍ୱପ୍ନ ଦେଖିଥିଲି, ଦିନେ କିଏ ଜଣେ ସୁନ୍ଦର ଯୁବକ ଆସିବ ଆଉ ମୋ ପାଖକୁ ପ୍ରେମ ପତ୍ର ଲେଖିବ।
1: ଶିଲା ଦେବୀ,
0: କିନ୍ତୁ କିନ୍ତୁ କାହିଁ ସେ ସୁନ୍ଦର ଯୁବକ? ଶଙ୍ଖ ବାବୁ ଚୁପ ରହିଗଲେ ଯେ, କୁହନ୍ତୁ କଣ କହିବେ, କୁହନ୍ତୁ ନା।
1: ଶିଲା ଦେବୀ, ଆପଣଙ୍କୁ ଦେଖିଲା ପରେ ମୁଁ ରାତି ରାତି ବସି ପୁଷ୍ଟ ପୁଷ୍ଟ ଭରି ଦେଇଛି, କିନ୍ତୁ
0: କିନ୍ତୁ କଣ କହୁଛନ୍ତି ଆପଣ? ମତେ ଏତେ ପ୍ରେମ ପତ୍ର ଲେଖିବି ଦେଇନାହାନ୍ତି ଖଣ୍ଡେ ହେଲେ, କାଲି ସକାଳେ, କାଲି ସକାଳେ ଆଣି ଦେଇ ଯାଆନ୍ତୁ,
1: ଦେଇଯିବି,
0: ନହେଲେ ମୁଁ ଭାରି ରାଗ କରିବି।
1: ନାଇଁ ନାଇଁ, ଆପଣଙ୍କ କାଳେ ଭଲ ଲାଗିବ ନାହିଁ।
0: ଶଙ୍ଖ ବାବୁ, ମାନେ କାଲି ସକାଳେ, ବାସ କାଲି ସକାଳେ ଆଣି ମତେ ଦେବେ। ଛାତରେ ପଡିଛି ସକାଳର ଖରା, ଘାସରେ ପଡିଛି କାକର, ମନ ଖୁସିରେ ମୁଁ ବସି ପଢୁଅଛି ତୁମ ଲେଖା ପ୍ରେମ ପତର। ହେଲେ ବନ୍ଧୁ ହେ, ଜମୁ ନାହିଁ ଜମା ମଜା, ବିଡ଼ି ଖଣ୍ଡେ ନାହିଁ ବୋଲି ତ ଲାଗୁଛି ପାଟିଟା ବତର ବତର।
1: ଭାରି ଆଶା କରି ଆସିଛି, ଭାରି ସୁନ୍ଦର ଫିଲ୍ମ, ଫିଲ୍ମ ପରେ ସିଧା ମାର୍କେଟ। ହଁ, ମାନେ ଭାବିଥିଲି ନିଜେ କିଣି ଆଣିବି, ପିନ୍ଧି ଆପଣ ଫିଲ୍ମକୁ ଯିବେ, ପରେ ଭାବିଲି ଆପଣ ନିଜେ ଯାଇ ଚଏସ୍ କରି ଆଣିଲେ ଟିକେ।
0: ନା ନା ନା, ସଖାଉ ନା, ଆଉ ଶାଢୀ ଫାଡ଼ି ନୁହେଁ, ଦେଖୁନାହାନ୍ତି କେତେ ପ୍ରେଜେଣ୍ଟେସନ ଶାଢୀ ଆସି ଜମା ହେଲାଣି ସେ ଥାକରେ।
1: କିନ୍ତୁ ମୁଁ ତ ଏତେ ଶାଢୀ
0: ନା, ଆପଣ ଦେଇନାହାନ୍ତି ଯେ, କଣ କରିବି କହିଲେ, ସେ ବି ମତେ ଭଲ ପାଇ ଯାଇଛନ୍ତି ନା କଣ, ଯେତେ ମନା କଲେ ବି ଆଣି ଗଦା କରି ଦେଇ ଯାଉଛନ୍ତି।
1: କିଏ କିଏ ସେ ଲୋକ?
0: ଛାଡ଼ନ୍ତୁ ସେ କଥା, ମୁଁ ତାଙ୍କୁ ମନା କରିଦଉଛି।
1: ନାଇଁ ହେଲେ ସେ ଲୋକଟା କିଏ ମତେ କୁହନ୍ତୁ, କିଏ ସେଇଟା? ବୁଝିଲି ବୁଝିଲି ବୁଝିଲି, ସେଇ ରାସ୍କେଲଟା ବୋଧେ। ଆଉ ହେଲେ ଶିଲା ଦେବୀ, ଆପଣ ସେ ରାସ୍କେଲଟାକୁ ଜମା ଚିହ୍ନି ନାହାନ୍ତି, ଏଠି ଆଣି ଆପଣଙ୍କୁ ଶାଢୀ ଫାଡ଼ି ଦଉଛି, ତେଣେ ବାହାରେ ଆପଣଙ୍କ ନାଁରେ ଯାହା ସବୁ କହୁଛି ନା, ଛାଡ଼ନ୍ତୁ ଛାଡ଼ନ୍ତୁ, କଣ ଆଉ କହିବି,
0: ମୋ ନାଁରେ କହୁଛନ୍ତି
1: ଆଉ?
0: ନାଇଁ ନାଇଁ, କଣ କହୁଛନ୍ତି କହୁନାହାନ୍ତି, ଶୁଣିବେ, କୁହନ୍ତୁ ପ୍ଲିଜ।
1: ବାଜେ ଲୋକଟା ଆଉ କଣ କହନ୍ତା, କହୁନାହାନ୍ତି, କହୁଛି ମୁଣ୍ଡରେ ବୋଝେ ଝୋଟକୁ ରଙ୍ଗ କରି ଜୁଲେଇ କହୁଛି, ଦେଖ ମୋର କେଡେ ବଡ଼ ଖୋସା, ସବୁବେଳେ ବିଡ଼ି ଟାଣୁଛି, ଦାନ୍ତ ଘଷୁ ନାହିଁ କି କଣ, ଭଡ଼ ଭଡ଼ ଗନ୍ଧ ହଉଛି, ଆଉ ଲୁଗା ପଟା ଏମିତି ଗନ୍ଧ ଯେ ଶାଢୀ କିଣି କିଣି ମୁଁ ଏକଦମ ନୟାନ୍ତ ହେଇଗଲି। ଛାଡ଼ନ୍ତୁ ଛାଡ଼ନ୍ତୁ, ଆଉ ସବୁ ସେ ଯାହା କହୁଛି ସେସବୁ ଶୁଣିଲେ ନା ଆପଣ ଖାଲି ରାଗିକି ଟକ୍ମ ଖାଇଯିବେ, ବୁଝିଲେ? ହେଇଟି ଶୁଣନ୍ତୁ, ସେ ବାଜେ ଜିନିଷ ଗୁଡାକୁ ସବୁ ନର୍ଦ୍ଦମାକୁ ଫିଙ୍ଗି ଦିଅନ୍ତୁ, ମୁଁ ଆପଣଙ୍କୁ ତାର ଦି ଗୁଣ ଜିନିଷ ଆଣିଦେବି। ଶୁଣନ୍ତୁ, ଆଉ ଏଥର ଯଦି କେବେ ଆସେ ତାହେଲେ ଏକଦମ ଏଇ ଦୁଆର ପାଖରୁ ଲାତ ମାରି ନିକାଲି ଦେବେ, ବୁଝିଲେ? ଆପଣ ଡରନ୍ତୁ ନାହିଁ, ମୁଁ ଅଛି, ଯଦି କିଛି ସାମ୍ନା କଲା ମତେ ଡାକିଦେବେ, ଲଗେଇ ଦେବି ଏମିତି ଗୋଟେ ଥାପଡ଼ ଯେ।
2: ଶିଲା ଦେବୀ, ଶିଲା ଦେବୀ,
1: କିଏ କିଏ ଡାକିଲା, କିଏ ଡାକିଲା?
2: ଶିଲା ଦେବୀ,
1: ଶିଲା ଦେବୀ, ଏଇ ଏଇ ଏଇଟା ହଉଛି ସେଇ ରାସ୍କେଲ, ବୁଝିଲେ? ଜମା ଖୋଲନ୍ତୁ ନାହିଁ, ଡାକି ଡାକି ପଳେଇବ, ପଳା ପଳା ଠୁ ପଳା।
0: ଓହୋ, ଏଡେ ପାଟି କରନ୍ତୁନି ମ ନାରୁ ବାବୁ, ଯଦି ଆପଣଙ୍କ ସ୍ୱର ଶୁଣି ପକେଇଲେ ତାହେଲେ ଭାରି ଅସୁବିଧା ହେଇଯିବ, ସେ ବକ୍ସିଂ ଫକ୍ସିଂ ଜାଣନ୍ତି।
1: ମିଛ ଡାହା ମିଛ, ସେଇଟା କିଛି ଜାଣେ ନାହିଁ, ଡାକୁଥାଉ ସେମିତି, ଆପଣ ଜମା ଶୁଣନ୍ତୁ ନାହିଁ।
0: ଯଦି ନଗଲେ ଝାମେଲା ହେଇଗଲା, ଗୋଟେ କାମ କରିବା, ମୁଁ କବାଟଟା ଆସ୍ତେ କରି ଖୋଲି ଦଉଛି, ଆପଣ ଲଗାନ୍ତୁ ଗୋଟାଏ ଥାପଡ଼।
1: ଲଗେଇଦେବି, ମାରି ଦିଅନ୍ତି ଯେ, କଥାଟା କଣ କି, ମାନେ ଏତେ ରାତିରେ ଆସିଲେ ଆପଣଙ୍କ ରୁମ୍ରେ ଗୋଟେ ମରାମରି କରିବାଟା, ମାନେ ମୁଁ କଣ କହୁଥିଲି କି ମୁଁ ଏଇଠି କୋଉଠି ଟିକେ ଲୁଚି ଯାଉଛି, ଆପଣ ତାକୁ ଦୁଆରୁ ଦୁଆରୁ ବିଦା କରିଦିଅ।
0: ଦେଖନ୍ତୁ ଦେଖନ୍ତୁ ୟା ଭିତରେ ଲୁଚିବେ ଯଦି ଧରା ପଡିଗଲେ ନା।
1: ହଁ ଅବଶ୍ୟ, କିନ୍ତୁ ତାହେଲେ ଶିଲା ଦେବୀ କଣ କରିବା,
0: କଣ କରିବେ? ମୁଁ କହୁଛି ଆପଣ ବରଂ ପଛପଟ ପାଚେରୀ ଦେଇ ପଳାନ୍ତୁ।
1: ପଛପଟ ପାଚେରୀ ଡେଇଁକି ପଳେଇବି? ମାନେ ସେଇ ଅକାତ କାତ ପାଚେରୀଟାକୁ ମୁଁ ଡେଇଁବି? ହରି ହରି କି ଝାମେଲା ଶିଲା ଦେବୀ, ମୁଁ ସେ ପାଚେରୀଟାକୁ ଜମା ଡେଇଁ ପାରିବି ନାହିଁ, ମୋ ଗୋଡ ହାତ ଭାଙ୍ଗିଯିବ।
0: ଦେଖନ୍ତୁ କିଛି ହବନି,
1: ନାଇଁ
0: ପଛପଟ ସଫେଇଲେ ନରମ କାଦୁଅ, ଆପଣ ତାରି ଉପରେ ପଡିବେ।
1: ସେଇଟା ଭାରି ଗନ୍ଧ ବୁଝିଲେ, ଭାରି ଅପରିଷ୍କାର, ପଙ୍କରେ ଲଟର ପଟର ହେଇଯିବେ ଆଜ୍ଞା।
0: ସେଇ
1: ବାଟରେ ଆଉ କିଛି ବାଟ ନାହିଁ, ହରି ହରି କି ଝାମେଲା, ହଉ ଯାଉଛି। କେମିତି ଏତେ ବଡ ପାଚିଟାକୁ ଡେଇଁବି କେଜାଣି, ପଡିଗଲେ ଆଉ ଜମା ଆଦାୟ ହେବି ନାହିଁ ରେ ବାପା। ରହ ରହ ରେ ସ୍କାଉଣ୍ଡେଲ, ତତେ ମୁଁ ଯଦି ଗୋଟେ ଜବର ପାନ ନ ଦେଇଛି। ଶିଲା ଦେବୀ ଯାଉଛି,
2: ଶିଲା ଦେବୀ ଆଜ୍ଞା ନାରୁ ନାରୁ।
0: ଆରେ ଆପଣ, ଏ ମୁଁ ଭାବିଲି ଆସନ୍ତୁ ଆସନ୍ତୁ ଭିତରକୁ ଆସନ୍ତୁ,
2: ଭାରି ବ୍ୟସ୍ତ ଥିଲେ ବୋଧେ।
0: କଣ କରିବି କହିଲେ, ରନ୍ଧା ବଢା ବାସନ ମଜା ସବୁ କାମ ନିଜେ ନିଜେ,
2: ଭାରି କଷ୍ଟ ହଉଥିବ।
0: ହେଲେ ବି ଆଉ ଉପାୟ କଣ ଅଛି?
2: ଶିଲା ଦେବୀ ଆପଣ ଗୋଟେ କଥା କରନ୍ତୁ, ଆପଣ ବରଂ ବାହା ହେଇ ପଡୁନାହାନ୍ତି।
0: ବାହା ହେଇଯିବେ? ବାହା ହେଇ ପଡିଲେ ସ୍ୱାମୀ ଆସି କଣ ରନ୍ଧା ବଢା କରିବେ ନା ବାସନ ମାଜିବେ? ତେବେ ଆଇଡିଆଟା ମନ୍ଦ ନୁହେଁ, କାଗଜରେ ବିଜ୍ଞାପନଟେ ଦେଇଦେବେ କି, ସ୍ୱାମୀ ଦରକାର, ଉଚ୍ଚତା 3 ଫୁଟ 3 ଇଞ୍ଚ, ମୋଟେଇ 55 ଇଞ୍ଚ, ଓଜନ 85 କେଜି, ନିଶା ନଥିଲେ ଭଲ, କିନ୍ତୁ ଥିଲେ ବିନା ଅନୁମତିରେ ମୋଡ଼ି ପାରିବେନି।
2: ବିନା ଅନୁମତିରେ ମୋଡ଼ି ପାରିବେ ନାହିଁ,
0: ମୁଁ ଜାଣିଛି ଆପଣ ଜମା ବରଦାସ୍ତ କରିବେନି, ଜଣେ କିନ୍ତୁ ଅଛନ୍ତି ସେ ନିଶ୍ଚୟ କରିବେ।
2: କିଏ କିଏ ସେ କିଏ ସେ ଲୋକ?
0: ଗୁପ୍ତ ସ୍ୱାମୀଙ୍କ ନାଁ କଣ କୁହାଯାଏ?
2: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ବୁଝିଲି ବୁଝିଲି, ସେଇ ରାସ୍କେଲ ଶଙ୍ଖ ସାରୁ ତ। ଆରେ ସେଇଟା ପରା ଗୋଟାଏ ବିଲ କୁହା, ସେଇଟାର ଦେହରେ ପଳେ ମାଂସ ନାହିଁ, ସେଇଟା ଆପଣଙ୍କର କି ସ୍ୱାମୀ ହବ? ମୁଁ ବକ୍ସିଂ ଫକ୍ସିଂ କରି ମୋ ଦେହକୁ କେମିତି ତନଛନ୍ କରି ରଖିଛି ଆପଣ ଦେଖୁଛନ୍ତି ତ, ସେଇଟା ଏଠି ଆପଣଙ୍କୁ ମିଠା ମିଠା କଥା କହୁଛି, ହେଲେ ବାହାରେ ଆପଣଙ୍କର ଯୋଉ ବଦନାମ କରୁଛି ନା।
0: ସତରେ? ଭେରି ବ୍ୟାଡ୍।
2: କିନ୍ତୁ ଆପଣ ସେଥିପାଇଁ ଜମା ବ୍ୟସ୍ତ ହେବେ ନାହିଁ, ତା କଥା ମୋ ଉପରେ ଛାଡି ଦିଅନ୍ତୁ। ଆଉ ଥରେ ଯଦି ସେମିତିକା କଥା କହିବାର ଶୁଣିଲି, ତାହେଲେ ସେଇଠି ମୁଁ ତାର ଗୋଟେ ଏମିତିଆ ଦୁର୍ଘଟଣା କରିଦେବି ଯେ।
1: ଶିଲା ଦେବୀ,
2: କିଏ ବା, କିଏ ଡାକିଲା?
1: ଶିଲା ଦେବୀ ଖୋଲନ୍ତୁ।
2: ଶିଲା ଦେବୀ, ଏଇଟା ସେଇ ସେଇ ସ୍କାଉଣ୍ଡେଲ, ଏଇଟାକୁ ଧକ୍କା, ଖାଲି ଧକ୍କା, ଏକଦମ ଦୁଆର ପାଖରୁ ଧକ୍କା। ଏଇଟା ଆପଣଙ୍କୁ ଚୁଟକି ମୁଣ୍ଡି ଫୁଟକି ମୁଣ୍ଡି କହୁଛି
0: ମୋତେ?
2: କବାଟଟା ଖୋଲି ଦେଇ ତା ମୁଣ୍ଡଟାକୁ ଝୁଙ୍କେଇ ଦିଅନ୍ତୁ, ସବୁ ମାନିଯିବ। ମୁଁ ବରଂ
0: ଜମା ସେ ଭୁଲ କରିବେନି, ଜାଣି ପକେଇଲେ ଶଙ୍ଖ ହାଲ୍ଲା କରିଦେବେ। ଆପଣ ବରଂ ଗୋଟେ କାମ କରନ୍ତୁ, ଏଇ ଯୋଉ ପଛପଟ ପାଚେରୀ ଡେଇଁ ପଳାନ୍ତୁ, ମୁଁ ତାଙ୍କ କଥା ବୁଝୁଛି।
2: ପାଚେରୀ ଡେଇଁ ଆଜ୍ଞା, ସେ ପାଖରେ ତ ସଫେଇ ନାଳିଟା ମାନେ ଭାରି ଅପରିଷ୍କାର ହେଇଥିବ, ମୋ ଦେହ ହାତ ଏକଦମ ନାନାସ୍ଥାନ ହେଇଯିବ ଆଜ୍ଞା।
0: ଡେଇଁ ପାରିବିନି ବୋଲି ଡର ମାରୁଛି ନିଶ୍ଚୟ?
2: ନା ନା ନା ନା ନା ନା, ମୁଁ ଡରୁନି ଯେ, ମୁଁ ଡରୁନି, ଜରୁର ଡେଇଁ ପାରିବି, ହେଲେ କଥା କଣ କି ସେପଟଟା ଭାରି ଅପରିଷ୍କାର ତ।
1: ଶିଲା ଦେବୀ, ଶିଲା ଦେବୀ, ମୁଁ ଶଙ୍ଖ ସାହୁ।
2: କଣ ବା ଶଙ୍ଖ ସାରୁ, ମୁଁ ଯୁଆଡେ ଗଲି ସିଆଡେ ଯାଇ ପହଞ୍ଚି ଗଲା ରାସ୍କେଲ।
0: ନାରୀ ବାବୁ ପ୍ଲିଜ ଜଲ୍ଦି ଯାଆନ୍ତୁ ନା।
2: ହଉ ଗଲି। ଏଇଠି ଶୁଣନ୍ତୁ, ଆପଣଙ୍କୁ ତା ମୁଣ୍ଡକୁ ଝୁଙ୍କେଇ ପକେଇବେ, ଝୁଙ୍କେଇବେ ଯେମିତି ଲଣ୍ଡା ହେଇଯିବ, ଯଦି ସେ ପଙ୍କ କାଦୁଆରେ ପଡିଗଲେ ନା। ହଉ ହଉ ରେ ଶଙ୍ଖ ସାରୁ, ମୋର ଯଦି କିଛି ହେଇଯାଇଛି ନା, ତୋର ଏମିତି ଏକ ଦୁର୍ଘଟଣା କରିଦେବି ଯେ ଦେଖିବୁ।
1: ଶିଲା ଦେବୀ
0: ଆରେ ଶଙ୍ଖ ବାବୁ, ଆପଣ ପୁଣି ଥରେ
1: ଭିତରକୁ ଚାଲନ୍ତୁ, ଭିତରକୁ ଚାଲନ୍ତୁ ଚାଲନ୍ତୁ, ମୁଁ କବାଟଟା ଦେଇଦେଉଛି। ବାରହାଟା ପରା ମାତିଛି, ପଶି ଆସିବ କେତେବେଳେ, ଗଲାଣି ସେଇଟା ସେଇ ବାଟରେ, ମାନେ ସେ ଗନ୍ଧ କାଦୁଅରେ ଲଟର ମଟର ଠିକ ହେଇଛି, ସେ ରସ୍କେଲକୁ ଠିକ ପକେଇଛି, ଆଉ ଦିନେ ଆପଣଙ୍କ ପାଖ ବସିବ ନାହିଁ।
0: ଆପଣ ବି ତ ସେଇବେଳେ ଡେଇଁ ତନ୍ଛନ୍ ଦିଶୁଛନ୍ତି।
1: ସିଲା ଦେ ଏଇଟା ଏଇଟା ଏଇଟା
0: ଏଇଟା ଏ ପ୍ୟାକେଟଟା ପୁଣି କ'ଣ? ନା ବାବା, ନା ନା, ଆଉ ପ୍ରେଜେଣ୍ଟେସନ ପ୍ରେଜେଣ୍ଟେସନ ନୁହେଁ,
1: ଦେଖୁନାହାନ୍ତି।
0: ଆରେ ଏଇଟା ତ ଗୋଟେ ଲଫାପା, କି ସୁନ୍ଦର ବାସ୍ନା ହଉଛି, ଏ କ'ଣ ଅଛି ଆ ଭିତରେ? ଛାତ ଉପରେ ବସି ପଡିବି, କଣ କହୁଛି ଶଙ୍କର ବାବୁ? ସତରେ କଣ ଆପଣ ମୋତେ ଏତେ ଭଲ ପାଉଛନ୍ତି?
1: ଶିଲା ଦେବୀ, କଣ କହି ମୋ ମନ କଥା ମୁଁ ଆପଣଙ୍କୁ। ଶିଲା ଦେବୀ, ପୁଣି ଏଇଟା ଗୋଟେ କିଏ ମଣିଷକୁ ଭଲରେ ଦୀପଦ କଥା କହି ଦେବେ ନାହିଁ? ସେଇ ସ୍କାଣ୍ଡେଲଟା ସେଇଟା ପୁଣି ଆସି ପହଞ୍ଚିଗଲାଣି, ତାକୁ ମତଲବ କିଛି ଭଲ ଜଣାଯାଉ ନାହିଁ। ଆଉ ମୁଁ ଜୁଆଡ଼େ ଗଲି, ମୋ ପିଛା ଜମା ଛାଡ଼ିଲା ନାହିଁ। ଆଉ ଶିଲା ଦେବୀ, ତାହେଲେ ମୁଁ କ'ଣ ଏଥର ଯିବି? ମାନେ ସେଇ ବାଟେ? ନାଇଁ ନାଇଁ ନାଇଁ, ଥରେ ସିନା ସମ୍ଭାଳି ଗଲି, ଆଉ ପାରିବି ନାହିଁ। ନାଇଁ ଲୋ ବାପା, ଏଥର ନିଶ୍ଚୟ ମୋ ଗୋଡ଼ ହାତ ସବୁ ଭାଙ୍ଗିଯିବ। ଶିଲା ଦେବୀ, ମତେ ଟିକେ ୟାରି ଭିତରେ ଖଟ ତଳେ କିଣା ଭିତରେ।
2: ଶିଲା ଦେବୀ, ଖୋଲନ୍ତୁ ଜଲ୍ଦି। ନାରୁ,
0: ଏ ଶଙ୍କର ବାବୁ, ନାରୁ ବାବୁଙ୍କ ସ୍ୱରଟା କେମିତି କଡା ଶୁଭୁଛି, କାହିଁକି
1: ଶୁଭୁଛି ଯେ? ହେଲେ ପାଚିରିଟା ଡେଇଁବାକୁ ଫେରେ ସାହସ ହଉନାହିଁ।
0: ସାହସ ହଉନାହିଁ, ତାହେଲେ ପାଚିରି ଡେଇଁବେନି, ୟାରି ଭିତରେ ରହିବେ। ଠିକ ଅଛି, କିଛି ଦୁର୍ଘଟଣା ହେଲେ ମତେ କିଛି କହିବେନି, ମୁଁ କହିଦଉଛି।
2: ଶିଲା ଦେବୀ, ସେଟାକୁ ଜମା ଛାଡ଼ିବେ ନାହିଁ, କହିଦଉଛି।
0: ଲୁଗାପଟା କି ଗନ୍ଧ, ନାଳରେ ପଡିଗଲେ?
2: କୁଆଡେ ଗଲା, କୁଆଡେ ଗଲା,
0: କିଏ
2: କୁଆଡେ ଗଲା? ସେ ରାସ୍କେଲ, ଡାକନ୍ତୁ ତାକୁ ଏଠିକି, ମୁଁ ତାକୁ ଟିକେ ଭଲ କରି ପ୍ରେମ ଆଲିଙ୍ଗନ କରିଦିଏ, ନହେଲେ ବାସ୍ନାର ବାହାରି ଯାଉଛି ମୋର। ହଉ ଠିକ ଅଛି, ଦେଖୁଛି କୁଆଡେ ପଳେଇବ ସେ ଶଙ୍ଖ ସାରୁ, ରହରେ କୁଆଡେ ଯାଉଛୁ। ମୁଁ ଯଦି ତତେ ସେ ପଙ୍କରେ 100 ଥର ନ ଘୋଷାରିଛି, ମୋ ନା ନାରୁ ସଡ଼ଙ୍ଗି ନୁହଁ, ବୁଝିଲୁ? ପଳଉଛୁ।
3: କିଏ କିଏ ସେଠି ଅନ୍ଧାର ଛିଡ଼ା ହେଇଛି? ଶଙ୍ଖ ବାବୁ, ଆପଣ ଏ ଅନ୍ଧାରରେ ଏ ଗଛ ଫଛ ମଝିରେ କାହିଁକି ଏମିତି ଛିଡ଼ା ହେଇ ଲୁଚି ରହିଛନ୍ତି? ଆପଣଙ୍କ ଦିହ ଯାକ ଇଏ କଣ ଲାଗିଛି, କଣ ସେଗୁଡା କାଦୁଅ ନା ଆଉ କିଛି? ଇ ଗନ୍ଧ! ଏ ଶଙ୍ଖ ବାବୁ, କୋଉ ନର୍ଦ୍ଦମା ଫର୍ଦ୍ଦମାରେ ପଡ଼ିଗଲେ କି?
1: ତୁ ସେଥିରୁ କଣ ପାଇବା?
3: ବାବୁ ତାହେଲେ ଠିକ କହୁଥିଲେ, ମତେ ସେ କହିଲେ ତଳେ ଦୁଲଦାଲ ଶବ୍ଦ ହଉଥିଲା, କଣ ପଡିଲା ଗଲୁ ଦେଖିବୁ। ଆପଣ କୋଉଠି ଏମିତି ହେଲେ?
1: ତୁ ସେଥିରୁ କଣ ପାଇବୁ ଶୁଣା?
3: ବାବୁଙ୍କୁ ପରା ଆଖ ଦେଖା ହାଲ କହିବି?
4: ଗଙ୍ଗାଧର,
3: ଆଜ୍ଞା,
1: କଥାଟା ଭାରି ଅଡୁଆ ଧରି ଯାଇଛି ବୋଲି ବୁଝିପାରୁନାହଁ, ଏଗୁଡା କଣ ବାବୁଙ୍କୁ କୁହାଯାଏ?
3: ଯାଏ ନାହିଁ ଯେ,
1: ଗଙ୍ଗାରେ ଦୁର୍ଘଟଣା, ଦୁର୍ଘଟଣା ବୁଝିଲୁ?
3: କି ଦୁର୍ଘଟଣା?
1: ଶିଲା ଦେବୀଙ୍କ ରୁମ୍ ପଛପଟ ସଫେଇ ଲେନ୍ରେ ପଡି ଗଲିରେ।
3: ଆପଣ ସେଠି କଣ କରୁଥିଲେ?
1: କିଛି ବୁଝିପାରୁନାହଁ, ସେ ଲେନ୍ରେ ଯୋଉ ପଙ୍କ ସମୁଦ୍ର ଅଛି ସେଥିରେ କଣ କିଏ ଖୁସି ମନରେ ଏମିତିକା ନିଶା ସ୍ନାନ କରେ?
2: ଦିହାତ ଯାକ ଖାଲି ତ କାଦୁଅ ଗୁଡା ଅଠାପଟି ଲାଗିଗଲାଣି, କୁଣ୍ଡେଇ ହଉଛି ରେ ବାପା, ଛାଡ଼ରେ ପଡ଼ିଲ ମଣିଷ।
3: ତାହେଲେ ଯାଉନାହାନ୍ତି, ଧୁଆ ଧୁଇ ହେଇ ପଡିବେ, ଏଠି ଛିଡ଼ା ହେଇଛନ୍ତି କାହିଁକି?
1: ବାରହା ପରା ମାତିଛି,
3: ବାରହା ମାତିଛି,
1: ହଁ ବାରହା ମାତିଛି, ଏଠୁ ବାହାରିବି କେମିତି?
3: ବାରହା, ୟା ଭିତରେ ବାରହା ଫାରା, ବୁଝିଲି
1: ବୁଝିଲା ତ ବୁଝିଲ, ଓହୋ କାହିଁକି ହଉଛ?
3: ଆହେ ନାରୁ।

0: ବାବୁ ପରା ତାଙ୍କ ଘରେ ଯାଇ କବାଟ କିଳି ପଶିଲେଣି, ଆପଣ ଆଉ ଡରୁଛନ୍ତି କାହିଁକି? ଯାଆନ୍ତୁ, ତାଙ୍କର ବି ଏମିତି ଗୋଟେ ନିଶା ସ୍ନାନ ହେଇଯାଇଛି ନା କଣ?
1: ଗଙ୍ଗାଧର, ଏତେ ଜୋରରେ ନ ହସିଲେ କଣ ହବ ନାହିଁ?
0: ହଉ ହଉ, ମୁଁ ଯାଉଛି, ଆପଣ ବି ଆପଣଙ୍କ ରୁମକୁ ଯାଆନ୍ତୁ, ଆପଣଙ୍କର ଆହୁରି ସ୍ନାନ ଯୋଗ ଅଛି।
1: ଗଙ୍ଗାଧର, ଗଙ୍ଗାଧର, ଶୁଣ ଶୁଣ ଶୁଣ ଶୁଣ ଶୁଣ ଶୁଣ, ଇଏ ଆଖ ଦେଖା ହାଲ ଯେମିତି କେହି ନ ଶୁଣନ୍ତି।
2: ଆଉ କାଲି ଦିନ ଯାକ କୋଉ ବିଡ଼ରେ ଛପିକି ରହିଗଲ ଶଙ୍ଖ ସାରୁ, ମାଟି ତଳେ ନା ପଟି ତଳେ? ଲୁଚିଗଲ ବୋଲି ବଞ୍ଚିଗଲ ଜାଣ, ନହେଲେ ମୁଁ ତମର ଏମିତି ଏକ ଦୁର୍ଘଟଣା କରିଦେଇଥାନ୍ତି ଯେ ତମ ଦାନ୍ତ ପାଟିରୁ ଫାଳେ ନିଖୋଜ ହେଇଯାଇଥାନ୍ତା।
1: ତମେ ଭାବୁଛ ମୁଁ ତମକୁ ଛାଡି ଦେଇଥାନ୍ତି? ନାଇଁ, ମୁଁ ବି ତମ କାନରୁ ଗୋଟାକୁ ଏମିତି ମଜାରେ ହଜେଇ ଦେଇଥାନ୍ତି ଯେ।
2: ବୁଝିଗଲି ଶଙ୍ଖ ବାବୁ, ସେଇଟା ତମ ଗୋଡ ହାତରୁ ଜଣା ପଡି ଯାଉଛି। ବୟସ କେତେ ହେଲା? 10 ନା 12? ସେ ଝିଅଟା ତ ଚାଲିଗଲା ବେଳେ ତମ ନାକ ପଚା ଗନ୍ଧରେ ଫାଟି ଯାଉଥିଲା, ସେଇଟା ପୁଣି ଅତର ପରି ମହ ମହ ହେଇ ବାସିଲା କେମିତି?
1: ସେ ଝିଅର ମୁହଁଟା ତ ତମ ଦାଦାଙ୍କ ବୁଢୀ ମାଙ୍କିଡି ପରି ଦିଶୁଥିଲା, ପୁଣି କେମିତି ସେଇ ପରମା ସୁନ୍ଦରୀ ମୁହଁକୁ ଚାହିଁ ଚାହିଁ ତମ ଚେତା ହଜିଗଲା। ମା,
2: ତା ମୁହଁରୁ କୁଆଡେ ଭଗ ଭଗ ଅନ୍ଧ ବାହାରୁଥିଲା,
1: ତା ଦେହ ଜାକରେ କୁଆଡେ ଯାଦୁ ସାଲୁ ସାଲୁ ହେଇଥିଲା,
2: ତା ବାଳ କୁଆଡେ ଝୋଟର ତିଆରି,
1: ତଥାପି ତ ତମ ତା ଘରେ ବାସନ ମାଜୁଥିଲା,
2: ତଥାପି ତ ତମେ ତା ଘରେ ଘର ପୋଛୁଥିଲା,
1: ତଥାପି ତ ତମେ ତା ଗୋଡ଼ ଘସୁଥିଲା।
2: ହଁ ହେ ହଁ, କଲି ତ କଣ ହେଇଗଲା ସେଠୁ? ସେ ମତେ ଭଲ ପାଏ।
1: ତମକୁ ଭଲ ପାଏ?
2: ହଁ,
1: ତମକୁ ଭଲ ପାଏ। ନରୁ ଖାରୁ ମୋଟା ବୁଦ୍ଧି ହୟ, ତମକୁ ଟିକେ ଲଜ୍ଜା ଲାଗୁ ନାହିଁ?
2: ମତେ ସେ ଅଲବତ୍ ଭଲ ପାଏ।
3: ମତେ ବି ଅଲବତ୍ ଭଲ ପାଏ। ମତେ ବି ଅଲବତ୍ ଭଲ ପାଏ।
2: ଚପ ଚପ ଚପ
3: ଚପ,
2: ମୁଁ ତାକୁ ବାହାବି,
3: ମୁଁ ତାକୁ ବାହାବି।
2: ତୁ ନୁହେଁ ମୁଁ ବାହାବି,
3: ତୁ ନୁହେଁ ମୁଁ ବାହାବି,
2: ତୁ ନୁହେଁ ମୁଁ ବାହାବି,
3: ମୁଁ ବାହାବି,
2: ମୁଁ ବାହାବି,
3: ମୁଁ
2: ବାହାବି, ମୁଁ ତାକୁ ବାହାବି। ହାପି ହାପି,
3: ଦେଖିବା ତମେ କେମିତି ବାହାବ।
2: ଆଚ୍ଛା, ଦେଖିବା ତମେ କେମିତି ବାହାବ।
3: ହଉ ଦେଖିବା,
2: ହଉ ଦେଖିବା,
3: ହଉ
2: ହଉ
3: ହଉ
2: ହଉ
3: ହଉ
2: ହଉ,
1: ବାହାହେବି।
4: ସତରେ? ଆପଣ ସତ କହୁଛନ୍ତି?
1: ମୁଁ ସତ କହୁଛି ଶିଲା ଦେବୀ, ମତେ ବିଶ୍ୱାସ କରନ୍ତୁ। ଲୋକଟା ବକ୍ସିଂ ଫକ୍ସିଂ ଜାଣେ ବୋଲି କହୁଛି ସିନା, ହେଲେ ପ୍ରକୃତରେ ସେଇଟା ହଉଛି ଗୋଟେ ଗୁଣ୍ଡା। ଆଉ 5-7 ଜଣ ଗୁଣ୍ଡାକୁ ସାଙ୍ଗ କରି ଆପଣଙ୍କୁ ଉଠେଇ ନବା ମତଲବରେ ପରା ଅଛି, ନେଇକି ବାହା ହେଇ ପଡିବ।
4: ଶଙ୍ଖ ବାବୁ, ତାହେଲେ କଣ କରିବା?
1: ଓହୋ, ଆପଣ କାହିଁକି ଭୟ କରୁଛନ୍ତି? ଆପଣ ଜମା ଭୟ କରନ୍ତୁ ନାହିଁ, ମୁଁ ଅଛି। ତେବେ କଥା କଣ କି, ଜଲ୍ଦି ଆମକୁ କିଛି ଗୋଟେ କରିବାକୁ ହବ। ମାନେ ସେ ଗୁଣ୍ଡାଟାକୁ ଜମା ବିଶ୍ୱାସ ନାହିଁ ତ?
4: ଆପଣ କଣ କହୁଛନ୍ତି, କଣ କରିବାକୁ ମାନେ
1: କହିବେ?
4: କୁହନ୍ତୁ ନା ପ୍ଲିଜ।
1: ନାଇଁ, ଆପଣଙ୍କୁ ଜମା ଭଲ ଲାଗିବ ନାହିଁ, ଆପଣଙ୍କୁ ତ ମୋ ଉପରେ ରାଗିଯିବେ, କିନ୍ତୁ ମତେ ତା ଛଡା କିଛି ବାଟ ଦିଶୁ ନାହିଁ।
4: ନା ନା ଶଙ୍ଖ ବାବୁ, ମୁଁ ଜମା ଆପଣଙ୍କ ଉପରେ ରାଗିବିନି, ଆପଣ ଯାହା କହିବେ ମୁଁ କରିବି।
1: ହଉ, ମୁଁ କଣ କହୁଥିଲି କି, ଚାଲନ୍ତୁ ଆମେ ବାହା ହେଇ ପଡିବା, ମାନେ ରେଜିଷ୍ଟ୍ରି ମ୍ୟାରେଜ, ଶୀଘ୍ର କାମ ସରିଯିବ।
4: ବାହା ହେଇ ପଡିବା
1: ମାନେ ବାହା ହେଇ ପଡିଲେ ସେ ରାସ୍କେଲ ଆଉ କିଛି କରିପାରିବ ନାହିଁ।
4: ନାଇଁ ଶଙ୍ଖ ବାବୁ, ମତେ ଡର ମାଡୁଛି।
1: ନାଇଁ ନାଇଁ, ଶିଲା ଦେବୀ, ଜମା ଡରିବାର ନାହିଁ, କିଛି ହବ ନାହିଁ, ମୁଁ ସବୁ ବନ୍ଦୋବସ୍ତ କରିଦେବି, ବୁଝିଲା?
4: ଆପଣ ସବୁ ବନ୍ଦୋବସ୍ତ କରିଦେବେ? ଠିକ ଅଛି, ଯଦି ବାହାବା ତାହେଲେ ଏଠି ନୁହେଁ, ବଲାଙ୍ଗୀରେ, ସେଠି ମୋ ମାମୁଁ ଘର, ଏଠି ହେଲେ ସମସ୍ତେ ଜାଣିଯିବେ।
1: ହଉ ଠିକ ଅଛି, ତାହେଲେ ଚାଲନ୍ତୁ କାଲି ରାତିରେ ପଳେଇବା, ମୁଁ 2ଟା ଟିକେଟ କରିଦଉଛି, ଆପଣ ରେଡି ହେଇଥାନ୍ତୁ, ମୁଁ କାଲି ରାତିରେ ଆସି।
4: ନା ନା ନା, ଦେଖନ୍ତୁ ଆପଣ ଏଠିକି ଆସିବେନି, ନାରୁ ବାବୁ ଜଗିଥିବେ, ସବୁ ଜାଣିଯିବେ। ମୁଁ ଭାବୁଛି ଆପଣ କାଲି ରାତି 2ଟା ବେଳକୁ ମହାବୀନଗର ଉଗ୍ରେଶ୍ୱରୀ ମନ୍ଦିର ପଛପଟ ତୋଟାର ପୂର୍ବ ପଟେ ଅପେକ୍ଷା କରିଥିବେ, ସେଟା ଟାଉନର ଶେଷ, ବେଶ ନିଛାଟିଆ, ଅନ୍ଧାର ରାତିରେ କିଏ କିଛି ଜାଣିପାରିବେନି।
1: କିନ୍ତୁ ଆପଣ ସେ ଅନ୍ଧାରରେ ମତେ ଚିହ୍ନି ପାରିବେ ତ?
4: ଠିକ ପାରିବି। ତେବେ ଆପଣ ଗୋଟେ ହଳଦିଆ ରଙ୍ଗର ସଫାରି ସୁଟ୍ ପିନ୍ଧିଥିବେ, ନାଲି ରୁମାଲଟେ ପକେଟରୁ ଓହ୍ଲେଇଥିବେ, ମୁଁ ଆପଣଙ୍କୁ ଠିକ ଚିହ୍ନିବି।
1: ଆଉ ଆପଣ?
4: ମୁଁ ମୋର ଶାଢୀରୁ ଯାହା ହେଲେ ଗୋଟେ ପିନ୍ଧିଦେବି।
1: ଶୁଣନ୍ତୁ, ଆପଣ କଳା ଶାଢୀ ଆଉ କଳା ବ୍ଲାଉଜ ପିନ୍ଧନ୍ତୁ, ଅନ୍ଧାରରେ ପୁରା ପୁରି ମିଶିଯିବ, କେହି ଜାଣିପାରିବେ ନାହିଁ। ଆପଣଙ୍କର ସେମିତିକା ଶାଢୀ ବ୍ଲାଉଜ ନଥିଲେ ମୁଁ ଆଣିଦେଇଯିବି, କିଛି ଚିନ୍ତା ନାହିଁ।
4: ନା ନା ନା, ଆପଣ ମତେ ଏତେ ଆଣିଦେଲେଣି ଯେ ଆଉ କିଛି ଦବା କଥା କହିଲେ ମତେ ଭାରି ଲାଜ ଲାଗୁଛି।
1: ପ୍ଲିଜ।

0: ଆସିଲା କି ଆପଣଙ୍କ ରୁମ କୁ ଚୋରଙ୍କ ପରି ହଉଥିଲା ସେ ସ୍କାଉଣ୍ଡେଲ ଟା ନୁହେଁ ତ
1: ସେଇ ଲୋକଟା ସେଟା କାହିଁକି ସଖ ହବ ମ ସେଟା ଆମ ଦାଦାଙ୍କ ଗୁମାସ୍ତା ତାର ଟିକେ ମୋ ପାଇଁ ଚୋରା ଚୋରା ପ୍ରେମ ଅଛି ତ ସେଇଥିପାଇଁ ଚୋରଙ୍କ ପରି କଣ କନ କନ ହଉଥିବ
0: ତାହେଲେ ମୋର ନମ୍ବର କେତେ ତିନି ନା ଆହୁରି ବେଶୀ ଯା ହଉ ଦୁଇ ନମ୍ବର ବାବୁଟି କିନ୍ତୁ ଆପଣଙ୍କ ରୁମ କୁ ଛକି ବସିଥିଲେ ବିଲେଇ ଶୁକୁଆକୁ ଛକିଲା ପରି ମୁଁ ଜାଣି ଶୁଣି କିନି ଅନ୍ଧାର ଭିତରେ ପାଚିରି ଆଡକୁ ଗୋଟେ ବଡ ଟେକା ମାରିଦେଲି ଦୁମ୍ କିନି ଶବ୍ଦ ହେଲା କିଏ ଡେଇଲା ବୋଲି ଭାବିକିନି ଦୁଇ ନମ୍ବର ବାବୁ ସେଠିକି ଧାଇଁ ଯାଇକି ଡରାଣ୍ଡୁ ଥିଲେ ମୁଁ ଖସି ଆସିଛି ଆଉ
1: ବିଚରା ଦୁଇ ନମ୍ବର
0: ହଉ ମୁଁ ଜଲ୍ଦି କାମ ସାରିଦିଏ ଏଇ ନିଅ ଏଇ ହେଲା ଆପଣଙ୍କ ନାଲି ଶାଢୀ ବ୍ଲାଉଜ ସାୟା ଆଉ ଚପଲ ୟାକୁ ବି ପିନ୍ଧିଦେଇ ଅନ୍ଧାରେ ବାହାରି ପଡିଲେ ଦୂରରୁ ଲୋକ ଦେଖିଲେ ଦେବୀ ବାହାରିଛନ୍ତି ବୋଲି ଡରି ପଳେଇବେ ଇଏ ନାଲି ଶାଢୀ ଆଉ ବ୍ଲାଉଜ ଆପଣଙ୍କ ଗୋରା ଦେହକୁ ଭାରି ସୁନ୍ଦର ଦିଶିବ କିନ୍ତୁ ହେଲେ କଣ ହବ ମୋର ତ ଦୁର୍ଭାଗ୍ୟ ଆଉ ଦେଖିପାରିବି ନାହିଁ ତେବେ କଥା ରହିଲା ହନିମୁନ ରାତିରେ ନିଶ୍ଚୟ ନାଲି ଶାଢୀ ବ୍ଲାଉଜ ପିନ୍ଧିବେ ଉଗ୍ରସ୍ୱରୀ ମନ୍ଦିର ପଛ
1: ଉତ୍ତର ପଟ
0: ମୋର ଧଳା ରଙ୍ଗ ପାଇଜାମା ପଞ୍ଜାବୀ
1: ମଝିରେ ମଝିରେ ଧଳା ରୁମାଲଟା ପତାକା ପରିଆ
0: ଆଉ ଆପଣଙ୍କର ନାଲି ଶାଢୀ ବ୍ଲାଉଜ ଯାଉଛେ ହୁସିଆର ଥିବେ ସେ ବଦମାସଟାକୁ ଜମା ଘରେ ପୁରେଇବେ ନାହିଁ ଆଉ ଗୋଟେ କଥା ଥିଲା ଆଉ ସେ ଦାଦାଙ୍କ ଗୁମାସ୍ତାଟାକୁ ବି ମୁଁ ରହିଲି
1: ଆପଣ ବି ଅନ୍ଧାର ଘୁଡ଼ି ଘୁଡ଼ିକି ହୁସିଆର ଥିବେ ସେମାନେ ବି ଅନ୍ଧାର ଭିତରେ ଲୁଚିଥାନ୍ତି
0: ହଉ ମୁଁ ଗଲି ସିଲା ଦେବି
1: ବାଏ ବାଏ।

0: ସାଙ୍ଗରେ କେତେ ମନ ଥିଲା, ଆମେ ବଲାଙ୍ଗୀର ଯିବୁ, ସେଠି ବାହାହବୁ, ହନିମୁନ୍ କରିବୁ, ମୋର ସବୁ ସରିଗଲା ଲୋ ନାରୁ ବାବୁ, ଇଏ ମୋ ଛାତି କରି ହେଇଯାଉଛି, ମୋ ହୃଦ ଫାଟି ଯାଉଛି, ଏ ମୁଁ ଆଉ ଜମା ବଞ୍ଚିବି ନାହିଁ, ଇଏ ଜୀବନ ହାରିଦେବି, ଇଏ ହାରିବି ଜୀବନ ମୁହିଁ, ହୋଇବି ସହି କି ହେବ ରଖିଏ ପ୍ରାଣ ନାହାନ୍ତି ସେ ଯଦି ନିହାତି ବାଜେ ଲୋକଟେ ନାହିଁ ଟିକେ ବୁଦ୍ଧି ଏ ବାହା ହେବି ବୋଲି କଲା ହରଦମ ଜିଦି ଇଏ ଶେଷରେ ସଫେଇ ପଙ୍କା ପଡି ହେଲା ରଦି ଏଥର ଧୋଉଥା ଅଖା ଗାଉଥା ଥୁମୁରି ଇଏ ମୁଁ ଚାଲିଲି ବନସ ତାକୁ ପିନ୍ଧି ଚିରା ଖଦି
1: ଶଙ୍ଖ ବାବୁ କଣ ସବୁ ହଉଛି
0: ହାରିବି ଜୀବନ ମୁଇଁ
1: ଶଙ୍ଖ ବାବୁ
0: ଇଏ ତମେ ନାରୁ ବାବୁ ଇଏ ଗୋଟା ଅକର୍ମଶିଳା ଶିଳା ଦେବୀ କେତେ ସୁନ୍ଦର ଝିଅ ଥିଲେ ଇଏ କେଡେ ସୁନ୍ଦର କଥା କହୁଥିଲେ କେତେ ଭଲ ପାଉଥିଲେ ତାକୁ କିଏ କୁଆଡେ ନେଇଗଲାଣି ତମକୁ ଟିକେ କାନ୍ଦ ମାଡୁ ନାହିଁ
1: କଣ କରିବାକୁ ହବ କହୁନା କାହିଁକି
0: ମତେ ଟିକେ ଶିଳା ଦେବୀଙ୍କ ପାଖକୁ ନେଇଯା ମତେ ଟିକେ ତାଙ୍କ ପାଖକୁ ନେଇଯା ମୋ ମୁଣ୍ଡ ବରା ଜମା କାମ କରୁନାହିଁ ମୋ ମୁଣ୍ଡ କାମ କରୁ ମତେ କଣ ପଚାରୁଛ ମତେ କଣ ପଚାରୁଛ
1: ଚାଲ ତାହେଲେ ଘର ମାଲିକଙ୍କ ପାଖକୁ ଯିବା ଥାନାକୁ ବି ଯିବାକୁ ପଡିପାରେ ଚାଲ
0: ଚାଲ ହାରିବି ଜୀବନ ଇଏ ମୋ ଛାତି କରି ହେଇଯାଉଛି ହାରିବି ଜୀବନ
1: ଶଙ୍ଖ ବାବୁ ଶଙ୍ଖ ବାବୁ ଇଏ ନନ୍ଦବାବୁଙ୍କ ରୁମ୍ ହେଇଗଲା ତମେ ଏଇ ସାମ୍ନାରେ ଚୁପଚାପ ହେଇକିନି ଛିଡ଼ା ହୁଅ ମୁଁ ଡାକୁଛି
0: ଟିକେ ଜଲ୍ଦି ଆସିବା ସାର୍ ଜରୁରୀ କଥା ଅଛି ସାର୍ ସାର୍
1: ଶଙ୍ଖ ବାବୁ ସାର୍ ସାର୍
2: ଇଏ
0: ଆମେ ଶଙ୍ଖ ଆଉ ସାରୁ ଭେରି ସରି ନାରୁ ସାର୍ ଟିକେ ଜଲ୍ଦି ସାର୍ ସାର୍ ଟିକେ ଜଲ୍ଦି
1: ସେ ପରା ଗଙ୍ଗା ଆରେ ତାକୁ ଚାକର ତାକୁ ଏତେ ସାର୍ ସାର୍ କହୁଛ
0: ମୋ ମୁଣ୍ଡ କାମ କରୁନାହିଁ ମୁଁ ସମସ୍ତଙ୍କୁ ସାର୍ ଡାକୁଛି ଯେତେବେଳେ ଗଙ୍ଗାକୁ ସାର୍ ପଙ୍ଖାକୁ ସାର୍ ସମସ୍ତଙ୍କୁ ସାର୍ ତମକୁ ସାର୍ ସାର୍ ସାର୍ ସାର୍
3: ଆରେ ଶଙ୍ଖ ବାବୁ ନାରୁ ବାବୁ ଗ୍ରେଟ୍ ମର୍ଣ୍ଣିଂ ଆସନ୍ତୁ ଆସନ୍ତୁ ବସନ୍ତୁ
0: ସାର୍ ମୋ ଛାତିକି ଗୋଟେ ଗୁଳି ମାରିପାରିବେ ସାର୍ ଦୁଃଖରେ ମୋ ଛାତିଟା ଫାଟି ଯାଉଛି
3: କାହିଁ କାହିଁ
0: ଯିବ
3: କିଛି ଗୋଟେ ଗୁରୁତର କଥା ପରି ଲାଗୁଛି
1: ତାକୁ
3: ମୋତେ
0: କିଡନାପ କରି ନେଇଯାଇଛି ସାର୍
3: କିଡନାପ କରି ନେଇଛି ତାହେଲେ ତ ପୁଲିସକୁ ବି ଯିବା କଥା
0: ତାଙ୍କର ସାର୍ ମୋ ସାଙ୍ଗରେ କାଲି ସାର୍ ରାତି ଦିଟାରେ ଉଗ୍ରେଶ୍ୱରୀ ମନ୍ଦିର ପଛରେ ସାର୍ ଦେଖା କରିବାର ଥିଲା ସେଉଠୁ ଆମେ ବଲାଙ୍ଗୀର ଯାଇଥାନ୍ତୁ ସାର୍
3: କିନ୍ତୁ ଗଲେ ନାହିଁ ଇଜ୍ ନଟ୍ ଇଟ୍ ତାପରେ
1: ସେଇ ମନ୍ଦିରକୁ ରାତି ଅନ୍ଧାରେ ଯିବା ବାଟରେ ହୁଏତ କେହି
0: ଗୋଟେ ଗୁଳି ମାରିଦେବେ ସାର୍ ଇଏ ଦୁଃଖରେ ଖାଲି କରି ହେଇଯାଉଛି ଖାଲି କରି ହେଇଯାଉଛି ଠକି ବନ୍ଦ
3: ଗୁଳିରେ ବି ଖର୍ଚ୍ଚ ଅଛି
0: କାଇଁ ସେମିତି ଶଙ୍ଖ ବାବୁ ହଉଛ ମୋ ହୃଦଟା କରି ହେଇଯାଉଛି ଶଙ୍ଖ ବାବୁ ଇଏ ସାର୍ ଆପଣଙ୍କ ଆଗରେ ମୁଁ ଦୋଷ ମାନି ଯାଉଛି ଆପଣ ମନା କରିଥିଲେ ବି ତାଙ୍କ ସାଙ୍ଗରେ ମୋର ପ୍ରେମ ହେଇଯାଇଥିଲା ସାର୍ ମୋର ପ୍ରେମ ହେଇଯାଇଥିଲା ମୋର ପ୍ରେମ ହେଇଯାଇଥିଲା
1: ଶଙ୍ଖ ବାବୁ
0: ମାନିଯା ରେ ମାନିଯା ନାରୁ ଗାରୁ ତମେ ବି ତାଙ୍କ ସାଙ୍ଗରେ ଝାମଲା କରୁଥିଲ ବୋଲି ସାର୍ଙ୍କ ଆଗରେ ମାନିଯା ସାର୍ କ୍ଷମା କରିଦେବେ ସାର୍ ଆମକୁ କ୍ଷମା କରିଦିଅନ୍ତୁ ସାର୍ ଜଲ୍ଦି କିଛି କରନ୍ତୁ ଜଲ୍ଦି କିଛି କରନ୍ତୁ
3: ଜଲ୍ଦି କିଛି କରିବାର କଥା ଭେରି ସିରିୟସ୍ ମ୍ୟାଟର ପରି ଲାଗୁଛି ଏଇଟା ଖାଲି କିଡନାପିଂ ନୁହେଁ ଗୋଟେ ମର୍ଡର କେସ୍ ବି ହେଇପାରେ
0: ମର୍ଡର କେସ୍ ବି ହେଇପାରେ ମାନେ ମାନେ ଶିଳା ଦେବୀଙ୍କୁ କେହି ମର୍ଡର ବି କରିଦେଇପାରିଥାଏ ଆପଣ ବି ମତେ ମର୍ଡର କରିଦିଅନ୍ତୁ ସାର୍ ମୁଁ ଆଉ ବଞ୍ଚିବି ନାହିଁ
3: ଆଚ୍ଛା ଶଙ୍ଖ ବାବୁ ନାରୁ ବାବୁ ଆଚ୍ଛା ଆପଣ ମାନେ କାଲି ରାତିରେ ଆମର ଏ ହତା ଭିତରେ କିଛି ଘଟିବାର ଦେଖିଛନ୍ତି
1: ନାଇଁ ତ ସାର୍ ଆପଣ ଦେଖିଛନ୍ତି
3: କାଲି ରାତି ଗୋଟାଏ ବେଳେ ମୁଁ ଦେଖିଲି
1: କଣ ଦେଖିଲେ ସାର୍
3: ଦେଖିଲି କେହି ଜଣେ ସ୍ତ୍ରୀ ଲୋକ ୟା ଭିତରୁ ବାହାରି ବାହାରକୁ ଗଲେ।
2: ସେ କଳା ଶାଢୀ ପିନ୍ଧିଥିଲେ ସାର, ତାହେଲେ ସାର ସେଇ ସେଇ ସାର।
1: ନାଇଁ ସାର, ନାଇଁ ସାର, ସେ ନାଲି ଶାଢୀ ପିନ୍ଧିଥିଲେ।
4: ତମେ ଦେଖିଛ ସେ ନାଲି ଶାଢୀ ପିନ୍ଧିଥିଲେ? ମଝିରେ ଖାଲି ଝାମଲା କରିଦଉଛ।
1: ତମେ ଦେଖିଛ ସେ କଳା ଶାଢୀ ପିନ୍ଧିଥିଲେ?
4: ତମେ ଦେଖିଛ ସେ ନାଲି ଶାଢୀ ପିନ୍ଧିଥିଲେ?
1: ସତା ୟୋ ସକା ୟୋ ସତେ।
3: ନାରୁ ବାବୁ, ଶଙ୍ଖ ବାବୁ,
2: ସାର
3: ଭେରି ସିରିୟସ୍ ମ୍ୟାଟର, ଭାରି ଗୁରୁତର କଥା। ଏକଦମ ସାଇଲେନ୍ସ।
2: ସାର ଏକଦମ ସାଇଲେନ୍ସ। ନରୁ ବାବୁ ଏକଦମ ସାଇଲେନ୍ସ। ତାପରେ କଣ ହେଲା ସାର?
3: ତାପରେ ତାପରେ ସେ ଗଲେ ଯେ ଆଉ ଆସିଲେ
2: ଆଉ ଆସିଲେ ନାହିଁ।
3: ନାହିଁ
2: ଆଉ ଆସିବେ ନାହିଁ।
1: ଶଙ୍ଖ ବାବୁ
2: ସାର, ତାପରେ
3: ତାପରେ କଣ ହେଲା ମୁଁ କହିପାରିବିନି, ମୋ ସ୍ତ୍ରୀ କହିପାରିବେ।
1: ଆପଣଙ୍କ ସ୍ତ୍ରୀ
3: ଏ ଭିତରେ ମୁଁ ବାହା ହେଇ ପଡିଛି, ରେଜିଷ୍ଟ୍ରି ମ୍ୟାରେଜ।
2: ଆପଣ ୟା ଭିତରେ ବାହା ହେଇ ପଡିଛନ୍ତି? ହରି ହରି ହରି ହରି, ଇଏ ଆମକୁ ଏତେ କଥା କହୁ କହୁ ଏତେ ଉପଦେଶ ଦଉ ଦଉ, ଆପଣ ନିଜେ ଯାଇ ସାର ସାର ସାର ତାଙ୍କୁ ଟିକେ ଡାକନ୍ତୁ, ଆମେ ଟିକେ ଦେଖିବୁ, ତାଙ୍କଠୁ ଶିଲାଦେବୀଙ୍କ କଥା ଟିକେ ଶୁଣିବୁ, ମନଟା ଭାରି ଉଚ୍ଚାଟ ହଉଛି। ଡାକନ୍ତୁ ସାର, ଟିକେ ଡାକନ୍ତୁ।
3: ହଉ ହଉ, ତେବେ ଡାକୁଛି। ଆରେ ଶୁଣୁଛ?
5: ଆସୁଛି ଆସୁଛି।
3: ହଁ ଆସ,
5: ନିଅନ୍ତୁ ଚାହା।
2: ମାନେ ଆପଣ ସ୍ୱୟଂ ହଉଛନ୍ତି ସାରଙ୍କର? ହରି ହରି ହରି ହରି, ଇଏ କି ଝାମେଲା
3: ଶିଲା? ଏମାନେ ହଉଛନ୍ତି ଆମର ଭଡ଼ାଟିଆ ବନ୍ଧୁ, ଏମାନଙ୍କୁ ଚିହ୍ନିଥିବ ନିଶ୍ଚୟ?
2: ନାଇଁ ସାର, ଆମକୁ ମ୍ୟାଡମ ଜମା ଚିହ୍ନି ନାହାନ୍ତି, ଆମକୁ ଜମା ଚିହ୍ନି ନାହାନ୍ତି, ସେଥିପାଇଁ ମୁଁ ଟିକେ ଚିହ୍ନା କରେଇ ଦଉଛି ବୁଝିଲେ। ମୋ ନାଁ ହଉଛି ବଲାଙ୍ଗୀର କୁଆ, ଆଉ ଇଏ ଯୋଉ ବାବୁ ଖଡିଆ ହେଲାଣି ଭେଲଗାଙ୍କ ପରି ଚାହିଁଛନ୍ତି, ସିଏ ହେଲେ ବାରିପଦା ଭୁଆ। ତାଙ୍କର ମୁଣ୍ଡ ବୋଲା ରୋଗ ଅଛି, ଆଉ ମୋର ପାଦ ଖସିବା ରୋଗ ଅଛି। ସେ ବାବୁ ରାତି ଦିଟାରେ ଅନ୍ଧାରିଆ ତୋଟା ଦେଖି ହାୱା ଖାଇବାକୁ ଯାଆନ୍ତି, ମୁଁ ମୋର ଯାତ୍ରା କରିବାକୁ ଯାଏ। ହେଲେ ସାର, ହେଲେ ସାର, ଗୋଟାଏ କଥା ପଚାରିବି, ଆପଣଙ୍କର ଏଇ ଯୋଉ ଦୁର୍ଘଟଣାଟି ଘଟିଗଲା, ଏଇଟା କଣ ଗୋଟାଏ ଦୈବୀ ଦୁର୍ଘଟଣା?
3: ଏଥିପାଇଁ କିନ୍ତୁ କମ୍ପାନୀ ଦାୟୀ ନୁହେଁ।
6: ଶୁଣିଲେ ନାଟକ କମ୍ପାନୀ ଦାୟୀ ନୁହେଁ, ରଚନା ଗୋପାଳଚନ୍ଦ୍ର ପଟ୍ଟନାୟକ, ପ୍ରଯୋଜନା କିଶୋର ମହାନ୍ତି, ସହଯୋଗିତା ବସନ୍ତ ମହାନ୍ତି। ନାଟକରେ ଅଂଶଗ୍ରହଣ କରିଥିବା କଳାକାରମାନେ ହେଲେ ନନ୍ଦବାବୁ ନେତ୍ରାନନ୍ଦ ମିଶ୍ର, ଶଙ୍ଖବାବୁ ସୁରେଶ ଚନ୍ଦ୍ର ବଳ, ନାରୁ ଷଡ଼ଙ୍ଗୀ ନିରଞ୍ଜନ ପାଣ୍ଡେ, ଗଙ୍ଗାଧର ଶରତ ଚନ୍ଦ୍ର ମୂଳିଆ, ଶିଲାଦେବୀ ଜ୍ୟୋତ୍ସ୍ନାରାଣୀ ଶତପଥୀ,

0: ଆକାଶବାଣୀ ସମ୍ବଲପୁର ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ସମୟ ସନ୍ଧ୍ୟା 5ଟା ବାଜିବାକୁ ଯାଉଛି। ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣନ୍ତୁ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ବିକଶିତ ଭାରତର ଲକ୍ଷ୍ୟକେ ପୂରା କରିବାର୍ ଲାଗି ଚାଷ ଜମିର ଉନ୍ନତି ବହୁତ ଜରୁରୀ ହେ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଗ୍ରୀସ୍ ଆଉ ଭାରତ ଭିତରେ ଆଷ୍ଟାନୁମୂଲ ହେଲା ୟୁପିଆଇ ଆଧାରିତ ଟଙ୍କା ଦିଆନିଆ ସେବା। ଭାରତ ତରଫୁ ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କ ଲାଗି ତୁର୍ତ୍ତି କରାଗଲା ମାନବିକ ସହାୟତା କାମ। ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣକେ ଅନ୍ତର୍ଜାତୀୟ ସମୁଦାୟ କଲେ ନିନ୍ଦା। ବାର୍ଷିକ ଅମରନାଥ ଯାତ୍ରା ଆଇବା 3 ତାରିଖ ନୁ ହେବ ମୂଲ। ସୁରକ୍ଷିତ ଯାତ୍ରାକେ ସୁନିଶ୍ଚିତ କରିବା ଲାଗି ନିଆଯାଉଛି ବ୍ୟାପକ ପଦକ୍ଷେପ। ଆନ୍ତର୍ଜାତିକ ସଂସଦୀୟ ଦିବସ ଉଦେ ଲୋକସଭା ବାଚସ୍ପତି ସବୁ ନିର୍ବାଚିତ ଜନପ୍ରତିନିଧି ଆଉ ପୂର୍ତ୍ତିର ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କୁ ଜନେଇଛନ୍ ଶୁଭେଚ୍ଛା। ଆନ୍ଧ୍ରପ୍ରଦେଶର ବିଶାଖାପାଟନାର କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ପହିଲା ସମାବର୍ତ୍ତନ ସମାରୋହ ମୁଖ୍ୟ ଅତିଥି ଭାବେ ସାମିଲ ହେଲେ ରାଷ୍ଟ୍ରପତି। ରବିଧାନ ଠୋଲ କରବାର ସମୟକେ ଆଇବା ଶୁକ୍ରବାର ତକ ବଢ଼ାଲେ ରାଜ୍ୟ ସରକାର। ପୁରୀ ଶ୍ରୀମନ୍ଦିରନ ଆଷ୍ଟାନୁମୂଲ ହେଲା ମହାପ୍ରଭୁମାନଙ୍କର ଅଣସର ଗୁପ୍ତନୀତି। ସିଆଡ଼େ ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କର ମୂଲ ହେଲା ଦର୍ଶନ। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ବାବଦେ ଲୋକକୁ ଜନାବାର ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ। ଆଇବା 3 ତାରିଖ ଅନୁଷ୍ଠିତ ହେବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଆଉ ଇମ୍ପ୍ରୁଭମେଣ୍ଟ ପରୀକ୍ଷା। ସରକାରୀ ଆପ୍ ଜରିଏ ଯା ଆସ୍ ଆଉ ନାଗରିକ ସୁରକ୍ଷା ସେବା ଯୋଗାବାର୍ତ୍ତି ଓଡ଼ିଶା ହେଇଛି ଦେଶର ପହିଲା ରାଜ୍ୟ। ଆଇବା 4 ଆଉ 5 ତାରିଖ

0: ଦିନ ଓଡ଼ିଶା ଗସ୍ତି ଆସୁଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ସୁବର୍ଣ୍ଣପୁରର ପାତାଲି ଶ୍ରୀକ୍ଷେତ୍ର ସହିତ ଜିଲ୍ଲାର ଜଗନ୍ନାଥ ମନ୍ଦିରମାନଙ୍କେ ଦେବସ୍ନାନ ପର୍ବ ଉତାରୁ ଆଷ୍ଟାନୁ ମହାପୁରୀମାନେ ଅଛନ୍ ଅଣସରଥି। କଳାହାଣ୍ଡି ଜିଲ୍ଲାର କଳାହାଣ୍ଡି ସାଂସଦ ମାଲବିକା ଦେବୀଙ୍କର ଅଧ୍ୟକ୍ଷତାତି ଅନୁଷ୍ଠିତ ହୋଇଛି ଜିଲ୍ଲା ଦିଶା କମିଟି ବୈଠକ। ଜିଲ୍ଲାର କାର୍ଯ୍ୟକାରୀ ହେଉଥିବାର ଭିନ୍ ଭିନ୍ ଯୋଜନାର ଅଗ୍ରଗତି ଆଉ ସଫଳତା ଉପରେ ହୋଇଛି ସମୀକ୍ଷା। ଆଉର୍ ଆଇବା 24 ଘଣ୍ଟା ଭିତରେ ଓଡ଼ିଶାର କେତେଟା ଜିଲ୍ଲାର ଅପ୍ରବଲ ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏଥିନେ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମ।

0: 1941 ଡିସେମ୍ବର 24 ତାରିଖରେ ବାପୁ ହିଟଲରଙ୍କ ପାଖକୁ ଖଣ୍ଡେ ଲମ୍ବା ଚିଠି ଲେଖିଥିଲେ। ସେତେବେଳେ ହିଟଲରଙ୍କ ବ୍ୟକ୍ତିତ୍ୱ ତାଙ୍କର ନିର୍ଦ୍ଦୟତା ସମ୍ବନ୍ଧରେ କାହାକୁ ଅଜଣା ନଥିଲା। ତାଙ୍କର ପୈଶାଚିକ କାର୍ଯ୍ୟ ସବୁ ମର୍ଯ୍ୟାଦାବନ୍ତ ମଣିଷ ପକ୍ଷରେ ସମ୍ଭବ ନୁହେଁ ବୋଲି ଗାନ୍ଧି ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ। ସେ ଲେଖିଥିଲେ, ଅହିଂସା ପନ୍ଥାରେ ପରାୟ ନାହିଁ। କାହାକୁ ନ ମାରି ବା ଆଘାତ ନ ଦେଇ କରିବା କିମ୍ବା ମରିବା ଏହାର ନୀତି। କୌଣସି ପୁଞ୍ଜି ନଥାଇ ଓ ଧ୍ୱଂସକାରୀ ବିଜ୍ଞାନର ସାହାଯ୍ୟ ନ ନେଇ ଜଣେ ଅହିଂସାର ପ୍ରୟୋଗ କରିପାରେ। ବିଜ୍ଞାନ ବଳରେ ଆପଣ ଭୟଙ୍କର ମାରଣାସ୍ତ୍ର ତିଆରି କରିଛନ୍ତି, ମାତ୍ର ଏପରି କରିବା ଜଣଙ୍କର ଏକଚାଟିଆ ନୁହେଁ। ଇଂରେଜମାନେ ନ ପାରିଲେ ମଧ୍ୟ ଆଉ କିଏ ଆପଣଙ୍କଠାରୁ ଉନ୍ନତ ଅସ୍ତ୍ର ନିର୍ମାଣ କରି ଅସ୍ତ୍ରଯୁଦ୍ଧରେ ଆପଣଙ୍କୁ ପରାସ୍ତ କରିଦେବ। ଆପଣ ଆପଣଙ୍କର ଜାତି ପାଇଁ ଏପରି କୌଣସି ସମ୍ପଦ ଛାଡ଼ି ଯାଉନାହାନ୍ତି ଯାହା ପାଇଁ ସେମାନେ ଗର୍ବ କରିବେ। ନୃଶଂସ କାର୍ଯ୍ୟ ଯେତେ ଚତୁର ବୁଦ୍ଧିର ସହିତ ସମ୍ପାଦିତ ହୋଇଥାଉ ନା କାହିଁକି, ଉତ୍ତର ପୁରୁଷମାନେ ସେଥିପାଇଁ ଗର୍ବ ଅନୁଭବ କରିବେ ନାହିଁ। ତେଣୁ ମାନବିକତାର ଦ୍ୱାହି ଦେଇ ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ଆପଣ ଯୁଦ୍ଧ ବନ୍ଦ କରନ୍ତୁ। ଆଜିର ଗାନ୍ଧି ଚର୍ଚ୍ଚାରେ ଶୁଣିବା ଆଲୋଚନା, ଗାନ୍ଧିଜୀଙ୍କ ଅର୍ଥନୈତିକ ଚିନ୍ତାଧାରା। ଆଲୋଚନା କରୁଛନ୍ତି ହେମନ୍ତ କୁମାର ମହାପାତ୍ର।
1: ବର୍ତ୍ତମାନର ଯୁବପିଢ଼ି ପାଇଁ ଗାନ୍ଧି ଇତିହାସର ବିଷୟ। ଗାନ୍ଧିଜୀଙ୍କ ଆଦର୍ଶରେ ଉଦ୍ବୁଦ୍ଧ ହୋଇ ଯେଉଁମାନେ ଆତ୍ମସ୍ମର୍ଗ କରି ଭାରତର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ସେମାନଙ୍କର ସଂଖ୍ୟା ଏବେ ନଗଣ୍ୟ। ଏପରିକି ଗାନ୍ଧିଜୀଙ୍କୁ ସ୍ୱଚକ୍ଷୁରେ ଦେଖିଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ବେଗରେ କମିବାରେ ଲାଗିଛି। ଅନ୍ୟପକ୍ଷରେ ସାରା ବିଶ୍ୱରେ ଗାନ୍ଧିବାଦର ଉପାଦେୟତା ଉପଲବ୍ଧି କରାଯାଉଛି। କେବଳ ସ୍ୱାଧୀନତା ସଂଗ୍ରାମ ନୁହେଁ, ସମସ୍ତ ପ୍ରକାରର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସମସ୍ୟାର ସମାଧାନ ନିମିତ୍ତ ଅଭୂତପୂର୍ବ ବିଚାର ପ୍ରକଟ କରି ସେ ବିଶ୍ୱ ପାଇଁ ଯୁଗାନ୍ତକାରୀ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଗାନ୍ଧିଜୀ ଅର୍ଥଶାସ୍ତ୍ରୀ ନଥିଲେ କିମ୍ବା ବିଧିବଦ୍ଧ ଭାବେ ଅର୍ଥଶାସ୍ତ୍ର ଅଧ୍ୟୟନ କରିନଥିଲେ, ମାତ୍ର ଅର୍ଥନୀତିର ମୌଳିକ ସୂତ୍ର ବିଶେଷତଃ ସେଗୁଡ଼ିକର ପ୍ରୟୋଗ ସମ୍ପର୍କରେ ତାଙ୍କର ବିଚାର ଅତ୍ୟନ୍ତ ସ୍ପଷ୍ଟ ଥିଲା। ଗାନ୍ଧି ଅର୍ଥନୀତି ଭାରତୀୟ ଆଧ୍ୟାତ୍ମିକ ଭିତ୍ତି ଉପରେ ଆଧାରିତ। ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ବଳରେ ପ୍ରକୃତି ଓ ପରିବେଶକୁ ଜୟ କରି ତୃପ୍ତି ଲାଭ କରିବା ହେଉଛି ପାଶ୍ଚାତ୍ୟ ବସ୍ତୁବାଦୀ ଅର୍ଥନୈତିକ ଆଦର୍ଶ। ମାତ୍ର ଗାନ୍ଧିଜୀଙ୍କ ମତରେ ବସ୍ତୁବାଦର ଅଖଣ୍ଡ ଶାନ୍ତି ମିଳେ ନାହିଁ। ମନୁଷ୍ୟର ସାମର୍ଥ୍ୟ ସୀମାବଦ୍ଧ, ଅଥଚ ତାହାର ମନ ବଡ଼ ଅସ୍ଥିର। ଆନନ୍ଦର ନୂତନ ଦିଗନ୍ତ ସନ୍ଧାନରେ ତାହାର ମନ ଅହରହ ଉଡ଼ି ବୁଲୁଥାଏ, ତଥାପି ତାକୁ ତୃପ୍ତି ମିଳେ ନାହିଁ। ତେଣୁ ପାରମ୍ପରିକ ଅର୍ଥଶାସ୍ତ୍ରୀମାନଙ୍କ ସହ ସେ ଏକମତ ଥିଲେ ଯେ କୌଣସି ବ୍ୟକ୍ତି ତାହାର ସମସ୍ତ ଅଭାବ ପୂରଣ କରିପାରିବ ନାହିଁ। ଗାନ୍ଧିଜୀଙ୍କ ମତରେ ଏହି ମୌଳିକ ସମସ୍ୟା ସମାଧାନର ସୂତ୍ର ଅଛି ଭାରତୀୟ ଦର୍ଶନ ଓ ଧର୍ମଧାରାରେ। ଆଧ୍ୟାତ୍ମିକ ମାର୍ଗ ଅନୁସରଣ ଦ୍ୱାରା ହିଁ ମନୁଷ୍ୟ ଅଖଣ୍ଡ ଶାନ୍ତିର ସନ୍ଧାନ ପାଇପାରିବ। ସରଳ ଜୀବନଯାପନ ଓ ଉଚ୍ଚଚିନ୍ତା ଏହି ମୂଲ୍ୟବୋଧ ଓ ଆଦର୍ଶରେ ସେ ଅନୁପ୍ରାଣିତ ହୋଇଥିଲେ। କେବଳ ସେତିକି ନୁହେଁ, ସେ ନିଜ ଜୀବନରେ ଏହି ନୀତିର ପ୍ରୟୋଗ କରିଥିଲେ ଏବଂ ଏହାର ଅନୁସରଣରେ ଆମର ଅର୍ଥନୈତିକ ସମସ୍ୟାମାନ କିପରି ସମାଧାନ କରାଯାଇପାରିବ ତାହା ସେ ପ୍ରମାଣ କରିଯାଇଛନ୍ତି।

0: ମତରେ ଅଭାବକୁ ନିୟନ୍ତ୍ରଣ ଓ ସୀମିତ କରିପାରିଲେ ପ୍ରକୃତ ଶାନ୍ତି ଓ ତୃପ୍ତି ମିଳିବ। ଆଧୁନିକ ଶିଳ୍ପ ସଭ୍ୟତା ଅଭାବକୁ ସୀମିତ କରିବା ପରିବର୍ତ୍ତେ ପ୍ରସାରିତ କରିଥାଏ। ଗାନ୍ଧୀ ଅର୍ଥନୀତି ଅହିଂସା ଉପରେ ଆଧାରିତ। ପାରମ୍ପରିକ ଅର୍ଥଶାସ୍ତ୍ରୀମାନଙ୍କୁ ଏହା ବିଚିତ୍ର ମନେ ହେଲେ ହେଁ, ଏହା ଗାନ୍ଧୀ ଦର୍ଶନର ମୂଳମନ୍ତ୍ର। ଅର୍ଥନୈତିକ ସମସ୍ୟା ସମେତ ଆମର ସକଳ ମାନବୀୟ ସମସ୍ୟା ସମାଧାନ ପାଇଁ ଅହିଂସା ଉପଯୋଗୀ। ହିଂସାତ୍ମକ ପନ୍ଥା କୌଣସି ସମସ୍ୟାର ସମାଧାନ କରେ ନାହିଁ, ବରଂ ଅଧିକ ସମସ୍ୟା ସୃଷ୍ଟି କରେ। ହିଂସାର ପ୍ରତିକ୍ରିୟାରେ ଅଧିକ ହିଂସା ସୃଷ୍ଟି ହୁଏ। ତାଙ୍କ ମତରେ ପୁଞ୍ଜିବାଦ ହିଂସା ଉପରେ ଆଧାରିତ। ଏଥିରେ ମାଲିକ ଓ ଶ୍ରମିକ, ଥିଲାବାଲା ଓ ନଥିଲାବାଲା ଏ ପ୍ରକାର ଦୁଇଟି ଶ୍ରେଣୀର ସୃଷ୍ଟି ହୁଏ। ଫଳରେ ସମ୍ପତ୍ତି ଅଳ୍ପ ଲୋକଙ୍କଠାରେ ଠୁଳ ହୁଏ ଏବଂ ଶ୍ରମିକ ଶୋଷଣର ଶିକାର ହୁଏ। ଏହି କାରଣରୁ ସେ ପୁଞ୍ଜିବାଦର ବିରୋଧୀ ଥିଲେ। ଅତ୍ୟଧିକ ଯାନ୍ତ୍ରିକ ବ୍ୟବସ୍ଥାର ପ୍ରବର୍ତ୍ତନ ଦ୍ୱାରା ନିଯୁକ୍ତି ସୁଯୋଗ କମିଯାଏ ଏବଂ ଶ୍ରମିକମାନେ କ୍ଷତିଗ୍ରସ୍ତ ହୁଅନ୍ତି। ଏହି କାରଣରୁ ସେ ଆଧୁନିକ ଯାନ୍ତ୍ରିକ ବ୍ୟବସ୍ଥାର ବିରୋଧୀ ଥିଲେ। ଶ୍ରମର ମର୍ଯ୍ୟାଦା ଓ ଶାରୀରିକ ଶ୍ରମ ଉପରେ ସେ ଗୁରୁତ୍ୱ ଆରୋପ କରୁଥିଲେ। ଗାନ୍ଧିଜୀଙ୍କ ମତରେ ଦେଶର ଉତ୍ପାଦନ ବ୍ୟବସ୍ଥା ଏପରି ହେବା ଉଚିତ ଯେପରିକି ସମାଜର ପ୍ରତ୍ୟେକ ବ୍ୟକ୍ତି ପାଇଁ ନିଯୁକ୍ତି ବ୍ୟବସ୍ଥା ହୋଇପାରିବ। ଗାନ୍ଧିଜୀଙ୍କ ମତରେ ଶ୍ରମଭିତ୍ତିକ ଗ୍ରାମ୍ୟ ଓ କୁଟୀର ଶିଳ୍ପର ବିକାଶ କରି ବ୍ୟକ୍ତିକୁ ତାହାର ନିଜସ୍ୱ ଅନୁକୂଳ ପରିବେଶର କାମ ଯୋଗାଇବାକୁ ହେବ। କୃଷିକୁ ଆଧାର କରି କୁଟୀର ଓ କ୍ଷୁଦ୍ର ଶିଳ୍ପର ବିକାଶ ଉପରେ ସେ ଗୁରୁତ୍ୱ ଆରୋପ କରୁଥିଲେ। ଭାରତୀୟ ଶାସ୍ତ୍ର, ପୁରାଣ ଏବଂ କୌଟଲ୍ୟଙ୍କ ଅର୍ଥଶାସ୍ତ୍ରରେ ବର୍ଣ୍ଣିତ ସ୍ୱୟଂ ସମ୍ପୂର୍ଣ୍ଣ ପାରମ୍ପରିକ ଗ୍ରାମ୍ୟ ଅର୍ଥନୀତିର ପୁନଃପ୍ରବର୍ତ୍ତନ ସେ ଚାହୁଁଥିଲେ। ତାଙ୍କ ଦ୍ୱାରା ପରିକଳ୍ପିତ ଗ୍ରାମ ସମାଜର ଅଧିବାସୀମାନଙ୍କ ପାଇଁ ଯାହା ଆବଶ୍ୟକ ଏବଂ ଯେତିକି ଆବଶ୍ୟକ କେବଳ ସେତିକି ପରିମାଣରେ ଉତ୍ପାଦନ କରାଯିବା, ସୁଦୂର ଅଞ୍ଚଳରେ ବଜାର ଚାହିଦା ପୂରଣ ପାଇଁ ଉତ୍ପାଦନ କରାନଯିବା କିମ୍ବା ଗ୍ରାମର ଲୋକେ ବାହାରେ ଉତ୍ପାଦିତ ହେଉଥିବା ଦ୍ରବ୍ୟ ଉପରେ ନିର୍ଭର ଯେପରି କରିବେ ନାହିଁ ତାହା ସପକ୍ଷରେ ସେ ଥିଲେ। କାରଣ ଏପରି ଏକ ସମାଜରେ ହିଂସାର ସ୍ଥାନ ରହିବ ନାହିଁ ଓ ଅନ୍ୟକୁ ଶୋଷଣ କରିବାର ଅବକାଶ ଏଥିରେ ରହିବ ନାହିଁ। ଧନ ଅର୍ଜନ ନୁହେଁ, ମାନବ କଲ୍ୟାଣ ହେଉଛି ଗାନ୍ଧୀ ଅର୍ଥନୀତିର ମୂଳମନ୍ତ୍ର। ବସ୍ତୁବାଦ ଅପେକ୍ଷା ନୈତିକ ତଥା ଆଧ୍ୟାତ୍ମିକ ଆଦର୍ଶ ଥିଲା ତାଙ୍କର ଧ୍ୟେୟ। ତାଙ୍କ ମତରେ ନୀତିଶାସ୍ତ୍ରକୁ ଛାଡ଼ି ଅର୍ଥନୀତିର ପ୍ରୟୋଗ ସମ୍ଭବ ନୁହେଁ। ଉତ୍ପାଦନ ବ୍ୟବସ୍ଥାରେ କେତେ ଅଧିକ ଲାଭ ହେଲା ତାହା ଅପେକ୍ଷା କେତେ ପରିମାଣରେ ଜନକଲ୍ୟାଣ ସାଧିତ ହେଲା ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। ମାନବ ହିଁ ଗାନ୍ଧୀ ଦର୍ଶନର କେନ୍ଦ୍ରବିନ୍ଦୁ। ସମାଜନୀତି, ରାଜନୀତି ଏବଂ ଅର୍ଥନୀତି ମାନବ କଲ୍ୟାଣ ଉପରେ ଆଧାରିତ ହେବା ଆବଶ୍ୟକ। ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ଗାନ୍ଧିଜୀଙ୍କ ବିଚାର ବାସ୍ତବତା ଉପରେ ଆଧାରିତ। ଦେଶ ପାଇଁ ଏକ ସ୍ୱାବଲମ୍ବୀ ଅର୍ଥନୈତିକ ବ୍ୟବସ୍ଥା ସେ ଚାହୁଁଥିଲେ। ଏପରିକି ତାଙ୍କ ପରିକଳ୍ପନାରେ ପ୍ରତ୍ୟେକ ଗ୍ରାମ ଓ ଅଞ୍ଚଳ ଉତ୍ପାଦନ, ବଣ୍ଟନ ଓ ଉପଭୋଗ ଦୃଷ୍ଟିରୁ ଯେତେଦୂର ସମ୍ଭବ ଆତ୍ମନିର୍ଭରଶୀଳ ହେବା ଉଚିତ। ସେ ଯଥାର୍ଥରେ ବିଶ୍ୱାସ କରୁଥିଲେ ଯେ ଆବଶ୍ୟକତାକୁ ସୀମିତ କରାଯାଇପାରେ, ମାତ୍ର ଅସୀମ ଧନତୃଷ୍ଣା ବା ଭୋଗବାସନାକୁ ସୀମିତ କରିବା ସମ୍ଭବ ନୁହେଁ। ଗାନ୍ଧିଜୀଙ୍କ ମତରେ ଉତ୍ତରାଧିକାର ସୂତ୍ରରେ ହେଉ ବା ନିଜସ୍ୱ ବ୍ୟବସାୟଗତ ଲାଭରୁ ହେଉ, ବ୍ୟକ୍ତିକୁ ଯେଉଁ ସମ୍ପତ୍ତି ପ୍ରାପ୍ତ ହୁଏ ସେ ସମସ୍ତ ସମ୍ପତ୍ତି ଉପରେ ସେ ଅଧିକାର ସାବ୍ୟସ୍ତ କରିପାରିବ ନାହିଁ। ସମ୍ମାନଜନକ ଭାବେ ଜୀବନ ଧାରଣ ପାଇଁ ଯେତିକି ଅର୍ଥ ଆବଶ୍ୟକ, ସମସ୍ତ ସମ୍ପତ୍ତି କେବଳ ସେହି ଅଂଶ ଉପଭୋଗ କରିବା ପାଇଁ ସେ ହକଦାର। ଅବଶିଷ୍ଟ ସମ୍ପତ୍ତି ସମଗ୍ର ସମାଜର। ତାଙ୍କ ମତରେ ଦେଶର ସମସ୍ତ ସମ୍ପତ୍ତି ଈଶ୍ୱରଙ୍କର, କୌଣସି ବ୍ୟକ୍ତିବିଶେଷର ନୁହେଁ। ଈଶ୍ୱରଙ୍କ ସବୁ ସନ୍ତାନ ସାମୂହିକ ଭାବେ ଦେଶର ସମ୍ପତ୍ତି ଅଧିକାରୀ। ଯଦି କାହା ନିକଟରେ ଆବଶ୍ୟକତାଠାରୁ ଅଧିକ ସମ୍ପତ୍ତି ଠୁଳ ହୁଏ ତେବେ ସେ ତାହାର ମାଲିକ ହୋଇନପାରେ। ଈଶ୍ୱରଙ୍କ ସନ୍ତାନମାନଙ୍କ ତରଫରୁ ସେ କେବଳ ବଳକା ସମ୍ପତ୍ତି ଟ୍ରଷ୍ଟି ଅଟେ। ଗାନ୍ଧିଜୀଙ୍କ ମତରେ ସର୍ବୋଦୟ ସମାଜରେ ସାମାଜିକ ଏବଂ ଅର୍ଥନୈତିକ ସାମ୍ୟ ପ୍ରତିଷ୍ଠିତ ହେବ ଓ ତାହା ହିଁ ସମାଜବାଦ ହେବ। ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂହତି ସ୍ଥାପିତ ହେବ। ଯଦିଓ ଗାନ୍ଧିଜୀ ସର୍ବୋଦୟ ଢାଞ୍ଚାରେ ସାରା ଦେଶର ବିକାଶ ପାଇଁ ଚିନ୍ତା କରିଥିଲେ, ପ୍ରଥମ ପର୍ଯ୍ୟାୟରେ ଗ୍ରାମସ୍ତରରେ ସର୍ବୋଦୟ ଆଦର୍ଶ ପ୍ରବର୍ତ୍ତନ ପାଇଁ ସେ ପରୀକ୍ଷା ଆରମ୍ଭ କରିଥିଲେ। ତାଙ୍କ ମତରେ ଭାରତର ଆତ୍ମାକୁ ଖୋଜିବାକୁ ହେଲେ ସହର ନୁହେଁ, ଗ୍ରାମକୁ ଯିବାକୁ ହେବ। ତେଣୁ ଗ୍ରାମଗୁଡ଼ିକର ସର୍ବାଙ୍ଗୀନ ବିକାଶ ସାଧନ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ସର୍ବୋଦୟ ଗ୍ରାମ ସମାଜର ରୂପରେଖ ପ୍ରସ୍ତୁତ କରିଥିଲେ। ମୌଳିକ ଶିକ୍ଷାର ପ୍ରବର୍ତ୍ତନ ଏବଂ ଖଦୀ ଓ ଗ୍ରାମ୍ୟ ଶିଳ୍ପର ପ୍ରସାର, ଏହି ଦୁଇଟି କାର୍ଯ୍ୟକ୍ରମ ଉପରେ ଗାନ୍ଧିଜୀ ପ୍ରାଧାନ୍ୟ ଦେଇଥିଲେ। ଗାନ୍ଧିଜୀଙ୍କ ଅର୍ଥନୈତିକ ବିଚାର ଏବଂ ଦେଶ ବିକାଶର ପରିକଳ୍ପନାମାନ ଅବାସ୍ତବ ଅଥବା ସ୍ୱପ୍ନବିଳାସ ନୁହେଁ। ଯେଉଁ ତତ୍ତ୍ୱ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବା ସମ୍ଭବ ନୁହେଁ, ଗାନ୍ଧିଜୀ ସେ ପ୍ରକାର ତତ୍ତ୍ୱ ଏବଂ ପରିକଳ୍ପନା ଉପସ୍ଥାପନ କରିନଥିଲେ। ଜୀବନରୂପୀ ପରୀକ୍ଷାଗାରରେ ପ୍ରୟୋଗ ଏବଂ ପରୀକ୍ଷା ନିରୀକ୍ଷା ନକରି କୌଣସି ସିଦ୍ଧାନ୍ତ ସେ ନେଉନଥିଲେ କିମ୍ବା ଅନ୍ୟକୁ କୌଣସି ପରାମର୍ଶ ଦେଉନଥିଲେ। ପରିତାପର ବିଷୟ, ତାଙ୍କର ଗୁରୁତ୍ୱପୂର୍ଣ୍ଣ ପରିକଳ୍ପନାଗୁଡ଼ିକ ବାସ୍ତବ କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରୟୋଗ କରାଯାଇ ନାହିଁ। ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ବିକାଶ ହେତୁ ଗାନ୍ଧି ଅର୍ଥନୀତିର ତାତ୍ପର୍ଯ୍ୟ ଲୋକେ କ୍ରମେ ଭୁଲିବାକୁ ବସିଲେଣି। ଗାନ୍ଧିବାଦ ସତ୍ୟ ଓ ଅହିଂସା ଭଳି ନୈତିକ ଶକ୍ତି ତଥା ଆଧ୍ୟାତ୍ମିକ ଚେତନା ଉପରେ ଆଧାରିତ ହୋଇଥିବାରୁ ଏହାର ପ୍ରୟୋଗ ଆୟସ ସାଧ୍ୟ ଏବଂ ଫଳପ୍ରାପ୍ତି ସମୟ ସାପେକ୍ଷ। ଜନଗଣଙ୍କ ଅର୍ଥନୈତିକ ସ୍ୱାଧୀନତା ପାଇଁ ଗାନ୍ଧିଜୀ ଯେଉଁ ମୌଳିକ ତତ୍ତ୍ୱମାନ ଉପସ୍ଥାପନ କରିଛନ୍ତି ତାହାର ଆବେଦନ ସର୍ବକାଳୀନ। ଗାନ୍ଧିଜୀ ଆଧୁନିକ ବିଜ୍ଞାନର ବିରୋଧୀ ନଥିଲେ। ଭାରତର ବର୍ଦ୍ଧିଷ୍ଣୁ ଜନସଂଖ୍ୟା ବେକାର ସମସ୍ୟା ସୃଷ୍ଟି କରୁଥିବାରୁ ଶ୍ରମଭିତ୍ତିକ ଉତ୍ପାଦନ ପଦ୍ଧତି ଦେଶ ପାଇଁ ଉପଯୋଗୀ। ଅତ୍ୟାଧୁନିକ କାରିଗରୀ କୌଶଳ ପ୍ରୟୋଗ କରି ବଡ଼ ବଡ଼ କଳକାରଖାନା ପ୍ରତିଷ୍ଠା ଫଳରେ ବେକାରୀ ସମସ୍ୟା ଅଧିକ ଜଟିଳ ହେବା ନିଶ୍ଚିତ। ତେଣୁ ଦେଶର ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ପାଦନ ପଦ୍ଧତି ନିର୍ଣ୍ଣୟ କରିବା ନୀତି ଏବେ ବି ଗ୍ରହଣୀୟ। ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ଗାନ୍ଧିଜୀ ବୃହତ୍ ଶିଳ୍ପକୁ ଅନ୍ଧଭାବେ ବିରୋଧ କରୁନଥିଲେ। ରାଷ୍ଟ୍ରୀୟ ନିରାପତ୍ତା ଓ ଅର୍ଥନୈତିକ ବିକାଶ ଉଦ୍ଦେଶ୍ୟରେ କେତେକ ମୌଳିକ ଗୁରୁ ଶିଳ୍ପର ବିକାଶ ସେ ଚାହୁଁଥିଲେ। ପୁଞ୍ଜିବାଦ ଓ ଉଦ୍ୟୋଗୀକରଣର ତୀବ୍ରତା ଏବଂ ମୁକ୍ତ ବଜାର ଭିତ୍ତିକ ଅର୍ଥନୀତି ଆଜି ସାରା ବିଶ୍ୱରେ ଆର୍ଥିକ ଅବସ୍ଥାକୁ ଦୋହଲାଇ ଦେଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ସୃଷ୍ଟି ଏହି ମାନ୍ଦାବସ୍ଥାର ପ୍ରଭାବ ସମସ୍ତ ଦେଶରେ ଅନୁଭୂତ ହେଉଛି। ଭାରତ ମଧ୍ୟ ଏଥିରୁ ବାଦ୍ ଯାଇ ନାହିଁ। IMF ଏବଂ ବିଶ୍ୱବ୍ୟାଙ୍କ ପରି ଆନ୍ତର୍ଜାତିକ ସଂସ୍ଥା ଘୋଷଣା କରିସାରିଛନ୍ତି ଯେ ଏହା ହେଉଛି ମୁକ୍ତ ବଜାର ଭିତ୍ତିକ ଅର୍ଥନୀତିର କୁପରିଣାମ। ବେକାରୀ ବୃଦ୍ଧି ପାଇ ସମସ୍ୟାକୁ ଅଧିକ ଜଟିଳ କରିଛି। ଏହି ଦୃଷ୍ଟିରୁ ଗାନ୍ଧିଜୀଙ୍କ ଆର୍ଥିକ ଦୃଷ୍ଟିକୋଣର ଆଜି ମଧ୍ୟ ଆବଶ୍ୟକତା ରହିଛି ଏବଂ ସାମ୍ପ୍ରତିକ ସମାଜର ଜଟିଳତାକୁ ଦୂର କରିବା ପାଇଁ ଏକ ସମାଧାନର ସୂତ୍ର ଦେଉଛି।
1: ଆଜିର ଗାନ୍ଧି ଚର୍ଚ୍ଚାରେ ଶୁଣିଲେ ଆଲୋଚନା ଗାନ୍ଧିଜୀଙ୍କ ଅର୍ଥନୈତିକ ଚିନ୍ତାଧାରା। ଆଲୋଚନା କଲେ ହେମନ୍ତ କୁମାର ମହାପାତ୍ର।

0: ଶୁଣିଲେ ଗାନ୍ଧୀଚର୍ଚ୍ଚା କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ।
1: नमस्ते दीदी।
2: नमस्ते, खुश रहो।
1: और देवी तुम तो और

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଓ ଅଭିନନ୍ଦନ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ତେବେ ଶ୍ରୋତା ବନ୍ଧୁ, ଆଜି ଆଲୋଚନା କରିବା ଆନ୍ତର୍ଜାତୀୟ ସଂସଦୀୟ ଦିବସ ବିଷୟରେ ଏବଂ ଆନ୍ତର୍ଜାତୀୟ ଗ୍ରହଣ ଦିବସ ବିଷୟରେ ଏବଂ ମନୋରଞ୍ଜନ ପାଇଁ ଶୁଣିବା କିଛି ଗୀତ। ତେବେ ଶ୍ରୋତା ବନ୍ଧୁ, ପ୍ରଥମେ ଗ୍ରହଣ ମାନବ ଜାତି ପାଇଁ ବିପଦ ଅଟେ କି ସୁଯୋଗ ଅଟେ, ଏ ବିଷୟରେ ଜାଣିବା ପାଇଁ ଆସନ୍ତୁ ଶୁଣିବା ଓମକାର ପ୍ରସାଦ ବରାଇଙ୍କ ମୁଖରୁ କିଛି ବାର୍ତ୍ତା।
1: ଶ୍ରୋତା ବନ୍ଧୁ, ଗୋଟିଏ କଥା କୁହନ୍ତୁ ତ, ଆପଣମାନେ ରାତିରେ କେବେ ନିଜ ଘର ଛାତ ଉପରକୁ ଯାଇ ଖୋଲା ଆକାଶରୁ ଟିକିଏ ଶାନ୍ତିରେ ଚାହିଁଛନ୍ତି? କେତେ ସୁନ୍ଦର ଦେଖାଯାଏ ନା।

ଏହି ତାରାଭରା ଆକାଶ ଏତେ ଶାନ୍ତ, ଏତେ ଶୀତଳ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ଶାନ୍ତି ପଛରେ ଗୋଟିଏ ବହୁତ ବଡ଼ ରହସ୍ୟ ଖେଳ ଚାଲିଛି। ଆଜି ଆମେ ଉଡ଼ନ୍ତା ପଥରମାନଙ୍କ ବିଷୟରେ କଥା ହେବା। ଆମର ଆଜିର ପ୍ରସଙ୍ଗ ହେଉଛି ଗ୍ରହାଣୁ ବା ଆଷ୍ଟ୍ରଏଡ଼। ମାନବ ଜାତି ପାଇଁ ଏହା ଏକ ବିପଦ ନା ସୁଯୋଗ? ଆମେ ସାଧାରଣତଃ ରାସ୍ତାରେ ଯାଉଥିବା ବେଳେ ଛୋଟ ପଥରଟିଏ ପଡ଼ିଥିଲେ ଗାଡ଼ିରେ ବ୍ରେକ୍ ମାରିଦେଉ କିମ୍ବା ୟୁଟର୍ଣ୍ଣ ମାରିକି ପଳାଉ। ଭାବନ୍ତୁ ତ, ଯଦି ଆକାଶରୁ ପାହାଡ଼ ଆକାରରେ ପଥର ଆମ ଆଡ଼କୁ ମାଡ଼ି ଆସେ, ଅବସ୍ଥା କ'ଣ ହେବ? ଆପଣମାନେ ଖବରକାଗଜରେ ବା ଟିଭି ନ୍ୟୁଜ୍ରେ ନିଶ୍ଚୟ ଶୁଣିଥିବେ ଯେ ସାବଧାନ, ଆଜି ରାତିରେ ପୃଥିବୀ ପାଖ ଦେଇ ଯିବ ଏକ ବିରାଟ ଗ୍ରହାଣୁ। ଏହା ଶୁଣିଲା ମାତ୍ରେ ଆମେ ମନରେ ଟିକେ ଛନକା ପଶିଯାଏ, ଭୟ ଲାଗେ କାଳେ ଆମ ଉପରେ ପଡ଼ିଯିବ କି। ସିନେମାରେ ତ ଆମେ ଦେଖିଛୁ କେମିତି ମହାକାଶରୁ ପଥର ଖସିଲେ ବଡ଼ ବଡ଼ ସହର ଧ୍ୱଂସ ହୋଇଯାଏ, କିନ୍ତୁ କ'ଣ ସତରେ ଏହିଗୁଡ଼ିକ ଖାଲି ଆମ ପାଇଁ ବିପଦ? ନା ଏହା ପଛରେ ଆମ ପାଇଁ କିଛି ବିଶାଳ ଖଜଣା ବି ଲୁଚି ରହିଛି? ଆସନ୍ତୁ କୌଣସି ଜଟିଳ ବିଜ୍ଞାନ ବ୍ୟବହାର ନକରି ବହୁତ ସହଜ ଭାଷାରେ ଏହାକୁ ବୁଝିବା। ଶ୍ରୋତାବନ୍ଧୁ, ପ୍ରକୃତରେ ଗ୍ରହାଣୁ କ'ଣ ଜାଣିଛନ୍ତି? ଏହା ଆସିଲା କେଉଁଠୁ? ଏହାକୁ ବୁଝିବା ପାଇଁ ଗୋଟେ ଖୁବ୍ ସୁନ୍ଦର ଏବଂ ଛୋଟ ଉଦାହରଣ ନେବା। ଘରେ ଯେତେବେଳେ ମା ରୁଟି ବେଲନ୍ତି, ଦେଖିଥିବେ ସବୁ ରୁଟି ଗୋଲ ଗୋଲ ତିଆରି ହୋଇସାରିବା ପରେ ଶେଷରେ ପାତ୍ରରେ ଟିକିଏ ଅଟା ବଳି ପଡ଼େ। ସେହି ବଳକା ଅଟାକୁ ନେଇ କୌଣସି ଗୋଲାକାର ରୁଟି କରାଯାଇପାରେ ନାହିଁ, ତେଣୁ ତାହା ସେମିତି ଏକ ଅସଜଡ଼ା ପିଣ୍ଡୁଳା ହୋଇ ରହିଯାଏ। ବାସ୍, ଆମର ଏହି ଗ୍ରହାଣୁଗୁଡ଼ିକ ହେଉଛନ୍ତି ସେହି ବଳକା ଅଟା ଭଳି। ଆଜିକୁ ପ୍ରାୟ 460 କୋଟି ବର୍ଷ ପୂର୍ବର କଥା, ଯେତେବେଳେ ଆମର ସୂର୍ଯ୍ୟ, ପୃଥିବୀ ଏବଂ ଅନ୍ୟାନ୍ୟ ଗ୍ରହମାନେ ଗଠନ ହେଉଥିଲେ, ସେତେବେଳେ କିଛି ଧୂଳି, ଗ୍ୟାସ୍ ଏବଂ ପଥର ଖଣ୍ଡ ଏକାଠି ହୋଇ କୌଣସି ଗ୍ରହର ରୂପ ନେଇପାରିଲେ ନାହିଁ। ସେହି ବଳକା ଓ ଅବଶିଷ୍ଟ ପଥର ଖଣ୍ଡଗୁଡ଼ିକୁ ହିଁ ଆମେ ଗ୍ରହାଣୁ ବୋଲି କହୁଛୁ। ଏଗୁଡ଼ିକର କୌଣସି ନିର୍ଦ୍ଦିଷ୍ଟ ଆକାର ନଥାଏ, କିନ୍ତୁ ଆଳୁ ଭଳି ତ କିଏ ବି ଚିନାବାଦାମ ଭଳି। ଏଗୁଡ଼ିକ ମୁଖ୍ୟତଃ ମଙ୍ଗଳ ଗ୍ରହ ଏବଂ ବୃହସ୍ପତି ଗ୍ରହ ମଝିରେ ଥିବା ଏକ ବିରାଟ ରାସ୍ତାରେ ସୂର୍ଯ୍ୟ ଚାରିପଟେ ଘୁରି ବୁଲନ୍ତି, ଯାହାକୁ ଆଷ୍ଟ୍ରଏଡ୍ ବେଲ୍ଟ କୁହାଯାଏ। ହଲିଉଡ଼ ସିନେମାରେ ଆମେ ଦେଖୁ ଯେ ମହାକାଶ ଯାନଗୁଡ଼ିକ ଏହି ରାସ୍ତାରେ ଗଲାବେଳେ ଗ୍ରହାଣୁର ମାଡ଼ରୁ ବର୍ତ୍ତିବା ପାଇଁ ବହୁତ କଷ୍ଟ କରନ୍ତି, କିନ୍ତୁ ବାସ୍ତବରେ ମହାକାଶ ଏତେ ବିଶାଳ ଯେ ଦୁଇଟି ଗ୍ରହାଣୁ ମଧ୍ୟରେ ଲକ୍ଷ ଲକ୍ଷ କିଲୋମିଟର ଖାଲି ଜାଗା ଥାଏ। ତଥାପି ଏମାନଙ୍କ ସଂଖ୍ୟା ମହାକାଶରେ କୋଟି କୋଟି। ଏଗୁଡ଼ିକର ଆକାର ଆମର ଗୋଟିଏ ଛୋଟ ଅଟୋ ରିକ୍ସା ଠାରୁ ଆରମ୍ଭ କରି ବଡ଼ ବଡ଼ ପାହାଡ଼ କିମ୍ବା ପୁରା ଗୋଟିଏ ରାଜ୍ୟର ଆକାର ବି ହୋଇପାରେ। ଏହାର ବିପଦ କ'ଣ ଜାଣିଛନ୍ତି ଶ୍ରୋତା ବନ୍ଧୁ? ଗ୍ରହାଣୁ କିପରି ଆମ ପାଇଁ ଏକ ଭୟଙ୍କର ବିପଦ? ଆମେ ସମସ୍ତେ ପିଲାଦିନୁ ବହିରେ ଡାଇନୋସର ମାନଙ୍କ କାହାଣୀ ପଢ଼ିଛେ। ଆଜିକୁ ପ୍ରାୟ 6.5 କୋଟି ବର୍ଷ ପୂର୍ବର କଥା, ପୃଥିବୀରେ ସେତେବେଳେ ଡାଇନୋସର ମାନଙ୍କର ଅଖଣ୍ଡ ରାଜୁତି ଚାଲିଥିଲା। ସେମାନେ ଥିଲେ ବିଶାଳ, ଶକ୍ତିଶାଳୀ ଓ ପୃଥିବୀର ପ୍ରକୃତ ମାଲିକ। ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ସେମାନଙ୍କର ଗୋଟିଏ ଅସୁବିଧା ଥିଲା, ସେମାନଙ୍କ ପାଖରେ ବିଜ୍ଞାନ ନଥିଲା କିମ୍ବା ମହାକାଶକୁ ଦେଖିବା ପାଇଁ ଟେଲିସ୍କୋପ୍ ନଥିଲା, ଓ ତାହାର ଫଳ ସେମାନଙ୍କୁ ଭୋଗିବାକୁ ପଡ଼ିଲା। ଗୋଟିଏ ଦିନରେ ପରିସ୍ଥିତି ସମ୍ପୂର୍ଣ୍ଣ ପାଲଟିଗଲା। ଆକାଶରୁ ପ୍ରାୟ 10 କିଲୋମିଟର ଲମ୍ବ ଏକ ବିରାଟ ଗ୍ରହାଣୁ ଘଣ୍ଟାକୁ ହଜାର ହଜାର କିଲୋମିଟର ବେଗରେ ଆସି ପୃଥିବୀ ଉପରେ ବର୍ତ୍ତମାନ ମେକ୍ସିକୋ ନିକଟରେ ଖୁବ୍ ଜୋରରେ ଧକ୍କା ହେଲା। ଆପଣ କଳ୍ପନା କରିପାରୁଥିବେ ଏହା କେତେ ବଡ଼ ବିସ୍ଫୋରଣ ଥିବ? ଏହା ଏକାସାଙ୍ଗରେ ଲକ୍ଷ ଲକ୍ଷ ପରମାଣୁ ବୋମା ଫୁଟିବା ସହ ସମାନ ଥିଲା। ଚାରିଆଡ଼େ ନିଆଁ, ସୁନାମି ଓ ଧୂଳିର କଳା ମେଘ ଛାଇଗଲା। ସେହି ଗୋଟିଏ ମହାକାଶୀୟ ପଥର ମାଳରେ ପୃଥିବୀରୁ ଡାଇନୋସରଙ୍କ ବଂଶ ସବୁଦିନ ପାଇଁ ଲୋପ ପାଇଗଲା। ଯଦି ଆପଣ ଭାବୁଛନ୍ତି ଯେ ଏହା ତ କୋଟି କୋଟି ବର୍ଷ ତଳର କଥା, ଏବେ ଏମିତି ହେବାର ସମ୍ଭାବନା ନାହିଁ, ତେବେ ଆପଣ ଭୁଲ ଭାବୁଛନ୍ତି। 1908 ମସିହାରେ ରୁଷିଆର ଟୁସୁଙ୍ଗା ଅଞ୍ଚଳରେ ଆକାଶରେ ହିଁ ଏକ ଗ୍ରହାଣୁ ଫାଟି ଯାଇଥିଲା। ତାର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଗୋଟେ ବଡ଼ ଜଙ୍ଗଲର ଲକ୍ଷ ଲକ୍ଷ ଗଛ ସେକେଣ୍ଡରେ ମାଚିସରେ ମାଟିର ଦିଆସିଲି କାଠି ଭଳି ଶୋଇଗଲେ। ଏପରିକି ଖୁବ୍ ନିକଟରେ 2013 ମସିହାରେ ମଧ୍ୟ ରୁଷିଆର ଚେଲ୍ୟାବିନ୍ସ ସହରରେ ସକାଳେ ଲୋକେ ଯେତେବେଳେ ଉଠି ଚା ପିଉଥିଲେ, ହଠାତ୍ ଆକାଶରେ ଗୋଟେ ସୂର୍ଯ୍ୟ ଉଦୟ ହେଲା ଭଳି ଲାଗିଲା। ଏକ ଛୋଟ ଗ୍ରହାଣୁ ଆକାଶରେ ବିସ୍ଫୋରଣ ହେବା ଯୋଗୁଁ ହଜାର ହଜାର ଲୋକ ଆହତ ହୋଇଥିଲେ ଏବଂ ସହରର ପ୍ରାୟ ସବୁ ଘରର କାଚ ଭାଙ୍ଗି ଚୁରମାର ହୋଇଯାଇଥିଲା। ତେଣୁ ଗ୍ରହାଣୁ ଆକ୍ରମଣ କେବଳ ସିନେମାର କାହାଣୀ ନୁହେଁ। ଯଦି ଆଜି କୌଣସି ବଡ଼ ଗ୍ରହାଣୁ ପୃଥିବୀକୁ ଆଡ଼କୁ ମାଡ଼ି ଆସେ ଏବଂ ଆମେ ତାକୁ ଅବରୋଧ ନ କରିପାରୁ, ତେବେ ଆମ

ରହି ସୁନ୍ଦର ପୃଥିବୀ ମୁହୂର୍ତ୍ତକରେ ଧ୍ୱଂସ ହୋଇଯିବ। ଏକ ନୂତନ ସୁଯୋଗ ଓ ରହସ୍ୟର ଉନ୍ମୋଚନ ହେଲା। କିନ୍ତୁ ଶ୍ରୋତା ବନ୍ଧୁ, ଆପଣମାନେ ଆଦ୍ୟ ଡରନ୍ତୁ ନାହିଁ। ମୁଦ୍ରାର ଯେମିତି ଦୁଇଟି ପାର୍ଶ୍ୱ ଥାଏ, ଏହି ଗ୍ରହାଣୁର ବି ଏକ ବହୁତ ଭଲ ଓ ସୁନ୍ଦର ଦିଗ ଅଛି। ଆସନ୍ତୁ ବର୍ତ୍ତମାନ ସେହି ସୁଯୋଗ ବିଷୟରେ କଥା ହେବା। ଆପଣ ନିଶ୍ଚୟ ଭାବୁଥିବେ କି ଏହି ଜୀବନ ନେଉଥିବା ମାଡ଼ି ଆସୁଥିବା ପଥର ଖଣ୍ଡରୁ ଆମକୁ ପୁଣି କି ସୁଯୋଗ ମିଳିବ। ବୈଜ୍ଞାନିକମାନଙ୍କ ମତରେ ଏହି ଗ୍ରହାଣୁଗୁଡ଼ିକ ହେଉଛି ମାନବ ଜାତି ପାଇଁ ସୁଯୋଗର ଏକ ଭଣ୍ଡାର। ପ୍ରଥମ ସୁଯୋଗ ହେଲା, ଏହା ହେଉଛି ଆମ ଅତୀତର ଗୋଟିଏ ଗୋଟିଏ ଟାଇମ୍ କ୍ୟାପସୁଲ୍। ଟାଇମ୍ କ୍ୟାପସୁଲ୍ ମାନେ ହେଉଛି ଯେମିତି କିଏ ଗୋଟିଏ ବାକ୍ସରେ ପୁରୁଣା ଦିନର କିଛି ଜିନିଷ ଭରି ମାଟି ତଳେ ପୋତି ଦିଏ ଓ ହଜାର ବର୍ଷ ପରେ ତାହା ମିଳିଲେ ଆମେ ପୁରୁଣା କଥା ଜାଣିପାରୁ। ଆମ ପୃଥିବୀର ବର୍ଷା, ପବନ, ଭୂମିକମ୍ପ ଓ ଆମ ମଣିଷର କାମ ଯୋଗୁଁ ଅତୀତର ଅନେକ ପ୍ରମାଣ ନଷ୍ଟ ହୋଇଯାଇଛି। କିନ୍ତୁ ଏହି ଗ୍ରହାଣୁଗୁଡ଼ିକ ମହାକାଶରେ ଶୂନ୍ୟ ସ୍ଥାନରେ 460 କୋଟି ବର୍ଷ ହେଲା ଏମିତି ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇ ରହିଛନ୍ତି। ଭାବନ୍ତୁ, ଏକ ଅଦୃଶ୍ୟ ଡାକବାଲା ଯେମିତି କୋଟି କୋଟି ବର୍ଷ ପୂର୍ବରୁ ଚିଠି ନେଇ ଆମ ପାଖରେ ପହଞ୍ଚିଛି। ଅନେକ ବୈଜ୍ଞାନିକ ଦୃଢ଼ତାର ସହ ବିଶ୍ୱାସ କରନ୍ତି ଯେ କୋଟି କୋଟି ବର୍ଷ ପୂର୍ବେ ଆମ ପୃଥିବୀ ସମ୍ପୂର୍ଣ୍ଣ ଶୁଖିଲା ଉତ୍ତପ୍ତ ଥିଲା। ଆଜି ଆମେ ପୃଥିବୀର ଯେଉଁ ଜଳ ବ୍ୟବହାର କରୁଛୁ କିମ୍ବା ମହାସମୁଦ୍ରରେ ଯେଉଁ ବିଶାଳ ଜଳରାଶି ଦେଖୁଛୁ, ତାହା ଦିନେ ବରଫ ଓ ଜଳ ଧାରଣା କରିଥିବା ଛୋଟ ଛୋଟ ଗ୍ରହାଣୁଗୁଡ଼ିକର ଯୋଗୁଁ ହିଁ ସମ୍ଭବ ହୋଇଛି। ଏହି ଗ୍ରହାଣୁଗୁଡ଼ିକ ପୃଥିବୀ ପୁଷ୍ପରେ ବର୍ଷା ଭଳି ଅଜାଡ଼ି ହୋଇ ମହାକାଶର ୱାଟର ଟ୍ୟାଙ୍କର ଭଳି କାର୍ଯ୍ୟ କରିଥିଲେ। ଅର୍ଥାତ୍ ଯେଉଁ ଗ୍ରହାଣୁଗୁଡ଼ିକୁ ଆଜି ଆମେ ବିନାଶର କାରଣ ମନେ କରୁଛୁ, ସେହି ଦିନେ ହିଁ ପୃଥିବୀର ଜୀବନର ଉତ୍ସ ସାଜିଥିଲା। ଏଗୁଡ଼ିକ ଅନୁସନ୍ଧାନ ଓ ପରୀକ୍ଷା ନିରୀକ୍ଷା କଲେ ଆମେ ଜାଣିପାରିବା ଯେ ପୃଥିବୀରେ ଆମେ ପ୍ରଥମେ ଜୀବନ ବା ବ୍ୟାକ୍ଟେରିଆର ସୂତ୍ରପାତ କିପରି ହୋଇଥିଲା। ତାହେଲେ ଶ୍ରୋତା ବନ୍ଧୁ, ଆମେ ଜାଣିବା ଏହା କେତେ ପ୍ରକାର ଓ କ'ଣ କ'ଣ। ଆମେ ତ ପୃଥିବୀର ଦେଖିଛୁ ଯେ ସବୁ ପଥର ଏକା ପ୍ରକାର ନୁହେଁ, କେଉଁଠି କଳା ମୁଗୁନି ପଥର ତ କେଉଁଠି ଲାଲ ପଥର। ଠିକ୍ ସେମିତି ମହାକାଶରେ ବୁଲୁଥିବା ଏହି ଗ୍ରହାଣୁମାନେ ବି ସମସ୍ତେ ଏକ ପ୍ରକାର ନୁହନ୍ତି। ଏମାନଙ୍କର ବି ନିଜ ନିଜର ଗୁଣ ଓ ପ୍ରକାର ଭେଦ ଅଛି। ଆମ ବୈଜ୍ଞାନିକମାନେ ଏହାକୁ ସହଜରେ ଚିହ୍ନିବା ପାଇଁ ମୁଖ୍ୟତଃ 3ଟି ଭାଗରେ ବାଣ୍ଟିଛନ୍ତି। ଆସନ୍ତୁ ଜାଣିବା ତାହା କ'ଣ ଓ କାହିଁକି ଆମକୁ ଏହା ଜାଣିବା ନିହାତି ଦରକାର। ପ୍ରଥମଟି ହେଲା ସି ଟାଇପ୍ ବା କାର୍ବନଯୁକ୍ତ ଗ୍ରହାଣୁ। ଏଗୁଡ଼ିକ ଦେଖିବାକୁ କୋଇଲା ଭଳି ଖୁବ୍ କଳା ଓ ମାଟିଆ ରଙ୍ଗର। ମହାକାଶରେ ସବୁଠାରୁ ଅଧିକ ସଂଖ୍ୟାରେ ପ୍ରାୟ 75% ଏହି ଗ୍ରହାଣୁ ଦେଖିବାକୁ ମିଳନ୍ତି। ଏଥିରେ ଜଳୀୟ ଅଂଶ ବହୁତ ଥାଏ। ଦ୍ୱିତୀୟଟି ହେଲା ଏସ୍ ଟାଇପ୍ ବା ପଥରୁଆ ଗ୍ରହାଣୁ। ଏଥିରେ ସାଧାରଣ ପଥର ଭଳି ସିଲିକେଟ୍ ଏବଂ ଟିକିଏ ମାତ୍ରାରେ ଲୁହା ଅଂଶ ମିଶିକି ଥାଏ। ଏବଂ ତୃତୀୟ ଓ ସବୁଠାରୁ ଦାମୀ ଗ୍ରହାଣୁଟି ହେଉଛି ଏମ୍ ଟାଇପ୍ ବା ଧାତବ ମେଟାଲିକ୍ ଗ୍ରହାଣୁ। ଶ୍ରୋତାବନ୍ଧୁ, ଏହି ଶ୍ରେଣୀର ଗ୍ରହାଣୁଗୁଡ଼ିକ ହେଉଛନ୍ତି ମହାକାଶର ଏକ ଏକ ଭାସମାନ ଖଜଣା ପରି। ଏହି ପଥର ଭିତରେ ଲୁହା, ନିକେଲ ସହିତ ସୁନା ଏବଂ ପ୍ଲାଟିନମ୍ ଭଳି ମୂଲ୍ୟବାନ ଧାତୁ ଭରି ରହିଛି। ଆମ ପୃଥିବୀରେ ଆମେ ଏତେ ଖୋଳାଖୋଳି କରି ଯେତିକି ସୁନା ବାହାର କରିପାରିବେ ନାହିଁ। ଗୋଟିଏ ବଡ଼ ଏମ୍ ଟାଇପ୍ ଗ୍ରହାଣୁ ତାଠାରୁ ହଜାର ଗୁଣ ଅଧିକ ସୁନା ଥାଇପାରେ। ଏହି ପ୍ରକାର ଭେଦ ଜାଣିବା ଆମ ପାଇଁ ବହୁତ ଜରୁରୀ, କାରଣ ଭବିଷ୍ୟତରେ ଯେତେବେଳେ ଆମେ ମହାକାଶରୁ ଖଣିଜ ସମ୍ପଦ ଆଣିବା ପାଇଁ ଯୋଜନା କରିବା, ଆମକୁ ଆଗୁଆ ଖୋଜିବାକୁ ପଡ଼ିବ ଯେ କେଉଁ ଗ୍ରହାଣୁଟି ଆମର ସେହି ସୁନାଭରା ଏମ୍ ଟାଇପ୍ ଗ୍ରହାଣୁ। ଯଦି ଆମେ ସେମିତି ଗୋଟିଏ ଗ୍ରହାଣୁକୁ ସୁରକ୍ଷିତ ଭାବେ ପୃଥିବୀକୁ ଆଣିପାରିବା, ତେବେ ହୁଏତ ସୁନା ଓ ପ୍ଲାଟିନମ୍ ଏତେ ଶସ୍ତା ହୋଇଯିବ ଯେ ଲୋକେ ସେଥିରେ ଘର, ଝରକା, କବାଟ ତିଆରି କରିପାରିବେ। ତାହେଲେ ଶ୍ରୋତାବନ୍ଧୁ, ଏବେ ଜାଣିବା ପୃଥିବୀରେ ଲୁଚି ରହିଥିବା ଅତୀତର ଚିହ୍ନ ବିଷୟରେ। ଶ୍ରୋତାବନ୍ଧୁ, ଆମେ ତ ଆମେରିକା ବା ମେକ୍ସିକୋରେ ପଡ଼ିଥିବା ଗ୍ରହାଣୁ କଥା ଜାଣିଲେ, କିନ୍ତୁ କ'ଣ ଆପଣ ଜାଣିଛନ୍ତି ଯେ ଆମ ନିଜ ଦେଶ ଭାରତବର୍ଷରେ ମଧ୍ୟ ଏପରି ଏକ ଗ୍ରହାଣୁ ପିଟି ହେବାର ଏକ ଜୀବନ୍ତ ଓ ବହୁତ ବଡ଼ ପ୍ରମାଣ ଆଜି ବି ଲୁଚି ରହିଛି? ହଁ ଆଜ୍ଞା, ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ଏକ ବହୁତ ପ୍ରସିଦ୍ଧ ହ୍ରଦ ରହିଛି, ଯାହାର ନାମ ହେଉଛି ଲୁନାର ହ୍ରଦ। ଆଜିର ପ୍ରାୟ 50,000 ବର୍ଷ ପୂର୍ବେ ଯେତେବେଳେ ମଣିଷ ଜଙ୍ଗଲରେ ଶିକାର କରି ଜୀବନଯାପନ କରୁଥିଲା, ସେତେବେଳେ ମହାକାଶରୁ ଏକ ବିରାଟ ଓ ଭାରି ଉଲ୍କାପିଣ୍ଡ ବା ଗ୍ରହାଣୁ ନିଆଁର ଗୋଳା ପରି ଖସି ଆସି ସେହି ସ୍ଥାନରେ ଖୁବ୍ ଜୋରରେ ମାଟିରେ ପିଟି ହୋଇଥିଲା। ସେହି ଧକ୍କା ଏତେ ଭୟଙ୍କର ଥିଲା ଯେ କଠିନ ପଥର ତରଳି ଯାଇଥିଲା ଓ ମାଟି ଭିତରେ ଏକ ବିରାଟ ଗାତ ସୃଷ୍ଟି ହୋଇଥିଲା। କାଳକ୍ରମେ ବର୍ଷା ପାଣି ଜମି ଆଜି ତାହା ଏକ ସୁନ୍ଦର ଗୋଲାକାର ହ୍ରଦ ରୂପରେ ନେଇଛି। ବୈଜ୍ଞାନିକମାନେ ଯେତେବେଳେ ସେଠିକାର ମାଟି ଓ ପଥର ପରୀକ୍ଷା କଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ
ଏମିତି ଖଣି।

ଗାତଟି ଏତେ ବଡ଼ ଯେ ତାହା ଭିତରେ 20ଟା ଫୁଟବଲ ଷ୍ଟାଡିୟମ ଆରାମସେ ରହିଯିବ। ଏହିସବୁ ଗାତ ଆମକୁ ବାରମ୍ବାର ଗୋଟିଏ ଚେତାବନୀ ଦିଅନ୍ତି ଯେ ସାବଧାନ, ପୃଥିବୀ ଉପରେ ଗ୍ରହାଣୁ ଆକ୍ରମଣ କୌଣସି ନୂଆ କଥା ନୁହେଁ। ମହାକାଶ ବିଜ୍ଞାନ ପରୀକ୍ଷରେ 50,000 ବର୍ଷ ସମୟ ହେଉଛି ଆଖି ପିଛୁଳାର ଦୃଶ୍ୟ। ଏହା ଅତୀତରେ ଘଟିଛି ଏବଂ ଆଗକୁ ମଧ୍ୟ ଘଟିବାକୁ ସମ୍ପୂର୍ଣ୍ଣ ସମ୍ଭାବନା ରହିଛି। ଏବେ ଆପଣମାନଙ୍କ ମନରେ ନିଶ୍ଚୟ ଗୋଟିଏ ପ୍ରଶ୍ନ ଉଠୁଥିବ ଯେ ମହାକାଶର ଏତେ ବଡ଼ ଆକାରରେ ଭିତରେ ଏହି କଳା କଳା ପଥର ଖଣ୍ଡଗୁଡ଼ିକୁ କିପରି ଖୋଜୁଛୁ? ସେମାନେ ତ ଆଲୋକ ସହିତ ଆସୁନାହାନ୍ତି, ସେମାନେ କେତେବେଳେ ଆସି ଆମକୁ ପିଟିବେ ତାହା ଆମେ ଆଗୁଆ କେମିତି ଜାଣିପାରିବା? ଶ୍ରୋତା ବନ୍ଧୁ, ଡାଇନୋସର ଓ ଆମ ମଣିଷ ଭିତରେ ଗୋଟିଏ ବହୁତ ବଡ଼ ତଫାତ୍ ଅଛି, ତାହା ହେଉଛି ଆମର ବୁଦ୍ଧି ଏବଂ ବିଜ୍ଞାନ। ଆଜି ଆମେ ଆଖି ବନ୍ଦ କରି ଅଜ୍ଞତା ଭିତରେ ଶୋଇନାହୁଁ। ଆମର ନିରାପତ୍ତା ପାଇଁ ବିଶ୍ୱର ବଡ଼ ବଡ଼ ମହାକାଶ ଗବେଷଣା ସଂସ୍ଥା, ବିଶେଷ କରି ଆମେରିକାର ନାସା ଏବଂ ୟୁରୋପର ସ୍ପେସ୍ ଏଜେନ୍ସି ବହୁତ ପରିଶ୍ରମ କରୁଛନ୍ତି। ଯେମିତି ଆମ ଘର କିମ୍ବା ବ୍ୟାଙ୍କ ଚାରିପଟେ ସୁରକ୍ଷା ପାଇଁ CCTV କ୍ୟାମେରା ଲାଗିଥାଏ, ଠିକ୍ ସେମିତି ହାୱାଇ ଦ୍ୱୀପ ଭଳି ପୃଥିବୀର ବିଭିନ୍ନ ଉଚ୍ଚ ପାହାଡ଼ିଆ ସ୍ଥାନରେ ବଡ଼ ବଡ଼ ଶକ୍ତିଶାଳୀ ଟେଲିସ୍କୋପ ଗୁଡ଼ିକ ଆକାଶ ଆଡ଼କୁ ମୁହଁ କରି 24 ଘଣ୍ଟା ଅନେଇ ବସିଛନ୍ତି। ଏହା ଆମ ମାନବ ଜାତି ନାଇଟ୍ ୱାଚମ୍ୟାନ୍ ଭଳି କାମ କରୁଛି। ଆମେ ଜାଣୁ ଯେ ରାତି ଆକାଶରେ ତାରାମାନେ ସ୍ଥିର ଥାଆନ୍ତି, କିନ୍ତୁ ଯେତେବେଳେ ଏହି ଅତ୍ୟାଧୁନିକ ଟେଲିସ୍କୋପ ଦେଖେ ଯେ ଲକ୍ଷ ଲକ୍ଷ ସ୍ଥିର ତାରାମାନଙ୍କର ଭିତରେ ଗୋଟିଏ ଛୋଟ ବିନ୍ଦୁ ଧୀରେ ଧୀରେ ଗୋଟିଏ ଜାଗାରୁ ଅନ୍ୟ ଗୋଟିଏ ଜାଗାକୁ ଘୁଞ୍ଚୁଛି, ବୈଜ୍ଞାନିକମାନେ ତୁରନ୍ତ ସାବଧାନ ହୋଇଯାଆନ୍ତି। ସେମାନେ ରାଡାର୍ ଦ୍ୱାରା ସିଗ୍ନାଲ ପଠାଇ କମ୍ପ୍ୟୁଟର ସାହାଯ୍ୟରେ ସେହି ଗ୍ରହାଣୁର ଆକାର କେତେ ବଡ଼ ଓ କେତେ ବେଗରେ ଆସୁଛି ଏବଂ ଆଗାମୀ 100 ବର୍ଷ ଭିତରେ ତାହା ପୃଥିବୀ ପାଖରେ ପହଞ୍ଚିବ ନା ନାହିଁ ତାହାର ପୁରା ତଥ୍ୟ କାଢ଼ି ନିଅନ୍ତି। ଆପଣ ଜାଣି ଖୁସି ହେବେ ଯେ ବର୍ତ୍ତମାନ ସୁଦ୍ଧା ଆମ ବୈଜ୍ଞାନିକମାନେ ପୃଥିବୀ ପାଇଁ ସାମାନ୍ୟତମ ବିପଦ ସୃଷ୍ଟି କରିବା ଭଳି ପ୍ରାୟ 30,000ରୁ ଅଧିକ ଗ୍ରହାଣୁଙ୍କୁ ଖୋଜି ବାହାର କରିସାରିଲେଣି ଏବଂ ସେମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି। ଏହି ସିକ୍ୟୁରିଟି ଗାର୍ଡର କାମ ଖରା, ବର୍ଷା, ଶୀତ ସହିତ ବିନା ଛୁଟିରେ ଅନବରତ ଚାଲିଛି। ଆମର 1967 ମସିହାରେ ମିଳିତ ଜାତିସଂଘ ଦ୍ୱାରା ଆନ୍ତର୍ଜାତୀୟ ଚୁକ୍ତିମାନ ସ୍ୱାକ୍ଷରିତ ହୋଇଥିଲା, ଯାହାକୁ ଆଉଟର୍ ସ୍ପେସ୍ ଟ୍ରିଟି କୁହାଯାଏ। ସେହି ନିୟମ ଅନୁସାରେ ମହାକାଶର କୌଣସି ଗ୍ରହ, ଚାନ୍ଦ ବା ଗ୍ରହାଣୁ ଉପରେ କୌଣସି ଦେଶ ନିଜର ପତାକା ଲଗାଇ ମାଲିକାନା ଦାବି କରିପାରିବେ ନାହିଁ। ମହାକାଶ କାହାର ବ୍ୟକ୍ତିଗତ ବ୍ୟାପାର ନୁହେଁ, ଏହା ସମସ୍ତଙ୍କର। କିନ୍ତୁ ଆଜିକାଲି ବଡ଼ ବଡ଼ ବେସରକାରୀ କମ୍ପାନୀମାନେ ଅନେକ ଟଙ୍କା ଖର୍ଚ୍ଚ କରି ବ୍ୟବସାୟ କରିବାକୁ ବାହାରିଲେଣି। ଏହି ପୁରୁଣା ଆଇନକୁ ବଦଳାଇବାର ସମୟ ଆସିଗଲାଣି। ଗ୍ରହାଣୁର ମିଳୁଥିବା ସମ୍ପଦ ଯେପରି କୌଣସି ଏକ ନିର୍ଦ୍ଦିଷ୍ଟ ଦେଶର ବା କମ୍ପାନୀର ଏକ ଚାଟିଆ ଅଧିକାର ନୁହେଁ ଏବଂ ତାର ଲାଭ ଗରିବ ଦେଶମାନଙ୍କୁ ମଧ୍ୟ ମିଳିପାରେ, ସେଥିପାଇଁ ନୂଆ ଆନ୍ତର୍ଜାତିକ ନିୟମ ତିଆରି କରିବା ନିହାତି ଜରୁରୀ ହୋଇପଡ଼ିଛି, ନଚେତ୍ ମହାକାଶରେ ଆହୁରି ଏକ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯିବ। ତ ଏବେ ଆସନ୍ତୁ ଆମେ ଜାଣିବା ଗ୍ରହାଣୁର ଅବରୋଧ କରିବା ନୂଆ ଜ୍ଞାନକୌଶଳ। ଏହି ମାନବ ଜାତି ବିପଦରୁ ରକ୍ଷା ପାଇବାର ଉପାୟ ବିଷୟରେ ଆଲୋଚନା କରିବା। ଆମେ ଜାଣିଲେ ଯେ ବିପଦ ବହୁତ ବଡ଼, କିନ୍ତୁ ଆଜିର ମଣିଷ ପାଖରେ ମଧ୍ୟ ଏମିତି ବ୍ରହ୍ମାସ୍ତ୍ର ଅଛି ଯାହା ସାହାଯ୍ୟରେ ଆମେ ଏହି ମହାକାଶ ପଥରମାନଙ୍କୁ ବାଟରୁ ହିଁ ଅବରୋଧ କରିପାରିବା। ଆପଣମାନେ ହଲିଉଡ୍ ସିନେମାରେ ଦେଖିଥିବେ ଯେ ଗ୍ରହାଣୁ ଆସିଲେ ତାର ଉପରକୁ ପରମାଣୁ ବୋମା ମାରି ତାକୁ ଖଣ୍ଡ ଖଣ୍ଡ କରିଦିଆଯାଏ, କିନ୍ତୁ ବାସ୍ତବ ଜୀବନରେ ବୈଜ୍ଞାନିକମାନେ ଏହିଠାରୁ ବି ବହୁତ ସୁନ୍ଦର ଓ ସୁରକ୍ଷିତ ଟେକ୍ନୋଲୋଜି ତିଆରି କରିସାରିଲେଣି। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ନାସାର ଡାର୍ଟ ମିଶନ। ବୈଜ୍ଞାନିକମାନେ ଏକ ବଡ଼ ରକେଟ୍ ସାହାଯ୍ୟରେ ଗୋଟିଏ ସାଟେଲାଇଟ୍କୁ ପଠାଇଲେ ଏବଂ ମହାକାଶରେ ଯାଉଥିବା ଡାଇମର୍ଫସ୍ ନାମକ ଗ୍ରହାଣୁ ସହିତ ତାକୁ ପୁରା ଜୋରରେ ଧକ୍କା କରାଇଲେ। ଏହି ଧକ୍କା ଫଳରେ ସେହି ଗ୍ରହାଣୁର ଗତିପଥ ଟିକିଏ ବଦଳିଗଲା। ଏହା ଥିଲା ପୃଥିବୀର ଇତିହାସରେ ମଣିଷ ଦ୍ୱାରା କରାଯାଇଥିବା ପ୍ରଥମ ମହାକାଶର ପ୍ରତିରକ୍ଷା ପରୀକ୍ଷା ଏବଂ ଏଥିରେ ଆମେ 100% ସଫଳ ହେଲେ। ଏହା ବ୍ୟତୀତ ଅନ୍ୟ ଏକ ଉପାୟ ହେଉଛି ଗ୍ରାଭିଟି ଟ୍ରାକ୍ଟର। ଏହା ଏମିତି ଏକ ଜ୍ଞାନକୌଶଳ ଯେଉଁଠି ଗ୍ରହାଣୁ ସହିତ ପିଟି ହେବା ଦରକାର ନାହିଁ, ବରଂ ଏକ ଭାରୀ ମହାକାଶଯାନକୁ ଗ୍ରହାଣୁ ପାଖକୁ ପଠାଯିବ ଏବଂ ତା ଗ୍ରହାଣୁ ସାଙ୍ଗରେ ଉଡ଼ିବ। ଯାନର ନିଜସ୍ୱ ମାଧ୍ୟାକର୍ଷଣ ଶକ୍ତି ବଳରେ ତାହା ସେହି ବିରାଟ ପଥରକୁ ଚୁମ୍ବକ ଭଳି ଧୀରେ ଧୀରେ ଆପେ ଆପେ ନିଜ ଆଡ଼କୁ ଟାଣି ତା ରାସ୍ତା ବଦଳାଇବା ଦେବ। ଯେମିତି ଗୋଟିଏ

0: ବଡ଼ ଟ୍ରକ୍ ଖରାପ ହୋଇଯାଇଥିବା ଗାଡ଼ିକୁ ପଛରେ ବାନ୍ଧି ଟାଣି ନିଏ। ଏହା ବ୍ୟତୀତ ଅନ୍ୟ ଏକ ଉପାୟ ହେଉଛି ଲେଜର୍ ଆବ୍ଲେସନ୍, ଯେଥିରୁ ପୃଥିବୀରୁ ଶକ୍ତିଶାଳୀ ଲେଜର୍ ରଶ୍ମି ପକାଇ ଗ୍ରହାଣୁର ଗୋଟିଏ ପାର୍ଶ୍ୱକୁ ଉତ୍ତପ୍ତ କରି ତରଳାଇ ଦିଆଯିବ, ଯାହାଫଳରେ ସେଥିରୁ ଗ୍ୟାସ୍ ବାହାରିବ ଏବଂ ରକେଟ୍ ଭଳି ତାହା ତା'ର ରାସ୍ତା ବଦଳାଇ ଦେବ। ଏହିସବୁ ଟେକ୍ନୋଲୋଜି ପ୍ରମାଣ କରୁଛି ଯେ ମଣିଷ ଏବେ ମହାକାଶର ମୃତ୍ୟୁକୁ ବି ହରାଇବାର କ୍ଷମତା ରଖିଛି। ଆସନ୍ତୁ ଶ୍ରୋତା ବନ୍ଧୁ, ଏବେ ଆମେ ଜାଣିବା ଘରୋଇ କମ୍ପାନୀ ଏବଂ ମହାକାଶର ନୂଆ ବାଣିଜ୍ୟ କିପରି କରୁଛନ୍ତି। ଆଜିଠାରୁ କିଛି ବର୍ଷ ପୂର୍ବର କଥା ଟିକିଏ ଭାବନ୍ତୁ। ପୂର୍ବରୁ ଆମେ ଭାବୁଥିଲେ ଯେ ମହାକାଶକୁ ରକେଟ୍ ପଠାଇବା କେବଳ ଆମ ଭାରତ ଗର୍ବ, ଇସ୍ରୋ ବା ଆମେରିକା ନାସା ଭଳି ବଡ଼ ବଡ଼ ସରକାରୀ ସଂସ୍ଥାମାନଙ୍କର କାମ, କାରଣ ଏଥିପାଇଁ ହଜାର ହଜାର କୋଟି ଟଙ୍କା ଏବଂ ହଜାର ହଜାର ବୈଜ୍ଞାନିକଙ୍କର ଆବଶ୍ୟକତା ଥାଏ। ସାଧାରଣ ଲୋକ ବା କମ୍ପାନୀ ପାଇଁ ଏହା ଏକ ଅସମ୍ଭବ ସ୍ୱପ୍ନ ଥିଲା, କିନ୍ତୁ ଏବେ ଏକବିଂଶ ଶତାବ୍ଦୀରେ ପୁରା ଚିତ୍ର ବଦଳି ଯାଇଛି। ଆଗରୁ ମହାକାଶ ଯିବା ମାନେ ନିଜର ଏକ ସ୍ୱତନ୍ତ୍ର ବିମାନ କିଣିବା ଭଳି ଥିଲା, କିନ୍ତୁ ଆଜିକାଲି ଇଣ୍ଟରନେଟ୍ ଓ ଟେକ୍ନୋଲୋଜି ଯୁଗରେ ଏହା ଆମର ଦୈନନ୍ଦିନ ଉବର କିମ୍ବା ମୋ ବସ୍ରେ ଯାତ୍ରା କଲା ଭଳି ସହଜ ଏବଂ ସୁବିଧାଜନକ ହେବାକୁ ବସିଲାଣି। ଏଲନ୍ ମସ୍କଙ୍କର ସ୍ପେସ୍ ଏକ୍ସ ଭଳି ବେସରକାରୀ କମ୍ପାନୀମାନେ ଏମିତି ରକେଟ୍ ତିଆରି କଲେଣି ଯାହା ମହାକାଶକୁ ଯାଇ ପୁଣି ସୁରକ୍ଷିତ ଭାବରେ ପୃଥିବୀକୁ ଫେରି ଆସୁଛି। ଏହାଦ୍ୱାରା ମହାକାଶ ଯାତ୍ରା ବହୁତ ଶସ୍ତା ହୋଇଯାଇଛି। ଆଜିର ଏହି ସମ୍ପୂର୍ଣ୍ଣ ବିଶ୍ଲେଷଣରୁ ଆମେ ଗୋଟିଏ କଥା ଅତ୍ୟନ୍ତ ସ୍ପଷ୍ଟ ଭାବେ ବୁଝିପାରିଲେ ଯେ ଗ୍ରହାଣୁ ବା ଆଷ୍ଟ୍ରଏଡ଼୍ ହେଉଛି ପ୍ରକୃତିର ଏକ ଅଦ୍ଭୁତ ଏବଂ ରହସ୍ୟମୟ ଦ୍ୱିଧାରୀ ଖଣ୍ଡା ସଦୃଶ। ଯଦି ଆମେ ସତର୍କ ନ ରହିବା ଏବଂ ବିଜ୍ଞାନକୁ ଅଣଦେଖା କରିବା, ତେବେ ଏହି ପଥର ଖଣ୍ଡଗୁଡ଼ିକ ଆଖି ପିଛୁଳା ପୃଥିବୀରୁ ମାନବ ସଭ୍ୟତାକୁ ସବୁଦିନ ପାଇଁ ପୋଛିଦେବାର କ୍ଷମତା ରହିଛି, ଯେମିତି କୋଟି କୋଟି ବର୍ଷ ପୂର୍ବେ ଡାଇନୋସରମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେଇଥିଲା। କିନ୍ତୁ ଅନ୍ୟପକ୍ଷରେ ଯଦି ଆମେ ଆମର ବୁଦ୍ଧିମତା ଓ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ସଠିକ୍ ଉପଯୋଗ କରିବା, ତେବେ ଏହି ଗ୍ରହାଣୁଗୁଡ଼ିକ ହିଁ ଆମ ପାଇଁ ଅସୀମ ସମ୍ପଦ, ନୂତନ ଜ୍ଞାନ ଏବଂ ମହାକାଶ ବିଜୟର ପ୍ରବେଶ ଦ୍ୱାର ଖୋଲିଦେବ। ଧନ୍ୟବାଦ।
1: ଆଶା କରୁଛି ବାର୍ତ୍ତାଟି ନିଶ୍ଚୟ ଆପଣଙ୍କ ପାଇଁ ସମୟ ଉପଯୋଗୀ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ଆଜି ହେଉଛି ଆନ୍ତର୍ଜାତୀୟ ସଂସଦୀୟ ଦିବସ ଏବଂ ଆନ୍ତର୍ଜାତୀୟ ଗ୍ରହାଣୁ ଦିବସ। ପ୍ରତିବର୍ଷ ଜୁନ୍ 30 ତାରିଖରେ ସମଗ୍ର ବିଶ୍ୱରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିବସ ଭାବରେ ଏହାକୁ ପାଳନ କରାଯାଏ। ଏହି ଦୁଇଟି ଦିବସର ଉଦ୍ଦେଶ୍ୟ ଭିନ୍ନ ହୋଇଥିଲେ ମଧ୍ୟ ଉଭୟ ମାନବ ସମାଜର ଉନ୍ନତି, ସୁରକ୍ଷା ଓ ସଚେତନତା ସହ ଜଡ଼ିତ ଅଟେ। ଗୋଟିଏ ଦିବସ ଗଣତନ୍ତ୍ର, ସାଂସଦ ଏବଂ ଲୋକଙ୍କ ଅଧିକାରକୁ ସୁଦୃଢ଼ କରିବାର ସନ୍ଦେଶ ଦେଉଥିବା ବେଳେ ଅନ୍ୟଟି ମହାକାଶରେ ଥିବା ଗ୍ରହାଣୁ ଓ ସେମାନଙ୍କ ଦ୍ୱାରା ପୃଥିବୀ ପ୍ରତି ସମ୍ଭାବ୍ୟ ବିପଦ ବିଷୟରେ ସଚେତନତା ସୃଷ୍ଟି କରେ। ଆମେ ଯଦି ଆନ୍ତର୍ଜାତୀୟ ସଂସଦୀୟ ଦିବସ ବିଷୟରେ ଦେଖିବା, ପ୍ରତିବର୍ଷ ଜୁନ୍ 30 ତାରିଖରେ ଏହାକୁ ପାଳନ କରାଯାଏ। 2018 ମସିହାରେ ଜାତିସଂଘ ଏହି ଦିବସକୁ ସ୍ୱୀକୃତି ପ୍ରଦାନ କରିଥିଲା। ଏହି ତାରିଖରେ 1899 ମସିହାରେ ଆନ୍ତର୍ସଂସଦୀୟ ସଂଘ ଗଠିତ ହୋଇଥିଲା। ଏହା ବିଶ୍ୱର ବିଭିନ୍ନ ଦେଶର ସଂସଦମାନଙ୍କ ମଧ୍ୟରେ ସହଯୋଗ, ଗଣତନ୍ତ୍ର, ଶାନ୍ତି ଓ ମାନବ ଅଧିକାରକୁ ପ୍ରୋତ୍ସାହନ ଦେଇଥାଏ। ସଂସଦ ହେଉଛି ଗଣତନ୍ତ୍ରର ମୂଳ ଆଧାର। ଜନସାଧାରଣ ନିଜ ପ୍ରତିନିଧିଙ୍କୁ ଭୋଟ ମାଧ୍ୟମରେ ନିର୍ବାଚିତ କରି ସଂସଦକୁ ପଠାନ୍ତି। ସଂସଦରେ ଦେଶର ବିକାଶ, ଆଇନ ପ୍ରଣୟନ, ବଜେଟ୍ ଅନୁମୋଦନ ଏବଂ ସରକାରଙ୍କ କାର୍ଯ୍ୟର ସମୀକ୍ଷା କରାଯାଏ। ଏହା ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରେ। ଭାରତର ସଂସଦ 2 ସଦନ, ଲୋକସଭା ଓ ରାଜ୍ୟସଭାକୁ ନେଇ ଗଠିତ। ସଂସଦରେ ଦେଶର ଗୁରୁତ୍ୱପୂର୍ଣ୍ଣ ନୀତି, ଆଇନ ଓ ଯୋଜନା ଉପରେ ଆଲୋଚନା ହୁଏ। ଜନସମସ୍ୟାର ସମାଧାନ ପାଇଁ ସାଂସଦମାନେ ଲୋକଙ୍କ ମତାମତକୁ ସରକାରଙ୍କ ନିକଟରେ ଉପସ୍ଥାପନ କରନ୍ତି। ଆନ୍ତର୍ଜାତୀୟ ସଂସଦୀୟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା, ସଂସଦର ସ୍ୱଚ୍ଛତା ଓ ଜବାବଦେହିତା ବଢ଼ାଇବା, ମହିଳା ଓ ଯୁବକମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ଲୋକଙ୍କ ସହ ସଂସଦର ସମ୍ପର୍କକୁ ଆହୁରି ମଜବୁତ କରିବା। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରୁ ଏକ ଗୀତ। କଥାଚିତ୍ର ମେହୁନା, ଗୀତିକାର ଜାଭେଦ ଅଖ୍ତର।

0: ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ସମଗ୍ର ବିଶ୍ୱରେ ଜୁନ୍ ମାସ 30 ତାରିଖକୁ ଇଣ୍ଟରନ୍ୟାସନାଲ ଏଷ୍ଟେରଏଡ୍ ଡେ ବା ଅନ୍ତର୍ଜାତୀୟ ଗ୍ରହଣ ଦିବସ ପାଳନ କରାଯାଏ। ତମେମାନେ ଭାବୁଥିବ ଏହି ଏଷ୍ଟେରଏଡ୍ ବା ଗ୍ରହଣ କ'ଣ? ଏଗୁଡ଼ିକ ହେଉଛି ସୂର୍ଯ୍ୟ ଚାରିପଟେ ଘୁରୁଥିବା ଛୋଟ ବଡ଼ ପଥର ଖଣ୍ଡ, କିନ୍ତୁ ଏମାନେ ଆମ ପୃଥିବୀ ପାଇଁ କେତେ ବିପଜ୍ଜନକ ହୋଇପାରନ୍ତି। ଜୁନ୍ ମାସ 30 ତାରିଖଟି ଇତିହାସର ଏକ ବଡ଼ ଘଟଣାକୁ ମନେ ପକାଇଦିଏ। 1908 ଏହି ଦିନ ରୁଷିଆର ଟୁଙ୍ଗୁସ୍କା ନଦୀ କୂଳରେ ଏକ ବିରାଟ ଗ୍ରହାଣୁ ମାଡ଼ ହୋଇଥିଲା, ଯାହାଦ୍ୱାରା ବହୁତ ବଡ଼ ଜଙ୍ଗଲ ନଷ୍ଟ ହୋଇଯାଇଥିଲା। ସେଇଥିପାଇଁ ମହାକାଶର ଏହି ପଥରଗୁଡ଼ିକ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ମିଳିତ ଜାତିସଂଘ ତରଫରୁ ଏହି ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ ପାଳନ କରାଯାଉଅଛି। ପିଲାଏ, ଡାଇନୋସରମାନେ ପୃଥିବୀରୁ କେମିତି ଲୋପ ପାଇଲେ ସେ କଥା ତ ସମସ୍ତେ ଜାଣିଥିବେ। ଏକ ବିଶାଳ ଏଷ୍ଟେରଏଡ୍ ପୃଥିବୀ ସହ ଧକ୍କା ହେବା ଯୋଗୁଁ ହିଁ ସେମାନଙ୍କର ଅନ୍ତ ହୋଇଥିଲା। ବିଜ୍ଞାନ ଆଜି ବହୁ ଆଗକୁ ଯାଇଛି। ଆମ ବୈଜ୍ଞାନିକମାନେ ଏବେ ଏମିତି ପ୍ରଯୁକ୍ତି ବିଦ୍ୟା ତିଆରି କରୁଛନ୍ତି ଯାହାଦ୍ୱାରା ଆମେ ପୃଥିବୀ ଆଡ଼କୁ ଆସୁଥିବା ବିପଦକୁ ଦୂରେଇ ଦେଇପାରିବା। ଯେମିତିକି ନାସାର ଡାର୍ଟ ମିଶନ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଗ୍ରହାଣୁକୁ ଦିଗ ପରିବର୍ତ୍ତନ କରିବାରେ ସଫଳ ହୋଇଥିଲା। ଗ୍ରହାଣୁ ଦିବସରେ ଆମେ ଜାଣୁ ଯେ ବିଜ୍ଞାନ ଓ ସଚେତନତା ହିଁ ଆମ ପୃଥିବୀକୁ ସୁରକ୍ଷିତ ରଖିପାରିବ। ମହାକାଶ ପ୍ରତି ଆଗ୍ରହ ବଢ଼ାଅ ଏବଂ ନୂଆ ନୂଆ କଥା ସବୁ ଶିଖ, ତାହେଲେ ଯାଇ ଆମ ପୃଥିବୀକୁ ଆମେ ସୁରକ୍ଷିତ ରଖିପାରିବା। ଏହି ସୁଚିନ୍ତା ସହିତ ଆଜିର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପିଲାମାନେ। ପିଲାମାନେ, ଆଜିର ଆମର କାର୍ଯ୍ୟକ୍ରମରେ ଆମ ବିଦ୍ୟାଳୟ କ୍ରମରେ ଆମେ ପହଞ୍ଚିଥିଲୁ ମୁଙ୍ଗାପଡ଼ା କ୍ଷେତ୍ରାଜପୁର ସମ୍ବଲପୁରର ବାଳିକା ବିଦ୍ୟାଳୟର କ୍ୟାମ୍ପସରେ। ତେବେ କିଶୋର ଅବସ୍ଥା ହେଉଛି ସ୍ୱପ୍ନ ଦେଖିବାର ଏବଂ ନିଜକୁ ଗଢ଼ିବାର ସମୟ। ବିଦ୍ୟାଳୟ ପରିସରରେ ଯେତେବେଳେ ଆମେ ପହଞ୍ଚି ସାରିଛୁ, ଏଠାକାର ଛୋଟ ଛୋଟ ବନ୍ଧୁମାନଙ୍କ ମନରେ କ'ଣ ଚାଲିଛି, ଆସନ୍ତୁ ସିଧାସଳଖ ସେମାନଙ୍କଠାରୁ ଜାଣିବା।
1: ପ୍ରଥମେ ଆପଣଙ୍କର ପରିଚୟ ଦେବେ।
2: ମୁଁ କୁସୁମ ଭୋଇ, 10ମ ଶ୍ରେଣୀରେ ପଢୁଥିବା ଗୋଟିଏ ଛାତ୍ରୀ।
1: ପାଖରେ ପରୀକ୍ଷା ଆସୁଛି, ସ୍କୁଲ ତ ଏବେ ଏବେ ଖୋଲିଛି, ଆପଣ କିପରି ପ୍ରସ୍ତୁତି କରୁଛନ୍ତି ପରୀକ୍ଷା ପାଇଁ?
2: କୋଶ୍ଚିନ୍ସ ମାନେ ରିଭିଜନ କରୁଛି, ଓ କିଛି ଡାଉଟ୍ ରହିଲେ ମୁଁ ଟିଚର୍ସକୁ ପଚାରେ, ଆଉ କିଛି ଡାଉଟ୍ସ ରହିଲେ ମୁଁ ନିଜ ଟ୍ୟୁସନ୍ ଟିଚର୍ସକୁ ମୁଁ ପଚାରେ ଡାଉଟ୍, ମ୍ୟାଥ୍ସ ଲାଇକ୍ ମ୍ୟାଥ୍ସ ଆଉ ଫିଜିକ୍ସ ଆଉ ନ୍ୟୁମେରିକାଲ୍ସ ମାନେ, ଆଉ କିଛି ଡାଉଟ୍ ଥିଲେ ମୁଁ ବାକି ଟିଚର୍ସମାନଙ୍କୁ ପଚାରେ।
1: ପରୀକ୍ଷା ସମୟରେ ଆପଣଙ୍କୁ କିଛି ଏମିତି ଷ୍ଟ୍ରେସ୍ ବା ମାନସିକ ଚାପ ରହେ କି?
2: ହଁ, ରହେ।
1: କିପରି ସେଇ ଆପଣଙ୍କର ଯେଉଁ ମାନସିକ ଚାପ ରହିଛି ତାକୁ ଆପଣ ଦୂର କରନ୍ତି ସେ ସମୟରେ?
2: ନେଚର ଭାଇବ୍ ନେଉ, ମେଡିଟେସନ୍ କରୁ, ଓ ୟୋଗା ଏକ୍ସରସାଇଜ୍ ଯାହାକୁ ଜଣେ ଭଲ ଲାଗେ ସେଇଟା କରୁ, ମାଇଣ୍ଡ ରିଲାକ୍ସଡ୍ ହୁଏ ଓ ଶାନ୍ତି ମିଳେ ମାଇଣ୍ଡକୁ।
1: ସ୍କୁଲରେ ପାଠ ପଢ଼ିବା ସମୟରେ ଆପଣ କେଉଁ ସବଜେକ୍ଟ ବା ବିଷୟର ପିରିୟଡ଼କୁ ବହୁତ ପସନ୍ଦ କରନ୍ତି ଏବଂ କାହିଁକି କରନ୍ତି?
2: ମୋତେ ବେଶୀ ମ୍ୟାଥ୍ ଆଉ ଫିଜିକ୍ସ ପିରିୟଡ଼ ଭଲ ଲାଗେ, କାହିଁକି ସେଥିରେ ବହୁତ ଆକ୍ଟିଭିଟି ହୁଏ, ମଜ ମସ୍ତି ବି ହୁଏ, ଆଉ ତା ସାଥିରେ ପାଠପଢ଼ା ବି ହୁଏ।
1: ପଢ଼ିବା ସମୟରେ ଆପଣଙ୍କ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ କିପରି ଆପଣମାନଙ୍କୁ ଶିକ୍ଷା ପ୍ରଦାନ କରନ୍ତି, ପଢ଼ିବାରେ କିପରି ସାହାଯ୍ୟ କରନ୍ତି?
2: ପଢ଼ିବା ଭଲ ଲାଗେ, ଆଉ ଆମ ଟିଚରମାନେ ଆମକୁ କିଛି ଡାଉଟ୍ ଥିଲେ ୟା କିଛି ଟପିକ୍ ଡାଉଟ୍ ଥିଲେ ସେଇଟା ଆଉ ଥରେ ରିଭିଜନ୍ସ କରି ଆମ ଡାଉଟ୍ କ୍ଲିୟର କରନ୍ତି, ଆଉ ସେମିତି ଆମକୁ ହେଲ୍ପ କରନ୍ତି।
1: ଏଇଟା ତ ପାଠ ପଢ଼ିବା ସମୟରେ ଆପଣ କ୍ଲାସରୁମ୍ରେ କିପରି ପଢ଼ନ୍ତି କହିଲେ, ମଝିରେ ଟିଫିନ୍ ବ୍ରେକ୍ ମଧ୍ୟ ହୁଏ, ସେ ସମୟରେ ଆପଣ ଖାଇବା ଛଡ଼ା ଆଉ କ'ଣ କରନ୍ତି?
2: ଖାଇବା ଛଡ଼ା ଆମେ ଗସିପ୍ କରେ, ଲାଇକ୍ ସ୍କୁଲ କ୍ୟାମ୍ପସରେ କିଛି ହୋଇଥିବା ଓ ଆମ ଜୀବନରେ କିଛି ଘଟିଥିବା, ଦୈନନ୍ଦିନ ଜୀବନରେ ଆମେ ଯାହା କିଛି ହୁଏ ଆମେ ତା ଆମ ପ୍ରିୟ ମିତ୍ର ସାଙ୍ଗେ ଆମେ ତାଙ୍କ ସହିତ କଥା ହଉ।
1: ଆପଣଙ୍କର ପ୍ରିୟ ସାଙ୍ଗ କିଏ ଏବଂ ତାର କେଉଁ ଗୁଣଟି ଆପଣଙ୍କୁ ଖୁବ୍ ଭଲ ଲାଗେ ସେଥିପାଇଁ ସେ ଆପଣଙ୍କର ପ୍ରିୟ ହେଇପାରିଛି?
2: ମୋ ପ୍ରିୟ ସାଙ୍ଗମାନେ ହେଉଛନ୍ତି ଲିପ୍ସା ଓ ଖୁସି। ସେମାନଙ୍କ ପ୍ରତି ମୁଁ ପ୍ରତି ସ୍ନେହ ତାଙ୍କର ମୋତେ ବହୁତ ଭଲ ଲାଗେ। ସେମାନେ ମୋତେ ଗଲା ରାସ୍ତା ଯିବା ପାଇଁ ମନା କରନ୍ତି ଓ ସେମାନେ ମୋ ସାଙ୍ଗରେ ବହୁତ ବୁଲାକିନ୍ଦା କରନ୍ତି, ସେଇଟା ମୋତେ ବହୁତ ଭଲ ଲାଗେ।
1: ସ୍କୁଲର ଏମିତି କେଉଁ କଥା ଅଛି ବା ଜିନିଷ ଅଛି ଯାହାକୁ ଆପଣ ସବୁବେଳେ ଜୀବନରେ ମନେ ରଖିଥିବେ?
2: ସ୍କୁଲର ଫଙ୍କସନ୍ ଓ କୋ କରିକୁଲାର ଆକ୍ଟିଭିଟି ମୋତେ ସଦାବେଳେ ମନେ ହୁଏ।
1: ପାଠପଢ଼ା ବ୍ୟତୀତ ଆପଣଙ୍କୁ ଆଉ କ'ଣ କରିବାକୁ ଭଲ ଲାଗେ?
2: ସ୍ପୋର୍ଟସ୍ ଆଉ ନିଜ ପ୍ୟାରେଣ୍ଟସ୍ ସାଙ୍ଗ ଟିକେ ଟାଇମ୍ ସ୍ପେଣ୍ଡ କରିବା ମୋତେ ବହୁତ ଭଲ ଲାଗେ।
1: ଆଜିକାଲି ତ ଇଣ୍ଟରନେଟ୍ ଏବଂ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ହେଉଛି ପଢ଼ିବା ପାଇଁ ମଧ୍ୟ। ସ୍କୁଲର ବିଭିନ୍ନ ପ୍ରକାରର ସୂଚନା ପାଇଁ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରାଯାଉଛି, ପାଠ ପଢ଼ିବା ପାଇଁ ଅନଲାଇନ୍ କ୍ଲାସେସ୍ ମଧ୍ୟ ସେଇଥିରେ ଦିଆଯାଉଛି। ସେ ଏହା ବ୍ୟବହାର କରୁଛନ୍ତି, ବ୍ୟବହାର କରିବା ପରେ ପରେ ଅଧିକ ବ୍ୟବହାର ନ କରିବେ ସେଥିପାଇଁ ଆପଣ କିଭଳି ନିଜକୁ ନିୟନ୍ତ୍ରଣ କରନ୍ତି?
2: ମୁଁ କ୍ଲାସ୍ ସରିଲା ପରେ ମୋଟିଭେଟେଡ୍ ହୋଇକରି ମୁଁ ଏତେ ମୋବାଇଲ୍ ଦେଖିନି ଓ ନିଜ କାମ ଲାଇକ୍ ଅନଲାଇନ୍ କ୍ଲାସ୍ରେ କିଛି କାମ ଦେଇଥିବେ, ହୋମୱାର୍କ ଦେଇଥିବେ ଆଉ ହୋମୱାର୍କ ଦେଇଥିବେ ସେଇଟା ମୁଁ କରେ, ସେଥିପାଇଁ ମୁଁ ଏତେ ଧ୍ୟାନ ଦିଏନି ମୋବାଇଲ୍ ଉପରେ।
1: ବଡ଼ ହେଲେ ଆପଣ କ'ଣ ହେବାକୁ ଚାହୁଁଛନ୍ତି, ଆପଣଙ୍କର ଜୀବନର ଲକ୍ଷ୍ୟ କ'ଣ ଏବଂ କାହିଁକି?
2: ମୋ ଜୀବନର ଲକ୍ଷ୍ୟ ହେଉଛି ବ୍ୟାଙ୍କିଂ ମ୍ୟାନେଜର, ବିକଜ୍ ସେଠି ମୋ ମାମି ଅଛନ୍ତି ଆଉ ତାଙ୍କୁ ଦେଖି ମୁଁ ଇନ୍ସପାୟାର୍ ହୋଇଛି।
1: ଯାହା ହଉ, ଆପଣ ବର୍ତ୍ତମାନ ଠାରୁ ହିଁ ଆପଣଙ୍କ ଜୀବନର ଲକ୍ଷ୍ୟକୁ ସ୍ଥିର କରିପାରିଛନ୍ତି, ପ୍ରସ୍ତୁତି ମଧ୍ୟ କରିଦେଲେଣି, ନିଶ୍ଚିତ ଭାବରେ ଆପଣ ଭବିଷ୍ୟତରେ ସଫଳ ହେବେ ତାହା ଆମେ ପ୍ରାର୍ଥନା କରୁଛୁ। ଆପଣ ଆପଣଙ୍କର ସ୍କୁଲର ପରିବେଶକୁ ସୁସ୍ଥ ରଖିବା ପାଇଁ କ'ଣ କ'ଣ ସବୁ କରନ୍ତି?
2: ନିଜ ସ୍କୁଲକୁ ସଫା ସୁତୁରା ରଖନ୍ତି ଓ ନିଜ କ୍ଲାସରୁମକୁ ଡିସିପ୍ଲିନ୍ ମାଇଣ୍ଡେଡ୍ ଓ ସ୍କୁଲକୁ ଆମ କ୍ଲାସରୁମକୁ ସଫା ରଖନ୍ତୁ ଆଉ ଏମିତି କିଛି କାମ କରିନା ଯେ ଆମ କ୍ଲାସର ଇମେଜ୍ ଖରାପ ହଉ।
1: ଯାଉ ଯାଉ ଆପଣଙ୍କ ପାଇଁ ରିପିଟ୍ ଫାୟାର କ୍ୱେଶ୍ଚନ, ଆପଣଙ୍କୁ ବହି ପଢ଼ିବା ଭଲ ଲାଗେ ନା ସିନେମା ଦେଖିବା ଭଲ ଲାଗେ?
2: ବହି ପଢ଼ିବା ଭଲ ଲାଗେ।
1: ରବିବାର ସକାଳୁ ଶୋଇବା ଭଲ ଲାଗେ ନା ସାଙ୍ଗସାଥିଙ୍କ ସହିତ ଖେଳକୁଦ କରିବାକୁ ଭଲ ଲାଗେ?
2: ସାଙ୍ଗ ସହିତ ଖେଳକୁଦ କରିବା ଭଲ ଲାଗେ।
1: ମ୍ୟାଥ୍ ପିରିୟଡ୍ସ ଭଲ ଲାଗେ ନା ଗେମ୍ସ ପିରିୟଡ୍ ଭଲ ଲାଗେ?
2: ମ୍ୟାଥ୍ ପିରିୟଡ୍ସ।
1: ମାଙ୍କ ହାତ ରନ୍ଧା ଖାଦ୍ୟ ଭଲ ଲାଗେ ନା ବଜାରରେ ମିଳୁଥିବା ଫାଷ୍ଟ ଫୁଡ୍ ଭଲ ଲାଗେ?
2: ମାଙ୍କ ହାତ ଖାନା ଭଲ ଲାଗେ।
1: ଯାହା ହଉ, ଆପଣ ଆପଣଙ୍କର ମନର କଥା କହିଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ।
2: ଧନ୍ୟବାଦ।
0: ଶୁଣିଲ ତ ପିଲାଏ, ଏହି ବନ୍ଧୁ ଜଣଙ୍କ ଭବିଷ୍ୟତରେ ଜଣେ ବ୍ୟାଙ୍କର ହେବାର ସ୍ୱପ୍ନ ଦେଖିଛନ୍ତି। ସେମିତି ଆମେ ଆଉ ଜଣଙ୍କ ସହିତ ଭେଟ ହୋଇଥିଲୁ, ଆସ ଜାଣିବା ତାଙ୍କ ଭବିଷ୍ୟତର ସ୍ୱପ୍ନ କ'ଣ।
1: ଆପଣଙ୍କର ପରିଚୟ ଦିଅନ୍ତୁ।
3: ମୋ ନାଁ ସୃଜି ବାଗ, ମୁଁ ଅଷ୍ଟମ ଶ୍ରେଣୀର ଛାତ୍ରୀ।
1: ପାଖରେ ପରୀକ୍ଷା ଆସୁଛି, କିପରି ପ୍ରସ୍ତୁତି ଚାଲିଛି?
3: ପରୀକ୍ଷା ପାଇଁ ମୁଁ ଗୋଟେ ଟାଇମ୍ ଟେବଲ୍ ରେଡି କରିଛି ଓ ମୁଁ ତା ଅନୁସାରରେ ପଢ଼େ।
1: ପରୀକ୍ଷା ସମୟରେ ସ୍ଟ୍ରେସ୍ ବା ମାନସିକ ଚାପକୁ କେମିତି ଦୂର କରନ୍ତି?
3: 10 ମିନିଟ୍ ମେଡିଟେସନ୍ ର ସହାୟତାରେ ମୁଁ ମୋ ସ୍ଟ୍ରେସ୍ କୁ ଦୂର କରେ।
1: ସ୍କୁଲରେ ପାଠ ପଢ଼ିବା ସମୟରେ କେଉଁ ସବଜେକ୍ଟ ବା ବିଷୟର ପିରିୟଡ୍ ଆପଣଙ୍କୁ ବହୁତ ଭଲ ଲାଗେ ଆଉ କାହିଁକି ଭଲ ଲାଗେ?
3: ମୋତେ ମ୍ୟାଥ୍ ସବଜେକ୍ଟ ଭଲ ଲାଗେ କାରଣ ମ୍ୟାଥ୍ ମୋ ଇଣ୍ଟରେଷ୍ଟିଂ ସବଜେକ୍ଟ ଅଟେ।
1: ବଡ଼ ହେଲେ ଆପଣ କ'ଣ ହେବାକୁ ଚାହୁଁଛନ୍ତି, କାହିଁକି?
3: ବଡ଼ ହେଲେ ମୁଁ ଗୋଟିଏ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛି କାରଣ ମୋତେ ମୋ ନିଜ ପାଇଁ କାମ କରିବା ଭଲ ଲାଗେ। ମୋ ମା ମୋ ପାଇଁ ମୋ ରୋଲ୍ ମଡେଲ କାରଣ ସେମାନେ ନିଜ ବୁଦ୍ଧି ଓ ବିବେକର ସହାୟତାରେ ନିଜ ବ୍ୟାପାର ଆରମ୍ଭ କରିଛନ୍ତି।
1: ପାଠ ପଢ଼ିବା ସମୟରେ ଆପଣଙ୍କ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ କିପରି ଆପଣଙ୍କୁ ଶିକ୍ଷା ପ୍ରଦାନ କରନ୍ତି, ଆପଣଙ୍କର ପଢ଼ିବାରେ ସାହାଯ୍ୟ କରନ୍ତି?
3: ଶିକ୍ଷକ ମାନେ ଆମକୁ ଛୋଟ ଛୋଟ କଥା ବି ବହୁତ ଭଲସେ ବୁଝାନ୍ତି ଓ କେଉଁ ଡାଉଟ୍ ହେଲେ ଆମ ଡାଉଟ୍ ବି ଭଲ ପରି ସଲ୍ଭ କରନ୍ତି।
1: ପଢ଼ିବା ସମୟ ତ ଏଇଟା କହିଲେ ଯେତେବେଳେ କ୍ଲାସରୁମରେ କ୍ଲାସ୍ ଚାଲିଛି, ରିସେସ୍ ପିରିୟଡ୍ ବା ଟିଫିନ୍ ବ୍ରେକ୍ ଯେତେବେଳେ ହୁଏ, ଖାଇବା ଛଡ଼ା ଆପଣମାନେ ଆଉ କେଉଁ ବିଷୟରେ କଥା ହୁଅନ୍ତି?
3: ଆମ ଦିନଚର୍ଯ୍ୟା, ଆଜି ଆମେ କ'ଣ କଲୁ କ'ଣ ନାହିଁ, କାଲିକା କ'ଣ ହେଇଥିଲା, ଖାଇବା ପରେ ଆମେ ସେଇ ବିଷୟରେ ଚର୍ଚ୍ଚା କରୁ।
1: ଆପଣଙ୍କର ପ୍ରିୟ ସାଙ୍ଗ କିଏ ଏବଂ କାହିଁକି?
3: ମୋ ପ୍ରିୟ ସାଙ୍ଗ ନିମିଷା କାରଣ ସେ ମୋ ସହାୟତା କରେ ଓ ମୋ ଛୋଟ ଛୋଟ କାମରେ ବି ସେ ମୋ ସହଯୋଗ କରେ।
1: ସ୍କୁଲର ଏମିତି କେଉଁ ଜିନିଷ ବା କଥା ଅଛି ଯାହାକୁ ଆପଣ ସବୁଦିନ ମନେ ରଖିବେ?
3: ସ୍କୁଲରେ ଆମକୁ ଯେଉଁ କଥା ମାନେ ଶିଖା ଯାଏ ସେଇଟା ବହୁତ ଭଲ ଅଟେ ଓ ମୁଁ ତାହାକୁ ସଦା ମନରେ ରଖିବି।
1: ଆପଣଙ୍କୁ ଯଦି କୁହାଯାଏ ଯେ ଆପଣଙ୍କୁ ଗୋଟିଏ ଦିନ ପାଇଁ ପ୍ରିନ୍ସିପାଲ କରିଦିଆଗଲା ଆପଣଙ୍କ ସ୍କୁଲର, ତାହେଲେ ଆପଣ ଗୋଟିଏ ଦିନରେ କ'ଣ ପରିବର୍ତ୍ତନ ସ୍କୁଲରେ ଆଣିବା ପାଇଁ ଚାହୁଁଛନ୍ତି?
3: ଯଦି ମୁଁ ଦିନେ ଲାଗରେ ପ୍ରିନ୍ସିପାଲ ହେବି ତ ମୁଁ ଡିସିପ୍ଲିନ ଉପରେ ଡିସିଜନ ନେବି।
1: ଆଚ୍ଛା, ସ୍କୁଲର ପରିବେଶକୁ ସୁସ୍ଥ ରଖିବା ପାଇଁ କ'ଣ ସବୁ କର ତମେ ସ୍କୁଲ ପରିସରରେ?
3: ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ମୁଁ ମୋ ସ୍କୁଲର ଆଶେପାଶେ ଏବଂ ମୋ ସ୍କୁଲର ପ୍ଲେଗ୍ରାଉଣ୍ଡରେ ବି ଡଷ୍ଟବିନ୍ ରଖିବି ଓ ସମସ୍ତଙ୍କୁ କହିବି କି ଆମ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ କଚଡ଼ା ମାନଙ୍କୁ ସେ ଡଷ୍ଟବିନ୍ରେ ଡାଲନ୍ତୁ।
1: ଏଠି ଆପଣଙ୍କ ପାଇଁ କିଛି ରେପିଡ୍ ଫାୟାର ପ୍ରଶ୍ନ ଅଛି। ଆଚ୍ଛା, ଆପଣଙ୍କୁ ବହି ପଢ଼ିବା ଭଲ ଲାଗେ ନା ସିନେମା ଦେଖିବା ଭଲ ଲାଗେ?
3: ମୋତେ ପଢ଼ିବା ଭଲ ଲାଗେ।
1: ରବିବାର ସକାଳୁ ଶୋଇବା ଭଲ ଲାଗେ ନା ସାଙ୍ଗମାନଙ୍କ ସହିତ ଖେଳକୁଦ କରିବାକୁ ଭଲ ଲାଗେ?
3: ମୋତେ ସାଙ୍ଗମାନଙ୍କ ସହିତ ଖେଳିବାକୁ ଭଲ ଲାଗେ।
1: ମ୍ୟାଥ୍ ପିରିୟଡ୍ସ ଭଲ ଲାଗେ ନା ଗେମ୍ସ ପିରିୟଡ୍ ଭଲ ଲାଗେ?
3: ଗଣିତ ପିରିୟଡ୍ ମୋ ପ୍ରିୟ।
1: ମାଆଙ୍କ ହାତ ରନ୍ଧା ବେଶୀ ଭଲ ଲାଗେ ନା ବଜାରରେ ମିଳୁଥିବା ଫାଷ୍ଟଫୁଡ୍?
3: ମୋତେ ମାଆଙ୍କ ହାତ ରନ୍ଧା ଖାଇବାକୁ ଭଲ ଲାଗେ।
1: ଯାହା ହଉ, ଆପଣ ଆପଣଙ୍କର ମନର କଥା ଆମକୁ କହିଲେ, ଆମ ସହିତ କଥା ହେଲେ, ସେଥିପାଇଁ ଧନ୍ୟବାଦ।
0: ଏହି ବନ୍ଧୁଙ୍କର ଭବିଷ୍ୟତର ସ୍ୱପ୍ନ ତ ଜାଣିଲ, ସେପରି ଆମେ ଭେଟ ହୋଇଥିଲୁ ଆଉ ଜଣେ ବନ୍ଧୁଙ୍କ ସହିତ।
1: ଆପଣଙ୍କର ପରିଚୟ ଦିଅନ୍ତୁ।
4: ମୋ ନାଁ ସୀତାଦ୍ୱାରୀ, ମୁଁ କ୍ଲାସ୍ 8ରେ ପଢେ।
1: ପାଖରେ ପରୀକ୍ଷା ଆସୁଛି, କିପରି ପ୍ରସ୍ତୁତି ଚାଲିଛି?
4: ମୁଁ 2 ଥର ଲେଖି ପ୍ରାକ୍ଟିସ୍ କରେ ଓ ଯେଉଁଟା ମୋତେ ନାଇଁ ଆସେ ହେଇଟା ମୁଁ ମ୍ୟାମ୍କେ ପଚାରେ।
1: ପରୀକ୍ଷା ସମୟରେ ଷ୍ଟ୍ରେସ୍ ବା ମାନସିକ ଚାପକୁ କେମିତି ଦୂର କରନ୍ତି?
4: ମୁଁ ମେଡିଟେସନ୍ ଓ ଶାନ୍ତିରେ ବସିଥାଏ।
1: ସ୍କୁଲରେ ପାଠ ପଢ଼ିବା ସମୟରେ କେଉଁ ସବଜେକ୍ଟ ବା ବିଷୟର ପିରିୟଡ୍ ଆପଣଙ୍କୁ ବହୁତ ଭଲ ଲାଗେ ଆଉ କାହିଁକି ଭଲ ଲାଗେ?
4: ମୋତେ ମ୍ୟାଥ୍ ସବଜେକ୍ଟ ଭଲ ଲାଗେ, କାହିଁକି ମ୍ୟାଥ୍ରେ ଇକ୍ୱେସନ୍ ଥାଏ, ସେଟା ଇଣ୍ଟରେଷ୍ଟିଂ ଲାଗେ।
1: ବଡ଼ ହେଲେ ଆପଣ କ'ଣ ହେବାକୁ ଚାହୁଁଛନ୍ତି, କାହିଁକି?
4: ମୋତେ ମୁଁ ଡକ୍ଟର ହେବି ଓ ମୋତେ ହେଲ୍ପ କରିବାକୁ ଭଲ ଲାଗେ ତା ପାଇଁ।
1: ପାଠ ପଢ଼ିବା ସମୟରେ ଆପଣଙ୍କ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ କିପରି ଆପଣଙ୍କୁ ଶିକ୍ଷା ପ୍ରଦାନ କରନ୍ତି, ଆପଣଙ୍କର ପଢ଼ିବାରେ ସାହାଯ୍ୟ କରନ୍ତି?
4: ସେମାନେ ଆମକୁ ସମଝାନ୍ତି, ବୁଝାନ୍ତି ଆମକୁ।
1: ରିସେସ୍ ପିରିୟଡ୍ ବା ଟିଫିନ୍ ବ୍ରେକ୍ ଯେତେବେଳେ ହୁଏ, ଖାଇବା ଛଡ଼ା ଆପଣମାନେ ଆଉ କେଉଁ ବିଷୟରେ କଥା ହୁଅନ୍ତି?
4: ଖେଳିବାର।
1: ଆପଣଙ୍କର ପ୍ରିୟ ସାଙ୍ଗ କିଏ ଏବଂ କାହିଁକି?
4: ମୋ ପ୍ରିୟ ସାଙ୍ଗ ନିମିଷା, କାହିଁକି ସେ ମୋତେ ସବୁ ହେଲ୍ପ କରେ ଆଉ ମୁଁ ତାକୁ ବି।
1: ସ୍କୁଲର ଏମିତି କେଉଁ ଜିନିଷ ବା କଥା ଅଛି ଯାହାକୁ ଆପଣ ସବୁଦିନ ମନେ ରଖିବେ?
4: ଆସେମ୍ବ୍ଲି।
1: ଆପଣଙ୍କୁ ଯଦି କୁହାଯାଏ ଯେ ଆପଣଙ୍କୁ ଗୋଟିଏ ଦିନ ପାଇଁ ପ୍ରିନ୍ସିପାଲ କରିଦିଆଗଲା ଆପଣଙ୍କ ସ୍କୁଲର, ତାହେଲେ ଆପଣ ଗୋଟିଏ ଦିନରେ କ'ଣ ପରିବର୍ତ୍ତନ ସ୍କୁଲରେ ଆଣିବା ପାଇଁ ଚାହୁଁଛନ୍ତି?
4: ମୁଁ ସ୍କୁଲରେ ପାର୍କ ବନାଇବି।
1: ଆଚ୍ଛା, ସ୍କୁଲର ପରିବେଶକୁ ସୁସ୍ଥ ରଖିବା ପାଇଁ କ'ଣ ସବୁ କର ତମେ ସ୍କୁଲ ପରିସରରେ?
4: ମୁଁ କମ୍ ଗନ୍ଦଗୀ ଫେଲାଇବା ଓ ଡିସିପ୍ଲିନରେ ରହିବା।
1: ଏଠି ଆପଣଙ୍କ ପାଇଁ କିଛି ରେପିଡ୍ ଫାୟାର ପ୍ରଶ୍ନ ଅଛି। ଆଚ୍ଛା, ଆପଣଙ୍କୁ ବହି ପଢ଼ିବା ଭଲ ଲାଗେ ନା ସିନେମା ଦେଖିବା ଭଲ ଲାଗେ?
4: ବହି ପଢ଼ିବା।
1: ରବିବାର ସକାଳୁ ଶୋଇବା ଭଲ ଲାଗେ ନା ସାଙ୍ଗମାନଙ୍କ ସହିତ ଖେଳକୁଦ କରିବାକୁ ଭଲ ଲାଗେ?
4: ସାଙ୍ଗମାନଙ୍କ ସହିତ ଖେଳିବା।
1: ମ୍ୟାଥ୍ ପିରିୟଡ୍ସ ଭଲ ଲାଗେ ନା ଗେମ୍ସ ପିରିୟଡ୍ ଭଲ ଲାଗେ?
4: ଗେମ୍ ପିରିୟଡ୍।
1: ମାଆଙ୍କ ହାତ ରନ୍ଧା ବେଶୀ ଭଲ ଲାଗେ ନା ବଜାରରେ ମିଳୁଥିବା ଫାଷ୍ଟଫୁଡ୍?
4: ମାଆଙ୍କ ରନ୍ଧା।
1: ଯାହା ହଉ, ଆପଣ ଆପଣଙ୍କର ମନର କଥା ଆମକୁ କହିଲେ, ଆମ ସହିତ କଥା ହେଲେ, ସେଥିପାଇଁ ଧନ୍ୟବାଦ।
0: ଏଥର ଆଉ ଜଣେ ବନ୍ଧୁ ତାଙ୍କର ମନର କଥା କହୁଛନ୍ତି।
1: ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ।
5: ନମସ୍କାର, ମୋ ନାଁ ନିମିଷା ରାଣା, କ୍ଲାସ୍ 8ଶ୍ରେଣୀ ସେକ୍ସନ୍ ବି।
1: ପାଖରେ ପରୀକ୍ଷା ଆସୁଛି, କିପରି ପ୍ରସ୍ତୁତି ଚାଲିଛି?
5: ଆମ ପରୀକ୍ଷା ହେଲେ ଆମେ ସେଲ୍ଫ ଷ୍ଟଡି କରୁ ଆଉ ଆମ କୋଶ୍ଚେନ୍ ମାନେ ମ୍ୟାମ୍ ମାନଙ୍କୁ ପଚାରୁ, ସଲ୍ଭ କରିବା ଲାଗି ପଚାରୁ ଓ ଟ୍ୟୁସନ୍ରେ ବି ଡାଉଟ୍ କ୍ଲିୟର କରୁ ଆଉ ରିଭାଇଜ୍ କରୁ କୋଶ୍ଚେନ୍ ମାନଙ୍କୁ ଆଉ ତାର ସଲ୍ଭ କରୁ ଆନ୍ସର କୋଶ୍ଚେନ୍ ସଲ୍ଭ କରୁ।
1: କେତେ ସମୟ ଦିଅନ୍ତି ପାଠ ପଢ଼ାକୁ ପ୍ରତିଦିନ?
5: 2 ଘଣ୍ଟା ଦେଉ।
1: ପରୀକ୍ଷା ସମୟରେ ଷ୍ଟ୍ରେସ୍ ବା ମାନସିକ ଚାପକୁ କେମିତି ଦୂର କରନ୍ତି?
5: ଆମେ ୟୋଗା କରୁ ଆଉ ମେଡିଟେସନ୍ କରୁ ଆଉ ବାହାରକୁ ଖେଳି ଯାଉ।
1: ସ୍କୁଲରେ ପାଠ ପଢ଼ିବା ସମୟରେ କେଉଁ ସବଜେକ୍ଟ ବା ବିଷୟର ପିରିୟଡ଼ ଆପଣଙ୍କୁ ବହୁତ ଭଲ ଲାଗେ ଆଉ କାହିଁକି ଭଲ ଲାଗେ?
5: ମ୍ୟାଥ୍ ଭଲ ଲାଗେ, ଆଉ ମ୍ୟାମ୍ ଯେଉଁ ଡାଉଟ୍କୁ କ୍ଲିୟର୍ କରନ୍ତି ସେଥିପାଇଁ ବି ଭଲ ଲାଗେ। ଆଉ ମ୍ୟାଥ୍ ଜଣେ ଜଣେ କହୁଛନ୍ତି କି ହାର୍ଡ ସବଜେକ୍ଟ, ଲେକିନ୍ ହେଟା ବୁଝିପାରିଲେ ଭଲ ଲାଗେ ଆଉ ଡାଉଟ୍ କ୍ଲିୟର୍ ହୁଏ।
1: ପାଠ ପଢ଼ିବା ସମୟରେ ଆପଣଙ୍କ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ କିପରି ଆପଣଙ୍କୁ ଶିକ୍ଷା ପ୍ରଦାନ କରନ୍ତି, ଆପଣଙ୍କର ପଢ଼ିବାରେ ସାହାଯ୍ୟ କରନ୍ତି?
5: ଆମ ଡାଉଟ୍ କ୍ଲିୟର୍ କରନ୍ତି, ଯେଉଁ ଡାଉଟ୍ ମ୍ୟାମ୍ ମାନଙ୍କୁ ନାଇଁ ବତେଇ ପାରୁ ସେମାନେ ବୁଝିଯାଆନ୍ତି ଆଉ ଆମ ଡାଉଟ୍ କ୍ଲିୟର୍ କରନ୍ତି, ଆମ ସାହାଯ୍ୟ ବି କରନ୍ତି ପାଠ ପଢ଼ିବା ଲାଗି, ଆଉ ହେଟା ମାନେ ରିଭାଇଜ୍ କରିବା ଲାଗି ହେଲ୍ପ କରନ୍ତି।
1: ଏଇଟା କହିଲେ ଯେତେବେଳେ କ୍ଲାସରୁମ୍ରେ କ୍ଲାସ୍ ଚାଲିଛି, ରିସେସ୍ ପିରିୟଡ଼ ବା ଟିଫିନ୍ ବ୍ରେକ୍ ଯେତେବେଳେ ହୁଏ, ଖାଇବା ଛଡ଼ା ଆପଣମାନେ ଆଉ କେଉଁ ବିଷୟରେ କଥା ହୁଅନ୍ତି?
5: ଯେନ୍ଟାକି ଆମେ ଘର ଗଲେ କିଛି କରୁ, ହେଟା ଆମେ ସାଙ୍ଗସାଥିମାନଙ୍କୁ ବତଉ, ଡ୍ୟାନ୍ସ କଲୁ କି ସୁଇମିଂ କଲୁ ସେଥିପାଇଁ ବତଉ, ଆଉ ସବଜେକ୍ଟ ବାରେ ବତଉ, ଆଉ କୋଶ୍ଚେନ୍ ସଲ୍ଭ କରୁ।
1: ଆପଣଙ୍କର ପ୍ରିୟ ସାଙ୍ଗ କିଏ ଏବଂ କାହିଁକି?
5: ମୋ ପ୍ରିୟ ସାଙ୍ଗ ନାମ ଦୁଇଟି ଅଛନ୍ତି, ଗୋଟିଏ ସିତୁ ଆଉ ଗୋଟିଏ ଶ୍ରୁତି, ଦୁଇ ଜଣ ପଢ଼ିବା ଲାଗି ମୋ ସାହାଯ୍ୟ କରନ୍ତି ଆଉ ମୋ ସାଙ୍ଗେ ଖେଳନ୍ତି, ମୋ ସାଙ୍ଗରେ ରହନ୍ତି, ମୁଁ ଜଣକୁ ହିଁ ମାନେ ମାନନ୍ତି ଏ କଥା ମାନେ, ଆଉ ଆମେ ବୁଲି ବି ଯାଉ ଏକା ସାଙ୍ଗେ, ସେୟାର କରନ୍ତି ଯା କଥା ଯାଉ।
1: ସାଙ୍ଗରେ ମିଶିକି ଦୁଷ୍ଟାମି କରନ୍ତି ନା ଆପଣଙ୍କୁ ମନା କରନ୍ତି ଯେମିତି କରିବା କଥା ନୁହେଁ କହିକି?
5: ମନା କରନ୍ତି।
1: ସ୍କୁଲର ଏମିତି କେଉଁ ଜିନିଷ ବା କଥା ଅଛି ଯାହାକୁ ଆପଣ ସବୁଦିନ ମନେ ରଖିବେ?
5: ସ୍କୁଲର ଫଙ୍କସନ୍ ମାନେ ଆମେ ମନେ ରଖୁ, ସ୍କୁଲରେ ଯେଉଁ ଫେଷ୍ଟିଭାଲ ମାନେ ହୁଏ ଆମେ ସେଠି ପାର୍ଟିସିପେଟ କରୁ, ଆମ ମିତ୍ରମାନଙ୍କ ସାଙ୍ଗେ ଆମେ ମାନେ ଗ୍ରୁପରେ ଡ୍ୟାନ୍ସ କରୁ, ଆଉ ଗେମ୍ ହୁଏ, ସ୍ପୋର୍ଟସ୍ ହୁଏ, ଆମେ ସାଙ୍ଗେ ଖେଳୁ, ଭଲ ଲାଗେ ଏକା ସାଙ୍ଗେ ଖେଳିଲା ବେଳେ, ଆଉ ପ୍ରାଇଜ୍ ମିଳେ ଏକା ସାଙ୍ଗେ ମାନଙ୍କୁ କଂଗ୍ରାଚୁଲେସନ୍ କହୁ।
1: ବଡ଼ ହେଲେ ଆପଣ କ'ଣ ହେବାକୁ ଚାହୁଁଛନ୍ତି?
5: ବଡ଼ ହେଲେ ମୁଁ ଆକ୍ଟର ବନିବା ଚାହୁଁଛି।
1: କାହିଁକି?
5: ଆକ୍ଟର ମାନେ ମୋତେ ଭଲ ଲାଗ, ଆଉ ଦୁଇଟା ଆକ୍ଟର ଆଉ ଆକ୍ଟ୍ରେସ୍ ଅଛନ୍, ଯିଏ ମାନ ଗୋଟିଏ ପତି ବ୍ରହ୍ମଚାରୀ ଆଉ ଗୋଟିଏ ରିମଜିମ, ଦୁଇଟା ଆକ୍ଟର ଆଉ ଆକ୍ଟ୍ରେସ୍ ଅଛନ୍, ତାଙ୍କ ନାଁ ଆଶିଷ ଦୀକ୍ଷିତ ଆଉ ପ୍ରାପ୍ତି ଶୁକ୍ଲା, ହିମାଂଶୁ ଅବସ୍ତି ଆଉ ଆଉ ୟଶିକା ଶର୍ମା।
1: ଏଇଟା ଟିଭି ସିରିଏଲ ଦୁଇଟା ଯାକ ଆଗ ନାଁ ଯେଉଁ କହିଲେ?
5: ହଁ, ଟିଭି ସିରିଏଲ।
1: ତ ସେମାନଙ୍କର ଅଭିନୟ ଭଲ ଲାଗେ, ସେଥିପାଇଁ ଭବିଷ୍ୟତରେ ଆପଣ ଅଭିନୟ କ୍ଷେତ୍ରକୁ ଯିବା ପାଇଁ ଚାହୁଁଛନ୍ତି? ପାଠପଢ଼ା ବ୍ୟତୀତ ଆଉ କ'ଣ କରିବାକୁ ଭଲ ଲାଗେ?
5: ଆଉ ଆମେ ଗେମ୍ ସ୍ପୋର୍ଟସରେ ଭଲ ଲାଗେ, ଡ୍ୟାନ୍ସରେ ଭଲ ଲାଗେ, ସବୁ ପାର୍ଟିସିପେଟ କରିବା ଲାଗି ବି ଭଲ ଲାଗେ, ଗାଇବା ଲାଗି ବି ଭଲ ଲାଗେ।
1: କୌଣସି ଗୀତ ଗାଇକି ଶୁଣେଇବେ କି?

0: ସବୁ କର ତମେ ସ୍କୁଲ ପରିସରରେ?
1: ଆମେ ସ୍କୁଲରେ ସଫା ରଖୁ, କ୍ଲାସରୁମ୍ ବି ସଫା ରଖୁ, ଡିସିପ୍ଲିନରେ ରଖୁ, ଆମେ କ୍ଲାସ ଡିସିପ୍ଲିନରେ ରହୁ, ତ ସେଥିପାଇଁ ସ୍କୁଲ ଭଲ ହୁଏ।
0: ଆପଣଙ୍କୁ ଯଦି କୁହାଯାଏ ଯେ ଆପଣଙ୍କୁ ଗୋଟିଏ ଦିନ ପାଇଁ ପ୍ରିନ୍ସିପାଲ କରି ଦିଆଗଲା ଆପଣଙ୍କ ସ୍କୁଲର, ତାହେଲେ ଆପଣ ଗୋଟିଏ ଦିନରେ କ'ଣ ପରିବର୍ତ୍ତନ ସ୍କୁଲରେ ଆଣିବା ପାଇଁ ଚାହୁଁଛନ୍ତି?
1: ପହିଲା ତ କ୍ୟାଣ୍ଟିନ୍ ଖୋଲିବା ପାଇଁ ଚାହୁଁଛନ୍ତି, ଆଉ ସବୁ କ୍ଲାସରେ ଗୋଟିଏ ଗୋଟିଏ ଗେମ୍ ପିରିୟଡ଼ ହେବା ପାଇଁ ବି ଚାହୁଁଛନ୍ତି।
0: ଏଠି ଆପଣଙ୍କ ପାଇଁ କିଛି ରେପିଡ୍ ଫାୟାର ପ୍ରଶ୍ନ ଅଛି। ଆଚ୍ଛା, ଆପଣଙ୍କୁ ବହି ପଢ଼ିବା ଭଲ ଲାଗେ ନା ସିନେମା ଦେଖିବା ଭଲ ଲାଗେ?
1: ବହି ପଢ଼ିବା।
0: ରବିବାର ସକାଳୁ ଶୋଇବା ଭଲ ଲାଗେ ନା ସାଙ୍ଗମାନଙ୍କ ସହିତ ଖେଳକୁଦ କରିବାକୁ ଭଲ ଲାଗେ?
1: ସାଙ୍ଗମାନଙ୍କ ସହିତ ଖେଳକୁଦ କରିବା।
0: ମ୍ୟାଥ ପିରିୟଡ୍ସ ଭଲ ଲାଗେ ନା ଗେମ୍ସ ପିରିୟଡ୍ ଭଲ ଲାଗେ?
1: ଦୁଇଟା ଭଲ ଲାଗେ, ଆମେ ମ୍ୟାଥ ବି ଭଲ ଲାଗେ, ଖେଳିବା ବି ଭଲ ଲାଗେ।
0: ମାଆଙ୍କ ହାତ ରନ୍ଧା ବେଶୀ ଭଲ ଲାଗେ ନା ବଜାରରେ ମିଳୁଥିବା ଫାଷ୍ଟଫୁଡ୍?
1: ମାଆଙ୍କ ହାତ ରନ୍ଧା।
0: ଯାହା ହଉ, ଆପଣ ଆପଣଙ୍କର ମନର କଥା ଆମକୁ କହିଲେ, ଆମ ସହିତ କଥା ହେଲେ, ସେଥିପାଇଁ ଧନ୍ୟବାଦ।
1: ଧନ୍ୟବାଦ।
2: ଶୁଣିଲେ ତ ପିଲାଏ, ଆମ ବିଦ୍ୟାଳୟ କ୍ରମରେ ମୁଙ୍ଗାପଡ଼ା କ୍ଷେତ୍ରାଜପୁର ସମ୍ବଲପୁରର ବାଳିକା ବିଦ୍ୟାଳୟର କିଶୋରୀ ଛାତ୍ରୀମାନଙ୍କ ସହିତ ସାକ୍ଷାତକାର। ଏହି କିଶୋରୀ ବନ୍ଧୁମାନଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ସେମାନେ

ଙ୍କ ଚିନ୍ତାଧାରା ପ୍ରକୃତରେ ପ୍ରେରଣାଦାୟୀ। ଏହି ବୟସରେ ଅନେକ ଦ୍ୱନ୍ଦ୍ୱ ଥାଏ, କିନ୍ତୁ ସଠିକ୍ ମାର୍ଗଦର୍ଶନ ମିଳିଲେ ଏମାନେ ଦେଶର ଭବିଷ୍ୟତ ଗଢ଼ିପାରିବେ। ଆଜି ପାଇଁ ଆମ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଏତିକି। ପୁଣି ଭେଟିବା ଏକ ନୂଆ ସ୍କୁଲରେ। ସେ ପର୍ଯ୍ୟନ୍ତ ହସୁଥାନ୍ତୁ, ପଢ଼ୁଥାନ୍ତୁ ଏବଂ ଆଗକୁ ବଢ଼ୁଥାନ୍ତୁ। ଏହି କ୍ୟାମ୍ପସର ଛୋଟ ଛୋଟ ବନ୍ଧୁମାନଙ୍କ ସହ କଥା ହୋଇ ବହୁତ ମଜା ଆସିଲା। ଏମାନଙ୍କ ଭିତରେ ଯେମିତି କିଛି ନୂଆ କରିବାର ଜୋଶ ଅଛି, ସେମିତି ହିଁ ନିଜ ସ୍ୱପ୍ନକୁ ସାକାର କରିବାର ଜିଦ୍ ମଧ୍ୟ ଅଛି। ଏହିପରି ହସଖୁସି ପାଠପଢ଼ା ଓ ଆଗକୁ ବଢ଼ିବାର ଜୀବନ ହିଁ ହେଉଛି ପ୍ରକୃତ କିଶୋର ଅବସ୍ଥା। ଏଥର କାର୍ଯ୍ୟକ୍ରମରେ ଶୁଣିବା ଗୀତଟିଏ ତୁମ ପାଇଁ। ଗୀତଟିରେ କଣ୍ଠ ଦେଇଛନ୍ତି ଅପା ରୀନା ସେନ ଓ ସାଥୀ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ବଟକୃଷ୍ଣ ଆଚାର୍ଯ୍ୟ।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆଜିର ପ୍ରସଙ୍ଗ ଶୁଣନ୍ତୁ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିଭିଜି ରାମଜେ ଗ୍ରାମୀଣ ଆଇନ 2025। ରାଜ୍ୟରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସର ନୀତି, ପୂଜା ପାଉଛନ୍ତି ପଟ୍ଟିଦିଅ। ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆସନ୍ତାକାଲିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। ଏହି ଆଇନ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତ୍ୟେକ ଦିନ କାମ ଯୋଗାଇ ଦେବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଭିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମାଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ଏବଂ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ରାଜ୍ୟରେ ଏକ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଏଆଇଆଇଏ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀ ଗସ୍ତ ଅବସରରେ କାର୍ଯ୍ୟାଳୟରେ ସାକ୍ଷାତ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏଆଇଆଇଏ ପ୍ରତିଷ୍ଠା ପାଇଁ ଭୁବନେଶ୍ୱରଠାରେ ପ୍ରାୟ 100 ଏକର ପରିମିତ ସରକାରୀ ଜମି ଚିହ୍ନଟ କରାଯାଇଛି। ପୂର୍ବ ଭାରତରେ କୌଣସି ଜାତୀୟ ସ୍ତରୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ହୋଇନାହିଁ। ଓଡ଼ିଶାର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟସେବା ଏବଂ ଉଚ୍ଚଶିକ୍ଷାକୁ ପ୍ରୋହାହନ ମିଳିବା ସହିତ ସମଗ୍ର ପୂର୍ବ ଏବଂ ମଧ୍ୟ ଭାରତର ଜନସାଧାରଣଙ୍କ ପାଇଁ ଜାତୀୟସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହୋଇପାରିବ। ଗସ୍ତ ଅବସରରେ ଡକ୍ଟର ମହାଲିଙ୍ଗ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ରୂପରେଖ ସମ୍ପର୍କରେ ବିସ୍ତୃତ

0: ଆଲୋଚନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଉପଭୋକ୍ତା ଓ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସ୍ଥାୟୀ ଶକ୍ତିର ବ୍ୟବହାର ଏବଂ କେନ୍ଦ୍ର ସହିତ ରାଜ୍ୟର ସମବାୟ ଢାଞ୍ଚାକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ବିଶାଳ ଦେବ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟ ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5 ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ଯେ ରବି ପ୍ରୋକ୍ୟୁରମେଣ୍ଟ ଆଜି ପ୍ରକୃତରେ ସରିଯାଉଛି, କିନ୍ତୁ ଆମେ ଦେଖିଲୁ 4-5 ଜିଲ୍ଲାରେ ଏପର୍ଯ୍ୟନ୍ତ ଫାର୍ମର୍ସ ମାନଙ୍କର ଧାନ ପଡ଼ି ରହିଛି। ତ ତାକୁ ଉଠାଇବା ପାଇଁ ଆମେ ଡିସିସନ୍ ନେଇଛୁ ଯେ 3 ପର୍ଯ୍ୟନ୍ତ ଇଏ ପ୍ରୋକ୍ୟୁରମେଣ୍ଟ ଚାଲୁ ରହିବ, ଆଉ ସମସ୍ତଙ୍କର ଧାନ ଫାର୍ମର୍ସ ମାନଙ୍କର ଯେଉଁମାନଙ୍କୁ ଟୋକନ୍ ଦିଆଯାଇଛି ତାକୁ ସବୁ ଉଠାଯିବ।
0: ଭୁବନେଶ୍ୱରଠାରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ନବନିଯୁକ୍ତ ଶିଶୁମଙ୍ଗଳ ସମିତି ସିଡବ୍ଲ୍ୟୁସିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ପାଇଁ 5-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଏହି ପ୍ରଶିକ୍ଷଣ ମାଧ୍ୟମରେ ଶିଶୁମାନଙ୍କ ଯତ୍ନ, ସୁରକ୍ଷା, ପୁନର୍ବାସ ଏବଂ ଅଧିକାର ସୁରକ୍ଷା କ୍ଷେତ୍ରରେ ଶିଶୁମଙ୍ଗଳ ସମିତି ସଦସ୍ୟଙ୍କ ଦକ୍ଷତା ସୁଦୃଢ଼ ହୋଇପାରିବ। ଶିଶୁଙ୍କ ସୁରକ୍ଷା, ବିକାଶ ଏବଂ ଅଧିକାର ସୁନିଶ୍ଚିତ କରିବା ଦିଗରେ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦ୍ରବ୍ୟ ଓ ସେବାକର ଆଇନ ଅଧୀନରେ ଅପିଲ ଦାଖଲ କରିବାର ସମୟସୀମାକୁ ସରକାର ବୃଦ୍ଧି କରିଛନ୍ତି। ଆପିଲେଟ୍ ଟ୍ରିବ୍ୟୁନାଲ୍ରେ ଆସନ୍ତା ମାସ 31 ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ଆବେଦନ ଦାଖଲ କରାଯାଇପାରିବ। ପୂର୍ବରୁ ଏଥିପାଇଁ ଆଜି ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। ଟ୍ରିବ୍ୟୁନାଲ୍ ପୋର୍ଟାଲ୍ରେ ବୃଦ୍ଧି ପାଉଥିବା ଆବେଦନ ପରିମାଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି। ତେବେ ବର୍ଦ୍ଧିତ ସମୟସୀମା ସୁଦ୍ଧା ଆବେଦନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଶ୍ରୀଜୀଉଙ୍କର ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପୂଜା ପାଉଛନ୍ତି। ଜ୍ୱରପୀଡ଼ା ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲରୀ ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା ଦଶମୂଳ ମହୌଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଗୁଡ଼ିକରେ ଠାକୁରଙ୍କର ଅଣସର ନୀତି ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲା ରଣପୁରଠାରେ ମନ୍ଦିରରେ ଶ୍ରଦ୍ଧାଳୁମାନେ ପଟିଦିଅଙ୍କୁ ଦର୍ଶନ କରୁଛନ୍ତି। ଅଣସର ଘରେ ଠାକୁରଙ୍କର ଗୁପ୍ତ ନୀତି ଜାରି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀକ୍ଷେତ୍ର ଶ୍ରୀବଳଦେବଜୀଙ୍କ ଅଣସର ପିଣ୍ଡି ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟ ମନ୍ଦିର ଗରୁଡ଼ ସ୍ତମ୍ଭ ନିକଟରେ ଆଜିଠାରୁ ପଟିଦିଅଙ୍କ ଉପାସନା ହେଉଛି। ସୁବର୍ଣ୍ଣପୁର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପ୍ରତ୍ୟୁଷରୁ ପଟିଦିଅଙ୍କୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା ସମିତି ସଭା ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଏବଂ ଅଗ୍ରଗତିର ସମୀକ୍ଷା କରିଥିଲେ। ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ନୟାଗଡ଼ ଜିଲ୍ଲା ରଣପୁରଠାରେ କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ 12 ଏବଂ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଚସ୍କତି ସୁରମା ପାଢ଼ୀ ଏଥିରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ରଣପୁର ବିଜ୍ଞପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉପରେ ଆଲୋକପାତ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ କରିବା ନିମନ୍ତେ ଉପଲବ୍ଧ ସମସ୍ତ ସୁବିଧା ଏବଂ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ସଠିକତା ଉପରେ ମତ ବିନିମୟ କରିଛନ୍ତି। ବୌଦ୍ଧ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ ଯୋଜନାଗୁଡ଼ିକର ସ୍ଥିତି ନେଇ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍ତି। କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଶ୍ରୀ ନାୟକ ସ୍ଥିତି ସମୀକ୍ଷା

0: ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି। କର୍ମପଦର ଏବଂ ଶୁଣ୍ଡିପଦର ଧାନମଣ୍ଡିକୁ ଯାଇ ଧାନ ସଂଗ୍ରହ ପ୍ରକ୍ରିୟା ତଦାରଖ କରିବା ସହ ସେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର 6 ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ ଏଥିରେ ଯୋଗଦେଇ ସ୍ୱନିଧି ଯୋଜନାର ସୁବିଧା ସୁଯୋଗଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ, କେ ଅନିଲ କୁମାର ପ୍ରମୁଖ ଯୋଗଦେଇ କ୍ଷୁଦ୍ର ବ୍ୟବସାୟୀଙ୍କୁ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର କାର୍ଯ୍ୟକାରିତା ଉପରେ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ଯୋଜନା ଅଧୀନରେ 34 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ଶୁକ୍ରବାର ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଏବଂ କୋରାପୁଟ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହନ୍ତି,
1: ଆଗାମୀ 24 ଘଣ୍ଟା ପାଇଁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ। ତା ସହିତ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଓ ଅତି ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି।
0: ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଗ୍ରାମୀଣ ଆଇନ 2025। ରାଜ୍ୟରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସର ନୀତି, ପୂଜା ପାଉଛନ୍ତି ପଟ୍ଟିଦିଅ ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ये सब अब आप देखिए, आप लोकल टीम्स या स्टेट टीम भूल गए, अब आप WPL की टीम्स को याद रख लें। सो पूरा जैसे आपने कहा इकोसिस्टम चेंज हुआ है, वो तब से हुआ है जब से BCCI आई, और जब से जैशा आए उन्होंने सबसे पहला काम किया कि इक्वल पे। आई थिंक दैट वाज अ ह्यूज मूव। तो उससे जो इंडियन क्रिकेटर्स को जो फायदा हुआ है उसका फायदा अब मिल रहा है।
3: Right, and just to take this point forward, we're talking of ecosystem over here. The whole spirit of the game, that the visuals that are coming out from the stadium right now, well, surprisingly, and the most beautiful thing is, hamare sare listeners ke liye hum aapko bataye ki sirf Australian support nahi aaya hai, huge amount of West Indian support bhi aaj dekhne ko

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଡାଲୱା ଧାନଗିନା ସମିଆକେ ଆଇବା ଶୁକ୍ରବାର ତକ ବଢ଼ାଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ଜେନେରାଲ ଧୀରଜ ସେଠ। ନୂଆକରି ନିଯୁକ୍ତି ପାଇଥିବା ସିଡବ୍ଲ୍ୟୁସିର ଅଧ୍ୟକ୍ଷ ଆଉ ସଦସ୍ୟମାନଙ୍କର ପାଞ୍ଚଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକେ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ପୁରୀ ଶ୍ରୀମନ୍ଦିର ଆଷ୍ଟାନୁ ମୂଲ ହେଇଛେ ମହାପୁରୁମାନଙ୍କର ଅଣସର ଗୁପ୍ତ ନୀତି। ଆଉର୍ ମୌସୁମୀର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇଛେ ବର୍ଷା।

0: ଅଛନ୍। ପାତାଳି ଶ୍ରୀକ୍ଷେତ୍ରନ ତ୍ରିକୁଟ ପାହାଡ଼ ଛଳିଆ ଶିଖରନ ଥିବା ମନ୍ଦିରନ ପଟଦିଅଙ୍କୁ ପୂଜା କରାଯାଇକରି ସକାଳ ଧୂପ ଆଉ ତ୍ରିଆଳତୀ ଦେବାର ଉତ୍ତରୁ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍। ସାମାଜିକ ଗଣମାଧ୍ୟମ ସୋସିଆଲ ମିଡିଆର ଗୁରୁତ୍ୱ ବାବଦେ ସମକୁ ଜନାବାର ଲକ୍ଷ୍ୟ ନେଇକରି ଆଜି ବିଶ୍ୱ ସୋସିଆଲ ମିଡିଆ ଦିବସ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମକେ ବିଶ୍ୱ ଯୋଗାଯୋଗ କ୍ଷେତ୍ରଟି ଗୋଟିଏ ପ୍ରମୁଖ ମାଧ୍ୟମ ହିସାବରେ ଦେଖାଯାଇସି। ଫି ବଛର ଜୁନ୍ 30 ଆଜିର ଦିନକେ ଏହି ଦିବସ ହିସାବରେ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମ ଏହା ଚିନିର ସମିଆତି ମନୁଷ୍ୟର ଜୀବନଶୈଳୀ, ଶିକ୍ଷା, ସମ୍ବାଦ, ବ୍ୟବସାୟ, ମନୋରଞ୍ଜନ ଆଉ ସାମାଜିକ ସଂଯୋଗର ମାଧ୍ୟମ ହୋଇଛି। ସୂଚନାର ତୃତି ଦିଆନିଆ ସହିତ ଲୁକର ଭିତରେ ଦୂରତା କମିଛି। 2010 ମସିହାତି ଆମେରିକାର ପ୍ରସିଦ୍ଧ ପ୍ରଯୁକ୍ତି ୱେବସାଇଟ୍ ମାସେବଲ୍ ଇ ଦିବସ ପାଳନ ମୂଲ କରିଥିଲେ। ସାମାଜିକ ଗଣମାଧ୍ୟମ ଜରିଏ ସାରା ପୃଥିବୀ ଲୋକ ଏକ କରବାର ଚିନ୍ତାଧାରାର ଦିଆନିଆ ଆଉ ସକାରାତ୍ମକ ପରିବର୍ତ୍ତନକେ ପ୍ରୋତ୍ସାହିତ କରବାରଟା ଇ ଦିବସ ପାଳନର ମୂଲ ଉଦ୍ଦେଶ୍ୟ। ବିପଦ ସମିଆତି ଉଦ୍ଧାର କାମ, ରକ୍ତଦାନ ଅଭିଯାନ, ସାମାଜିକ ସାହାଯ୍ୟ, ସରକାରୀ ସୂଚନାର ପ୍ରସାର ଆଉ ବେପାରର ଅଭିବୃଦ୍ଧି କ୍ଷେତ୍ରଟି ସାମାଜିକ ଗଣମାଧ୍ୟମର ବହୁତ ବଡ଼ ଭୂମିକା ରହିଛି। ଏହାଦେର ସମିଆତି ଜୁଆନ ପିଢ଼ି ସାମାଜିକ ଗଣମାଧ୍ୟମରୁ ରୋଜଗାର କରବାର ସହିତ ନିଜକେ ସଫଲ ଉଦ୍ୟୋଗୀ କରିପାରିଛନ୍। କଣ୍ଟେଣ୍ଟ କ୍ରିଏଟର ରିଲ୍ସ ଆଉ ବହୁତ ବ୍ୟବସାୟ ଇତାର ଜରିଏ ସଫଳତା ପାଉଛି। ସାମାଜିକ ଗଣମାଧ୍ୟମର ସକାରାତ୍ମକ ଦିଗ ସହିତ ବହୁତରେ ପ୍ରତିବନ୍ଧକ ବିଲ୍ ରହିଛି। ମିଜ୍ ଖବର ଫୈଲାବାର, ସାଇବର ଠକେଇ ଆଉ ମାତ୍ରାଧିକ ବ୍ୟବହାର ଲାଗି ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ବିଲ୍ ପଡ଼୍ସି। ଏହାଦେର ପୃଥିବୀର 5.79 ବିଲିୟନ୍ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍। ଢେଙ୍କାନାଳନ ଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିଟି 2026-27 ଶିକ୍ଷାବର୍ଷ ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା ମାସ 3 ସକାଳର 11 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 ଆଇଆଇଏମ୍ସି ଢେଙ୍କାନାଳ ପରିସର ସ୍ପଟ୍ ଆଡ୍ମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881258 ନମ୍ବରଟି ଯୋଗାଯୋଗ କରିପାରିବେ। କଳାହାଣ୍ଡି ଜିଲ୍ଲା ଉନ୍ନୟନ ସମନ୍ୱୟ ଆଉ ପର୍ଯ୍ୟାଲୋଚନା ସମିତି ଦିଶାର ବୈଠକ ଆଜି ସାଂସଦ ମାଲବିକା ଦେବୀଙ୍କର ଅଧ୍ୟକ୍ଷତାଟି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ହୋଇଯାଇଛି। ବୈଠକଟି ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ସାଂସଦ ମାଲବିକା ଦେବୀ ସବୁ ବିଭାଗୀୟ ଅଧିକାରୀମାନଙ୍କୁ ଯୋଜନାମାନଙ୍କର ଫଳପ୍ରଦ କାର୍ଯ୍ୟକାରିତା ଆଉ ସମୟ ଭିତରେ କାମ ଶେଷ କରବାରକେ ନିର୍ଦ୍ଦେଶ ଦେଇଛନ୍। ଖାସକରି ଗାଁମାନଙ୍କେ ପିଇବାର ପାଣି ଯୋଗାବାର ବ୍ୟବସ୍ଥାକେ ତୁର୍ତ୍ତି କରବାର ଲାଗି ସେ ଜୋର ଦେଇଛନ୍। ବୌଦ୍ଧ ଜିଲ୍ଲାର ବିକାଶମୂଳକ କାମମାନଙ୍କୁ ଏତକା ଗତିଶୀଳ ଆଉ ଲୋକାଭିମୁଖୀ କରବାର ଲାଗି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କଣ୍ଟାମାଲ ବ୍ଲକର ଭିନ୍ ଭିନ୍ ସରକାରୀ ପ୍ରକଳ୍ପ ଆଉ ଅନୁଷ୍ଠାନର କ୍ଷେତ୍ର ପରିଦର୍ଶନ କରିଛନ୍। ଏହି ସମିଆତି ଜିଲ୍ଲାପାଳ କର୍ମାପଦର ଆଉ ସୁଣ୍ଢିପଦର ଧାନମଣ୍ଡିକେ ଯାଇକରି ଚାଷୀମାନଙ୍କ ସାଙ୍ଗେ ସିଧାସଳଖ ଆଲୋଚନା କରିଛନ୍। ଧାନଘିନା ପ୍ରକ୍ରିୟାକେ ତୁର୍ତ୍ତି କରବାର ସହିତ ମିଲରମାନେ ଜଲ୍ଦି ଧାନ ଉଠାବାରକେ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍। ଖରାର ପ୍ରକୋପ କମିଥିବାରୁ ସୁବର୍ଣ୍ଣପୁର ଜିଲ୍ଲାର ସବୁ ସ୍କୁଲ ଆଇବାକାଲଠାନୁ 10:00-4 ତକ ଧାରିଜ ସମିଆତି ଖୋଲବାରକେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ଆଗରୁ ଜବର ଖରା ଓ ତାତିକେ ନଜରଥି ରଖିକରି ସକାଳପଡ଼ା ଲାଗି ପ୍ରଶାସନିକ ସ୍ତରଟି ନିଷ୍ପତ୍ତି ନିଆଯାଇଥିଲା। ଆଜି ଏ ବାବଦେ ଗୋଟିଏ ଖାସ୍ ନିର୍ଦ୍ଦେଶନାମା ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ତରଫରୁ ବାହାରିଛି। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏତାର ପ୍ରଭାବତି ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଉ କଟକର କେତେଟା ଜାଗାନ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାଖର ଦକ୍ଷିଣ ବାଂଲାଦେଶ ସମୁଦ୍ର ଖଣି ଇଲାକନ ଗୋଟିଏ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଆଇବା ଶୁକ୍ରବାର ତକ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଇତାର ଆଖରପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ବାବଦେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍,
1: ଆଗାମୀ 7 ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ରହିବ, ପ୍ରବଳ ବର୍ଷା ଏବଂ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଆଗାମୀ 24 ମଧ୍ୟରେ ହାଲକାରୁ ମଧ୍ୟମ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ଆଉ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲାଗୁଡ଼ିକରେ ଆଉ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
0: ସେ ମୁଖ୍ୟ ଖବର ଫେରଘାଏ ଡାଲୁଆ ଧାନଘିନା ସମିଆକେ ଆଇବା ଶୁକ୍ରବାର ତକ ପଢ଼ାଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିର ଆଷ୍ଠାନୁ ମୂଲ ହୋଇଛି ମହାପୁରୁମାନଙ୍କର ଅଣସର ଗୁପ୍ତନୀତି ଆଉ ମୌସୁମୀର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ହୋଇଛି ବର୍ଷା। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ଶିକ୍ଷାର୍ଥୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଦେଶବ୍ୟାପୀ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଆଇନ 2025। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ଲାଗି ତିନିଦିନିଆ ଗସ୍ତରେ ଆସି ଆସନ୍ତାକାଲି ନୂଆଦିଲ୍ଲୀରେ ପହଞ୍ଚିବେ ଜାପାନ ପ୍ରଧାନମନ୍ତ୍ରୀ। ପ୍ରତିରକ୍ଷା କ୍ଷମତାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ସଶକ୍ତ ଅର୍ଥବ୍ୟବସ୍ଥାର ଅବଦାନ ଅତୁଳନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କର ମତବ୍ୟକ୍ତ ଏବଂ ହୁଲ୍ ଦିବସ ଅବସରରେ ଜନଜାତି ସମ୍ପ୍ରଦାୟଙ୍କ ତ୍ୟାଗ ଓ ବଳିଦାନ ପ୍ରତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଆନ୍ଧ୍ରପ୍ରଦେଶର ବିଶାଖପାଟନମ୍ସ୍ଥିତ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଶିକ୍ଷିତ ଯୁବବର୍ଗ କେବଳ ନିଜର ପ୍ରଗତି ଲାଗି କାର୍ଯ୍ୟ ନ କରି ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଏବଂ ଦେଶ ନିର୍ମାଣ ଦିଗରେ ବ୍ରତୀ ହୋଇ କାର୍ଯ୍ୟ କରିବା ଉଚିତ। ଛାତ୍ରଛାତ୍ରୀମାନେ ସାମାଜିକ ରୂପାନ୍ତରୀକରଣ ଅଭିଯାନର ବାର୍ତ୍ତାବହ ହୋଇ କାର୍ଯ୍ୟ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି, ସମାଜ, ସଂସ୍କୃତି, ପରମ୍ପରା ତଥା ଅର୍ଥନୈତିକ ପ୍ରଗତିକୁ ଅଧିକ ସଶକ୍ତ କରିବା ଦିଗରେ ବିଦ୍ୟାର୍ଥୀମାନେ ପ୍ରଚେଷ୍ଟା କରିବା ଉଚିତ। 2047 ସୁଦ୍ଧା ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ସହିତ ପଛରେ ରହିଯାଉଥିବା ବ୍ୟକ୍ତିବିଶେଷଙ୍କ ପ୍ରଗତି ଲାଗି ପ୍ରଚେଷ୍ଟା କରିବା ଉପରେ ଶ୍ରୀମତୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି, ଜନଜାତି ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ଜୀବନ ଜୀବିକା ଏବଂ ଜଙ୍ଗଲ ଅଧିକାର ଭଳି ପ୍ରାଥମିକ କ୍ଷେତ୍ରର ଦାୟିତ୍ୱକୁ ଉଚିତ ରୂପେ ନିର୍ବାହ କରିବା ଦିଗରେ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନବସୃଜନ ଏବଂ କୌଶଳ ବିକାଶ କ୍ଷେତ୍ରରେ ଅଧିକ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରି ରାଷ୍ଟ୍ରପତି କହିଛନ୍ତି,
2: तेजी से बदलते हुए परिवेश में अपने आप को प्रासंगिक बनाए रखने के लिए युवाओं को कौशल विकास के नई उभरते क्षितिजों पर विशेष ध्यान देने की आवश्यकता है। मैं आशा करती हूँ कि विश्वविद्यालय ने आपको इस तरह से सक्षम बनाया होगा और नवाचारी

0: सोच तथा आत्मविश्वास के बल पर आप सफलता की ओर बढ़ सकेंगे।
1: ଏହି ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀମାନେ ଚାକିରି ସୃଷ୍ଟି କରିବା ଦିଗରେ ପ୍ରଚେଷ୍ଟା କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି 2047 ସୁଦ୍ଧା ଏକ ବିକଶିତ ଭାରତ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ବିଶ୍ୱବିଦ୍ୟାଳୟଗୁଡ଼ିକ ନବସୃଜନ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ। ଏହି ଅବସରରେ ରାଷ୍ଟ୍ରପତି କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ସମେତ ଅନ୍ୟାନ୍ୟ ପଦକ ଏବଂ ଡିଗ୍ରୀ ପ୍ରଦାନ କରିଥିଲେ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025 ଆସନ୍ତାକାଲିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହି ନୂତନ ଆଇନ ପ୍ରଣୟନ କରାଯାଇଛି। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତାକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ଏହି ସମ୍ମିଳନୀରେ ମତ ବିନିମୟ କରିବାର ସୁଯୋଗ ପାଇବେ। ପ୍ରଧାନମନ୍ତ୍ରୀ ଶ୍ରୀ ତାକାଇଚିଙ୍କର ଏହା ତିନିଦିନିଆ ଗସ୍ତର ଦ୍ୱିତୀୟ ଦିନରେ ତାଙ୍କୁ ରାଷ୍ଟ୍ରପତି ଭବନଠାରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ଏହାପରେ ସେ ତାଙ୍କର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଏହାପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହିତ ମିଳିତ ପ୍ରେସ୍ ବିବୃତ୍ତି ଜାରି କରାଯିବ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ତାକାଇଚି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଜାପାନ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏହା ହେଉଛି ଶ୍ରୀ ତାକାଇଚିଙ୍କର ଜାପାନ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ସରକାରୀ ଭାରତୀୟ ଗସ୍ତ। ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 25 ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ଟୋକିଓ ଗସ୍ତ କରିଥିଲେ। ଏହାପରେ ଶ୍ରୀ ତାକାଇଚିଙ୍କର ଏହି ଗସ୍ତ ଦ୍ୱାରା ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଦୁଇ ଦେଶର ପ୍ରତିଶ୍ରତିବଦ୍ଧତା ପ୍ରତିଫଳିତ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା କ୍ଷମତାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ସଶକ୍ତ ଅର୍ଥବ୍ୟବସ୍ଥାର ଅବଦାନ ଅତୁଳନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟର ଭଦୋଦରାଠାରେ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି, ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆତ୍ମନିର୍ଭର ହେବା ଦିଗକୁ ଗତି କରୁଥିବା ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି, 2014 ମସିହାରେ ଦେଶର ଘରୋଇ ପ୍ରତିରକ୍ଷା ଉତ୍ପାଦନ ପ୍ରାୟ 46,000 କୋଟି ଟଙ୍କା ଥିଲା। ମାତ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏ କ୍ଷେତ୍ରରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଏହି ପରିମାଣ 1.78 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
2: 2014 में हमारा डोमेस्टिक डिफेंस प्रोडक्शन अप्रोक्सीमेटली 46,000 करोड़ था, लेकिन आज हमारा डिफेंस प्रोडक्शन बढ़कर 1,78,000 करोड़ रुपए तक पहुंच चुका है। इसके अलावा भारत का डिफेंस एक्सपोर्ट अप्रोक्सीमेटली 39,000 करोड़ का कर लिया है और आत्मनिर्भरता के इस लक्ष्य को प्राप्त करने में गुजरात अपनी बहुत ही महत्वपूर्ण भूमिका का निर्वाह कर सकता है।
1: ହୁଲ୍ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧୋ କାହ୍ନୁ, ଚାନ୍ଦ ଭୈରବ, ଫୁଲ ଝାନ ଏବଂ ସାନ୍ତାଳ ବିଦ୍ରୋହର ଅମର ବୀର ପୁରୁଷ ଓ ମହିଳାମାନଙ୍କ ତ୍ୟାଗ ଓ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଆଦିବାସୀ ସମାଜ ଉପରେ ହୋଇଥିବା ଶୋଷଣକୁ ବିରୋଧ କରିବା ସହିତ ନିଜର ପରିଚୟର ସୁରକ୍ଷା ପାଇଁ ଏହି ଐତିହାସିକ ସଂଗ୍ରାମ ହୋଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ହୁଲ୍ ଦିବସ ହେଉଛି ନିଜର ମାତୃଭୂମି ପାଇଁ ଜନଜାତି ସମ୍ପ୍ରଦାୟର ଅଦମ୍ୟ ସାହସ ଏବଂ ବଳିଦାନର ଏକ ସଶକ୍ତ ପ୍ରତୀକ। ଜନଜାତି ସମ୍ମାନର ସୁରକ୍ଷା ଲାଗି ଏହି ବଳିଦାନ ତଥା ସଂଗ୍ରାମର ବୀରଗାଥା

0: ଦେଶର ପ୍ରତ୍ୟେକ ନାଗରିକଙ୍କୁ ନୂତନ ଶକ୍ତି ଯୋଗାଇ ଦେବା ସହିତ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ସାନ୍ତାଳ ବିଦ୍ରୋହର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଆଦିବାସୀ ପରିଚୟ ଏବଂ ମାତୃଭୂମି ପାଇଁ ସର୍ବସ୍ୱ ବଳିଦାନ ଦେଇଥିବା ସମସ୍ତ ବୀର ବିପ୍ଳବୀଙ୍କୁ ସ୍ମରଣ କରିଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଜନସାଧାରଣଙ୍କ ଅଂଶଗ୍ରହଣ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସମାରୋହରେ ଉଦ୍ବୋଧନ ଦେବା ଅବସରରେ ଏ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ସେ ଆଲୋକପାତ କରିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ସରକାର ଦେଶବ୍ୟାପୀ ଦୁର୍ଘଟଣାପ୍ରବଣ ବ୍ଲାକ୍ସ୍ପଟ୍ ଏବଂ ଭୂସ୍କଳନ ଜନିତ ସ୍ଥାନଗୁଡ଼ିକୁ ଚିହ୍ନଟ କରିଛନ୍ତି। ଏହିସବୁ ସ୍ଥାନରେ ସୁଧାର ଆଣିବା ଲାଗି ସରକାର 50,000 କୋଟି ଟଙ୍କା ବ୍ୟୟ ଅଟକଳରେ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ଏଥିସହିତ ଆନ୍ତର୍ଜାତିକ ସ୍ତରୀୟ ସଡ଼କ ଇଞ୍ଜିନିୟରିଂ, ଲେନ୍ ମାର୍କିଂ ଓ ଅଣ୍ଡରପାସ୍ ଆଦି ସୁନିଶ୍ଚିତ କରିବା ଉପରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।
1: कि जब गाड़ी बेचोगे तो 2 हेलमेट गाड़ी के साथ हमको देना पड़ेगा। इसका कारण यही है कि हेलमेट से हम लोगों की जान बचा सकते हैं। इसके ऑटोमोबाइल इंजीनियरिंग के सुधार के साथ जो इन्फोर्समेंट है, कानून है, उसको भी हमने रोड सेफ्टी लॉ काफी स्ट्रिक्ट बनाया।
0: क्रिकेट। ଭାରତ ଇଂଲଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆସନ୍ତାକାଲି ଚେଷ୍ଟର୍ଲି ଷ୍ଟ୍ରିଟ୍ରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ଆୟାର୍ଲ୍ୟାଣ୍ଡ ଗସ୍ତ ଶେଷ କରି ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡରେ 5 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ଏବଂ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଖେଳିବା ଲାଗି ଇତିମଧ୍ୟରେ ସେଠାରେ ପହଞ୍ଚିଛନ୍ତି। ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ଶିକ୍ଷାର୍ଥୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଦେଶବ୍ୟାପୀ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଆଇନ 2025। 16 ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି 3-ଦିନିଆ ଗସ୍ତରେ ଆସି ଆସନ୍ତାକାଲି ନୂଆଦିଲ୍ଲୀରେ ପହଞ୍ଚିବେ ଜାପାନ ପ୍ରଧାନମନ୍ତ୍ରୀ। ଏବଂ ହୁଲ୍ ଦିବସ ଅବସରରେ ଜନଜାତି ସମ୍ପ୍ରଦାୟଙ୍କ ତ୍ୟାଗ ଓ ବଳିଦାନ ପ୍ରତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ସମ୍ବାଦ ଶେଷ ହେଲା।
2: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ ଆପଣମାନେ ଏଫ୍ଏମ୍ 101 MHz ଯୋଗେ ଶୁଣୁଛନ୍ତି ଲଣ୍ଡନରେ ହେଉଥିବା ମହିଳା ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ 2026ର ପ୍ରଥମ ସେମିଫାଇନାଲ୍ର ଦ୍ୱିଭାଷୀ ଅଫ୍ ଟ୍ୟୁବ୍ ଧାରା ବିବରଣୀ। ବର୍ତ୍ତମାନ ଆପଣମାନେ ମିଡିୟମ୍ ୱେଭ୍ 317.5 meter ତଥା 945 kHz ଯୋଗେ ମଧ୍ୟ ଏହି ଧାରା ବିବରଣୀ ଶୁଣିପାରିବେ ଏବଂ ଆମ ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ନ୍ୟୁଜ୍ ଅନ୍ ଏୟାର୍ ଏପ୍ରେ ଅବିରତ ଜାରି ରହିବ। ବର୍ତ୍ତମାନ ଆସନ୍ତୁ କଣ୍ଠଶିଳ୍ପୀ ପଦ୍ମିନୀ ବୈଠାରୁଙ୍କ କଣ୍ଠରେ ଶୁଣିବା ଗୋଟିଏ ସମ୍ବଲପୁରୀ ଗୀତ। ଗୀତ ରଚନା ଚିତ୍ତରଞ୍ଜନ ନାୟକ।

ପଦ୍ମିନୀ ବୈଠାରୁଙ୍କ କଣ୍ଠରେ ଶୁଣିଲେ ଏକ ସମ୍ବଲପୁରୀ ଗୀତ। ଗୀତ ରଚନା ଚିତ୍ତରଞ୍ଜନ ନାୟକ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରସାର କରୁଛୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ହେସି। ଚବିଶ ଘଣ୍ଟା ରଖା ହେସି, ଚବିଶ ଘଣ୍ଟା ପରେ ବୁତୁରା ହେସି,
1: ମାନେ ସେଟାକେ ଢାପି କରି
0: ଚବିଶ ଘଣ୍ଟା ରଖା ହେସି,
1: ତାହେରୁ
0: ବୁତୁରା ହେସି। ଏ ପ୍ରୋସିଜର କଲେ କାଣ ହେସି କି ଫଙ୍ଗାଲ ଡିଜିଜ୍ ଯେନ୍ଟାକି ରୋଗ କହାହେସି, ରୋଗଟା ମୁଖ୍ୟତଃ କମିଯାଏସି।
1: ବେଲେ ଯେନ୍ ବତରାସୁଁ ବୋଲୁଛନ୍, କେତେ ବେଲ ବତରାସନ୍?
0: ଆମକୁ ଚବିଶ ଘଣ୍ଟା ବୁତୁରା ପଡ଼ସି।
1: ବଢିଆ କଥା,
0: ଯେନ୍ଟାକି ମା ପେଟୁ ଆଇଥିସି ରୋଗ ପୋକ କମିଯାଏସି।
1: ଓହୋ, ବିହନ କେ ବିଶୋଧନ ନାଇ କରୁଥିବେ, ବିଶୋଧନ କରି କରି ଲଗାବେ ବେଲେ ରୋଗ ପୋକ ଜନିତ ଖର୍ଚ୍ଚା ନୁ ବି ବଞ୍ଚି ପାରବେ, ଆଉ ରୋଗ ପୋକ ହେବାର ଗଲେ ଆଉ ଡର ନାଇ ଥାଏ ନେଇ କେ। ବେଲେ ଇ ଯେନ୍ ଧାନ ବୁନସନ୍, ଧାନ ଲାଗି ଜମି ପ୍ରସ୍ତୁତ କେନ୍ତା କରି କରସନ୍? ଜମିର ସଜବାଜ
0: ଆମର ତ ଦୁଇ ଫସଲି ଏରିଆ, ଧାନ ବୁନା ନାଇ ଯାଏ, ଧାନ ଯୋଗାଇ ଆସି। ବେଲେ ପଲ୍ହାକେ ମୁଖ୍ୟତଃ ଆମେ 12-18 କେଜି ଗୋଟେ ଏକରକେ ଧାନ ଦରକାର ପଡ଼ସି, ଆର୍ ଶ୍ରୀ ମେଥଡ଼ରେ କଲେ ଆମକୁ 2 କେଜି ଲାଗ୍ସି।
1: ବେଲେ ଆପଣ ଶ୍ରୀ ପଦ୍ଧତି ନ
0: ଶ୍ରୀ ବି କିଛି କରୁଛେ,
1: ଆଉ ବାକି ଧାନ ବିହନ କେ
0: ଆଣିକିରି ଯୋଗାଏ।
1: ଶ୍ରୀ ପଦ୍ଧତି ନ ଯେନ୍ କରୁଛୁ କହୁଛନ୍, ଶ୍ରୀ ପଦ୍ଧତି ନ କଲେ କାଣା ହେସି?
0: ଶ୍ରୀ ପଦ୍ଧତିରେ କଲେ ଆମକୁ ଧାନର ଯେନ୍ଟାକି ବିହନ ଧାନର ଖର୍ଚ୍ଚାଟା କମିଯାଏସି, ସେଆନେ 18-20 କେଜି ଲାଗୁଛେ, ମାନେ 2 କେଜି ହେଇଯାଏସି।
1: ଏତ୍କି ଫରକ ପଡ଼ୁଛି,
0: ଏତ୍କି ଫରକ ପ୍ଲସ୍ କାଣା ହଉଛି, ଆମେ ଯୋଗନ ଯୋଗନ ସେଟା ଯେନ୍ 20 ଦିନର ପଲ୍ହା ଯୋଗାବାର ମୂଲ କରୁନ୍ କରୁନ୍, ଯୋଗନ ଯୋଗନ ମାସେ ଲାଗିଯାଉଛେ, 30 ଦିନ ଲାଗିଯାଉଛେ, ଆମେ ଶ୍ରୀ ମେଥଡ଼ର ଧାନ ଯଦି ଯୋଗାମୁ 12 ଦିନ ଯୋଗାଲେ ବି ଗୋଷ୍ଠା ହେଇଯାଉଛେ। 12 ଦିନ ଯୋଗାଲେ କାଣା ହଉଛି, ପିଲ୍ ସଂଖ୍ୟାଟା ବଢ଼ିଯାଉଛେ।
1: ଶ୍ରୀ ପଦ୍ଧତି ନ କଲେ ମାନେ ଅମଲଟା କେନ୍ତା ହେଇପାରୁଛେ, ମାନେ ତାର ପରିମାଣଟା ଧାନର
0: ଅମଲଟା ବେଶୀ ହଉଛେ?
1: ବେଲେ ଇଥିଲାଗି ଯେନ୍ ଜମିର ସଜବାଜଟା କେନ୍ତା କରି କରସୁ?
0: ପହିଲା ଟ୍ରାକ୍ଟରରେ ଦୁଇ କାସ ମାରି ଦଉଛୁ, ତାପରେ ମନ ପାୱାର ଟିଲର ଅଛେ, ଆରି ଫାରି ତାର କାମ କରି ଦେଇକିରି ଏଛିନ୍ ତ ଖତ ନ ମିଳିବା, କାହିଁ ଆମର ଗାଈ ଆଉ ବଲଦର ସମସ୍ୟା ବହୁତ ହେ। ବେଲେ ଯେନ୍ ନଡ଼ା ଥିସି କ୍ଷେତେ ପଡ଼ିଥିସି, କିମ୍ବା ଯେନ୍ ଧାନ ଗଜ ମାନ ଆଙ୍କିଥିସି, ସେତିକି କୋହି ଦେଇକିରି ଆରି ଫାରି ଯୋଗେଇ ଦେଇକିରି ମାଟି କାମ କରି ଦେଇକିରି ତାହାକେ ଫେର ନେକ୍ସଟ କାଦୁଅ କରାହେସି।
1: ଆଜ୍ଞା, ଗୋଟେ କଥା ପଚରାମି, ଆଗ ଯେନ୍ ଆମେ ଆମର ବାପା ଅଜା ମାନେ ଯେନ୍ ଚାଷ କରୁଥିଲେ, ସେତକି ବେଲକେ ଘରେ ବଲଦ ଗାଏ ସବୁ ରଖୁଥିଲେ, ଆଜିକାଲି କାଁ ହେଲା ଯେ ମାନେ କମି ଯାଉଛେ? ଆପଣ ହେନ୍ତା କେବେ ଇଚ୍ଛା କରିଛନ୍ କି ଯେ ଆମର ଘରେ ବି ଗାଏ ବଲଦ ରହୁନ, ବଲଦ ମାନଙ୍କୁ ନେଇକରି ଆମେ ଚାଷ କାମେ ଲଗାମୁ, ଆଉ ଘରେ ଗାଏ ଦୁଇଟା ରହିଲେ ବି ଆମର ଘରେ ଗୁରସ ଟିକେ ମିଲବା କି କାଣା ମିଲବା, ଖତ ସାର ଟିକେ ମିଲବା ବୋଲି?
0: ଠିକ କଥାଟେ ପଚାରିଲେ। ମୁଇଁ ଦେଖୁନ୍ ଗ୍ରାଜୁଏସନ୍ କଲି, ଗ୍ରାଜୁଏସନ୍ କରି କେନ୍ସିନ୍ ଗୋଟେ ଚାକିରି କରିମି ବୋଲି ହିସାବରେ ରଖିଥିଲି। ବେଲେ ଚାକିରି ଗୋଟେ ଲାଇନ, ଆଉ ଗୋଟେ ବିଜନେସଟା ଗୋଟେ ଲାଇନ, ଆଉ ଗୋଟେ ଆମର ଚାଷଟା ଗୋଟେ ଲାଇନ। ଆଉ ଚାକିରିଟା କାଣ ହଉଛି ଜଣଙ୍କର ଅଣ୍ଡର ଥି, ଆଉ ବିଜନେସଟା କାଣ ହଉଛି ଚବିଶ ଘଣ୍ଟା ମାଇଣ୍ଡ ଖଟେଇକିରି ନିଜର ଲାଗି ଘାଣ୍ଟି ହେବାରଟା ବିଜନେସ। ଆଉ ଆମର ଚାଷୀଟା କାଣ ହଉଛି, ଚାଷୀରେ ଧର୍ମ ବି ଅଛି, ଆମେ ଯେନ୍ ପଲ୍ହା ଯୋଗଉଛନ୍ ଯେନ୍ 20-25 ଲେବର ତାକର କୁଟୁମ୍ ଚଲୁଛନ୍, ଧାନ ଦଉଛନ୍ ଯେନ୍ 15-20 ଲେବର ତାକର କୁଟୁମ୍ ଚଲୁଛନ୍, ତତ୍ ସହିତ ଆମର ଛୁଆ ପିଲା ବି ଚଲୁଛନ୍। ଯେତେବେଳେ ମୁଇଁ ଚାକିରି ଫାକିରି ନାଇଁ ପାଇଲି, ମୁଇଁ ଚାଷ ଆଡ଼କେ ଗତି କଲି। ଯେତେବେଳେ 4 ଏକର ଜମି ମୁଇଁ ଚାଷ କରୁଥିଲି ପହିଲା, ବେଲେ ମୁଇଁ ସେନୁ ରିସର୍ଚ୍ଚ କରିଛେ, ମୁଇଁ ଗୋଟେ ଏନ୍ତା ଚାଷୀ ଆଜି 25 ଏକର ଜମି ଚାଷ କରୁଛେ, 25 ଏକର ଚାଷ କରୁଛେ, ମୁଇଁ ସବୁବେଳେ 1-2 ଏକର ରିସର୍ଚ୍ଚ କରସି ଯେ ଧାନଟା ମୁଇଁ କେମିତି ଅମଲ ଜହ କରିମି। ବେଲେ ଆଗ କାଣା ହଉଥିଲା, ଯେନ୍ ଆପଣ ଠିକ କଥାଟେ ପଚାରିଲେ, 30 ବର୍ଷର ଆଗ ଧାନ ନାଇଁ ହଉଥି, ଆଉ ପ୍ରାୟ ଓଡ଼ିଶାରେ ହିସାବ କରିବେ ବେଲେ ଗୋଟେ କ୍ରପ ବହୁତ ଜାଗାତି ହଉଥିଲା, ବେଲେ ଆମକୁ ଖାଦ୍ୟାଭାବ ହଉଥିଲା। ବେଲେ ତାପରେ ସବୁଜ ବିପ୍ଳବ ଆସିକିରି ଗଭର୍ଣ୍ଣମେଣ୍ଟ ବି ଡିକ୍ଲେୟାର କଲା, ଆଉ ଚାଷୀମାନେ ବୋଇଲେ ଧାନଟା କେମିତି ପ୍ରଡକ୍ସନ ଜହ କର୍ମା ବୋଇଲେ, ବେଲେ ଏଥିନି ଏତ୍କି ଖାଦ୍ୟ ହେଇଗଲାନ ଯେ ଆମର ଧାନର ବି ଡିମାଣ୍ଡ ଆଉ ନାଇଁନ। ବେଲେ ଆମେ ଚାଷୀ ଚାହିଁବା କଥା ଯେ କମ୍ ଜମିନ ଚାଷ କରିକିରି ଯହ କେମିତି ଲାଭ କର୍ମା, କମ୍ ଖର୍ଚ୍ଚା କରିକିରି ଆମେ ସେ ଉଦ୍ଦେଶ୍ୟରେ ଚଲବା,
1: ଆଉ ଭଲ ଜିନିଷ ଟିକେ ଆମେ କେମିତି
0: ଭଲ ଜିନିଷ ଦେମା,
1: ନିଜେ ଖାଇବାର ସାଙ୍ଗେ ଅଲଗା
0: ଅଲଗା ଲୋକକୁ ଖୁଆମା,
1: ଏଟା ତ ବଢିଆ କଥା। ତ ଆପଣ ଯେନ୍ ଇ ପାନ କାଇଁ ମଡ଼ାବାରଟା ଯେନ୍ କହୁଥିଲେ, ପାନର କଥା ଯେନ୍ କହିଲେ, ଆମର ଯେନ୍ ଜମି ପ୍ରସ୍ତୁତି ସରିଗଲା, ଆପଣ ପଲ୍ହା ବୁନି ଦେଲେ କି ବିହନ ବୁନି ଦେଲେ, ସେଟା ଗଛ ହେଇଗଲା, ତାହେରୁ ପାନ କାଇଁ କେତେ ଦିନେ ଥରେ ଲେଖା?
0: ଆମେ ପାନଟା ଆକ୍ଚୁଆଲ ପଲ୍ହା ଯୋଗେଇଦେଲୁ, 2 ନମ୍ବର କି 3 ନମ୍ବର ଦିନେ ଆମେ ପାଣିଟେ ମଡ଼େଇ ଦେଇକିରି ସେଠି ଆମେ ପ୍ରିଟିଲାକୁଲର ଆଉ ସାଥୀ ପାଉଡର ଦେବାକେ ପଡ଼ୁଛି, ସେଟା ଦେଲେ କାରଣ ସେ ଘାସକେ ଆମେ ଦମନ କରିପାରୁଛୁ ହେଲା। ଆଉ ଘାସଟା ଯଦି ପ୍ରଚୁର ହେଇଗଲା ବେଲେ ଲେବର ଚାର୍ଜ ବହୁତ ପଡ଼ିଯିବା, ଆଉ ଧାନଟା କମିଯାଏସି, କାହିଁ ସେ ଯେନ୍ ଖାଦ୍ୟଟା ଦେମୁ, ଭିଟାମିନ ଟିକେ ଦେମୁ, କି ଆମର ଡିଏପି ଟିକେ ଦିଆହେବା, କି ୟୁରିଆ ଟିକେ, ପଟାସ ଟିକେ, ସେ ଘାସଟା ସବୁ ଖାଇଦେସି, ସେତିକି ଦମନ କରି ଦିଆହେସି। ପାଣି ଟିକେ ଛୁପ୍ ଛାପ୍ ଥିବା, ଆଉ ଯଦି ইঞ্চে দুই ইঞ্চ পানি থিবা আর আমার পিটিলা ক্লোর কিংবা ডেল ক্লোর আর সে সাথে কিংবা জায়গা দেখি যেন শুনশুনিয়া পানি ভেঙ্গা হচ্ছে অলমিস্টকে মেশাইকি ইয়ে দেবে আমার প্রায় কন্ট্রোল হয়ে যাচ্ছে।

0: ଯେନ୍ ଗ୍ରନ୍ଥିମାନ ଥିସି ସେ ଫାଟ୍ସି ଆଉ ପିଲ୍ ମାନ ବାହାରସି, ଆଉ ସେତ୍କି ବେଲେ ଯଦି ପାଣି ବାନ୍ଧିକି ରଖିଦେମା ପିଲ୍ ଦେବାଟା ଆମର
1: କମିଯିବା ନିକେ। ବେଲେ ଏଇ ଯେନ୍ ବର୍ଷା ପାଇଁ ଅତକା ହେଇଗଲେ ସେଟା ତ କ୍ଷେତୁ ବାହାର କରିଦଉଥିବେ?
0: ହଁ, ଅଲଗା ବାଲି ବ୍ୟବସ୍ଥା କରାହେଇଛି ଆମର। ସେଥିର୍ଲାଗି ଗୁଟେ ସୁଦ୍ଘାଇ ଆଉ ଗୁଟେ ଫେରଘାଇ ଦିଆହେସି। ଆମର ଗଲି ଘାସ ବାସାତି ଯୁଡ଼େ ଘାଇ ବୋଲସନ୍ ଚାଷୀମାନେ, ସେଟା ଭଲକି ଜାଣିବେ ଯେ ସୁଦ୍ଘାଇ ଆଉ ଫେରଘାଇ। ସୁଦ୍ଘାଇ କେ ଅଲଗା ଧାନ ଜମିର ମାଟିଟା ପୁରା ପଲେଇଯିବା, ଆଉ ଫେରଘାଇ ଯେନ୍ଟା କହିସୁଁ ଫେର ରଖାହେଇଥିଲା ମାଟିକେ ଦିଆହେଇଥିଲେ ଯେତିକି ପାଣି ରହିବା କଥା ରହିକି ସେ ଯିବା।
1: ଆଉ ଯେତେବେଳେ ବର୍ଷା ନାଇଁ ହଉଥିବା ସେତେବେଳେ ଫେର କେନ୍ତା କରସନ୍? ଏ ତ ଆମର ମାନେ ଅଦିନିଆ ବର୍ଷା ହେଲେ କେତନି କେତେ ହେଇଯାଉଛେ, ବର୍ଷା ଦିନ କହିଲେ ବି ଆମର ବର୍ଷାଟା ହେନ୍ତା ଠିକ ହିସାବେ ନା ହେବାର। ବେଲେ ହେନ୍ତା ଯଦି ହେବା ବେଲେ କେନ୍ତା କରସନ୍?
0: ମୁଖ୍ୟତଃ ଯେତେ ଖରା ବି ହଉ ମାଟ କେ ଫାଟି ନାଇଁ ଦେବା କଥା, କାହିଁକି ପାଣି ନେଇ ଯଦି ହାହା ହେଇଗଲା ଗଛଟା ଦବିଯିବା, ପିଲ ସଂଖ୍ୟା କମିଯାଇସି। ବେଲେ ଆମେ ଯେନ୍ଟା ବନ୍ଦ କଣ୍ଟା ଅଛେ କିମ୍ବା ନଦୀ ନାଲା ଅଛେ ପମ୍ପ ପାଣି ଦେଶ ଯାଇ ପଡ଼ସି, ଆଉ ଇରିଗେଟେଡ ଏରିଆ ଯେନ୍ଟା କେନାଲ ଜଳସେଚନ ଏରିଆ ସେ କେନାଲ ତ ପାଣି ନେଇକି ଆମେ
1: ପାଣି
0: ମଡା ହେସି।
1: ଖତ ସାର ଭିତରେ ଆପଣ କାଇଁ କାଇଁ ଖତ ସାର ଦେସନ୍?
0: ବାୟୋଭିଟା, ମାଇକ୍ରୋ ରାଜା, ଏଟା ଆମେ କିଣିକି ରାନୁଛୁ, ଆମେ ତ ସିନା ଖତ ପାଇ ନା ପାର୍ବା, ନଡ଼ା ନଡ଼ି କହିକିରି ଯେନ୍ଟା ଘରେ ସେଟା ଦେସୁଁ। ଆଉ ଧାନ ରୁଇଲା ବେଲେ ସୁପର 46 ଯେନ୍ଟା କହୁଛନ୍ ସେଟା ଦଉଛୁ, ୟୁରିଆ ଦଉଛୁ 15-17 କେଜି, ଆଉ ପଟାସ 20 କେଜି, ଏଟା ମୂଳ ସାର ହିସାବତି ଦିଆହଉଛି। ପିଲ ସାର ହିସାବତି ୟୁରିଆ 35-40 କେଜି, ଆଉ ତାର ସାଙ୍ଗେ ଜିଙ୍କ ଟିକେ ଦିଆହଉଛେ, ଆଉ ଜିଙ୍କ ଯିଏ ଯଦି ପାଇପାରୁଛେ ଜିଙ୍କ 33% ପ୍ଲସ ଆମର ସଲଫର 15%, ଏଟା ଯେନ୍ କମ୍ପାନୀ ମିଳୁଛି ସେଟା ଚାଷୀମାନେ 5 କେଜି ଲେଖା ଦେବେ, ଯେ ଯେନ୍ ଦ୍ୱାରା କି ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଇସି, ଆଉ ଧାନର ଯେନ୍ ଅମ୍ଳ ଅଂଶଟା ସେ ଠିକ ନ୍ୟୁଟ୍ରାଲ ରଖିଦେବା, ଧାନ ସେ ସାର ଖାଇପାରବା
1: ଅମିଲତା ଭାଗ। ବେଲେ ଖତ ସାର ଦେଇକରି ଆମର ଗଛଟାକେ ଠିକ ସୁସ୍ଥ ସବଳ ରଖବାକେ ହେସି।
0: ଥୋଡ଼ ବେଳେ ଯେନ୍ଟା ଥୋଡ଼ ବାହାରୁଛେ ଲାଷ୍ଟ ଗର୍ଭିଣୀ ସମୟରେ ସେ ସାରଟା ମୁଖ୍ୟତଃ, ସେ ସାର ଯଦି ଦେବାଟା ଯେନ୍ ଚାଷୀ ଯଦି ନେଇ ଜାଣିବା ଧାନ କମିଯିବା, କାହିଁକି ତାର ଆଗରୁ ଯଦି ଦେଇଦେଲେ ଗଛ ଖାଇଦେସି କ୍ଷେଡ଼ଟା ଛୋଟ ହେଇଯିବା, ଆଉ ପଛେ ଦେଲେ କ୍ଷେଡ ବଡ଼ ହେବା କିନ୍ତୁ ଗଛଟା ପୋଲ ହେଇଯିବା, କ୍ଷେଡ଼ ମାନେ ମାନେ ଦାନା ପୋଲ ହେଇଯିବା। ଆଉ କେତେ ଦେବା କଥା ମାନେ କ୍ୱାଣ୍ଟିଟି
1: ମାନେ
0: ଯଦି ପରିମାଣଟା ଠିକ ଜାଣିବା କଥା, କାହିଁକି ୟୁରିଆର ଯଦି ପରିମାଣ ହେତିକି ବେଶୀ ହେଇଗଲା ଯଦି ଗ୍ରୀନିଜ ହେଇଗଲା ସେତିକି ହେଲେ ଗୁରସ ସେ ଖାଇ ନାଇଁ ପାରେ, ସେ ଚାଷୀର ଜମି କହିବା ଯେ କେତେ ୟୁରିଆ ଦରକାର। ଆଉ ମୁଖ୍ୟତଃ ପଟାସ ସାର ସେତିକି ବେଲେ ଦେବାଟା କେନ୍ସି ଚାଷୀ ନାଇଁ ଭୁଲିବ, କାହିଁକି ପହିଲା ଆଉ ଲାଷ୍ଟ ଥୋଡ଼ ସାର ପଟାସ ଦେବାଟା ବାଧ୍ୟ।
1: ବେଲେ ଆଜ୍ଞା ଏଇଟା ତ ଖତ ସାର ଦେଲେ ଆପଣଙ୍କର କେନ୍ତି କରି ପିଲ ଭଲ ଧରବା ଆଉ ଦାନାଟା ବନେଇ ହେବା ସେ ଉପରେ କହିଲେ, ହେଲେ ଧାନ ଫସଲ ନ ରୋଗ ପୋକ ଗଲେ ଲାଗିଥିସନ୍ ଆଉ ଫସଲକେ ନୁକସାନ କରିଥିସନ୍, ରୋଗ ପୋକ ନାଇଁ ଲାଗବାର ଲାଗି କାଣା ଆଗୁଆ ପ୍ରତିକାର କରସନ୍?
0: ଠିକ କଥାଟେ କହିଲେ, ଆମର ତ ଯେତେବେଳେ ବିହନ ଧାନଟା ଅଣା ହଉଛେ ପହିଲା ପଲ୍ହା ପକାବାର ଆଗରୁ କିମ୍ବା ଧାନ ବୁଣିବାର ଆଗରୁ ସୂର୍ଯ୍ୟ କିରଣରେ ଶୁଖାବା କଥା, ଏକରେ ସେଟା ମଶ୍ଚର କମିଯାଉଛେ, ଆଉ ଯେନ୍ କେତେ ପୋକ ଥିସନ୍ ଫଙ୍ଗିସାଇଡ୍ସ କେତେ ଥିବେ କିଛି ପରିମାଣରେ ସେଠି କମିଯାଉଛନ୍
1: ସୂର୍ଯ୍ୟ କିରଣ।
0: ତାପରେ ମୁଁ ଆଗରୁ କହିଥିଲି ଯେ ବାଇବିଷ୍ଟିନ କିମ୍ବା ଥିରମ ଦେଇକିରି ତାହାକେ ବିଶୋଧନ କରିବା କଥା, ସେଥିରେ ବହୁତ କମିଯାଏସନ୍, 50% କମିଯାଏସନ୍। ତାପରେ ଆମର କ୍ଲାଇମେଟ ପାଗ, ପାଗ ଉପରେ ରହିଲା ବେଲେ ସେତ୍କି ବେଲେ ଆମେ ଯଦି କାଣ୍ଡବିନ୍ଧା ପୋକ ଲାଗିଲେ କି କାଣ୍ଡବିନ୍ଧା ପୋକ ଲାଗବାର ଜଣାଗଲା ବେଲେ ଆମେ ଖାଲି କାଣ୍ଡବିନ୍ଧା ପୋକ ଦେବା କଥା, ନିଜର ଶତ୍ରୁ ନୁହେଁ ଆମ ନିଜର ମିତ୍ର ପୋକ ତାହାକୁ ନେଇ ମାରିବା କଥା, ଯେନ୍ତାକି ଫିରଫିରି ହେଲା, ଆମର କେଞ୍ଚୁଆ ହେଲା, ଆମର ମକଲା ହେଲା, ଏମାନେ ସବୁ ରହିବା କଥା। ଆମେ ସେ ସାପରମେଥାଇନ ଡେଲ୍ଟା ମେଥାଇନ ମାରିକିରି ଏ ସବୁ ପୋକେ ଆମେ ନେଇ ମାରିବା କଥା, ସାପ ରହିବା କଥା, ସାପ ରହିଲେ ଆମେ ମୂଷା ଖାଉଛନ୍ ହେଲା, ବେଲେ ଏ ସବୁ ଜିନିଷ ଆମର ଯେନ୍ ପ୍ରାକୃତିକ ଭଗବାନ ବନେଇ ଦେଇଛେ, ଶିବ ପରିବାର ଉପରେ ଯେନ୍ତା ଶିବ ପରିବାରରେ ଶିବ ରହୁଛେ, ଷଣବଳଦ ରହୁଛେ, ଗାଏ ରହୁଛେ, ସାପ ରହୁଛେ, ମୟୂର ରହୁଛେ, ସବୁ ସମକୁ ଦମନ କରବାର ବେଲେ ସବୁ ଗଣେଶ ବାହନ ମୂଷା ରହୁଛେ, ଏ ସବୁ ରହିଲେ ଯେନ୍ତା ଚଳୁଛେ ଆମ ପରିବେଶ ବି ସେନ୍ତା ଜିନିଷ ରହିବା କଥା, ଖାଲି ଆମେ ମେଡିସିନରେ ଗୋଟେ ଜିନିଷ କଣ୍ଟ୍ରୋଲ କରମା କେବେ ସମ୍ଭବ ନୁହେଁ।
1: ବେଲେ ଆପଣ ଜୈବିକ ପଦ୍ଧତିରେ କରସନ୍ ଏଇଟା ମାନେ ତାର ନାଇଁ ହେବାର ଲାଗି କିଛି ପ୍ରତିକାର କରସନ୍ କି ଖାଲି ରାସାୟନିକ ପଦ୍ଧତିରେ?
0: ଜୈବିକ ପଦ୍ଧତି କଲେ ମାନେ କଣ୍ଟ୍ରୋଲ ହେଇ ନାଇଁ ପାରବା, କାହିଁକି ଆମେ 5 ଏକର ଗୁଡ଼ି ଆଦି କଲେ ଭାଉଁରେ ଯେ ରହିଯାଉଛି, ସେମାନେ ରାସାୟନିକ ପଦ୍ଧତି କରୁଛନ୍, ସେମାନେ ତ ଫିର ଫିରି ସାପ ବ୍ୟାଙ୍କ ସବୁ ମାରିଦେଲେ, ଆମର ଜୈବିକ ପଦ୍ଧତି ଆଉ କେନ ଆଡୁ କାମ ଦେବା। ଆମେ ଯଦି ଗୋଟେ ଗାଁ କି ଗୋଟେ ପଞ୍ଚାୟତ ଯଦି ଆମେ ଟୋଟାଲ ଜୈବିକ ପଦ୍ଧତି ସମସ୍ତେ କଲେ ଆମେ ଆଗେ ଅଗ୍ରଣୀ ହେତୁ ଆମକୁ ଖର୍ଚ୍ଚା ନେତିକି ହେବାକେ ନାଇଁ ପଡ଼ତା।

0: ବେଲେ ପୋକ ଯୋଗ ବି ଆୟତ କରି
1: ଆୟତ କରି ହେତା
0: ବଢିଆ କଥା ଏଇଟା ଏ ଯେନ୍ ଧାନଟା ହେଲା ବୋଲି କରି କେନ୍ତା କରି ଜାଣବେ ଆଉ ଅମଲ କେନ୍ତା କରି କରିବେ
1: ଯେତେବେଳେ ଧାନ ଗୁରସ ଖାଇଯାଉଛେ ଆଉ 80% ଧାନ ପାଚି ଯାଉଛେ ବେଲେ ଅଧା ଶାଗୁଆ ଥିସି ଟିକେ ଟିକେ ଟିକେ ଟିକେ ଶାଗୁଆ ଥିସି ଆଉ ହଳଦିଆ ଦିସି ସେଟା ଅମଲ କରବାର ପ୍ରକୃତ ସମୟ ଆଗରୁ ହେଇଗଲେ କାଣ ଆସି ଗୁରସଟା ଶୁଖି ଯାଇସି ଆଉ ପଛେ ହେଲେ ତାର କ୍ୱାଲିଟି ଛୋଟ ହେଇଯାଇସି ଆଉ ଧାନ ଅଧା ଝଡ଼ି ଯାଇସି ଆଉ ଓଜନରେ ବି କମି ଯାଇସି ବେଲେ ଯେତିକି ଦିନିଆ ଧାନ ହେ 120 ଦିନିଆ ଧାନ 120 ଦିନେ ଅମଲ କରିଦେବା କଥା ଆଉ ଆଚିନ୍ ତ ଲେବର ପ୍ରୋବ୍ଲେମ୍ ହେ ମୁଇଁ ତ ହାରଭେଷ୍ଟର ନେଇ ଲଗେ କାଁଥିଲେ ଲେବରରେ କରସି ଲେବରରେ କରିବାର ମାନେ 20ଟା ଫ୍ୟାମିଲି ସେଠି ଚଲୁଛନ୍ ଆଉ ସେଠି ଯେନ୍ କ୍ୱାଲିଟିରେ ଧାନଟା ବାହାରିବା ହାରଭେଷ୍ଟରରେ ବାହାରି ନାଇପାରେ
0: ଭୁତିଆର ଲଗେଇ କରି କରବାରଟା ବେଶୀ ଭଲ
1: ବେଶୀ
0: ବେଲେ ଆଜ୍ଞା ଏଇଟା ତ ଗଲା ଧାନ କଥା ଆପଣ ସୋରିଷ ମୁଗ ବାଦାମ ଏନ୍ତା ସବୁ ବି କରୁଛୁ ବୋଇଲେ
1: ହଁ
0: ବେଲେ ଏଥିର ଉପରେ ଟିକେ କହୁନ କେନ୍ତା କରି କର
1: ଶୁଣୁ ସୋରିଷ ମୁଗ ଆମକୁ ତ ଗଭର୍ଣ୍ଣମେଣ୍ଟ ଦଉଛି କିଛି କିଛି କରବାର ଲାଗି ଆଉ ଆମେ ସମସ୍ତେ ସୋରିଷ ମୁଗ ବାଦାମ ଟିକେ କରିବା କଥା କାନ୍ଥିଲେ ଘରେ ଖାଇବାର ଲାଗି ଆମର ଯେନ୍ ତେଲଟା କିଣୁଛୁ ସେଟା ଅରିଜିନାଲ ହେ କି ଡୁପ୍ଲିକେଟ୍ ହେ କି କାଣ ଯେ ଆମେ ଜାଣି ନାଇଁ ପାରବା ଯେନ୍ତାକି ଆମେ ଯଦି ସୋରିଷ ଟିକେ କର୍ମା କି ବାଦାମ ଟିକେ କର୍ମା କି ଆଳୁ ଟିକେ କର୍ମା ଆମକୁ କିଣିବାର କଷ୍ଟ କମିଯିବା ନିଜର ଶାରୀରିକ ପରିଶ୍ରମରେ ଭଲ ଜିନିଷ ଆମେ ଖାଇପାରମା ଆଉ ସେଥିର ଲାଗି ମୁଇଁ ଶାଗ ସବଜି ନୁ ସବୁ ଟିକେ ଟିକେ କରସି
0: ମାନେ ଘରେ ଖାଇବାର ଲାଗି
1: ସବୁ ମୁଇଁ ନିଜେ କରସି ଯେନ୍ତାକି ମେଡିସିନ ନାଇଁ ଲାଗେ
0: ଧାନଟା ତ ବିକ୍ରି କରସୁଁ ବୋଇଲେ ସୋରିଷ ମୁଗ ବାଦାମ ଏ ସବୁ ବିକ୍ରି କରସନ୍ କି
1: ଖାଲି ଖାଇବାର ଲାଗି
0: ବେଲେ ସୋରିଷ ନୁ ତେଲ ତୁଲା ପିଡାସନ୍
1: ତେଲ ପିଡାସୁଁ ଆଉ ସେ ପିଡୁଆ କେବେ ବିକି ଦେସୁଁ ଆମର ଯେନ୍ ଗାଈ ବାଲି ନେସୁଁ ସେମାନେ ତାଙ୍କର ପିଡୁଆ କରବାର ଲାଗି ପଇସା କିଛି ବାହାରି ପଡ଼ସି
0: ବେଲେ ମୋଟାମୋଟି କେତେ ଏକର ସବୁ ଚାଷ କରସନ୍
1: ମୁଇଁ ତ ଧାନଟା 25 ଏକର କରସି ଆଉ 2-2.5 ଏକର ଧାନ କରିକିରି ସୋରିଷ କରିକିରି ଫେର ଧାନ କରିଦେସି ମାନେ ଗୋଟେ ସିଜିନରେ 3 କ୍ରପ କରିଦେସି
0: ବେଲେ ବଢିଆ କଥା ଏଇଟା ମାନେ ଧାନ ସାଙ୍ଗେ ସାଙ୍ଗେ ସୋରିଷ ମୁଗ ବାଦାମ ଆହୁରି ବି ଘରେ ଖାଇବା ଲାଗି ସବୁ ପ୍ରକାର ଚାଷ ମାନେ କରୁଛନ୍ ଯେନ୍ଟାକି କି ବାହାରୁ ଘିନି କରି ଖାଇବାକେ ନାଇଁ ପଡେ ନିଜେ କଲେ ଭଲ ଜିନିଷଟା କରିଛୁ ବୋଲି କରି ଜାଣି ବି ପାରିବେ ଖାଇଲେ ଗଲେ ଆତ୍ମସନ୍ତୋଷଟା ରହିଥିସି ବେଲେ ଶେଷେ ଆମର ଚାଷୀ ଭାଇ ବହନ ମାନଙ୍କୁ କାଣ ପରାମର୍ଶ ଦେବେ
1: ଆମର ଯେନ୍ ଲେଖିଥିଲେ ଆଗ ଚାଷ କାମ ଯାହାର କେଡ଼େ ସୁଖ ତାହାର ଆମେ ତ ଚାକିରି କଲେ ବି ଦୁଃଖ ଅଛି ଆଉ ବିଜନେସ କଲେ ବି ଦୁଃଖ ଅଛି ସେଥିରେ ପଇସା ବୁଡ଼ବାର ଚାନ୍ସ ଅଛି ସେଥିରେ ବୁଡ଼ବାର ଚାନ୍ସ ଆମେ ଚାଷୀମାନଙ୍କୁ ମୋର ପରାମର୍ଶ ଯେ ମୋର ଅନୁଭବ ତୁ ଚାଷ ତୁ ଆଉ ସୁଖର କବାର ନାଇଁ ସ୍ୱାଧୀନତା ଅଛେ ପ୍ଲସ ନିଜର ଜିନିଷ ଆମେ ନିଜେ ଖାଇଲା କାହିଁକି ସକାଳୁ ଖେତକେ ଦେଲେ କାଠିଟା ଧରିକିରି ଆମେ ଯାଇସି ମୁଁ ସବୁଦିନ ଉଠସି 5 ବଜୁ ବ୍ରଶ ଧରମି ଆଉ ଖୋଲା ଦେହେ ଖାଲି ଲୁଙ୍ଗିରେ ପିନ୍ଧସି ଆମେ ଖେତକେ ଯାଇସି ତାର କାରଣ ହଉଛେ ଦେଖୁନ ଇକୋ ହେଲା ଚପଲ ନାଇଁ ପିନ୍ଧେ ଗୁଡ଼ି ଢୁକିଲା ଆଖିରେ ଶରୀରରେ ଭଲ ରହିଲା 2ରେ ସକାଳର ପବନଟା ଭଲ ବାଜିଲା ଆଉ ସୂର୍ଯ୍ୟକିରଣ ଯେନ୍ ଉଦବା ଭିଟାମିନ ଏ ଆଉ ଡି ମୁଇଁ ପାଇଲି ତାପରେ ଆମେ ସିଆଡ଼ୁ ଯେନ୍ ଖୋଲାରେ କେନ୍ଦ୍ରିକ ଆଇଲୁ ଆମର ଆଣ୍ଠୁ ଦେହ ଗୋଡ଼ ଭଲ ରହୁଛେ ତାପରେ ଟାଉନର ଲୋକ କାଣ କରୁଛନ୍ ବୟସ ଯେତେବେଳେ 60 ବର୍ଷ କି 50 ବର୍ଷ ହେଇଯାଉଛେ କ୍ୟାଲସିୟମ ଟେବଲେଟ କିଣିକିରି ଖାଉଛନ୍ କାହିଁକି ଆଣ୍ଠୁ ଦରଦ ଗୋଡ଼ ଦରଦ ଶରୀରରେ ହାଡ଼ କମଜୋରି ଖାଉଛନ୍ କିନ୍ତୁ ମୋର ଅନୁମାନରେ ମୁଁ ଗୋଟେ ସର୍ଭେ କରିଛି ଯେ ମୋର 100 ଲୋକରୁ ଆମର ଚାଷୀ ଭିତରେ 70-80 ଲୋକ କ୍ୟାଲସିୟମ ଦରକାର ନାଇଁ ପଡେ ତାର କାରଣ ହଉଛି ଆମେ ଯେନ୍ ଖରାତି କାମ କରୁଛୁ କେତେ କେତେ ଖରାତି କାମ କରୁଛୁ ଭଗବାନ ଆମକୁ ସୂର୍ଯ୍ୟକିରଣରେ କ୍ୟାଲସିୟମଟା ଆମର ଶରୀରକେ ଦଉଛେ ତାପରେ ଯେତେବେଳେ ଆମେ ଘରକେ ଆଉଛୁ ଝାଡ଼ଝୁଇ ବୋହିକିରି ଆମକୁ ଏସି ଆଉ ନାଇଁ ଲାଗବାର ଲାଇନ ନାଇଁ ଥିଲେ ବି ନାଇଁ ଜାଣିପାରବାର ଶୋଇ ପଡୁଛୁ ବେଶ ଅଧା ଘଣ୍ଟା ଦେଇ ନୀତିଟା ପୁରା ଭଲ କି ଲାଗୁଛେ ସକାଳୁ ଯେତେବେଳେ ଉଠୁଛୁ ଆମର ଶରୀରଟା ପୁରା ଫ୍ରେଶ ଲାଗୁଛି
0: ବେଲେ ଏଇଟା ତ ବହୁତ ବଢିଆ ମାନେ ବାର୍ତ୍ତା ଦେଲେ ଆମର ସମାଜ ଲାଗି ଖାଲି ଚାଷୀ ଭାଇ ବହିନ ମାନଙ୍କ ଲାଗି ନାଇଁ ପୁରା ସମାଜ ଲାଗି ବଢିଆ ବାର୍ତ୍ତା ଦେଲେ ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆଜି ଆସିକରି ଆମକୁ ଏତିକି କଥା କହିଥିବାର ଲାଗି ଆକାଶବାଣୀ କୃଷି ସଂସାର ତରଫରୁ ଧନ୍ୟବାଦ
1: ଧନ୍ୟବାଦ
0: ନମସ୍କାର
2: ଶୁଣିଲୁ ତ
3: ହଁ ନାନୀ ଶୁଣିଲି କିଡି ବଢିଆ କଥା ମାନେ କହିଲି
2: ହଁ ଦେଖିଲୁ କି ନାଇଁ ହେ ଆରୁ ସବୁଠାନୁ କାଣ ବଢିଆ ଲାଗଲା ଜାଣିଛୁ କି ନାଇଁ ଭାଇ ଯେନ୍ ପାଠ ପଢିଛନ୍ ଏତିକି
3: ହଁ
2: ପାଠ ପଢିକିରି ବି ସେ କାହାରି ନ ରହିକିରି ଚାକିରି କରିବା ଲାଗି ନାଇଁ ଚାହିଁ ଆଉ ନିଜେ କରୁଛନ୍ ଆର୍ ସାଙ୍ଗେ କେତେ ବଢିଆ କଥା ମାନେ କହିଛନ୍ ଯେ ଆମେ 5ଟା ଲୋକ ବି ସେ ବଢିଆ ଲାଗଲା ଯେନ୍ତା ଶ୍ରୀ ପଦ୍ଧତିରେ ଚାଷ କରୁଛେ ବୋଇଲେ ଆରୁ ଯେନ୍ ଉଷ କଷା ଦେଖ ତେଲ ବି କରୁଛନ୍ ସୋରିଷ ବି କରୁଛନ୍ ତେଲ ପିଡେଇକରି ଘରେ ଖାଉଛନ୍ ବି

0: ଆରୁ ପିଡ଼ୁଆକେ ବି ବିକୁଛନ୍। କେତେ ବଢିଆ ବଢିଆ କଥା ମାନେ କହିଲେ, ଏଇଟା ମାନେ ଶୁଣିକରି ନେଇକେ ସତେ ସଭେ ସେଟା ଶିଖବାର କଥା ଏ କି ନାଇଁ
1: ଯେ ନାନୀ ଖାଲି କଥାବାର୍ତ୍ତା ହଉଥିମା କି ଆର କାଣା ବି କରମା?
0: ମୁଇଁ ଜାଣିଲିନ ତୁ କାଣା କହୁଛୁ ଯେ ଗୀତ ବୋଲବୁ ତ ବୈଠକି କାହବୁ ଆର ଗୀତ ନାଇଁ ଶୁଣବୁ ବୈଠକି ତ ଆମର ଗୀତ ବି ମଜା ଅଛି ନାଇଁ କେ ବେଲେ ଚାଲ ଶୁଣୁ ହେନ୍ତା ଲାଗି ଗୀତଟା। ଇ ଗୀତଟାକେ ଗାଇଛନ୍ ସୁରେନ୍ଦ୍ର କୁମାର ମିଶ୍ର ଆଉ ଲେଖିଛନ୍ ଲକ୍ଷ୍ମୀ ନାରାୟଣ ପଣ୍ଡା।

ବର୍ତ୍ତମାନ କିଲୋଗ୍ରାମ ପ୍ରତି ଖୁଚୁରା ମୂଲ୍ୟ ଶୁଣନ୍ତୁ। ମୋଟା ଚାଉଳ 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 170 ଟଙ୍କାରୁ 230 ଟଙ୍କା, ଆଳୁ 15 ଟଙ୍କାରୁ 20 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 150 ଟଙ୍କାରୁ 155 ଟଙ୍କା, ପିଆଜ 25 ଟଙ୍କାରୁ 40 ଟଙ୍କା, ଚିନି 46 ଟଙ୍କାରୁ 50 ଟଙ୍କା। ଏଥିଲା ଦୈନିକ ବଜାର ଦର।

0: ଶୁଣିଲେ କୃଷି ସଂସାର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ। ଦେଶେ ଆଇବାକାଲିଠାରୁ ଲାଗୁ ହେବା ଭିବି ଜି ରାମଜୀ ଗ୍ରାମୀଣ ଆଇନ 2025 ଚଲତି ଆର୍ଥିକ ବର୍ଷରେ ଇ ଯୋଜନା ଲାଗି ଖର୍ଚ୍ଚ ହେବା 95,692 କୋଟି ଟଙ୍କା। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ଜେନେରାଲ ଧୀରଜ ସେଠ। ରାଇଜେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ଲାଗି କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଡାଲୁଆ ଧାନଘିନା ସମୟକେ ଆଇବା ଶୁକ୍ରବାର ତକ ବଢ଼ାଲେ ରାଜ୍ୟ ସରକାର। ନୂଆକରି ନିଯୁକ୍ତି ପାଇଥିବା ସିଡବ୍ଲ୍ୟୁସିର ଅଧ୍ୟକ୍ଷ ଆଉ ସଦସ୍ୟମାନଙ୍କର ପାଞ୍ଚଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକେ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୁରୀ ଶ୍ରୀମନ୍ଦିରନ ଆଇଷ୍ଠାନୁ ମୂଲ ହୋଇଛେ ମହାପ୍ରଭୁମାନଙ୍କର ଅଣସର ଗୁପ୍ତନୀତି। ଦ୍ରବ୍ୟ ଆଉ ସେବାକର ଆଇନ ଅଧୀନଥି ଅପିଲ ଦାଖଲ କରବାର ସମୟକେ ବଢ଼େଇଛନ୍ ସରକାର। ଆପିଲେଟ୍ ଟ୍ରିବ୍ୟୁନାଲ୍ଥି ଆଇବା ଜୁଲାଇ ମାସ 31 ତାରିଖ ତକ ଇ ବାବଦେ ଦାଖଲ କରିପାରିବେ ଆବେଦନ। ତୈଳ ବିପଣନ କମ୍ପାନୀମାନେ ଖୁଚୁରା ଦୋକାନ ଜରିଏ ମୋଟର ସ୍ପିରିଟ୍ ଆଉ ଉଚ୍ଚା ଗତି ଥିବା ଡିଜେଲର ବିକ୍ରି ଆଉ ବଣ୍ଟନ ନିୟନ୍ତ୍ରଣକୁ ନେଇକରି ଜାରି ହୋଇଥିବା ଅସ୍ଥାୟୀ ନିୟମକୁ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଆଉ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆଇବା 3 ତାରିଖ ଦିନ ହେବା। ସାମାଜିକ ଗଣମାଧ୍ୟମ ସୋସିଆଲ ମିଡ଼ିଆର ଗୁରୁତ୍ୱ ଭାବେ ସମ୍କୁ ଜଣାବା ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ସୋସିଆଲ ମିଡ଼ିଆ ଦିବସ। ଭାରତ ଆଉ ଇଂଲଣ୍ଡ ଭିତରେ ଆଇବାକାଲ ଖେଳାଯିବା ପହିଲା T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ଆଉ ମୌସୁମୀର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇଛେ ବର୍ଷା। ଏଛିନ୍ ମୁଖ୍ୟ ଖବର ନ ଶେଷ ହେଲା, ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋଟିଏ ଓଡ଼ିଆ ଆଲୋଚନା, ବିକାଶ ଓ ବିଶ୍ୱାସର 12 ବର୍ଷ। ଆଲୋଚନା କରିଛନ୍ତି ପ୍ରଫୁଲ୍ଲ ପଣ୍ଡା।
2: ଆମ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର 12 ବର୍ଷରେ ପଦାର୍ପଣ କରିଛନ୍ତି। ତେବେ ଆମେ ଏଠି ରେଡ଼ିଓ ଶ୍ରୋତାଙ୍କୁ ମନେ ପକାଇ ଦେଉଛୁ ଯେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀ 2014 ମସିହା ମଇ ମାସ 26 ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଦେଶରେ ଗୁରୁଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ସେ 2019 ମଇ ମାସ 30 ତାରିଖରେ ଦ୍ୱିତୀୟ ଥର, ଏହାପରେ 2024 ଜୁନ୍ ମାସ 9 ତାରିଖରେ ଲଗାତାର ତୃତୀୟ ଥର ଭାବରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ମୋଦିଙ୍କ ସରକାରର 12 ବର୍ଷ ପୂରଣ ହୋଇଛି। କେନ୍ଦ୍ର ସରକାର ମୋଦିଜୀଙ୍କ ନେତୃତ୍ୱରେ ଲଗାତାର 4,369ରୁ ବେଶି ଦିନ କାର୍ଯ୍ୟ ଦିବସ ପୂରଣ କରିଛନ୍ତି। ଏଥିପାଇଁ ଭାରତର ସବୁଠି କେନ୍ଦ୍ର ସରକାରଙ୍କର ସଫଳତାର ଝଲକ ଝଟକୁଛି। ଏହି ଏକ ଦଶନ୍ଧିର ଉତ୍ସବ ମୁଖର ମନେ ହେଉଛି ଭାରତ ସଫଳତାର ଗାଥା ବଖାଣୁଛି। ଜନସଭା ହେଉଛି ସୁଶାସନର ସର୍ବୋତ୍ତମ ମାପକାଠି, ଯିଏ ନମ୍ରତା, ସମର୍ପଣ ଏବଂ କର୍ତ୍ତବ୍ୟବୋଧ ସହିତ ଅକ୍ଳାନ୍ତ ପରିଶ୍ରମ କରନ୍ତି। କେବଳ ସେପରି ବ୍ୟକ୍ତି ହିଁ ଜନତାଙ୍କ ଆତ୍ମବିଶ୍ୱାସ ଅର୍ଜନ କରନ୍ତି। ଯିଏ ସମର୍ପିତ ସେ ସର୍ବଦା ଜନତାଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ। କେନ୍ଦ୍ର ସରକାରଙ୍କର ଏହି 12 ବର୍ଷର ସଫଳ ବିକାଶ ଯାତ୍ରା ପାଳନ ବେଳେ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଦେଶବାସୀଙ୍କୁ ଏହି ଉଦ୍ବୋଧନ ଆହ୍ଲାଦିତ କରିଛି, ପ୍ରଭାବିତ କରିଛି। ପ୍ରଧାନମନ୍ତ୍ରୀଙ୍କର ଏହି ଉଦ୍ବୋଧନର ପ୍ରାସଙ୍ଗିକତା ମଧ୍ୟ ରହିଛି, ଜାତୀୟ ଭାବନା ମଧ୍ୟ ଭରପୁର ରହିଛି। ବିସ୍ମୟ ମନେ ହୁଏ କେନ୍ଦ୍ର ସରକାର ଆମ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତାଛଡ଼ା ଦେଶର ସର୍ବାଧିକ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ନୂତନ କୀର୍ତ୍ତି ସ୍ଥାପନ କରିଛି। ସମଗ୍ର ବିଶ୍ୱ କେନ୍ଦ୍ର ସରକାରଙ୍କର 12 ବର୍ଷର ସଫଳତା ଗାଥାକୁ ଉପଲବ୍ଧି କରି ବିଶ୍ୱଗୁରୁର ମାନ୍ୟତା ପ୍ରଦାନ କରିଛି। ଭାରତ ବିକଶିତ ଆଡ଼କୁ ଅଗ୍ରସର ହେଉଛି, ପ୍ରଗତି ସହିତ ଲୋକଙ୍କୁ ସଂଯୋଗ କରୁଛି। ସଫଳତାକୁ ଆଜି ବିଶ୍ୱ ମଧ୍ୟ ଦେଖୁଛି। କେନ୍ଦ୍ର ସରକାରଙ୍କର 12 ବର୍ଷର ସଫଳତା, ପ୍ରଧାନମନ୍ତ୍ରୀଙ୍କର ଦୃଢ଼ ନେତୃତ୍ୱ, ତାଙ୍କର କାଳଜୟୀ ସଫଳତା କେବଳ ଶାସନକାଳର ଏକ କାଳଖଣ୍ଡ ମାତ୍ର ନୁହେଁ, ବରଂ ଏହା ତାଙ୍କର ହିମାଳୟ ସଦୃଶ ଅଟଳ ସଂକଳ୍ପ, ତ୍ୟାଗପୂତ ଜୀବନ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣର ଅତୁଳନୀୟ ତପସ୍ୟାର ସ୍ୱୀକୃତି ମନେ ହୁଏ। ଏହା ବିଶ୍ୱ ମଧ୍ୟ ସ୍ୱୀକାର କରୁଛି। ଭାରତର ବିକାଶ ଯାତ୍ରାର ଅପୂର୍ବ ସଫଳତା ଏବଂ କେନ୍ଦ୍ର ସରକାରଙ୍କ 12 ବର୍ଷ କାଳର ଉପଲବ୍ଧି ପାଇଁ ରାଜନୈତିକ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱସ୍ତରୀୟ ନେତା, ମହାମହିମ ରାଷ୍ଟ୍ରପତି, ଭାରତର ଉପରାଷ୍ଟ୍ରପତି, ଭାରତର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ତା ଛଡ଼ା ମିଡ଼ିଆ ହାଉସ୍ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱର ଗୁଣଗାନ କରୁଛନ୍ତି ଏବଂ ବିଶ୍ୱରୁ ଭାରତ ଭୂଇଁକୁ ପ୍ରଶଂସାର ଛୋ ଅଭିନନ୍ଦନ ଆସୁଛି। ସମସ୍ତେ ମୋଦିଜୀଙ୍କୁ ରାଷ୍ଟ୍ର ପ୍ରଥମ, ଅକ୍ଳାନ୍ତ କର୍ମଜୀବୀ, ବିଶ୍ୱ ଦରବାରର ସର୍ବଶ୍ରେଷ୍ଠ ସୁରକ୍ଷିତ ଓ ସ୍ୱାଭିମାନୀ ମହାଶକ୍ତି ଭାବେ ଚିତ୍ରଣ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ସର୍ବଦା ଉଚ୍ଚ ରହିଛି। ତେବେ କେନ୍ଦ୍ରରେ ମୋଦି ସରକାର ଏକାଧିକ୍ରମେ 4400 ଦିନରୁ ଅଧିକ ରହିବା ମଧ୍ୟରେ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ରାଷ୍ଟ୍ର ଓ ନାଗରିକଙ୍କ ମଧ୍ୟରେ ସମ୍ପର୍କକୁ ବ୍ୟବସ୍ଥିତ ଭାବେ ନୂଆ ରୂପ ଦେଇଛି। ଶାସନର ଉତ୍ତର ଆଧୁନିକତା, ନବନିର୍ମାଣ, ପ୍ରଯୁକ୍ତିଗତ ବିକାଶ, ଆର୍ଥିକ ଉନ୍ନୟନ, ସକାରାତ୍ମକ ରାଷ୍ଟ୍ରବାଦ ଓ ଜାତୀୟ ସ୍ୱାର୍ଥରକ୍ଷା ଆଦି କ୍ଷେତ୍ରରେ ଏହି 12 ବର୍ଷ କାଳରେ ନୂଆ ପ୍ରତିମାନ ସବୁ ତିଆରି ହୋଇଛି। ଆମ ଦେଶ ଭାରତ ଦ୍ରୁତ ଗତିରେ ପ୍ରଗତି ହାସଲ କରିଚାଲିଛି। ଗତ 1 ଦଶନ୍ଧି ମଧ୍ୟରେ ଭାରତରେ ହାସଲ ହୋଇଥିବା ପ୍ରଗତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏହା ଅତ୍ୟନ୍ତ ଖୁସିର କଥା। ଉପଲବ୍ଧି ହେଉଛି ଯେତେବେଳେ ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଏବଂ ଅନିଶ୍ଚିତତା ବ୍ୟାପି ଯାଇଥିଲା, ସେ ସମୟରେ ଭାରତର ଅର୍ଥନୀତି ଦୃଢ଼ ଏବଂ ଦ୍ରୁତ ଗତିରେ ଆଗକୁ ବୃଦ୍ଧି ପାଇଛି। ଏକ ଦୁର୍ବଳ ଅର୍ଥନୀତିରୁ ବର୍ତ୍ତମାନ ଆମ ଦେଶ ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି। ସବୁଠୁ ବଡ଼ ଉପଲବ୍ଧି ଯେ ଆମର ଅର୍ଥନୈତିକ ବିକାଶ ସମାବେଶୀ ହୋଇପାରିଛି। ଆମ ଦେଶ ଭାରତ ଭିତ୍ତିଭୂମି ନିର୍ମାଣରେ ବିଶ୍ୱସ୍ତରୀୟ ମାନଦଣ୍ଡ ଆଡ଼କୁ ମଧ୍ୟ ଅଗ୍ରସର ହେଉଛି। କେନ୍ଦ୍ର ସରକାରଙ୍କର ଏହି 12 ବର୍ଷର ଉପଲବ୍ଧିକୁ ବିଶ୍ଲେଷଣ କଲେ ଆଶ୍ଚର୍ଯ୍ୟ ଲାଗେ ଯେ COVID-19 ମହାମାରୀର କରାଳ ବିଭୀଷିକା ଦୃଶ୍ୟ, ସେ ଛାତିଥରା ଦୃଶ୍ୟଗୁଡ଼ିକ, ଏହି ସମୟରେ କେନ୍ଦ୍ର ସରକାର ଅଗ୍ରଣୀ ଭୂମିକା ନିର୍ବାହ କରି ଭାରତ ଟିକା ପ୍ରୟାସରେ ବିଶେଷ ଭୂମିକା ଗ୍ରହଣ କରି ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ଦୃଷ୍ଟିକୁ ଆସି ସୁନାମ ଅର୍ଜନ କରିଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ଟିକା ପ୍ରସ୍ତୁତ କରାଯାଇ ଅତି ଦ୍ରୁତ ଗତିରେ ସମସ୍ତଙ୍କୁ ମାଗଣାରେ ଉପଲବ୍ଧ କରାଯାଇଥିଲା। ମହାନତାର ଭାଗବତକୁ ବିଶ୍ୱ ସେଦିନ ଦେଖୁଥିଲା। ଏହାଠାରୁ ଆଉ ବଡ଼ ଉପଲବ୍ଧି ହେଲା ଯେ ସମଗ୍ର ବିଶ୍ୱରେ ଅନେକ ଦେଶ କୋଭିଡ୍ ମହାମାରୀ ସମୟରେ ଆତ୍ମଚିତ୍କାର କରୁଥିବା ବେଳେ ଭାରତ ସରକାର ମାନବୀୟ ସମ୍ବେଦନଶୀଳତା ରଖି ବିଶ୍ୱର 100ରୁ ଅଧିକ ଦେଶକୁ ଟିକା ଯୋଗାଇଥିଲା ଏବଂ ଯୁଗାନ୍ତକାରୀ ପଦକ୍ଷେପ ସମଗ୍ର ବିଶ୍ୱକୁ ଚକିତ କରିଥିଲା। ଏହା ବିଶ୍ୱ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି, ଇତିହାସ ହୋଇଯାଇଛି। 12 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଭାରତରେ ଏକ ନୂତନ ଶାସନ ଯୁଗର ଆରମ୍ଭ କରିଥିବା ମନେହୁଏ। ଏହି ସମୟ ଭିତରେ ସରକାର ଡିଜିଟାଲ ପରିବର୍ତ୍ତନ, ଗରିବ କଲ୍ୟାଣ, ଆଧାରଭୂତ ସଂରଚନା, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଅନ୍ତରୀକ୍ଷ ବିଜ୍ଞାନ, ବିଦେଶୀ ନୀତି, ଡିଜିଟାଲ ବିପ୍ଳବ, ସାମାଜିକ ସୁରକ୍ଷା, ପ୍ରଧାନମନ୍ତ୍ରୀ ଧନଜନ ଯୋଜନା, ବ୍ୟାଙ୍କିଂ ସୁବିଧାରୁ ବଞ୍ଚିତ ଲୋକଙ୍କୁ ବ୍ୟାଙ୍କ ଖାତା ଆଦି ଯୋଜନାର ଫଳ ଭାରତବାସୀ ପାଇପାରିଛନ୍ତି। ଏସବୁ ସଫଳତା ଆଗାମୀ ପିଢ଼ିର ଏକ ସମୃଦ୍ଧ ଭବିଷ୍ୟତ ପାଇଁ ମୂଳଦୁଆ ସଦୃଶ କାର୍ଯ୍ୟ କରିବ। 12 ବର୍ଷର କେନ୍ଦ୍ର ସରକାରଙ୍କ ଭାରତ ବିକାଶ ଯାତ୍ରା, ଆମ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ଯାତ୍ରା ବିସ୍ମୟ ମନେ ହୁଏ। ଏଇଥିପାଇଁ ଯେ ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ମୋଦି ସରକାରଙ୍କର ପଦକ୍ଷେପ ସମାଜର ଗରିବ ଏବଂ ଅସହାୟ ଶ୍ରେଣୀ ପାଇଁ ଏକ ବଡ଼ ସୁରକ୍ଷା କବଚ ସାଜିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ 80 କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ, ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି। ଏହା ବିଶ୍ୱର

ସବୁଠାରୁ ବଡ଼ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ। ଏହା ନିଶ୍ଚିତ ଯେ କେନ୍ଦ୍ର ସରକାର 4 କୋଟିରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରି ଗରିବ ମୁହଁରେ ହସ ଫୁଟାଇଛନ୍ତି। 12 କୋଟିରୁ ବେଶୀ ଶୌଚାଳୟ ନିର୍ମାଣ ହୋଇଛି। ଏହା ଦେଶର ଗରିବ ଏବଂ ବଞ୍ଚିତ ଶ୍ରେଣୀକୁ ସଶକ୍ତ କରିଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋଦି ସରକାରଙ୍କର ବଡ଼ ପଦକ୍ଷେପ ହେଲା ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଏହି ଯୋଜନା ଦ୍ୱାରା ଆର୍ଥିକ ଅନଗ୍ରସର ଓ ଗରିବ ପରିବାର ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ବୀମା ପାଇପାରୁଛନ୍ତି। ମୋଦି ସରକାର ଗରିବଙ୍କୁ ଚିକିତ୍ସାର ଖର୍ଚ୍ଚର ବଡ଼ ବୋଝରୁ ମୁକ୍ତି କରିଦେଇଛନ୍ତି। ଏହାସହ 70 ପର ବୟସ୍କ ସମାଜର ସବୁରି ବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ବୟୋବନ୍ଦନା ସ୍ୱାସ୍ଥ୍ୟ ବୀମା ଯୋଜନା ସର୍ବେ ସନ୍ତୁ ନିରାମୟ ଭାବନା ପ୍ରତିଫଳିତ ହୋଇଛି। ଏହି ଯୋଜନା ବଡ଼ ଜୀବନ ସୁରକ୍ଷା କବଚ ସାଜିଛି। ଏହି 12 ବର୍ଷ ଭିତରେ କେନ୍ଦ୍ର ସରକାର କୃଷି ଓ କୃଷକଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ପ୍ରଣୟନ କରିଛନ୍ତି। 1.40 ଲକ୍ଷ କୋଟିରୁ କୃଷି ବଜେଟ୍ 12 ବର୍ଷରେ ପୁଣି ଏହା 5 ଗୁଣ ହୋଇଛି। ଜାତୀୟ ପ୍ରାକୃତିକ କୃଷି ମିଶନ ଏବଂ ପରମ୍ପରାଗତ କୃଷି ବିକାଶ ଯୋଜନାରେ ପ୍ରାୟ 28 ଲକ୍ଷ ହେକ୍ଟର ଜମି ସାମିଲ ହୋଇଛି। ତା ସହିତ ଜୈବିକ କୃଷିକୁ ମିଳୁଛି ଅଧିକ ବଳ ଶକ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାରେ ଏପର୍ଯ୍ୟନ୍ତ 4 ଲକ୍ଷ କୋଟି ଟଙ୍କାର ରାଶି ଅନ୍ନଦାତାଙ୍କ ବ୍ୟାଙ୍କ ଖାତାକୁ ଯାଉଛି। 2026 ମସିହାର କୃଷି ନୀତିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ଯେ ମାଟିର ସୁରକ୍ଷା। ପ୍ରଧାନମନ୍ତ୍ରୀ ପ୍ରଣାମ ଯୋଜନା ମାଧ୍ୟମରେ ବିକଳ୍ପ ସାର ବ୍ୟବହାରକୁ ଦେଶବ୍ୟାପୀ ପ୍ରୋତ୍ସାହନ ଦିଆଯାଉଛି। ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆମ ଭାରତ ବିଶ୍ୱର 2ୟ ବୃହତ୍ତମ ଧାନ ଉତ୍ପାଦନକାରୀ ଦେଶର ମାନ୍ୟତା ପାଇଛି। କିଷାନ କ୍ରେଡିଟ୍ କାର୍ଡ ସହ 8 କୋଟି ଚାଷୀ ସରକାରଙ୍କ ଏକ ବଡ଼ ସଫଳତା ମନେ ହୁଏ। ନାରୀ ସଶକ୍ତିକରଣ ମୋଦି ସରକାରଙ୍କର ଏହି ଭାରତ ବିକାଶ ଯାତ୍ରା ବେଳେ ଏକ ବଡ଼ ଅଂଶବିଶେଷ ହୋଇଛି। ଦେଶରେ ନାରୀ ଶକ୍ତି ବୃଦ୍ଧି ପାଉଛି। ବିଶ୍ୱାସ ଓ ବିକାଶର ଦେଶର ଜନକଲ୍ୟାଣରେ ମହିଳା ଆଗକୁ ଆସୁଛନ୍ତି। 35 କୋଟି ଉର୍ଦ୍ଧ୍ୱ ମହିଳାଙ୍କ ପାଇଁ ଜନଧନ ଖାତା ବ୍ୟାଙ୍କଗୁଡ଼ିକରେ ଖୋଲାଯାଇଛି। 10 କୋଟି ଗ୍ରାମୀଣ ମହିଳା ଏବଂ 91 ଲକ୍ଷ ପ୍ରାୟ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ଆଜି ସଶକ୍ତ ହେଉଛନ୍ତି। 3 କୋଟିରୁ ଅଧିକ ମହିଳା ଲକ୍ଷପତି ଦିଦି ଏବଂ ନମୋ ଡ୍ରୋନ୍ ଦିଦି ହୋଇପାରିଛନ୍ତି। ମହିଳାମାନଙ୍କର ଦୈନନ୍ଦିନ ଜୀବନକୁ ସହଜ କରିବା ପାଇଁ ସମଗ୍ର ଭାରତବର୍ଷରେ ପ୍ରାୟ 2 କୋଟି ନୂତନ LPG ଗ୍ୟାସ୍ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏହାର ସଂଖ୍ୟା 10.5 କୋଟିରେ ପହଞ୍ଚିଛି। ଦେଶର ମହିଳାଙ୍କୁ ସେନାରେ ସ୍ଥାୟୀ ନିଯୁକ୍ତି ସୁଯୋଗ ମିଳିଛି। ପୁଣି ମହିଳାମାନଙ୍କୁ ମିଳିଛି ସ୍ଥାୟୀ କମିଶନ। କେନ୍ଦ୍ର ସରକାର ତାଙ୍କର ଏହି 12 ବର୍ଷର ଭାରତ ବିକାଶ ଯାତ୍ରା ସମୟରେ ଠିକ୍ ବୁଝିପାରିଛନ୍ତି ଯେ ଦେଶରେ ନାରୀ ସଶକ୍ତ ହେଲେ ଯାଇ ଦେଶ ସମୃଦ୍ଧି ପଥରେ ଆଗେଇ ପାରିବ। ତେବେ ଏହି 12 ବର୍ଷର ଦଶନ୍ଧି କାଳରେ ପରିବହନ ଓ ଯୋଗାଯୋଗର ବିପ୍ଳବ ଆସିଛି। ଏହା ଆଉ ଏକ ପ୍ରଗତିର ଅଧ୍ୟାୟ। କେନ୍ଦ୍ର ସରକାରଙ୍କର ଏହି 12 ବର୍ଷ ଶାସନ କାଳ ଭିତରେ ଦେଶର 26 ବଡ଼ ବଡ଼ ସହରରେ 1.1 କିଲୋମିଟରରୁ ଅଧିକ ମେଟ୍ରୋ ନେଟୱାର୍କକୁ ବିକଶିତ କରାଯାଇଛି। ଦେଶ ସାରା ଚାଲୁଛି 164 ବନ୍ଦେ ଭାରତ ଟ୍ରେନ୍। ଦେଶର ରେଳପଥର ପ୍ରାୟ 99% ବିଦ୍ୟୁତକରଣ କାର୍ଯ୍ୟ ସମାପ୍ତ ହୋଇଛି। ଭାରତୀୟ ରେଳ ତା ରୂପାନ୍ତରଣରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଆମେ ନିଶ୍ଚିତ ଭାବେ ଭିତ୍ତିଭୂମି ନିର୍ମାଣରେ ବିଶ୍ୱସ୍ତରୀୟ ମାନଦଣ୍ଡ ଆଡ଼କୁ ଅଗ୍ରସର ହେଉଛୁ। ଏହା ଆମ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ। ବିମାନ ବନ୍ଦର ସଂଖ୍ୟା ପୁଣି 74ରୁ 2 ଗୁଣ ହୋଇ ଏହି ସଂଖ୍ୟା 163କୁ ଆସିଛି। ବେସାମରିକ ବିମାନ ଚଳାଚଳ ସେବା ଉଲ୍ଲେଖନୀୟ ସଫଳତା ହାସଲ କରିଛି। କେନ୍ଦ୍ର ସରକାରଙ୍କର ଉଡ଼ାନ ଯୋଜନା ପ୍ରଣୟନ ପ୍ରଗତି ସହିତ ଲୋକଙ୍କୁ ସଂଯୋଗ କରିପାରୁଛି। ଗତ ଦଶନ୍ଧି ମଧ୍ୟରେ ଭାରତ ବିଶ୍ୱର 3ୟ ବୃହତ୍ତମ ଘରୋଇ ବିମାନ ଚଳାଚଳ ବଜାରରେ ପରିଣତ ହୋଇଛି। ବିମାନ ଚଳାଚଳରେ ମହିଳାଙ୍କ ଅଂଶଗ୍ରହଣ, ବିମାନ ଲିଜିଂ ହବ୍, ସବୁଜ ବିମାନ ବନ୍ଦର, ବିମାନ ବନ୍ଦରଗୁଡ଼ିକର ଭିତ୍ତିଭୂମି ସମ୍ପ୍ରସାରଣ, ବିମାନ ବନ୍ଦରଗୁଡ଼ିକରେ ଉଡ଼ାଣ ଯାତ୍ରୀ କ୍ୟାପ୍, ଫ୍ଲାଇବ୍ରେରୀ ଏବଂ କିଡ୍ସ ଜୋନ୍ ମାଧ୍ୟମରେ ଭାରତବାସୀଙ୍କୁ ନୂଆ ରୂପ ସହ ନୂଆ ଅନୁଭବ ଦେଇଛି। କେନ୍ଦ୍ର ସରକାରଙ୍କର ଏହି ଉଡ଼ାନ ଯୋଜନା ପୁଣି ଆଞ୍ଚଳିକ ସଂଯୋଗୀକରଣରେ ଯଥେଷ୍ଟ ଫାଇଦା ଦେଇଛି। ଏହାଦ୍ୱାରା ସାଧାରଣ ଲୋକଟିଏ ବିମାନ ଯାତ୍ରା ସୁଲଭରେ କରିପାରୁଛି। ବିମାନ ଚଳାଚଳ କ୍ଷେତ୍ରରେ ଏକ ଐତିହାସିକ ରୂପାନ୍ତର ଘଟିଛି। ରାଜପଥ ପୁଣି ହୋଇଛି କର୍ତ୍ତବ୍ୟ ପଥ। ଏହା ସହିତ ଛତ୍ରପତି ଶିବାଜୀଙ୍କ ମୁଦ୍ରାରୁ ପ୍ରେରିତ ନୌସେନାର ନୂଆ ଧ୍ୱଜ ଭାରତୀୟଙ୍କୁ ବିସ୍ମିତ କରିଛି। କେନ୍ଦ୍ର ସରକାରଙ୍କର ଭାରତ ବିକାଶ ଯାତ୍ରା ପଥର ଆଉ ଏକ ଉଲ୍ଲେଖନୀୟ ସଫଳତା ଓ ଉପଲବ୍ଧି ଏହା ମନେ ହୁଏ ଯେ ଦେଶବ୍ୟାପୀ ବିଶ୍ୱସ୍ତରୀୟ 4 ଲେନ୍ ଏବଂ 8 ଲେନ୍
ବିଶିଷ୍ଟ ସଡ଼କ ଭାରତର ଦୂରଗ୍ରାମଗୁଡ଼ିକୁ ବିସ୍ତାରିତ କରାଯାଇଛି। ରାଜପଥ ହୋଇଛି କର୍ତ୍ତବ୍ୟ ପଥ। ଭାରତର ସୀମାନ୍ତ ଗ୍ରାମଗୁଡ଼ିକ ଯାହାକୁ ଏକଦା ଭାରତର ଶେଷ ଗ୍ରାମ ଭାବରେ ବିବେଚନା କରାଯାଉଥିଲା, ଏବେ ସେଗୁଡ଼ିକ ପ୍ରଥମ ଗ୍ରାମରେ ପରିଣତ ହୋଇଛି, ପ୍ରକୃତିର ଶୋଭାବର୍ଦ୍ଧନ କରୁଛି। ଭାଇବ୍ରାଣ୍ଟ ଭିଲେଜ୍ ସ୍କିମ୍ ମାଧ୍ୟମରେ ବିକଶିତ କରାଯାଇପାରିଛି ଏସବୁ ରାସ୍ତାଗୁଡ଼ିକୁ। ଅଟଳ ସେତୁ, ସୁଦର୍ଶନ ସେତୁ, ଚେନାବ ରେଳ ବ୍ରିଜ୍, ବୋଗିବିଲ୍ ବ୍ରିଜ୍, ପାମନ ସମୁଦ୍ର ପୋଲ ଭଳି ବଡ଼ ଭିତ୍ତିଭୂମି ନିର୍ମାଣ, ସଡ଼କ ସଂଯୋଗୀକରଣ ଭାରତ ବିକାଶରେ ସହାୟକ ହୋଇଛି। ବିଶାଳ ଯୁବଶକ୍ତି ହେଉଛି ଭାରତର ସର୍ବଶ୍ରେଷ୍ଠ ପୁଞ୍ଜି। ସରକାର ଏହି ପୁଞ୍ଜିକୁ ରାଷ୍ଟ୍ରର ଦୀର୍ଘକାଳୀନ ସମୃଦ୍ଧି ପାଇଁ ବିନିଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ମାନବ ଜୀବନର ସବୁଠାରୁ ସୁନ୍ଦର ଏବଂ ଶକ୍ତିଶାଳୀ ଅବସ୍ଥା ହେଉଛି ଯୁବାବସ୍ଥା। ଯେଉଁ ସମାଜରେ ଯୁବ ସମାଜ ସଚେତନ, ଦୃଢ଼ ଦେଶପ୍ରେମୀ ଓ କର୍ମଠ ରହନ୍ତି, ସେ ଦେଶ ଆଗକୁ ବଢ଼ିଥାଏ। ଏହି ଯୁବଗାଥା ବଖାଣିଲା ସମୟରେ ସ୍ୱାମୀ ବିବେକାନନ୍ଦଙ୍କ ଗୋଟିଏ କଥା ମନେ ପଡ଼ିଯାଉଛି। ସ୍ୱାମୀ ବିବେକାନନ୍ଦ ଭାରତର ବିକାଶ ପାଇଁ ସର୍ବଦା କହୁଥିଲେ, ତୁମେ ଯୁବକ ଦିଅ, ମୁଁ ଦେଶ ମାତୃକାକୁ ସୁନ୍ଦର ଭାବେ ଗଢ଼ି ତୋଳିବି, ଭାରତ ମାଆଙ୍କ ମୁହଁରେ ହସ ଭରିଦେବି। ସ୍ୱାମୀଜୀଙ୍କର ଏହି ମାର୍ମିକ ଭାବାବେଗ ଉକ୍ତିରେ ଯୁବଶକ୍ତିର ଅସୀମ ସମ୍ଭାବନା ଲୁଚି ରହିଛି ଯୁବ ସମାଜ ପାଇଁ। ତେବେ ମନେ ହୁଏ ଆମ ମୋଦି ସରକାର ତାଙ୍କର 12 ବର୍ଷର ଭାରତ ବିକାଶ ଯାତ୍ରା ଓ ସ୍ୱପ୍ନରେ ସ୍ୱାମୀ ବିବେକାନନ୍ଦଙ୍କ ବାଣୀକୁ ପ୍ରାଧାନ୍ୟ ଦେଇଛନ୍ତି, ଯୁବଶକ୍ତିକୁ ମନରେ ପ୍ରଚୁର ପ୍ରେରଣା ଭରିଦେବାକୁ ଚେଷ୍ଟା କରିଛନ୍ତି। ଗତ 10 ବର୍ଷ ଭିତରେ 13 ନୂତନ IIT ପ୍ରତିଷ୍ଠା ପାଇଁ ଯତ୍ନବାନ ହୋଇଛନ୍ତି ସରକାର। ଏହାର ସଂଖ୍ୟା ଏବେ 23 ବୃଦ୍ଧି ପାଇଛି। ପ୍ରାୟ 2 କୋଟି ଯୁବକ ଯୁବତୀଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯାଇଛି। ଏହି ପ୍ରଗତି ଯାତ୍ରା ବେଳେ 2.2 ଲକ୍ଷ ଷ୍ଟାର୍ଟଅପ୍ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ଏବଂ ନବସୃଜନର ସୁଯୋଗ ଆଣିଦେଇଛି। 10,000 ଅଧିକ ଅଟଲ ଟିଙ୍ଗରିଂ ଲ୍ୟାବ୍ ଜରିଆରେ 1.1 କୋଟି ଛାତ୍ରଛାତ୍ରୀ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ସହ ଯୋଡ଼ି ହୋଇଛନ୍ତି। ଯୁବବର୍ଗ ପ୍ରଚୁର ଫାଇଦା ପାଇଛନ୍ତି। ଦେଶରେ IIM ସଂଖ୍ୟା 13-21 ବୃଦ୍ଧି ପାଇଛି। ସେହିପରି ଏମ୍ ସଂଖ୍ୟା 7-23 ବୃଦ୍ଧି ପାଇଛି। ମେଡିକାଲ କଲେଜ ସଂଖ୍ୟା 387-823 ବୃଦ୍ଧି ପାଇଛି। ଡାକ୍ତରୀ ଛାତ୍ରଙ୍କ ପାଇଁ ସିଟ୍ ସଂଖ୍ୟା 51,348 1,29,603 ବୃଦ୍ଧି ପାଇଛି। ପ୍ରାକ୍ ମେଟ୍ରିକ୍ ଏବଂ ପୋଷ୍ଟ ମେଟ୍ରିକ୍ ଛାତ୍ରବୃତ୍ତି ଯୋଜନା ଏବଂ ଏକଲବ୍ୟ ମଣ୍ଡଳ ଆବାସିକ ବିଦ୍ୟାଳୟଗୁଡ଼ିକ ଯଥାକ୍ରମେ ଅନୁସୂଚିତ ଜାତି ଏବଂ ଜନଜାତିର ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ସୁଫଳ ପ୍ରଦାନ କରିପାରୁଛି। ଡିଜିଟାଲ ଶିକ୍ଷାର ପ୍ରସାର ଘଟିଛି। ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶର ପ୍ରଗତି ଆମ ମନରେ ଗର୍ବ ଓ ଗୌରବ ଆଣିଦେଉଛି। 2020 ଘୋଷିତ ନ୍ୟାସନାଲ ଏଜୁକେସନ୍ ପଲିସି ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି। ଏହି ପଲିସିର ମୁଖ୍ୟ କଥା ହେଲା ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହନ, ଡିଜିଟାଲ ଶିକ୍ଷାର ବିସ୍ତାର, ଗବେଷଣା ଏବଂ ବହୁ ବିଷୟକ ଶିକ୍ଷା ବ୍ୟବସ୍ଥା। ଚନ୍ଦ୍ରଯାନ 3ର ସଫଳ ଉତ୍ପେକ୍ଷଣ ଭାରତକୁ ଉନ୍ନତ ମହାକାଶ ଗବେଷଣାର ଏକ ନୂତନ ଯୁଗରେ ଛିଡ଼ା କରାଇପାରିଛି। କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତକୁ ସେମାନଙ୍କର ପ୍ରମୁଖ କେନ୍ଦ୍ର ଭାବରେ ପସନ୍ଦ କରୁଛନ୍ତି, ଆକର୍ଷିତ ହେଉଛନ୍ତି। ଏହି ମିଶନ ଭାରତକୁ ଏକ ନୂଆ ଶିଖରକୁ ନେଇପାରିଛି। ଏହାଫଳରେ ଆମ ପ୍ରିୟ ଭାରତ ଭୂଇଁରେ ପୁଞ୍ଜିନିବେଶ ବହୁଗୁଣିତ ହୋଇପାରିଛି, ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି, ଆଗକୁ ପୁଣି ଅନେକ ସମ୍ଭାବନା ଜଳଜଳ ଦିଶୁଛି। ମୋବାଇଲ ଫୋନ୍ ଉତ୍ପାଦନ କ୍ଷେତ୍ରରେ ଆମ ଭାରତ ଏବେ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଦିନେ ଆମ ଦେଶ ଭାରତ ଏଥିପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା। ଆଜି କିନ୍ତୁ ଭାରତ 300 କୋଟି $300 ମୂଲ୍ୟର ମୋବାଇଲ ଫୋନ୍ ବିଦେଶକୁ ରପ୍ତାନୀ କରିପାରୁଥିବା ଦେଶ ହୋଇଛି। ଏଥିପାଇଁ ଆମେ ଗର୍ବ କରିବା ଉଚିତ। 2014 ଆମ ଦେଶର ଅର୍ଥନୀତି ସେତେ ଉନ୍ନତ ନଥିଲା। ଗତ ଦଶକରେ ଏହା ଦ୍ରୁତଗତିରେ ବଢ଼ିଛି ଏବଂ ବିଶ୍ୱର ଶୀର୍ଷ ଅର୍ଥନୀତିମାନଙ୍କ ମଧ୍ୟରେ ସ୍ଥାନ ପାଇଛି। କେନ୍ଦ୍ର ସରକାର GST ଲାଗୁ କରିବା ଦ୍ୱାରା ସମଗ୍ର ଦେଶରେ ଏକ ଏକୀକୃତ କର ବା ଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରାଯାଇଛି। ଏହାଦ୍ୱାରା ବ୍ୟବସାୟ କରିବା ପଥ ସହଜ ହୋଇଛି। ଟ୍ୟାକ୍ସ ବା କର ଆଦାୟ କ୍ଷେତ୍ରରେ ସ୍ୱଚ୍ଛତା ଆସିଛି। କେନ୍ଦ୍ର ସରକାରଙ୍କ ଏହି ଅଭିନବ ଚିନ୍ତାଧାରାକୁ ସବୁଠି ପ୍ରଶଂସା କରାଯାଉଛି। ଦେଶ ହିତ ପାଇଁ ଏହା ଶୁଭମୟ ହୋଇଛି। ଷ୍ଟାର୍ଟଅପ୍ ଇଣ୍ଡିଆ, ମୁଦ୍ରା ଯୋଜନା ଓ ଆତ୍ମନିର୍ଭର ଭାରତ ଅଭିଯାନ ବିପ୍ଲବ ସୃଷ୍ଟି କରିଛି। ଦେଶରେ ଉଦ୍ୟୋଗୀ ଓ ଯୁବକମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିଛି। ଆମେ କିନ୍ତୁ ଏସବୁ ସୁଯୋଗର ପ୍ରଚୁର ଫାଇଦା ନେବାକୁ ଚେଷ୍ଟା କରିବା ଉଚିତ। ଏହି ଦଶନ୍ଧି କାଳରେ ପ୍ରଧାନମନ୍ତ୍ରୀଙ୍କ ସ୍ଲୋଗାନ "ନିଯୁକ୍ତି ନୁହେଁ ନିଯୁକ୍ତିଦାତା ହୁଅ" ଯୁବ ସମାଜକୁ ପ୍ରେରଣା ଭରିଦେଇଛି। ଡିଜିଟାଲ ଇଣ୍ଡିଆ ଅଭିଯାନ ମାଧ୍ୟମରେ
ସରକାରୀ ସେବାକୁ ଅନଲାଇନ୍ କରାଯାଇପାରିଛି। ୟୁପିଆଇ ଭିତ୍ତିକ ଡିଜିଟାଲ୍ ପେମେଣ୍ଟ ଆଜି ସମଗ୍ର ବିଶ୍ୱରେ ଏକ ସଫଳ ମଡ଼େଲ ଭାବେ ଦେଶ ପରିଚିତ।

0: ହୋଇଛି। ଜନଧନ ଖାତା, ଆଧାର ଏବଂ ମୋବାଇଲକୁ ଯୋଡ଼ି ଗଠିତ ଜିଏମ୍ ତ୍ରିଶକ୍ତି ମାଧ୍ୟମରେ ସରକାରୀ ସହାୟତା ସିଧାସଳଖ ଲୋକଙ୍କ ପାଖକୁ, ତାଙ୍କ ବ୍ୟାଙ୍କ ଖାତାକୁ ପହଞ୍ଚି ପାରିଛି। ଏହି ସୁବ୍ୟବସ୍ଥା ଦୁର୍ନୀତି ଏବଂ ମଧ୍ୟସ୍ଥତାକୁ କମାଇ ପାରିଛି ଏବଂ ବ୍ୟବସ୍ଥା ଦୁର୍ନୀତିର ମୂଳୋତ୍ପାଟନର ସହାୟକ ହୋଇଛି। ଏହା ଏକ ପ୍ରମୁଖ ଅଂଶ ମନେ ହୁଏ। କେନ୍ଦ୍ର ସରକାରଙ୍କର ଏହି 12 ବର୍ଷ କାଳର ଆଉ ଏକ ସଫଳ ଅଭିଯାନ ସ୍ୱଚ୍ଛତା ଅଭିଯାନ ଭାରତରେ ଜାଗରଣ ସୃଷ୍ଟି କରିଛି। ଏହି ଅଭିଯାନ ଜରିଆରେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଦେଶରେ ଏକ ରଚନାତ୍ମକ କାର୍ଯ୍ୟର ପ୍ରହରୀ ସାଜିଛନ୍ତି। ମନେ ହୁଏ ପ୍ରଧାନମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି, ବୁଝିପାରିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଏକ ପରିମଳ ଭାରତର ପ୍ରତିରୂପ। କେବଳ ସେ ସ୍ୱପ୍ନ ଦେଖିନାହାନ୍ତି, ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଭାରତବାସୀଙ୍କୁ ପ୍ରେରଣା ଯୋଗାଇଛନ୍ତି, ସ୍ୱଚ୍ଛ ଭାରତ ଗଠନ ପାଇଁ ପ୍ରୋତ୍ସାହିତ କରିଛନ୍ତି, ଦେଶବାସୀଙ୍କୁ ଅଭିମନ୍ତ୍ରରେ ମନ୍ତ୍ରିତ କରିଛନ୍ତି। ଏକଥା ମହାତ୍ମା ଗାନ୍ଧୀ କହୁଥିଲେ, ଭାରତକୁ ଯଦି ଚିହ୍ନିବାର ଅଛି ତାହେଲେ ଗାଁକୁ ଚାଲ। ଗାଁ ଗାଁ ବୋଲି ଗାନ୍ଧିଜୀ ନିଜ ହାତରେ ରାସ୍ତାଘାଟ, ନାଳ ନର୍ଦ୍ଦମା, ପାଇଖାନା ସଫା କରି ପରିବେଶ ପରିମଳ ରଖିବାର ବାଟ ଦେଖାଇଥିଲେ। ଗ୍ରାମ୍ୟ ସ୍ୱରାଜ୍ୟ ଏବଂ ଗ୍ରାମ ସୁରକ୍ଷା ସ୍ୱଚ୍ଛତାର ଯେଉଁ ସ୍ୱପ୍ନ ଦେଖିଥିଲେ, ସେହି ଅଧୁରା ସ୍ୱପ୍ନକୁ, ମହତ୍ ଚିନ୍ତାଧାରାକୁ ଗାନ୍ଧୀଙ୍କ ମତେ ମୋଦି ସରକାର ସଫଳ ରୂପାୟନ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଲୋକେ ବୁଝିପାରିଛନ୍ତି ସ୍ୱଚ୍ଛତା ଅଭିଯାନର ମୂଳ ଲକ୍ଷ୍ୟ କ'ଣ। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଭବିଷ୍ୟତ ସମୟ ପାଇଁ ଏକ ପରିପୂର୍ଣ୍ଣ ପ୍ରତିଶ୍ରୁତି ମନେ ହୁଏ। ଦେଶରେ 12 କୋଟି ଶୌଚାଳୟ ନିର୍ମାଣ ଏହି ସ୍ୱଚ୍ଛ ଭାରତର ଏକ ବଡ଼ ଅଂଶ ମନେ ହୁଏ। ଏହି ଅଭିଯାନ ଯୋଜନା ଗ୍ରାମୀଣ ଓ ସହରାଞ୍ଚଳର କୋଟି କୋଟି ଲୋକଙ୍କ ଜୀବନରେ ସୁଧାର ଏବଂ ପରିବର୍ତ୍ତନ ଆଣିଛି। ସହର ବସ୍ତି ଅଞ୍ଚଳ ପରିମଳମୁକ୍ତ ହେଉଛି। ପୁଣି କେନ୍ଦ୍ର ସରକାରଙ୍କର ଏହି ଦଶନ୍ଧି କାଳର ଜଳଜୀବ ମିଶନ ବା ଯୋଜନା ଘରେ ଘରେ ପାଇପ୍ ଜଳ ସଂଯୋଗ ଏକ ଯୁଗାନ୍ତକାରୀ ପଦକ୍ଷେପ ମନେ ହୁଏ। ଶୁଦ୍ଧ ପାଣି ପାଇଁ ଭାରତର ଗାଁଗୁଡ଼ିକ ହସୁଛି। କେନ୍ଦ୍ର ସରକାରଙ୍କ ଏହି ବିକାଶ ଯାତ୍ରା ଆଉ ଏକ ବଡ଼ ଉପଲବ୍ଧି ଏଇଆ ମନେ ହୁଏ, ମଧ୍ୟବିତ୍ତଙ୍କୁ ଟିକସ ରିହାତି, ତା ସହ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣକୁ ସରକାର ନିଜର ପରମ କର୍ତ୍ତବ୍ୟ ଭାବେ ସୁନ୍ଦର ଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଏହି ଦଶନ୍ଧି କାଳରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, କାଶୀନାଥ ଧାମ, ମହାକାଳ ମହାଲୋକ ଏବଂ କେଦାରନାଥ ଧାମର କାୟାକଳ୍ପ ସଜାଡ଼ିବା, ଏସବୁ ଆମ ଭାରତ ଭୂମିର ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମନ୍ୱୟର ପ୍ରତୀକ ଭାବେ ଶୋଭା ପାଉଛି। ରାମରାଜ୍ୟର ପରିକଳ୍ପନାର ଝଲକ ଶୁଣାଯାଉଛି, ଅନେକ ସମ୍ଭାବନା ଦିଶୁଛି। ତେବେ ଏହି ଦଶନ୍ଧି କାଳରେ କେନ୍ଦ୍ର ସରକାର 2008 ମସିହାରେ ଖେଳ ପ୍ରତିଭାର ବିକାଶ ପାଇଁ ଖେଲୋ ଇଣ୍ଡିଆ ଅଭିଯାନ ଆରମ୍ଭ କରି କ୍ରୀଡ଼ାବିତ୍ମାନଙ୍କ ମଧ୍ୟରେ ଉନ୍ମାଦନା ଭରି ଦେଇଛନ୍ତି, କ୍ରୀଡ଼ା ବିକାଶ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇଛନ୍ତି। କେନ୍ଦ୍ର ସରକାରଙ୍କର ସମ୍ପୃକ୍ତ ମନ୍ତ୍ରଣାଳୟ ବୁଝିପାରିଛି, ଯୁବବର୍ଗଙ୍କ କ୍ରୀଡ଼ା ପ୍ରତିଭା ଆମର ଅମୂଲ୍ୟ ରାଷ୍ଟ୍ରୀୟ ପୁଞ୍ଜି। ଖେଲୋ ଇଣ୍ଡିଆ ଅଭିଯାନର ଏହି ପ୍ରୟାସ ପାଇଁ ଆମ ଦେଶ ଭାରତ କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟତାର ଅନେକ ଗୌରବଶାଳୀ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବ ଆସନ୍ତା ଦିନମାନଙ୍କରେ, ଏହା ସମ୍ଭାବନା ଜଳ ଜଳ ଦିଶୁଛି। ଭାରତର ବୈଦେଶିକ ନୀତିରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତ ଅଧ୍ୟକ୍ଷତାରେ G20 ଶିଖର ସମ୍ମିଳନୀ ସଫଳ ଆୟୋଜନ ଥିଲା। ଏହା ବିଶ୍ୱରେ ଦେଶର କୂଟନୈତିକ ସାମର୍ଥ୍ୟକୁ ପ୍ରମାଣିତ କରିଥିଲା। ରୁଷ ୟୁକ୍ରେନ୍ ଓ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଭାରତୀୟ କୂଟନୀତି ସୁଦୃଢ଼ ରହିପାରିଛି। ଜାମ୍ମୁ କାଶ୍ମୀର ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଧାରା 370 ଉଚ୍ଛେଦ ସରକାରଙ୍କର ପଦକ୍ଷେପ ବେଶ୍ ପ୍ରଶଂସା ମନେ ହେଉଥିଲା। ତେବେ ଦୀର୍ଘ ଦଶନ୍ଧି ଧରି ଆମ ଭାରତ ମାଟି ଆତଙ୍କବାଦର ସମ୍ମୁଖୀନ ହୋଇଛି, ଝୁଣ୍ଟିଛି, ପଡ଼ିଛି, ବିଦ୍ରୋହ ଏବଂ ବାମପନ୍ଥୀ ଉଗ୍ରବାଦର ଶିକାର ହୋଇଛି, କ୍ଷତାକ୍ତ ହୋଇଛି। କେନ୍ଦ୍ର ସରକାରଙ୍କର ନକ୍ସଲମୁକ୍ତ ଭାରତର ସ୍ୱପ୍ନ ଏହି ଦଶନ୍ଧି କାଳରେ ସଫଳ ହୋଇଛି। ଆତଙ୍କବାଦ ଉପରେ ହେଉଛି କଡ଼ା ପହରା ଅହରହ, ଗୋଲାମୀ ମାନସିକତାରୁ ଭାରତ ମୁକ୍ତି ପାଇଛି। ଏହା ବିଶ୍ୱର ଦେଶଗୁଡ଼ିକୁ ଆଶ୍ଚର୍ଯ୍ୟଚକିତ କରୁଛି। ପ୍ରାୟ 38,400 କୋଟିର ରେକର୍ଡ ପ୍ରତିରକ୍ଷା ରପ୍ତାନୀ ଦେଶ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ମନେ ହୁଏ। କେନ୍ଦ୍ର ସରକାରଙ୍କର ସାହସିକ ନୀତିଗତ ନିଷ୍ପତ୍ତି ଏବଂ ଆଇନ ଅନୁପାଳନ ଦ୍ୱାରା ଦେଶ ସୁରକ୍ଷିତ ଅଛି। ଶତ୍ରୁକୁ ଦୃଢ଼ ଭାବେ ଦମନ କରାଯାଇ ଶାନ୍ତି ପ୍ରତିଷ୍ଠା କରାଯାଇଛି। ଭାରତକୁ ବାହ୍ୟ ଶତ୍ରୁର ଭୟ ଦୂର ହୋଇପାରିଛି। ଜାତୀୟ ନିରାପତ୍ତାରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି, ଏହା ଆମକୁ ସ୍ୱୀକାର କରିବାକୁ ପଡ଼ିବ। କେନ୍ଦ୍ର ସରକାର ଏହି 12 ବର୍ଷ ସଫଳତାକୁ ଅନୁଭବ କରିଛି ତ ଚିତ୍ର ଆଙ୍କିଲା ବେଳେ ମନେ ପଡ଼ୁଛି ସ୍ୱାମୀ ବିବେକାନନ୍ଦଙ୍କ ସେହି କଥା ଦ୍ୱିପଦ। ସ୍ୱାମୀଜୀ କହୁଥିଲେ, ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ଅଟକି ଯାଅ ନାହିଁ। ସ୍ୱାମୀ ବିବେକାନନ୍ଦ ପୁଣି କହୁଥିଲେ, ଯେତେବେଳେ ଭାରତର ପୂର୍ଣ୍ଣ ସମ୍ଭାବନା ପ୍ରକଟିତ ହେବ ସେ ସମୟରେ ଏହା ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ କରିବାକୁ ସକ୍ଷମ ଏକ ରାଷ୍ଟ୍ର ଭାବରେ ଭାରତ ଦିନେ ଉଦିତ ହେବ। ସ୍ୱାମୀଜୀଙ୍କର ଏହି ଭବିଷ୍ୟତବାଣୀ ଆଜି ବାସ୍ତବ ରୂପ ନେଉଥିବାର ମୁଁ ଅନୁଭବ ହେଉଛି। ମନେ ହେଉଛି ସମଗ୍ର ଦେଶ ସତେ ଯେମିତି ଏହା ନିଜେ କହୁଛି ଭାରତର ଉଦୟ ହୋଇଛି। ଆମେ ସମସ୍ତେ ଏକ ନୂତନ ସୂର୍ଯ୍ୟୋଦୟରେ ପ୍ରତୀକ୍ଷାରେ ଅଛୁ। ଗତ ଏକ ଦଶନ୍ଧି ଧରି ଆମ ଦେଶ ଭାରତ ପ୍ରଚଣ୍ଡ ଶକ୍ତି, ପ୍ରଚୁର ସମ୍ଭାବନା ଓ ଦୃଢ଼ତା ସହିତ କାର୍ଯ୍ୟ କରିଚାଲିଛି। ଭାରତର ନିରନ୍ତର ପ୍ରଗତିର ଛବି ବିଶ୍ୱରେ ଚମକୁଛି। ଆମ ପ୍ରଗତିର ଯାତ୍ରା ବିଶ୍ୱକୁ ଯଥେଷ୍ଟ ଆକର୍ଷିତ କରୁଛି। ନିରନ୍ତର ବିକାଶ ଯୁଗରେ ଭାରତ ରୂପାନ୍ତରିତ ହେବାରେ ଲାଗିଛି। ମନେ ହେଉଛି କେନ୍ଦ୍ର ସରକାରଙ୍କର ବିକାଶର, ବିଶ୍ୱାସର, ଜନକଲ୍ୟାଣ ଏହି ଦଶନ୍ଧି କାଳର ଯାତ୍ରା। ଆମ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ, ଯାହାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ସେବା ଓ ରାଷ୍ଟ୍ରହିତ ପାଇଁ ଅଟଳ ପ୍ରତିବଦ୍ଧତାର ପୁଣି ପ୍ରତୀକ, ଯାହାଙ୍କ ପାଇଁ ଜନକଲ୍ୟାଣ ହିଁ ଜୀବନ ସାଧନା। ଏହି ସେବା ସମ୍ପୂର୍ଣ୍ଣ ଭାବେ ଏକ ସ୍ୱତନ୍ତ୍ର ଦାର୍ଶନିକ ଜଗତକୁ ପ୍ରତିନିଧିତ୍ୱ କରୁଛି। କେନ୍ଦ୍ର ସରକାରଙ୍କ ସମାଜମଙ୍ଗଳକାରୀ ପଦକ୍ଷେପ ଯୋଗୁଁ ଦେଶର ପ୍ରାୟ 24 କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଛନ୍ତି। ଏହା ବଡ଼ ସଫଳତା ନୁହେଁ କି? କେନ୍ଦ୍ର ସରକାରଙ୍କର ଜନହିତକର ଯୋଜନା, ତା ସହ ଦୃଢ଼ ପଦକ୍ଷେପ, ଐତିହାସିକ ନିଷ୍ପତ୍ତି, ତା ସହିତ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଶୀର୍ଷ କ୍ଷମତାରେ ଏକାଧିକ୍ରମେ 4,440 ଦିନରୁ ବେଶି ସମୟ ଅଧିକ ରହିବା ମଧ୍ୟରେ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା, ରାଷ୍ଟ୍ର ଏବଂ ନାଗରିକଙ୍କ ମଧ୍ୟରେ ସମ୍ପର୍କକୁ ବ୍ୟବସ୍ଥିତ ଭାବେ ନୂଆ ରୂପ ଦେଇଛି। ଦେଶରେ ଏହି ସମୟରେ ଢାଞ୍ଚାଗତ ପରିବର୍ତ୍ତନ ଏବଂ ବ୍ୟାପକ ସଂସ୍କାର ଆସିଛି। ବିଶ୍ୱସ୍ତରୀୟ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର ବା DPI ନିର୍ମାଣ ଏବଂ ହାଇଟେକ୍ ୱେଲଫେୟାର ଷ୍ଟେଟ୍ ଗଠନ, ଏହି ଦୁଇଟି ବୃହତ୍ କ୍ଷେତ୍ର ଯାହା ଶାସନର ସଫଳତାକୁ ଦର୍ଶାଇଥାଏ। 12 ବର୍ଷର କେନ୍ଦ୍ର ସରକାରଙ୍କ କାର୍ଯ୍ୟାବଳୀ ସବୁକୁ ବିଶ୍ଳେଷଣ ବା ଅନୁଶୀଳନ କଲେ ଏହା ଜଳ ଜଳ ଦିଶୁଛି। ପ୍ରଚୁର ସମ୍ଭାବନା ସୃଷ୍ଟି ହୋଇଛି। ଭାରତର ନିରନ୍ତର ପ୍ରଗତିର ଯାତ୍ରା ପ୍ରୟାସ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଦିଜୀ ବିଶ୍ୱର ବିଭିନ୍ନ ପ୍ରଗତିଶୀଳ ରାଷ୍ଟ୍ର ଏବଂ ଗୋଷ୍ଠୀଗୁଡ଼ିକ ସହିତ ସୁଦୃଢ଼ ସମ୍ପର୍କ ବଜାୟ ରଖି ସେ ସର୍ବଦା ଶାନ୍ତି ଓ ପ୍ରଗତି ପାଇଁ ଦୂତ ସାଜି ବିଶ୍ୱ ଦରବାରରେ ଭାରତ ପାଇଁ ସର୍ବଦା ଛିଡ଼ା ହୋଇଛନ୍ତି। ଏହା ଆମ ଭାରତ ପାଇଁ ଗର୍ବ ଏବଂ ଗୌରବ ବିଷୟ। ଆମେ ଭାରତୀୟମାନେ ଏଥିପାଇଁ ଗର୍ବ କରିବା କଥା। ଭାରତର ଏହି ବିକାଶ ଯାତ୍ରାରେ ସମର୍ପିତ ହୋଇ ବିଶ୍ୱ ଦରବାରରୁ ପ୍ରଶଂସା ସାଉଁଟିବା ବଡ଼ କଥା। ଆମକୁ ବୁଝିବାକୁ ହେବ ଯେ ଏକବିଂଶ ଶତାବ୍ଦୀରେ ଆମ ପ୍ରିୟ ଭାରତ ଭୂଇଁକୁ ବିଶ୍ୱ ଅଭିବୃଦ୍ଧିର ଏକ ପ୍ରମୁଖ ଚାଳକ ଶକ୍ତି ଭାବରେ ଆଶା ସହ ଦେଖୁଛି, ପ୍ରତୀକ୍ଷା କରିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୃଢ଼ ନେତୃତ୍ୱ ନେଉଥିବା ଆମ ପ୍ରିୟ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟମାନଙ୍କରେ ଏହି କଥା ହିଁ ସର୍ବଦା ଦୋହରାଇ ଭାରତବାସୀଙ୍କୁ ଅଭିମନ୍ତରେ ମନ୍ତ୍ରିତ କରୁଛନ୍ତି, ପ୍ରେରଣା ବାଣ୍ଟି ଚାଲିଛନ୍ତି, ଦେଶ ବିକାଶ ପାଇଁ ଲୋକଙ୍କ ସମର୍ଥନ ଯାଚନା କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଦଶନ୍ଧି କାଳରେ ସଂକଳ୍ପ ପାରିତ ହୋଇଛି ଯେ 2047 ସୁଦ୍ଧା ଆମ ଭାରତ ସମଗ୍ର ବିଶ୍ୱରେ ଏକ ଅଗ୍ରଣୀ ଶକ୍ତି ଭାବରେ ପରିଣତ ହୋଇ ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ କରିବ। ଏହା ଭାରତ ପାଇଁ ଅମୃତକାଳ, ଅଗ୍ନି ପରୀକ୍ଷାର ସମୟ। ଏହି ଅମୃତକାଳ ସମୟରେ 12 ବର୍ଷର ସଫଳତାର ପର୍ବକୁ ଉପଲବ୍ଧି କରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଶ୍ୱର ବହୁ ବଡ଼ ବଡ଼ ବିଶ୍ୱସ୍ତରୀୟ ନେତା, ଉତ୍ତୁଙ୍ଗ ବ୍ୟକ୍ତି, ରାଷ୍ଟ୍ରନୀତିଜ୍ଞମାନେ କେନ୍ଦ୍ର ସରକାରଙ୍କର ପ୍ରଗତି ଯାତ୍ରାର ଗୁଣଗାନ କରୁଛନ୍ତି, ପ୍ରଗତି ଜୟଯାତ୍ରାର ଶୁଭ ମନାସୁଛନ୍ତି। ଅନେକ ବ୍ୟକ୍ତିବିଶେଷ ରାଷ୍ଟ୍ରନୀତିଜ୍ଞ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ପାଇଁ ସଫଳତାର ଚାବିକାଠି ଏବଂ ଜଣେ ବିଚାରବନ୍ତ ବ୍ୟକ୍ତି ଭାବେ ମୋଦିଜୀଙ୍କୁ ସାବାସୀ ଦେଇ ତାଙ୍କର ଗୁଣଗାନ କରୁଛନ୍ତି, ବଧେଇ ଜଣାଉଛନ୍ତି। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ମୋଦିଜୀଙ୍କ ସବ୍କେ ସାଥ ସବ୍କେ ବିକାଶ ସ୍ଲୋଗାନ, ତା ସହ ଦୃଢ଼ ନେତୃତ୍ୱ ଭାରତର ନୂତନ ନୀତି ଇଚ୍ଛାଶକ୍ତିକୁ ଉତ୍ତୁଙ୍ଗ ଶିଖରରେ ଉପନୀତ କରାଇଛି। ଏହା ଭାରତ ପାଇଁ ଅତି ଶୁଭ ସୂଚନା। ରାଷ୍ଟ୍ରନୀତିଜ୍ଞମାନେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ, ଦେଶ ସେବା, ସମର୍ପିତ ଜୀବନକୁ ଅଦ୍ୱିତୀୟ କହୁଛନ୍ତି। ଲୋକମାନଙ୍କର ବର୍ଦ୍ଧିତ ଆଶା ପୂରଣ କରିବା ଏବଂ ଭାରତବାସୀଙ୍କ ସହିତ ଭରସାର ମଜବୁତ ସମ୍ପର୍କ ବଜାୟ ରଖିବା କେନ୍ଦ୍ର ସରକାରଙ୍କ ଏହି ଦଶନ୍ଧି କାଳ ସବୁଠୁ ବଡ଼ ସଫଳତା ମନେ ହୁଏ। ଆଧୁନିକ ଭିତ୍ତିଭୂମି ଦ୍ୱାରା ଭାରତ ବଦଳୁଛି, ଏହା କେହି ଅସ୍ୱୀକାର କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀ ସବୁବେଳେ ବିଶ୍ୱ ମଞ୍ଚରେ ଭାରତକୁ ଗଣତନ୍ତ୍ରର ଜନନୀ ବୋଲି କହି ଭାରତବାସୀଙ୍କଠାରେ ଦେଶପ୍ରେମର ଉନ୍ମାଦନା ଭରି ଦେଉଛନ୍ତି, ଘନ ଅନ୍ଧକାର ଚମକ ସାଜିଛନ୍ତି। ନିଶ୍ଚିତ ଭାବେ ଭାରତ ବିକାଶରେ ମୋଦି ସରକାର ଯଥେଷ୍ଟ ଅବଦାନ ରହିଛି। ଆମ ପ୍ରଧାନମନ୍ତ୍ରୀ ଜଣେ ଗଣନେତା ପାଲଟି ଯାଇଛନ୍ତି। ସମଗ୍ର ବିଶ୍ୱରେ ସେ ଭାରତକୁ ନୂଆ ପରିଚୟ ଦେଇଛନ୍ତି, ଭାରତବାସୀଙ୍କର ଆଶା ଭରସା ପାଲଟି ଯାଇଛନ୍ତି। ଏତିକି କୁହାଯାଇପାରିବ ଯେ ସରକାରଙ୍କ ଆଧୁନିକ ଭିତ୍ତିଭୂମି ଦ୍ୱାରା ବଦଳୁଛି ଆମ ଭାରତ, ଭାରତ କେବଳ ସବୁଠୁ ପୁରୁଣା ନୁହେଁ, ବରଂ ସବୁଠାରୁ ବଡ଼ ଏବଂ ସକ୍ରିୟ ଗଣତନ୍ତ୍ର ବୋଲି ସାରା ବିଶ୍ୱ ଏବେ ବୁଝିପାରୁଛି। ଆମ ଭାରତ କେବଳ ଉଦୀୟମାନ ବଜାର ନୁହେଁ, ବରଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏକ ମଡ଼େଲ ରୂପରେ ବିଶ୍ୱରେ ବିକଶିତ ହେଉଛି। ଏହି 12 ବର୍ଷ ଉପଲବ୍ଧି କାଳରେ କେନ୍ଦ୍ର ସରକାରଙ୍କ ପ୍ରଗତିଶୀଳ ରାଷ୍ଟ୍ର ଗଠନ ଏବଂ ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ସବୁ ବିସ୍ମୟ ମନେ ହୁଏ। ସେ ଜଣେ ଚତୁର ରାଜନୀତିଜ୍ଞ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ରେଡିଓ ଏବଂ ଦୂରଦର୍ଶନରେ ପ୍ରତି ମାସରେ ପ୍ରଚାରିତ ତାଙ୍କର ମନ୍ କେ ବାତ୍ କାର୍ଯ୍ୟକ୍ରମ ଯିଏ ଶୁଣିବ ସେ ଜାଣିପାରିବ ପ୍ରଧାନମନ୍ତ୍ରୀଙ୍କ ଦେଶପ୍ରେମର ଭାରତବାସୀଙ୍କୁ ଭଲ ପାଇବାର ସୁନ୍ଦର ବାର୍ତ୍ତାଗୁଡ଼ିକ। ପ୍ରଧାନମନ୍ତ୍ରୀଙ୍କର ମନ୍ କେ ବାତ୍ କାର୍ଯ୍ୟକ୍ରମକୁ ଗାଁ ଗାଁରେ ଲୋକମାନେ ପ୍ରତି ମାସର ଶେଷ ରବିବାରର ନିର୍ଦ୍ଧାରିତ ସମୟରୁ ରେଡିଓ ପାଖରେ ବସି ରହିଥାନ୍ତି, ମନ ଦେଇ ଶୁଣୁଥାନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ଆମେ କଠିନ ପରିଶ୍ରମ କରି ମିଳିତ ଭାବେ ବିକଶିତ ଭାରତ ଗଠନରେ ଭାଗିଦାର ହେଲେ ଭାରତ ବିଶ୍ୱରେ ଆହୁରି ଚମକିବ, ଭାରତ ଏକ ଉନ୍ନତ ରାଷ୍ଟ୍ର ଭାବରେ ଉଦିତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ।
1: ଶୁଣିଲେ ବିକାଶ ଓ ବିଶ୍ୱାସର 12 ବର୍ଷ ବିଷୟ ଉପରେ ଆଧାରିତ ଏକ ଓଡ଼ିଆ ଆଲୋଚନା। ଆଲୋଚନା କଲେ ପ୍ରଫୁଲ୍ଲ ପଣ୍ଡା।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ଅର୍ଜୁନ ସେଜୱାଲଙ୍କ ଦ୍ୱାରା ପରିବେଷିତ ପଖାୱଜରେ ମଟା ତାଲ। ସାରଙ୍ଗୀ ବାଦନ କରିଛନ୍ତି ପଣ୍ଡିତ ଅନନ୍ତ କୁଣ୍ଟେ, ହାରମୋନିୟମରେ ଅଛନ୍ତି ପଣ୍ଡିତ ତୁଲସୀଦାସ ବୋରକର, ତାଳି ପ୍ରକାଶ ସେଜୱାଲ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ଅର୍ଜୁନ ସେଜ୍ୱାଲଙ୍କ ଦ୍ୱାରା ପରିବେଷିତ ପଖାୱଜରେ ଶୁଣିଲେ ମଟ୍ଟା ତାଲ୍। ସାରଙ୍ଗୀ ବାଦନ କରିଥିଲେ ପଣ୍ଡିତ ଅନନ୍ତ କୁଣ୍ଟେ। ହାରମୋନିୟମରେ ଥିଲେ ପଣ୍ଡିତ ତୁଲସୀଦାସ ବୋରକର। ତାଳି ପ୍ରକାଶ ସେଜ୍ୱାଲ।

ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିଲେ କୃଷ୍ଣଗୁରୁ ଭଜନ ପରିବେଷଣ କଲେ ଅହଲ୍ୟା ଡାଙ୍କୋ ଏବଂ ସାଥୀ। ସାଥୀମାନେ ଥିଲେ ପ୍ରେମଶିଳା ପନ୍ଥେଇ, ଭୁବନେଶ୍ୱର ପସାୟତ, କମଲୁଚରଣ ନାୟକ ଏବଂ ସାଗର ଧରୁଆ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଉସ୍ତାଦ ଅମଜାଦ ଅଲ୍ଲୀ ଖାଁଙ୍କ ଦ୍ୱାରା ପରିବେଷିତ ସରୋଦ ବାଦନରେ ବିଳମ୍ବିତ ଏବଂ ଦ୍ରୁତ ତିନତାଲରେ ନିବଦ୍ଧ ଏକ ଶାନ୍ତ ଏବଂ ଭାବପ୍ରବଣ ଭାବରେ ପ୍ରକାଶିତ ରାଗ ଚନ୍ଦ୍ରକଅଁସ ଶୁଣିଲେ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ହିନ୍ଦୀ କଥାଚିତ୍ର ଗୀତର ଆମ କାର୍ଯ୍ୟକ୍ରମ।

ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତ, କଥାଚିତ୍ର ଅମର ପ୍ରେମରୁ। ଆନନ୍ଦ ବକ୍ସିଙ୍କ ଏହି ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସଙ୍ଗୀତ ପ୍ରଦାନ କରିଛନ୍ତି ଆର୍ ଡି ବର୍ମନ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ବର୍ତ୍ତମାନ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଶୁଣନ୍ତୁ କଥାଚିତ୍ର ଦିଲ୍ କି ରାହେଁର ଗୀତ ନକ୍ସ ଲୟଲପୁରୀ, ସଙ୍ଗୀତ ମଦନ ମୋହନ।

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ଓ କନ୍ ଥି ରୁ ଶୁଣନ୍ତୁ ରାଜା ମେହେନ୍ଦି ଅଲି ଖାନ୍ଙ୍କ ଏହି ଗୀତ। କଣ୍ଠ ଲତା ମଙ୍ଗେସ୍କର, ସଙ୍ଗୀତ ମଦନ ମୋହନ।

0: ଦୁଇ ଇନ୍ଷ୍ଟାଣ୍ଟ ଆଉ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆଇବା 3 ତାରିଖ ଦିନ ହେବା ବୋଲି ପରିଷଦ ତରଫରୁ ସୂଚନା। ବୌଦ୍ଧ ଜିଲ୍ଲାର ବିକାଶମୂଳକ କାମ ମାନକେ ଅୟତ୍କା ଗତିଶୀଲ କରିବା ଲାଗି ଭିନ୍ ଭିନ୍ ସରକାରୀ ପ୍ରକଳ୍ପ ଆଉ ଅନୁଷ୍ଠାନର କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ। ଦେଶେ ପହିଲା ଥର ଲାଗି ମଧ୍ୟପ୍ରଦେଶର 12 ଉଦ୍ୟାନ ଫସଲକେ ମିଳିଲା ଜିଆଇ ଟ୍ୟାଗ। ହୁଲ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ। ପୁରୀ ରଥଯାତ୍ରା ସୁପରିଚାଳନା ଲାଗି 23 ଜଣ ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଜାରି ହେଲା ବିଜ୍ଞପ୍ତି। ଆଉ ମୌସୁମୀର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାନ ହୋଇଛେ ବର୍ଷା। ଆଜିର ମୁଖ୍ୟ ଖବର ନ ଶେଷ ହେଲା, ଜୁହାର।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସକାଳ 6:30ରେ ଆଜିର ଭାବନା, ଉପସ୍ଥାପନା ଶିବାନୀ ଲାଲ। 7:10ରେ ସ୍ୱାସ୍ଥ୍ୟ ସୂଚନା, ସାପ କାମୁଡ଼ିଲେ କ'ଣ କରିବେ ଏହି ବିଷୟରେ କହିବେ ଡାକ୍ତର ଲକ୍ଷ୍ମୀକାନ୍ତ ଦାସ। 7:30ରେ ପରିବେଶ ପାଇଁ ବିପଦ, ଜଙ୍ଗଲ ଅବକ୍ଷୟ ବିଷୟରେ କହିବେ ଡାକ୍ତର ସମାପିକା ଦାସ। 7:35ରେ ଉଦୟତରା। 7:50ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ସୁକାନ୍ତି ପାଲ ଏବଂ ସୁଲେଖା ଦେ। 8:30ରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ। ଏଥିରେ ଆପଣମାନେ ଶୁଣିବେ ଦୈତ୍ୟ ସେବା, ଆଲୋଚକ ଦୁର୍ଗା ଦାସ ମହାପାତ୍ର। 8:45ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ସୁରେନ୍ଦ୍ର କୁମାର ମିଶ୍ର ଏବଂ କୈଳାସ ଚନ୍ଦ୍ର ସେଠ। 9:00ରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଆରତୀ ମିଶ୍ର, ଶଙ୍କର ପ୍ରସାଦ ମାଝୀ ଏବଂ ରଶ୍ମିରେଖା ମିଶ୍ର। ଦିନ 11:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଝର୍କା। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ ଦିନ 12:00ରେ। 12:30ରେ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। 5:00ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ପ୍ରମୋଦ କୁମାର ଏବଂ ସ୍ମିତା ତ୍ରିପାଠୀ। 5:20ରେ ପାରମ୍ପରିକ ସଙ୍ଗୀତ, କଣ୍ଠଶିଳ୍ପୀ ମିନତୀ ପାଣିଗ୍ରାହୀ, ଶ୍ରୀଧର ସେଠ ସେଠୀ, ସ୍ୱପ୍ନରାଣୀ ଦାସ, ଅନସୁୟା ରଥ ଏବଂ ଲିଙ୍ଗରାଜ ମିଶ୍ର। 2:45ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 3:00ରେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। 3:30ରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 4:02ରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ଶ୍ରୋତାବନ୍ଧୁ, ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟ ରାତ୍ରି 11:10:19। ଆଜିର ଅଧିବେଶନ ଏଠି ସମାପ୍ତ କରୁଛୁ। ପୁଣି ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53ରେ। ତାହେଲେ ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।